ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ ତିନି ଦିନ ଇଂରାଜୀ 2026 ଜୁଲାଇ ମାସ 25 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେବ୍ 317.5 ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଉପରେ କିଛି ନାହିଁ। କୁସଙ୍ଗରେ ରହିଲେ ଦୁଃଖ ହିଁ ଦୁଃଖ ମିଳିଥାଏ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ପାରମ୍ପରିକ ରଚନାରୁ, ଶିଳ୍ପୀ ଶ୍ୟାମାମଣି ଦେବୀ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତି ଗୀତଟିଏ ଶୁଣନ୍ତୁ। ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଗୀତଟିକୁ ରଚନା କରିଛନ୍ତି ବିଷ୍ଣୁଚରଣ ବେହେରା। ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ଶିଳ୍ପୀମାନେ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଜ୍ଞାନପତି ମହାପାତ୍ର, ବିମଳ କୁମାର ଦାସ, ଶ୍ୟାମାମଣି ଦେବୀ ଏବଂ ରାଜେନ୍ଦ୍ର କୁମାର ବେହେରା। ଗୀତଗୁଡ଼ିକ ରଚନା କରିଥିଲେ ସନ୍ଥ କବି ଭୀମ ଭୋଇ, ମନୋରମା ମହାପାତ୍ର, ଚକ୍ରଧର ଦାସ ଏବଂ ବିଷ୍ଣୁଚରଣ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ସଂଘର୍ଷ ଶବ୍ଦଟିର ଅର୍ଥ ହେଲା ଯାହା ଉପଯୁକ୍ତ ଏବଂ ସର୍ବୋତ୍ତମ ହୋଇଥାଏ, ଆଉ କେହି ତାହାଠାରୁ ଉତ୍ତମତର କରିପାରିବ ନାହିଁ। ଆମ ପାଇଁ ଉତ୍କର୍ଷ କହିଲେ ଆମର ପ୍ରତିଯୋଗୀ, ଆମର ସହପାଠୀ, ଆମର ପଡ଼ୋଶୀଙ୍କ ଉତ୍କର୍ଷ ଦୃଷ୍ଟିରୁ ବିଚାର କରାଯାଇଥାଏ। ଏହା ଏକ ବଡ଼ ଭୁଲ। ଉତ୍କର୍ଷ ଅନ୍ୟମାନଙ୍କ ସହ ପ୍ରତିଯୋଗିତା ନୁହେଁ, ମାତ୍ର ନିଜର ଆତ୍ମା ସହିତ ପ୍ରତିଯୋଗିତା। ଉତ୍କର୍ଷ ହେଉଛି ନିଜ ସହିତ ପ୍ରତିଯୋଗିତା। ଆଜି ପୂର୍ବାହ୍ନ, ଅପରାହ୍ନ ଏବଂ ରାତ୍ରି ମୁଁ ଯଦି ପୂର୍ବ ଅପେକ୍ଷା ଉତ୍ତମତର ନ ହେଲି, ତେବେ ମୁଁ ମୋର ସମୟକୁ ନଷ୍ଟ କରିପକାଇଛି। ସମୟ ନଷ୍ଟ କରିବା ଅର୍ଥ ହେଉଛି ଜୀବନକୁ ନଷ୍ଟ କରିବା। ନିଜ ସହିତ ପ୍ରତିଯୋଗିତା ହେଉଛି ଉତ୍କର୍ଷର ପରିଭାଷା। ଉତ୍କର୍ଷ କହିଲେ ଆମେ ବୁଝୁ କୌଣସି ଅସାଧାରଣ କାର୍ଯ୍ୟ କରିବା, ପରିସ୍ଥିତି ଅନୁସାରେ ସୁନ୍ଦର ଭାଷଣ ଦେବା, ସୁନ୍ଦର ଭାବରେ ଗୀତ ଗାଇବା, କିନ୍ତୁ ତାହା ଉତ୍କର୍ଷ ନୁହେଁ। ମାତ୍ର ସାଧାରଣ କାର୍ଯ୍ୟକୁ ଅସାଧାରଣ ଉତ୍ତମତାର ସହିତ କରିବା ହିଁ ଉତ୍କର୍ଷ। ମଞ୍ଚର ଆଲୋକରେ ନଗଣ୍ୟ ମଧ୍ୟ ସଫଳ ହୋଇପାରେ, କିନ୍ତୁ କ୍ଷୁଦ୍ର ନଗଣ୍ୟ କାର୍ଯ୍ୟରେ ହିଁ ପ୍ରକୃତ ମହାନତା ପ୍ରଦର୍ଶିତ ହୋଇଥାଏ। କଥାରେ ଅଛି, ଛୋଟ କଥାରୁ ପୂର୍ଣ୍ଣତା ଆସେ। ମାତ୍ର ପୂର୍ଣ୍ଣତା ଛୋଟ କଥା ନୁହେଁ। ଆମେ ଛୋଟ ଛୋଟ କଥା ପ୍ରତି ଯତ୍ନବାନ ନ ହେଲେ ବଡ଼ ବଡ଼ କଥା କରିପାରିବା ନାହିଁ। ଆମେ ଛୋଟ ଛୋଟ କଥା ପ୍ରତି ଯତ୍ନବାନ ହେଲେ ବଡ଼ ବଡ଼ କଥାର ଆପେ ଆପେ ଯତ୍ନ ନିଆଯିବ। ଉତ୍କର୍ଷ କହିଲେ ଗୋଟିଏ କାମ 100% ଭଲ ଭାବରେ କରିବା ନୁହେଁ। ଉତ୍କର୍ଷ ହେଉଛି 100ଟି କାମକୁ 1% ଅଧିକ ଭଲ ଭାବରେ କରିବା, ଅର୍ଥାତ୍ ପ୍ରତ୍ୟେକ କାର୍ଯ୍ୟରେ ଉତ୍କର୍ଷ ପାଇଁ ପ୍ରୟାସ କରିବା। ସାରା ପୃଥିବୀରେ ଲୋକମାନେ ଯାହା କରୁଛନ୍ତି ସେଥିରେ ଗୁଣାତ୍ମକ ଉନ୍ନତି ଚାହୁଁଛନ୍ତି। ଏ ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି ଜାଣିଶୁଣି ହେଉ ବା ଅଜାଣତରେ ଉତ୍କର୍ଷର ଏହି ଦିଗରେ ସଂଘର୍ଷ କରୁଛି ଏବଂ ସଫଳତା ହାସଲ କରିବାକୁ ଚେଷ୍ଟା କରୁଛି। ପ୍ରତ୍ୟେକ ବ୍ୟକ୍ତି ସଫଳତା ଚାହୁଁଛନ୍ତି, ପ୍ରତ୍ୟେକ ବ୍ୟକ୍ତି ସୁଖ ଚାହୁଁଛନ୍ତି। ତେବେ ସଫଳତାର ରହସ୍ୟ, ସୁଖର ରହସ୍ୟ କ'ଣ? ସଫଳତା ଏବଂ ସୁଖର ରହସ୍ୟ ହେଉଛି ସତ୍କର୍ମ, ଧ୍ୟେୟ, ନିଷ୍ଠା। ଏହା ହେଉଛି ଅନୁକୂଳ ବାୟୁ ସଦୃଶ, ଯାହାକି ଗୋଟିଏ ବିମାନକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ସାହାଯ୍ୟ କରିଥାଏ। ଆମେ ଯଦି ଆମ ଜୀବନରେ ଉତ୍କର୍ଷ ଉତ୍ପାଦନ ଚାହୁଁଥାଉ, ଆମେ ଜୀବନରେ ସଫଳତା, ସୁଖ, ସନ୍ତୋଷ ପାଇଁ ଲକ୍ଷ୍ୟ କରିବାକୁ ଚାହୁଁ, ତାହା ଏକ ଉତ୍ପାଦନ ହେଲେ ଆମର ନିବେଶ ପୁଞ୍ଜି ହେଉଛି ଚିନ୍ତା, ଶ୍ୱାସ ଏବଂ ସମୟ। ଏଥିରେ ଅନ୍ତର୍ଭୁକ୍ତ ପ୍ରକ୍ରିୟା ହେଲା ଚିନ୍ତାର ପରିଚାଳନା, ଶ୍ୱାସର ପରିଚାଳନା, ସମୟର ପରିଚାଳନା। ପରିଚାଳନାର ପରିଭାଷା ହେଲା ଆଶାବାଦିତାର କଳା ଏବଂ ବିଜ୍ଞାନ। ଚିନ୍ତା ହେଉଛି ଶକ୍ତିର ସ୍ଫୁଲିଙ୍ଗ। ଏହି ଶକ୍ତି ସ୍ଫୁଲିଙ୍ଗଗୁଡ଼ିକ ଏକାଠି ହେବାବେଳେ ଏକ କାମନା ଗଠନ କରନ୍ତି ଏବଂ ଏପରି ଅନେକଗୁଡ଼ିଏ କାମନା ଏକାଠି ହେବାବେଳେ ମନର ଗଠନ କରିଥାନ୍ତି। ମନ ସବୁବେଳେ ଶରୀର ମଧ୍ୟରେ ନ ଥାଇପାରେ। କୌଣସି ଭାଷଣ ବା ପ୍ରବଚନ ଶୁଣୁଥିବା ସମୟରେ ଆଜିର ଦୂରଦର୍ଶନ ଧାରାବାହିକରେ କ'ଣ ହେଲା ସେ ବିଷୟରେ ଚିନ୍ତା ଥାଇପାରେ। ଚିନ୍ତାର ଗତି ବହୁତ ଦ୍ରୁତ ଅଟେ। ଚିନ୍ତାକୁ ନିୟନ୍ତ୍ରଣରେ ନ ରଖିଲେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥାଏ। ଗୋଟିଏ ଦ୍ରୁତଗତିରେ ଚାଲୁଥିବା କାର୍ରେ ଯଦି ବ୍ରେକ୍ ବ୍ୟବସ୍ଥା ସଠିକ୍ ନଥିବ, ତାହେଲେ ଦୁର୍ଘଟଣା ଅବଶ୍ୟ ସମ୍ଭାବୀ। ଆମ ପାଖରେ ଅତି ଦ୍ରୁତଗତିରେ ଯାତ୍ରା କରୁଥିବା ଏହି ଚିନ୍ତାଶକ୍ତି ଥିବା ଯୋଗୁଁ ଆମର ଯଦି ସେଗୁଡ଼ିକ ନିୟନ୍ତ୍ରଣ କରିବାରେ ବ୍ରେକ୍ ବ୍ୟବସ୍ଥା ନଥିବ, ତାହେଲେ ପରିଣତି ଭୟାବହ, ବିଶୃଙ୍ଖଳ ଏବଂ ବିଭ୍ରାଟ ହେବ। ମନକୁ ଶରୀର ଭିତରେ ରଖିବାକୁ ଆତ୍ମସଂଯମ କୁହାଯାଏ। ଏକାଗ୍ରତା ଦ୍ୱାରା ହିଁ ଆତ୍ମସଂଯମ ସମ୍ଭବ ହୋଇପାରିବ। ଏହାର ପ୍ରଥମ ସୋପାନ ହେଉଛି ଏକାଗ୍ରତା ମାଧ୍ୟମରେ ଚିନ୍ତାଗୁଡ଼ିକୁ ନିୟନ୍ତ୍ରଣ କରିବା। ଆଉ ଗୋଟିଏ ଆବଶ୍ୟକ ଜିନିଷ ହେଲା ନୀରବ ଉପବେଶନ, ଯେଉଁଥିରେ ମନର ବାର୍ତ୍ତାଳାପ ହ୍ରାସ କରାଯାଏ। ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ କୌଶଳ ହେଉଛି ଧ୍ୟାନ। ଆମେ ଚିନ୍ତାର ବେଗକୁ ହ୍ରାସ କରିପାରିଲେ ଅନ୍ତର ଭିତରେ ଜ୍ଞାନର ଆଲୋକ ସୃଷ୍ଟି ହୋଇପାରିବ।
1: ଶୁଣିଲେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 452ତମ ଭାଗ।

ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ। ଏହି ସ୍କନ୍ଧର ପ୍ରଧାନ ବିଷୟ ବସୁଦେବ ନବଯୋଗୀନ୍ଦ୍ର ସମ୍ବାଦ ଓ କୃଷ୍ଣ ଉଦ୍ଧବ ସମ୍ବାଦ। ଏହି ଦୁଇଟି ସମ୍ବାଦରେ ଭାଗବତର ସାରତତ୍ଵ ସଂକଳିତ। ସର୍ବୋପନିଷ ସିଦ୍ଧାନ୍ତ ଗର୍ଭଗୀତା ଓ ବ୍ରହ୍ମସୂତ୍ରର ଭାଷ୍ୟ ସ୍ୱରୂପ ଭାଗବତର ଏହି ଏକାଦଶ ସ୍କନ୍ଧ। ଉଦ୍ଧବଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଉପଦେଶ, ସ୍ୱଭାବତଃ ଅର୍ଜୁନଙ୍କ ପ୍ରତି ତାଙ୍କ ଉପଦେଶ ପ୍ରସଙ୍ଗ ସ୍ପଷ୍ଟ ସ୍ମରଣ କରାଇ ଦେଇଥାଏ। ସେଇଥିପାଇଁ କୁହାଯାଏ ଦଶମ ସ୍କନ୍ଧ ଯେବେ ଭଗବାନଙ୍କର ପ୍ରଫୁଲ୍ଲ ମୁଖାରବିନ୍ଦ ହୁଏ, ଏକାଦଶ ସ୍କନ୍ଧ ହେଉଛି ଏହାର ଲଲାଟ ପଟଳ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 452 ଭାଗ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ଆଜି ପବିତ୍ର ହରିଶୟନ ଏକାଦଶୀ ଅବସରରେ ରଥ ଉପରେ ମହାପୁରୁମାନଙ୍କର ସୁନାବେଶ ହେବା। ମହଣ ମହଣ ସୁନା ଅଳଙ୍କାର ଦେଇ ମହାପୁରୁମାନେ ସଜେଇ ହେବେ। ଗୋଲାକାଏଲ ମହାପୁରୁମାନେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ିକରି ବାହୁଡ଼ା ଯାତ୍ରାଟି ଫେରିଛନ୍। ଆଜି ସକାଳୁ ରଥ ଉପରେ ମଙ୍ଗଳ ଆଳତୀ ମୈଲମ ତଡ଼ପ ଲାଗି ବାଗି ଦୈନନ୍ଦିନ ନୀତି କରାଯିବା। ସନ୍ଧ୍ୟା ଆଳତୀ ନୀତି ଉତ୍ରୁ ଶ୍ରୀଜୀଉମାନଙ୍କର ଦୁର୍ଲଭ ସୁନାବେଶ ହେବା। ଲାଖ ଲାଖ ଭକ୍ତ ଏହି ବେଶ ଦର୍ଶନ ଲାଗି ଭିଡ଼ ହେବାର ସମ୍ଭାବନାକେ ନଜରଥି ରଖିକରି ପ୍ରଶାସନ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକଠାନୁ କରାଯାଇଥିବାର ବ୍ୟାରିକେଡ୍ ଦେଇକରି ସିଂହଦ୍ୱାର ଆଗାଡ଼େ ଥିବା ରଥମାନେ ପରିକ୍ରମାର ସହାୟତେ ଦର୍ଶନ ସାରିକରି ଫିରବାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ସନ୍ଧ୍ୟାର ପାଖାପାଖି 5 ବଜେନୁ ସୁନାବେଶ କରାଯିବାରକେ ଲକ୍ଷ୍ୟ ରଖାଯାଇଥିବା ବେଳେ ଭକ୍ତମାନେ ରାତି 11 ବଜେ ତକ୍ ଏହି ବେଶ ଦର୍ଶନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା କାଲ୍ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର୍ ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତାରୁ ଆଞ୍ଚଳିକ ଭାଷା ଦେଇ ତାର ପ୍ରସାରଣ କରାଯିବା। ଜୁଆନ ପିଢ଼ି ଭିତରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲିକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ହୋଇଥିବା ଦୁଇଦିନିଆ ୟଙ୍ଗ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ 2026ର ଉଦ୍ଘାଟନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ପରମ୍ପରା ଆଧାରିତ ରହିବାରକେ ଆହ୍ୱାନ ଦେଇଛନ୍। ସଙ୍କଟ ସମୟଥି ଜୁଆନ ପିଢ଼ି ସବୁନୁ ନୂଆ ସମାଧାନର ସୂତ୍ର ଦେଇଥିସନ୍ ବୋଲିକରି ଆତ୍ମବିଶ୍ୱାସ ପ୍ରକାଶ କରିକରି ରାଜ୍ୟପାଳ ଅଂଶଗ୍ରହଣକାରୀମାନଙ୍କୁ ଆତ୍ମବିଶ୍ୱାସର ସହିତେ କହେବାର, ଧୈର୍ଯ୍ୟର ସହିତେ ଶୁଣବାର, ଭିନ୍ନ ମତକେ ସମ୍ମାନ କରବାର ଆର୍ ବ୍ୟକ୍ତିଗତ ପସନ୍ଦ ଉପରେ ଜାତୀୟ ସ୍ୱାର୍ଥକେ ପ୍ରାଧାନ୍ୟ ଦେବାରକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବେ ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଜିଠାନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ ଜନଶୁଣାଣି .odisha.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ଭାରତୀୟ ରେଲ୍ଥି ଯାତ୍ରୀମାନଙ୍କର ସୁରକ୍ଷାକେ ସବୁନୁ ଜହ ପ୍ରାଥମିକତା ଦିଆଯାଉଛି ବୋଲି ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ରାଜ୍ୟସଭାରେ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍, ସରକାରଙ୍କ ତରଫୁ ରେଲ୍ର ସୁରକ୍ଷା ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଥିବାରୁ ରେଲ୍ ଦୁର୍ଘଟଣା କମିଛି। 2014-15 ବର୍ଷରେ 135ଟା ରେଲ୍ ଦୁର୍ଘଟଣା ହୋଇଥିବାର ବେଳେ ଇ ଆର୍ଥିକ ବର୍ଷରେ ଖାଲି 2ଟା ରେଲ୍ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ରେଲ୍ ସୁରକ୍ଷା ବାବଦ ଖର୍ଚ୍ଚା ବିଲ୍ ବଢ଼ିଛି। 2026-27 ଆର୍ଥିକ ବର୍ଷରେ ଏଥିଲାଗି 1,20,000 କୋଟିନୁ ଅଧିକା ଟଙ୍କା ବ୍ୟୟବରାଦ କରାଯାଇଛି ବୋଲିକରି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶେ ଗଲା ଏପ୍ରିଲ୍ ମାସର ଶେଷ ତକ୍ 399ଟା ପୋସ୍କୋ କୋର୍ଟ ସହାୟତେ 775ଟା ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି ବୋଲିକରି କେନ୍ଦ୍ର ଆଇନ୍ ଆର୍ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଲୋକସଭାରେ ବାବଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମେଘୱାଲ କହିଛନ୍ତି ଅଦାଲତମାନଙ୍କର ଅଧୀନତି 2025 ମସିହାତି 1,43,936 ମାମଲା ପଞ୍ଜୀକୃତ ହୋଇଥିଲା। ସେଥିଭିତରୁ 66,500 ମାମଲାର ସମାଧାନ ହୋଇଛି। ଓଡ଼ିଶାନୁ ଏସେନ୍ ମୋଟ 44ଟା ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି। ଏଥି 23ଟା ପୋକ୍ସୋ କୋର୍ଟ ରହିଥିବାର ଜଣାପଡ଼ିଛି। ରାଜ୍ୟ ଇଲେକ୍ଟ୍ରିକ୍ ଗାଡ଼ି ଇଭିର ଗତିଶୀଳତାକେ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କର ଭାରୀ ଶିଳ୍ପ ମନ୍ତ୍ରଣାଳୟ ତରଫୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ଲାଗି ପିଏମ୍ ଇ ଡ୍ରାଇଭ୍ ଯୋଜନାଥି 40,50,75,740 ଅନୁଦାନକେ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍, ପୂର୍ବୋଦୟର ପ୍ରବେଶ ପଥ ଓଡ଼ିଶାକେ କେନ୍ଦ୍ର ସରକାରଙ୍କର ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଆର୍ ଇନ୍ଧନ ସଞ୍ଚୟ ଲାଗି ସାରା ଦେଶେ ଇଭି ବ୍ୟବହାର ବଢ଼ିଛେ। ଗଲା ଜୁନ୍ ମାସେ ଓଡ଼ିଶାର ସବୁନୁ ଜହ ପ୍ରତିଶତ ଇଭି ବିକ୍ରି ହୋଇଥିବାର ଶ୍ରୀ ଜେନା କହିଛନ୍। ସିପିଇଟିଆର୍ ଦ୍ୱିତୀୟ ବର୍ଷ ବିଏଡ୍, ବିଏଚ୍ଇଡି, ଏମ୍ଏଡ୍ ଲାଗି ଫାଇନାଲ୍ ପ୍ରବେଶିକା ମାର୍କ 2026 ଗଲାକାଲି ବାହାରିଛି। ଆବେଦନକାରୀମାନେ ସ୍ୟାମ୍ସ ପୋର୍ଟାଲ୍ଥି ସେମାନଙ୍କର ଚୂଡ଼ାନ୍ତର ସଂଶୋଧିତ ପ୍ରବେଶିକା ମାର୍କ ଦେଖିବାରକେ ପରାମର୍ଶ ଦିଆଯାଇଛି। ଯୋଗ୍ୟ ଆବେଦନକାରୀମାନେ ଆଇବା 27 ତାରିଖ ଦିନ 3 ବଜେ ଉତ୍ତରୁ ସେମାନଙ୍କର ଚଏସ୍ ଲକିଂ କରିପାରିବେ। ଏ ବାବଦର ଅଧିକା ସୂଚନା ଖୁବ୍ ଜଲ୍ଦି ଦିଆଯିବା। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କେନ୍ଦୁଝର ଆର୍ ମୟୂରଭଞ୍ଜ ସହିତ 16ଟା ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାନୁ ଅତି ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। এচএনএর আঞ্চলিক খবর এন শেষ হল আরও বেলার আঞ্চলিক খবর শুনেপারে রাতে 7:02 থি জুহার।
1: মন কি বাত হ্যায় জন জন কি, সভি কি কুছ অপনি সি, সংঘর্ষো কে কুছ কিসসে, কাহানি কুছ সফলতাও কি, অনকহি বিরাসত কি, উম্মীদে নয়ে ভারত কি। মহীনে কে আখরি রবিবার কা রহতা হ্যায় ইন্তজার, মলয়াচল কে আঁচল সে বিন্ধ্যাচল কে আঙ্গন তক, ব্রহ্মপুত্র কে ঘাট সে হিমালয় কে বিস্তার তক, হোতি হ্যায় মন কি বাত প্রধানমন্ত্রী কে সাথ। তো শুনিয়ে ইস মহীনে 27 জুলাই সুবহ 11 বজে মন কি বাত আকাশবাণী দূরদর্শন কে সভি চ্যানেলো অর প্রসার ভারতী কে ওটিটি প্ল্যাটফর্ম ওয়েভস পর। মাননীয় প্রধানমন্ত্রী কে প্রসারণ কে তুরন্ত বাদ মন কি বাত কা প্রাদেশিক ভাষাও মে অনুবাদ আপ সুন সকতে হ্যায় আকাশবাণী অর দূরদর্শন কে সম্বদ্ধ প্রাদেশিক চ্যানেলো পর। মন কি বাত

0: ସମ୍ବଲ ବ୍ରାଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ରେଲଗୁରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: इयम् आकाशवाणी सम्प्रति वार्ताः श्रूयन्ताम्।

ଆଜି ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ହେପାଟାଇଟିସ୍ ରୋଗ କ'ଣ, ତାର ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା ବାଳା ଜେନା। ଚାଷର ହାଲ ସକାଳ 7:25, ପ୍ରାତଃ ସୂଚନା ସକାଳ 7:30। ସକାଳ 7:35 ଶୁଣିପାରିବେ ସୃଜନିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ସମ୍ବଲପୁରୀ ଗଳ୍ପ, କହିବେ ପ୍ରକାଶ କୁମାର ସେଠ। ସକାଳ 7:55 ଶୁଣିବେ ସୁଗମ ସୁନ୍ଦର କାର୍ଯ୍ୟକ୍ରମ, ଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ। ସକାଳ 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ, ଟେଲିକୁରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ହିନ୍ଦୀ କଥା ଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ସକାଳ 9:00। ଦିନ 11:05 ଭକ୍ତିର ଲହର କାର୍ଯ୍ୟକ୍ରମ, ଶିଳ୍ପୀ ଅରୁଣ ରାଜହଂସ, ବିନାୟକ ସାହୁ, ଗୋବିନ୍ଦ ସାହୁ, ଦୟାନିଧି ବେହେରା ଏବଂ ଶ୍ରୀରାମ ଲୋହରା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30। ଦିନ 12:00 ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 12:15 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଦିନ 12:30 ପ୍ରଚାର କରିବ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:05 ଶୁଣିପାରିବେ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ଗୀତାଞ୍ଜଳି ପୋଢ଼ ଏବଂ ଶଙ୍କର ପ୍ରସାଦ ମାଝୀ। ଦିନ 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ ବିବିଧା। ଏହି ବିବିଧା କାର୍ଯ୍ୟକ୍ରମରେ ଦୁନିଆ ଉପରେ ପର୍ଯ୍ୟବେସିତ ଏକ ବିସିଏସ୍ କାର୍ଯ୍ୟକ୍ରମ ଶୁଣିପାରିବେ। ହିନ୍ଦୀ କଥାଚିତ୍ର ଗୀତ ଦିନ 2:45। ଦିନ 3:00 ଶୁଣିପାରିବେ ମକା ପପୁ ଝକା ଝକା। ଦିନ 3:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:00 ସମ୍ବଲପୁରୀ ମୁଖ୍ୟ ସମ୍ବାଦ, 5:02 ଲୋକଗୀତର କାର୍ଯ୍ୟକ୍ରମରେ ଭାଗବତ ମେଳା ପରିବେଷଣ କରିବେ ମହାଦେବ ମେହେର ଏବଂ ସାଥୀ। ଯୁବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଏବଂ ସନ୍ଧ୍ୟା 6:10 ଶୁଣିପାରିବେ ଉଲଗୁଲାନ, ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥ ଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ DSC ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ NTA ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NTA କହିଛି। ଯୁବପିଢ଼ିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ୟଙ୍ଗ ଇଣ୍ଡିଆ ପାର୍ଲାମେଣ୍ଟର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଯୁବ ନେତୃତ୍ୱଙ୍କୁ ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ସମବାୟ ମଧ୍ୟରେ ସମନ୍ୱୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ATM ଓ ନୂତନ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 35ଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ATM ପ୍ରଦାନ କରାଯାଇଥିବା ବେଳେ 160 ଜଣ ଦୁଗ୍ଧଚାଷୀଙ୍କ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଟଳ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ଭିତ୍ତିଭୂମିର ବିକାଶ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ ଉତ୍ତର ଗାଙ୍ଗେୟ, ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର

0: ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରେଲେଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ, ହେପାଟାଇଟିସ୍ ରୋଗ କ'ଣ, ତାର ପ୍ରତିକାର ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମିତାବାଳା ଜେନା।
2: ହେପାଟାଇଟିସ୍ ଏକ ଯକୃତ ସମ୍ଭାବନା ଥାଏ। ଏହା ଭାଇରସ୍ କାରଣରୁ ଭୂତାଣୁ ଜନିତ ହୋଇପାରେ, ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଦ୍ୱାରା ହୋଇପାରେ, ଅତ୍ୟଧିକ ରାସାୟନିକ ଔଷଧ ସେବନ ଦ୍ୱାରା ହୋଇପାରେ, କିମ୍ବା ଅଟୋ ଇମ୍ୟୁନ୍ ଡିଜିଜ୍ ଯାହା ଥାଏ, ଆତ୍ମପ୍ରତିରକ୍ଷାଗତ ରୋଗ, ଯେଉଁଥିରେ କି ନିଜ ଇମ୍ୟୁନିଟିଟା ନିଜକୁ ହିଁ କ୍ଷତି କରିଥାଏ, ନିଜ ସେଲ୍କୁ କ୍ଷତି କରିଥାଏ, ସେହି ରୋଗ ଯଦି ଥାଏ ତାହେଲେ ଏହି ହେପାଟାଇଟିସ୍ ରୋଗ ହୋଇପାରେ। ଦୂଷିତ ଜଳ ଖାଦ୍ୟ ସେବନରୁ ହେପାଟାଇଟିସ୍ ହୋଇପାରେ। ଯକୃତର କାର୍ଯ୍ୟ ଖାଦ୍ୟକୁ ସବୁବେଳ ପାଇଁ ସହଜ କରି ସେଥିରୁ ସାରାଂଶ ବା ନ୍ୟୁଟ୍ରିସନ୍, ଯେଉଁଟା ଆମର ଖାଦ୍ୟ ସାର ଅଂଶକୁ ସୁରକ୍ଷିତ କରି ବାହାର କରିବ। ଯେତେ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ରହିଛି ଆମ ଶରୀରରେ ତାକୁ ବାହାରକୁ ବାହାର କରିବ, ଆଉ ଯେତେ ନ୍ୟୁଟ୍ରିସନ୍ ବା ଆମର ଯେତେ ସାର ଅଂଶ ଆମକୁ ସୁରକ୍ଷିତ ରଖିବ, ଆମକୁ ବଳ ଯୋଗାଇବ ଆମ ଶରୀର ପରିଚାଳନା ପାଇଁ। ଯଦି ଯକୃତ ପ୍ରଦାହ ବା ଇନଫେକ୍ସନ୍ ହେଲା, ଫୁଲିଲା, ତାହେଲେ ସେ ବିଭିନ୍ନ ପ୍ରକାରର ଶାରୀରିକ ତ୍ରୁଟି ଦେଖାଯିବ। ଏଥିରେ ଲିଭରରେ କୋଷିକା ସବୁ ଥାଏ, ସେଥିରେ ଏହି ହେପାଟାଇଟିସ୍ ହେବା ଫଳରେ ଏଥିରେ ପ୍ରଭାବ ପଡ଼ିଥାଏ, ଯାହାକୁ ହେପାଟାଇଟିସ୍ ହିଁ କୁହାଯାଏ। ଯେପରିକି ଜଣ୍ଡିସ୍ ହେଲା, ଆଖି ଚର୍ମ ହଳଦିଆ ଦେଖାଯିବା, ଜ୍ୱର, ଭୋକ ନ ହେବା, ବାନ୍ତି ଲାଗିବା, ଏହା ବିଭିନ୍ନ ପ୍ରକାରର ଯେପରିକି ହେପାଟାଇଟିସ୍ ଏ ବି ସି ଡି ଇ ଏମିତି ଅଛି। ତାର ଯେମିତିକି ହେପାଟାଇଟିସ୍ ଏରେ ଜଣ୍ଡିସ୍ର ଲକ୍ଷଣ ଦେଖାଯାଏ, ଏହା ଦୂଷିତ ଜଳୀୟ ଅଂଶ ସେବନ ଫଳରେ ହୋଇଥାଏ। ହେପାଟାଇଟିସ୍ ବି ଯେମିତିକି ରକ୍ତରୁ କିମ୍ବା ସେକ୍ସୁଆଲ କଣ୍ଟାକ୍ଟରୁ, ନିଡିଲରୁ, ମା ଠାରୁ ଶିଶୁଠାରେ ଦେଖାଯାଇଥାଏ। ଯେଉଁଟାକି ହେପାଟାଇଟିସ୍ ବି ଆମର ସବୁବେଳେ ଆଗରୁ ଭ୍ୟାକ୍ସିନ୍ ଦେଖା ଦିଆଯାଉଛି ଛୋଟବେଳୁ ଶିଶୁଠାରୁ ନହେବା ପାଇଁ, ପ୍ରିଭେନ୍ସନ୍ ପାଇଁ। ଏହି ହେପାଟାଇଟିସ୍ ବିର କୌଣସି ଉପଚାର ନାହିଁ, ଆମେ ତାକୁ ମାନେ ସାରା ଜୀବନ ଆମେ ମେଡିସିନ୍ ଦ୍ୱାରା ହିଁ ଆମ ଇମ୍ୟୁନିଟିକୁ ବଢ଼େଇକି ରଖିପାରିବା। ହେପାଟାଇଟିସ୍ ସି ହେଉଛି ଇନଫେକ୍ସନ୍ ଦ୍ୱାରା ବ୍ଲଡ଼୍ରୁ କୁ ବିସ୍ତାର କରିଥାଏ। କୌଣସି ଇନଫେକ୍ସନ୍ ହେଲା, କୌଣସି ଏଥିରେ ଭାଇରାଲ୍ ହୋଇପାରେ, ତ ଏଥିରେ ମେଡିସିନ୍ ଦ୍ୱାରା ଏହା ଠିକ୍ ହୋଇଯାଇଥାଏ। ହେପାଟାଇଟିସ୍ ଡି ହେଉଛି, ଯଦି ହେପାଟାଇଟିସ୍ ବି ହୋଇଛି ତାହେଲେ ଏଇଟା ହେବାର ସମ୍ଭାବନା ଥାଏ। ହେପାଟାଇଟିସ୍ ଇଟା ଏହା ଦୂଷିତ ପାଣି ଦ୍ୱାରା ହୁଏ, ବେଶୀ ପ୍ରଭାବ ପଡ଼ିଥାଏ ଗର୍ଭବତୀଠାରେ। ଗର୍ଭବତୀଠାରେ ଯଦି ହେପାଟାଇଟିସ୍ ହେଲା ତାହେଲେ ଶିଶୁ ପ୍ରତି ବି ବିପଦ ରହେ, ମା ଆଉ ଶିଶୁ ପ୍ରତି ବିପଦ ରହିଥାଏ। ଏଥିରେ ପ୍ରତିକାର ପାଇଁ ଆମେ କରିବା ଯେ ଆମେ ସଫା ପାଣି ପିଇବା, ଖାଦ୍ୟ ମଧ୍ୟ ଯେମିତିକି ଗରମ ସୁଷମ ଖାଦ୍ୟ ଗରମ ଥିବ, କୌଣସି ପ୍ରକାରର ମାଛି ମଶା ବସିନଥିବ ସେମିତି ଖାଦ୍ୟ ଖାଇବା, ସହଜରେ ପାଚ ହେଉଥିବ, ବାଲାନ୍ସ ଫୁଡ଼୍ ସବୁବେଳେ ପାଇଁ ନେବା, ରେଷ୍ଟ ନେବା, ଆଲକୋହଲ କେବେ ହେଲେ ବି ନେବା ନାହିଁ ଆମେ। ଯଦି ଆମର ହେପାଟାଇଟିସ୍ ଅଛି, ଆଲକୋହଲ ବହୁତ ସେଥିରେ ବିପଦ ସୃଷ୍ଟି କରିଥାଏ। ତେଲ ମସଲା, ଅଧିକା ଚିନି, ଅଧିକା ଲୁଣ କିମ୍ବା ପ୍ୟାକେଟିଂ ଫୁଡ଼୍ ଏଥିରେ ବ୍ୟବହାର କରିବା ନାହିଁ। ସବୁଦିନ କିଛି ନହେଲେ ବି ସପ୍ତାହକୁ 150 ମିନିଟ୍ ବ୍ୟାୟାମ କରିବା। ଏଥିରେ ଆମେ ଆଗରୁ ଯଦି ବ୍ଲଡ଼୍ ଟେଷ୍ଟ କରିବା ତାହେଲେ ଟିକେ ଯଦି ଆମକୁ ଦୁର୍ବଳ ଲାଗୁଛି କିମ୍ବା ଏଇ ଟାଇପ୍ର ଆମ ଥାରେ ଲକ୍ଷଣ ଦେଖାଦେଉଛି ତାହେଲେ ଆମେ ବ୍ଲଡ଼୍ ଟେଷ୍ଟ, LFT, CBC, ଭାଇରାଲ ହେପାଟାଇଟିସ୍ର, ଆଉ ଦରକାର ପଡ଼ିଲେ ଅଲ୍ଟ୍ରାସାଉଣ୍ଡ ବି କରିବା, ଯାହାଫଳରେ କି ଆମେ ଜାଣିପାରିବା ଆଗରୁ ଯେ ଆମେ ଏଇ ଯେଉଁ ହେପାଟାଇଟିସ୍ ଠାରୁ କେମିତି ନିଜକୁ ରକ୍ଷା କରିବା ସେଇଟା ଚେଷ୍ଟା କରିପାରିବା। ଆଉ ସବୁବେଳେ ପାଇଁ ସେଫ୍ ସେକ୍ସ କରିବା, ନିଡିଲ୍ ଜଣଙ୍କ ଠାରୁ ଅନ୍ୟ ଜଣକୁ ଯେଉଁଟା ଦିଆଯାଏ, ଯେମିତିକି ଟାଟୁ କରାହେଉଛି କିମ୍ବା କୌଣସି ହସ୍ପିଟାଲରେ ଆମର ଇଏ ହେଲା ବେଳେ ସଫାସୁତର ହୋଇକରି ୟୁଜ୍ ହେଉନି, ସେସବୁକୁ ଆମେ ଟିକେ ଧ୍ୟାନ ଦେବା, ଯେମିତି ଆମକୁ ଏଇ ଯେଉଁ ବି ଯେଉଁଟାକି ବହୁତ ଏଇଟା ଡେଞ୍ଜର ଆମ ପାଇଁ, ଶରୀର ପାଇଁ ସାରା ଜୀବନ ଆମ ସହିତ ଚାଲେ, ଏସବୁରୁ ଆମେ ନିଜକୁ ରକ୍ଷା କରିପାରିବା।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିଲେ ହେପାଟାଇଟିସ୍ ରୋଗ କ'ଣ, ତାର ପ୍ରତିକାର କହିଲେ ଡକ୍ଟର ସ୍ମିତାବାଳା ଜେନା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରେଲେଗୁରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ

0: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା NTA। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନରେ ଝଣ୍ଡୁ କୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜେନେରାଲ ମ୍ୟାନେଜର ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA କହିଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦବୀରେ ନିଯୁକ୍ତି 3 ପାଇଁ ରହିବ। ପରୀକ୍ଷା କେନ୍ଦ୍ର ନେଟୱାର୍କ ଏବଂ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ସେମାନଙ୍କ ଉପରେ ରହିବ ବୋଲି NTA ସୂଚନା ଦେଇଛି। ପ୍ରଥମ ଥର ପାଇଁ NTAରେ ଯୁବ ବୃତ୍ତିଗତ ନିୟୋଜିତ ହେବେ। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NTA କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କ ପ୍ରସାରିତ ଭିଡ଼ିଓ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଦେଇଥିବାରୁ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ଏଭଳି ବିପୁଳ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
1: ମେରେ ଯୋ ଭିଡ଼ିଓ ପୋଷ୍ଟ କିଆ ଥା ଉସକୋ ଜିସ୍ ପ୍ରକାର ସେ ଆପନେ ରିସ୍ପଣ୍ଡ କିଆ ସକାରାତ୍ମକ ସୁଝାଅ ଦିଏ ଥ୍ୟାଙ୍କ୍ସ ଟୁ ଏଭ୍ରିବଡି ୟେ ଆପକା ପ୍ୟାର ବନା ରହେଗା ହମାରା ନାତା ଔର ଅଧିକ ସକ୍ରିୟତା ସେ ଜୁଡ଼ତା ରହେଗା ଥ୍ୟାଙ୍କ୍ ୟୁ।
0: ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ 303 ନିୟୁତରୁ ଅଧିକ ଥର ଦେଖାଯାଇଛି। ପୋଷ୍ଟ ହେବାର ପ୍ରଥମ 24 ମଧ୍ୟରେ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ସେବା, ଶିକ୍ଷା ଓ ସାମାଜିକ ସମାବେଶୀକରଣ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ସମ୍ମାନ ଗ୍ରହଣ କରି ରାଷ୍ଟ୍ରପତି ଏହାକୁ 140 ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱକୁ ଏହା ପ୍ରତିଫଳିତ କରୁଛି। ଶିକ୍ଷାକୁ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ତାଙ୍କ ଜୀବନଯାତ୍ରା ଉପରେ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନର ଯୁଗରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ଚାରାରୋପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସିଜେପି ପ୍ରତିନିଧି ମଣ୍ଡଳୀ ସହ ନୂଆଦିଲ୍ଲୀରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136 ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର

ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ଲାହୁଲ ସ୍ପିତି ଜିଲ୍ଲା ଅନ୍ତର୍ଗତ ଉଦୟପୁର କିଲ୍ଲାର ସଡ଼କ ପଥରେ କାଡୁନାଲ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଗାଡ଼ିଟିରେ ଥିବା ଡ୍ରାଇଭରଙ୍କୁ ମିଶାଇ ସମସ୍ତ 13 ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୁଲିସ୍, ସୀମା ସଡ଼କ ସଂଗଠନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଲଦାଖର ଦ୍ରାସରେ କାର୍ଗିଲ ଯୁଦ୍ଧ ସ୍ମାରକୀର 27ତମ କାର୍ଗିଲ ବିଜୟ ଦିବସ ପାଳନ ନେଇ ପ୍ରସ୍ତୁତି ଶେଷ ହୋଇଛି। ଅପରେସନ୍ ବିଜୟକୁ ସ୍ମରଣ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। 1999 କାର୍ଗିଲ ଯୁଦ୍ଧ ସମୟରେ ପ୍ରାଣବଳି ଦେଇଥିବା ସୈନିକଙ୍କ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲାମୋଚେନ୍ ଭ୍ୟୁ ପଏଣ୍ଟରେ ଯୁଦ୍ଧ ସଂସ୍କୃତି, ବିଶ୍ୱନାଥନ୍ ଷ୍ଟାଡିୟମରେ ଗୌରବମୟ ସଂସ୍କୃତି, ବିଜୟଭୋଜ ଏବଂ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ସୌର୍ଯ୍ୟ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହେବ। ଏଥିରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକ ଏବଂ ଶହୀଦଙ୍କ ନିକଟ ସମ୍ପର୍କୀୟ, ବରିଷ୍ଠ ସେନା ଅଧିକାରୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହେବେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେନାଟଫ୍ରେ ପୁଷ୍ପମାଲ୍ୟ ଅର୍ପଣ, ଆଭାସୀ ୱାକ୍ଥ୍ରୁ ପୋର୍ଟାଲ ଉଦ୍ଘାଟନ କରିବା ସହ ସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳାଳତି, ମୈଲମ ଏବଂ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯିବ। ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପଲୀଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଜାମ୍ବିକ୍ ପତାକାଧାରୀ ଏଲ୍ପିଜି ବାହୀ ଜାହାଜ ଦିଶାରେ ଥିବା ସମସ୍ତ 28 ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଇରାନ୍ର ଆଞ୍ଚଳିକ ଜଳସୀମାରେ ଏହି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନ୍ ସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ପ୍ରଦାନ କରିଛି। ତେବେ ଦିଶା ଉପରେ ଆକ୍ରମଣ ଘଟଣାକୁ ଦୂତାବାସ ସ୍ୱୀକାର କରିଛି। କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ଅନୁଯାୟୀ ଗତ 18 ତାରିଖରେ କୃଷ୍ଣସାଗରରେ ରୁଷ ଆଞ୍ଚଳିକ ଜଳସୀମାରେ ହୋଇଥିବା ଏହି ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇବା ସହ ଅନ୍ୟ 2 ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିଭଳି ଗତ 19 ତାରିଖରେ ୟୁକ୍ରେନ୍ର ଓଡ଼ିଶା ବନ୍ଦରରୁ ବାହାରିଥିବା ଅନ୍ୟ ଏକ ବାଣିଜ୍ୟ ଜାହାଜ ଏମ୍ଭି ଗୋଲ୍ଡେନ୍ ଲିଓ ଉପରେ ମଧ୍ୟ ହୋଇଥିବା ଆକ୍ରମଣ ନେଇ 4 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏଭଳି ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ 20 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା 2026ରେ ଝଣ୍ଡୁକୁମାର ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରୀ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ନାଇଜେରିଆ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଇଂଲଣ୍ଡ ରୌପ୍ୟ ପଦକ ପାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଆଜି ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କରି ସିରିଜ୍ରେ 1-0ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 126

0: ରନ୍ର ବିଜୟ ଲକ୍ଷ୍ୟକୁ 13 ଓଭର 2 ବଲ୍ରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 19 ବଲ୍ରୁ ଚିତ୍ତାକର୍ଷକ 50 ରନ୍ ସଂଗ୍ରହ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା NTA। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ହେବ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଝଣ୍ଡୁକୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରେଲେଗିରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଚାଷର ହାଲ।
2: ଯେନ୍ ଚାଷୀମାନେ ଯଦି ବର୍ଷା ଦିନିଆ ଡେଲଜାତିଆ ଫସଲ ଚାଷ କରୁଛନ୍, ଡେଲଜାତିଆ ଫସଲ ଭିତରେ ପ୍ରାୟ ତ ଚାଷୀମାନେ ମୁଗ, ବିରି, ରେହେଡ଼, କୁଲୁତ୍ ଇସବୁ କିସମ ମାନେ ଚାଷ କରିଥିସନ୍। ଯେତେବେଳେ ବି ଚାଷୀମାନେ ଚାଷ କରିଛନ୍, ଏହା ଚିନି ସମୟକେ ଯେତେବେଳେ ଫସଲକେ ବିହନ ବୁଣିବାର 3 ସପ୍ତାହ ଆର ପାଞ୍ଚ ସପ୍ତାହ ଇ ସମୟକେ ଘାଏ 2 ଘାସ ଲଟା ବାଛି ନେବାର କଥା। କେତେବେଳେ ବେଲେ ଡେଲଜାତିଆ ଫସଲ ଯଦି ଘାସ ଲଟା ଲାଗିଯିବା ବେଲେ ଗଛଟା ଠିକ୍ ହିସାବରେ ଖେସାର ନେଇପାରେ। ଯେନ୍ ଇଆଡ଼ ସିଆଡ଼ ଯେନ୍ ଲଟାମାନେ ଥିବା ସେ ଲଟାପୁଟାମାନେ ସବୁ ମାଟିର ଖେସାରକେ ନେଇଯିବେ, ଯେନ୍ଥିଲେ ବୋଲିକିରି ଗଛଟା ବଢ଼ିନିପାରେ, କେର୍ଚେ ଯାଏସି ଆର୍ ଯେତ୍କି ଅମଲ ହେବାର କଥା ବି ହେଇନିପାରେ। ସେଥିର୍ଲେ ବୋଲିକିରି ଚାଷୀମାନେ ଦେଖବାର କଥା ଯେ ଡେଲଜାତିଆ ଫସଲ ଯେନ ଚାଷ କରୁଛନ୍, ଯେନ୍ ଆଣ୍ଟ ଗୁଡ଼ାନ ଲଟା କେନ୍ ହିସାବରେ ହେଇଛେ ଦେଖି ନେବାର କଥା। ଆରୁ ଯେନ୍ତା ବିହନ ବୁନ୍ବାର 3 ସପ୍ତାହ ହେଇଯିବା କି ଇ ସମୟକେ ଘାଏ କୁଡ଼ା କୁସା କରି ନେଇକିରି ଘାସ ଲଟାମାନେ ବାଛି ନେବାର କଥା। ଧାଡ଼ି ହିସାବରେ ଚାଷୀମାନେ ପ୍ରାୟତଃ ଚାଷ କରିଥିସନ୍। ଧାଡ଼ି ଯେନ୍ ଯଦି ବୁଣିଥିବେ ବେଲେ ଲଟା ବଛା ଯେନ୍ ଯନ୍ତ୍ର ଅଛେ ଇଥିର୍ ସାହାଯ୍ୟ ନେଇକରି ବି ଘାସ ଲଟା ବାଛି ପାର୍ବେ। ଆର୍ ଯେନ୍ ଚାଷୀମାନେ ଯଦି ଲଟାମରା ଔଷଧ ବ୍ୟବହାର କରିଛନ୍, ଯେନ୍ଦିନ ବୁନ୍ସନ୍ ତାର ଆର ଦିନ ଲଟାମରା ଔଷଧ ମାରିଦେଇଥିବେ ବେଲେ ପ୍ରାୟତଃ ଲଟା ନେଇ ହେଇପାରେ। ତଥାପି ବି ଯଦି ଯେନ୍ ଜାଗାନ ସେ ଲଟାମରା ଔଷଧ ନେଇ ପଡ଼ିଥିବା ବେଲେ ଯେନ ଲଟା ହେଇଥିବା ବେଲେ ସେ ଜାଗାରେ କୁଡ଼ା କୁସା କରି ନେଇକରି ଘାସ ଲଟାକେ ବାଛି ନେବେ। ବର୍ଷା ମାସେ ପ୍ରାୟ ଡାଲଜାତିଆ ଫସଲ ନ କେତେ କେତେ ରୋଗ ଲାଗ୍ବାର ଡର ଥିସି। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ସବୁବେଳେ ନିଘା ଦେବେ ଯେ ଯେତେବେଳେ ବି ଭିଡ଼ୁଛନ୍ କି କୁଡ଼ା କୁସା କରୁଛନ୍ ଲଟା ବଛିଲା ସମୟକେ, ଯେନ୍ତା ଗାଢ଼ ହେଇକି ନି ରହେବା, ପାନ୍ ସେ ଆଟେ ରହିନି ପାର୍ବା, ସେଟାକେ ନିଘା ଦେଇକରି ପାନ୍ ନିଥିରି ଯେନ୍ତା ଯାଉଥିବା ବର୍ଷା ସମୟକେ, ସେ ହିସାବରେ ଚାଷୀମାନେ ଭିଡ଼ି ନେବେ। ବର୍ଷା ଦିନେ ପ୍ରାୟ ଚାଷୀମାନେ ଦେଖିବେ ଯେ ଡାଲଜାତିଆ ଫସଲର କେତେ କେତେ ପୋକମାନେ ଲାଗିଥିସନ୍। ପୋକ ଯଦି ଲାଗିଯିବ ବେଲେ ଫସଲର କେତେ କେତେ ନୁକସାନୀ ଯାଇଆସି। ହେନ୍ତା ପୋକ ଭିତରେ ଦେଖ୍ବାରେ ଗଲେ ପତରଖିଆ ପୋକ, ଫଲବିନ୍ଧା ପୋକ, ଜଉ ପୋକ, ପତର ଡେଗା ପୋକ, ଧୋ ମାଛି, ପତର ଚିତା ଆରୁ ପତରପୁଡ଼ା ରୋଗ। ଆର୍ ରୋଗ ଭିତରେ ପତରଚିତା ରୋଗ, ପତରପୁଡ଼ା ରୋଗ, ଝାଉଁଲା ରୋଗ, ସାହେବି ରୋଗ ଇସବୁମାନେ ଡାଲଜାତିଆ ଫସଲ ଲାଗିକରି ଫସଲକେ ନୁକସାନୀ କରିଦେସନ୍, ଯେନ୍ଥିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ହେଇନିପାରେ। ସେଥିର୍ଲାଗି ବୋଲିକିରି ଚାଷୀମାନେ ଯେନ୍ ବର୍ଷାକେ ଆନ୍ନ ଯୋଗେଇଥିବେ ସେନ ଭଉଁରେ ଟିକେ ସବୁବେଳେ ନିଘା ଦେବାର କଥା। କେତେବେଳେ ବେଲେ ଭୋରେ ଯଦି ଦେଖିବେ ଯେ ଯେନ୍ତା ପୋକ ହୋଇକି ରୋଗ ଲାଗ୍ବାର ମୂଲ ହେବା କି ତାର ଆୟ ଉପାୟ କରିବେ ବେଲେ ପଛେ ଆରୁ ବେଶୀ ନୁକସାନୀ କରିନିପାରେ, ଜହ ଗଛକେ ଚପଲି ନିପାରେ ଲାଗିନିପାରନ୍, ଆରୁ ଯେନ୍ଟାକି ବେଶୀ ନୁକସାନୀ କରିନିପାରନ୍। ସେଥିର୍ଲାଗି ବୋଲିକି ଚାଷୀମାନେ ସବୁବେଳେ ସଜାଗ ଦେଇକରି ସବୁବେଳେ ନିଘା ରଖିଥିବେ ଯେ ଯେନ୍ତା ପୋକ ହୋଇକି ରୋଗ ହଉ ମୂଲ ହେବା କି ତାର ଆୟ ଉପାୟ କରିକିରି ସାଙ୍ଗେ ସାଙ୍ଗ ସେଟାକେ ଆଦ କରବାର ବ୍ୟବସ୍ଥା କରିବେ। କେତେବେଳେ ବେଲେ ଦେଖିବେ ଯେ ବେଶୀ ଯଦି ଗଛ ନୁକସାନୀ ନେଇ କରିବେଲେ ସେନୁ ରାସାୟନିକ ହିସାବରେ ତାର ଆୟ ଉପାୟ କରିବାକେ ନି ପଡ଼େ ବୋଲି ଜାଣିବେ, ଯେନ୍ଟାକି ବେଶୀ ଖର୍ଚ୍ଚା ନି ଲାଗେ। ହେନ୍ତା ଦେଖ୍ବାରେ ଗଲେ ଯେଉଁ ପୋକ, ପତର ଡେଗା ପୋକ ଆର୍ ଧୂମ ମାଛି ଇସବୁ ଶୋଷକ ଜାତୀୟ ପୋକ ଆନ୍, ଯେନ୍ଟାକି ଇ ପୋକକେ ଆୟତ କରବାର୍ ଲାଗି ବୋଲିକିରି ଡାଇମେଥଏଟ୍, ମିଥାଇଲ୍ ଡେମେଟନ୍, ଏଣ୍ଡୋସଲଫାନ୍ ପ୍ରାୟ ଏକର ପିଛା ଯଦି 400 ଲିଟର ପାନ୍ ଥିନ୍ ଗୁଲିକରି ଯଦି ସାନି ନେବେ ବେଲେ ବି ଇ ପୋକଟା ମରିଯିବେ, ଯେନ୍ଟାକି ବେଶୀ ନୁକସାନୀ ଆର ପଛେ କରିନିପାରନ୍। ହେନ୍ତା ରେହାଡ଼ ଫସଲ ନ ଦେଖ୍ବାରେ ଗଲେ ବାଘୁଆ ପୋକମାନେ ଦେଖାଯାଏସନ୍, ଏଇଟାକେ ହାତେ ସବୁ ଆନିକରି ଗୋଟେ କିରୋସିନି ମିଶା ପାନ୍ ଥିନ୍ ପକେଇ ନେବେ ବେଲେ ମରିଯିବେ। ଆର୍ ବି ହେନ୍ତା ଚାଷୀମାନେ ଦେଖିବେ ଯେ ଯଦି ଡାଲଜାତିଆ ଫସଲ ନ ପତରଚିତା ରୋଗ କି ପତରପୁଡ଼ା ରୋଗ କି ଝାଉଁଲା ରୋଗ ଯଦି ଦେଖାଯିବା ବେଲେ ଇ ସମୟକେ କାର୍ବନ୍ ଡାଜିମ୍ ନେତ, ଥାଇଓଫିନେଟ୍ ମିଥାଇଲ୍ 200 ଗ୍ରାମ ନେତ, ମାନକୋଜାପ 700 ଗ୍ରାମ ଏକର ପିଛା ଯଦି ଦେଇଦେବେ ବେଲେ ଇ ରୋଗଟା ଆଇ ଦେଇଆସି। ହେଲେ ଚାଷୀ

ଆଜିର ପ୍ରତ୍ୟହ ସୂଚନାରେ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ।

ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା, ତତ୍ସହିତ 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525757, ଆଉ ଥରେ ଶୁଣି ରଖନ୍ତୁ 1086170525757, IFSC କୋଡ SBIN 00005 ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ ନମ୍ବର ଏବଂ ତାରିଖ ଦର୍ଶାଇବେ।

ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର ପିନ୍କୋଡ଼ଟି ହେଲା 7680001 ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026 ମସିହା ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ ସବିଶେଷ ବେରୋଡ଼ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ।

ଶୁଣିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା।

ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ଶ୍ରୋତାମାନଙ୍କୁ ଆମର ଜୁହାର। ଆଜିର୍ ଆପଣମାନଙ୍କ ଲାଗି ରଖିଛୁଁ କଥାନି। କଥାନି ନେଇକିରି ଆସିଛନ୍ ପ୍ରକାଶ କୁମାର ସେଠ। ଶ୍ରୋତବନ୍ଧୁ, ପ୍ରକାଶ କୁମାର ସେଠ ତାଙ୍କର ଜନ୍ମ ଦେଗାନ, ଆମରି ଧମା ଥାନା ଭିତରେ ଆସି ସେଟା ଆମର ସମ୍ବଲପୁର ଜିଲ୍ଲାର। ଆଉର୍

0: ସେ ଆମରି ସାହିତ୍ୟ ସଂସ୍କୃତି ଲୋକକଥା ଯେନ୍ ରହିଛେ ସେ ଉପରେ ଗବେଷଣା କରିଛନ୍। ଆଉ ଅନେକ କିଛି ସାହିତ୍ୟ କ୍ଷେତ୍ରଥି ତାଙ୍କର ଦକ୍ଷତା ରହିଛେ, ତାଙ୍କର ଅବଦାନ ବି ରହିଛେ। ଆର୍ ଓଡ଼ିଆଥି ଲେଖାଲେଖି କରବାର୍ ସାଙ୍ଗେ ସାଙ୍ଗେ ଆମରି ସ୍ଥାନୀୟ ଯେନ୍ କଥିତ ଭାଷା ରହିଛେ ସମ୍ବଲପୁରୀ, ସେଥି ବି ସେ ଲେଖାଲେଖି କରିଛନ୍। ଆଉ ହେନ୍ତା ଦେଖ୍ମା ବେଲେ ଓଡ଼ିଆଥି ତାଙ୍କର ଚିହ୍ନା ମନ୍ତ୍ର ଅଚିହ୍ନା ଉଚ୍ଚାରଣ ବୋଲିକିରି ଗୋଟେ ଗଳ୍ପ ସଂକଳନଟେ ବି ବାହାରିଛେ। ତାଙ୍କର ହେନ୍ତା ଲେଖା ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାମାନ୍କେ ବି ବାହାରୁଛେ। ଆର୍ ସେ ଅନେକ ନାଟକ ବି ଲେଖିଛନ୍, ଆମର୍ ଏ ରେଡ଼ିଓଥି ବି ପ୍ରଚାର ବି ହେଇଛେ, ପ୍ରସାର ବି ହେଇଛେ। ତ ହେନ୍ତା ଦେଖ୍ମା ବେଲେ ଆମର୍ ଇଆଡ଼ର ଯେନ୍ କଳା ସଂସ୍କୃତି ରହିଛେ, ଭାଷା ରହିଛେ, ଲୋକ କଥା ରହିଛେ, ସେ ଉପରେ କାମ ବି କରୁଛନ୍। ଆର୍ ସେ ଆଜି ଆମର୍ ଏ କାର୍ଯ୍ୟକ୍ରମଥି ଉପସ୍ଥିତ ଅଛନ୍, ଆମର୍ ସୌଭାଗ୍ୟ ଏ ତାଙ୍କର ଆଜି ଗଳ୍ପ ଶୁଣ୍ମା। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ତ ପହେଲା ଗୋଟେ କଥା ଆମକେ କହିବେ, ଶ୍ରୋତାମାନଙ୍କେ ବି କହିବେ
1: ଆଜ୍ଞା,
0: ଯେ ଆପଣ ତ ଓଡ଼ିଆରେ ବି ଲେଖାଲେଖି କରୁଛନ୍, ଆମର ସମ୍ବଲପୁରୀଥି ବି ଲେଖାଲେଖି କରୁଛନ୍, ହେଲେ ଇ ଯେନ୍ ଗଳ୍ପ ଲେଖ୍ବାର ଯେନ୍ ଭାବନାଟା କେନ୍ତା ଥାପ୍ କରିପାରସନ୍ ଆପଣ ଯେ ମୁଇଁ ଗଳ୍ପଟା ଲେଖ୍ମି ବୋଲିକିରି?
1: ଦେଖୁନ୍ ଆଜ୍ଞା, ଥରେ ଗୋଟେ ଲେଖକ ସମ୍ମିଳନୀର ଆମର ପଶ୍ଚିମ ଓଡ଼ିଶାର ଜଣେ ବକ୍ତା ସେ କହିଥିଲେ, ଆମର ପଶ୍ଚିମ ଓଡ଼ିଶାର ଯିଏ ବି ଲେଖୁଛନ୍, ଓଡ଼ିଆ ଭାଷାତେ ଲେଖୁ କି ହିନ୍ଦୀ ଭାଷାତେ ଲେଖୁ କି ଇଂଲିଶ ଭାଷାତେ ଲେଖୁ, କିନ୍ତୁ ଭାବୁଛେ ସମ୍ବଲପୁରୀ ଭାଷାତେ ନିଶ୍ଚେ ଏଇଟା ମାନବାର୍କେ ପଡ଼୍ବା। ସେଥିଲାଗି ଆମେ ସମ୍ବଲପୁରୀ ଭାଷାତେ ଯେହେତୁ ଭାବନାଟେ ସୃଷ୍ଟି ହେଉଛି ଆମର ଭିତରେ, ସେ ଭାବନା ତ ଆମେ ନିଜେ ହିଁ ଥାପ୍ କରୁଛୁ। ସେଟା ମୋର ହିସାବେ କିଛି ଗୋଟେ ଭାବନାଟେ ଅତି ଦୁଲକାସି ମନୁଷ୍କେ, ସେନୁ ଭାବନାର ମୂଲମାଇ ଥାପ୍ କରାହେସି ଆର୍ ଗଳ୍ପଟେ ସେନ ସୃଷ୍ଟି ହେସି ଯେ ଇଟା ଗୋଟେ ଗପଟେ କରାଯାଇପାରେ କି ଇଥିର୍ ଲାଗି ଇତି ଜରିଆତି ଗୋଟେ ଗପଟେ ହୋଇପାରେ ବୋଲି ସେନ ଆମେ ଥାପ୍ ଗପ୍ଟା ମିଲ୍ସି ବୋଲନ୍
0: ତ ଏଇଟା ପାଇସନ୍ କେନୁ?
1: ଏଇଟା ଏଇ ସମାଜ ଭିତରୁ ପାଇସୁଁ, ସମାଜ ଭିତରେ ସବୁ ଘଟଣା ଗୋଟେ ଗୋଟେ ଗପ ହେ, ସଭେ ଗୋଟେ ଗୋଟେ ଗାଳ୍ପିକା,
0: ସମାଜକେ ନେଇକିରି ସାହିତ୍ୟ ବୋଲସନ୍
1: ଆଜ୍ଞା।
0: ଆଉ ସବୁ ସମାଜର କଥା କି ଜୀବନର କଥା ସାହିତ୍ୟ କହିସି ବୋଲସନ୍, ଆଉ ସେ ଉପରେ ଗଳ୍ପ ଲେଖାଲେଖି ବି ଚାଲିଛେ
1: ଆଜ୍ଞା।
0: ତ ହେନ୍ତା କିଛି ବିଶେଷ କ୍ଷେତ୍ର ରହିଛି କାଏଁ ଯେନ୍ ଆଡ଼କେ ଆମେ ଢଲମା ଆର୍ ସେ ଉପରେ ଲେଖାଲେଖି କଲେ ଆମର ସାହିତ୍ୟଟା ବି ସମୃଦ୍ଧି ହେବା, ଆର୍ ସେ ଯେନ୍ କଥାବସ୍ତୁ ରହିଛେ ସେଟା ବି ଲୋକମାନଙ୍କର ନିକେ ପହଞ୍ଚି ପାର୍ବା, କାଣା କହିବି ଏ ବାବଦେ?
1: ହଁ ଆଜ୍ଞା, ଦେଖୁନ୍, ପହେଲା ତ ମୁଇଁ କହିମି ଯେ ଆମର ସମ୍ବଲପୁରୀ ସାହିତ୍ୟ ଆଜ୍ ବଢ଼େଟେ ଉଚ୍ଚା ଦର୍ଜା ପାଇବାର ହକଦାର ଆଏ, ହେଲେ ଆମେ ଯୁଡ଼େ ମୁଖିଆ ଦିଗ୍କେ ପାସରି ପକଉଛୁଁ ବାକି ଲାଗୁଛି ଆଜିକାଲି ଗଳ୍ପ କି କାଣା ଲେଖ୍ଲା ବେଲ୍କେ, ସେଟା ହଉଛେ ଏକ ରେ ଇତିହାସ, ଆର୍ ଦୁଇ ନମ୍ବର ହଉଛେ ଆମର ଆଦିବାସୀମାନଙ୍କର ଉପରେ କିଛି ବିଶେଷ ଲେଖା ନୁହେଁ ହୁଏ ତାହେଲେ ଆମର ସମ୍ବଲପୁରୀ ସାହିତ୍ୟଥି କହିଲେ ଭିଲ୍ ଭୁଲ୍ ନାଇଁ ହୁଏ। ଇତିହାସ ଦେଖୁନ୍, ଆମର ଇତିହାସ ବଢ଼େ ବର୍କସାଏ ଚମକିଲା ଘଟଣାମାନେ, ସେ ଘଟଣାକେ ଆମେ ଗଳ୍ପନ ଆଜତକ ନୁହେଁ ଆବିଷ୍କାର କରିପାରୁ, ତାହେଲେ ଐତିହାସିକ ଗଳ୍ପର ଘୋର ଅଭାବ ଅଛି ଆମର ସମ୍ବଲପୁରୀ ସାହିତ୍ୟରେ। ଐତିହାସିକ ଗଳ୍ପ ଲେଖିଲେ ଆର୍ ସୁନ୍ଦର ହୋଇପାରତା, ଆର୍ ଲୋକେ ଜାଣିପାରତେ, ନୂଆ ପିଢ଼ି ବହୁତ କିଛି ଶିଖିବାର୍କେ ସୁଯୋଗ ପାଇପାରତେ ଏକା।
0: ଆଉ ଗୋଟେ କଥା ଯେନ୍ଟା କହିମି ବୋଲୁଥିଲେ,
1: ହଁ ଆଦିବାସୀମାନଙ୍କର ଉପରେ ଆଜତକ ବହୁତ କମ୍ ଗଳ୍ପ ସଂକଳନ ଓଡ଼ିଆଥି ଅଛେ, ଯେନ୍ତାକି ପ୍ରତିଭା ରାୟ କରିଛନ୍ କି ବିପିନ ବିହାରୀ ମିଶ୍ର କରିଛନ୍, ଆଉ ଗୋପୀନାଥ ମହାନ୍ତି ତ ଉପନ୍ୟାସ ସବୁ ଲେଖାଲେଖି କରିଛନ୍, ଆଉ ଥେସିସ୍ ଲେଖିଛନ୍ ଆମର ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧା, ଆଦିବାସୀମାନଙ୍କର ଉପରେ ବହୁତ କାମ କରିଛନ୍, ହେଲେ ଆଜ ତ ଅଭାବ ରହିଯାଇଛି ଗଳ୍ପ ସାହିତ୍ୟ ଆଦିବାସୀମାନଙ୍କର ଉପରେ ବୋଲନ୍ତ, ସେଟା ଲେଖବାର ପୁରା ଜରୁରୀ ଆଏ, ଆର୍ ଆମେ ସବେ ସେ ଦିଗ ସଚେତନ ହେବାର ଚାହିଏ
0: ନିଶ୍ଚିତ ଭାବରେ। ତ ସେଟାକି ଆମେ ମନେ ରଖବାର କଥା, ସେ ଦିଗ୍କେ ଆମକେ କାମ କରିବାର ଲାଗି ଆଗ୍କେ ଆସବାର ଲାଗି ପଡ଼ବା। ତ ଆଜି ଆମର ଶ୍ରୋତାମାନେ ଯେନ୍ ରହିଛନ୍, ତାଙ୍କର ଲାଗି ଆପଣ କେନ୍ ଗଳ୍ପଟା ନେଇକିରି ଆସିଛନ୍ ଶୁଣାବେ?
1: ତାଙ୍କର ଲାଗି ନେଇକିରି ଆଇଛେଁ ଗଳ୍ପ ଗୁରୁ ଦକ୍ଷିଣା। ବିବେକା ଆଜ୍ଞା ବୋଇଲେ ସେ ଏରିଆର ସଭେ ଜାଣିଛନ୍, ପଢ଼ାନୁ ମୁରୁଖ ଛୁଆନୁ ବୁଢ଼ା ସଭେ ଆଜ୍ଞା ଘରକୁ ଇଜତ ଦେସନ୍। ବିବେକା ଆଜ୍ଞା କି ଦାସ ଆଜ୍ଞା ବୋଇଲେ ଯେତ୍କି ନାଇଁ ଜାନନ୍ ତାର୍ ଠାନୁ ଜହ ଜାନସନ୍ ଗଣିତ ଆଜ୍ଞା ବୋଲିକିରି। ସଥେ ଆଜ୍ଞା ଗଣିତ ତି ମାହିରା ଆଜ୍ଞା, ଗଣିତ କି ଯେମିତି ଏନ୍ତା ରକମେ ପଢ଼ାସନ୍ ଯେ ପାଖେ ଆଖେ ଗାଏ କି ଛେଲ୍ ଚରଉଥିବାର ନରିହାମାନେ କି ସେ ପାଶେ କୁଲି ରେଜାମାନେ କାମ କରୁଥିଲା ବେଲେ ଗଲେ ଗଣିତ କି ଯେମିତି ବୁଝି ପାରୁଥିସନ୍ ବୋଲି ଇହାଦେ ବି ଲୋକେ କଥା ହେସନ୍। ପଢ଼ାଲା ବେଲେ ବିବେକା ଆଜ୍ଞା ବିଶୃଙ୍ଖଳାକେ ବିଲକୁଲ ବରଦାସ୍ତ ନାଇଁ କରିପାରନ୍, ଆଲମାଲ କେନ୍ସି ପିଲା କି ଟୁକେଲ ଫୁସୁର ଡୁବୁର ହେଲେ କି କିଏ ଗୁଟେ ଅଧେ ହାଇ ମାରିଦେଲା ବୋଇଲେ ତାହାକେ ପୁରା ନାଁ ଧରିକିରି ଆଜ୍ଞା ସେ ପିରିୟଡ଼ଟା ରଙ୍ଗେ ଠିଆ କରେଇ ଦେସନ୍। ତେତ୍କେ ସଭେ ଛାଟ ଛଅ ଫୁଟ ତୁ ଜହ ଡେଙ୍ଗ ଥିବାର ବିବେକା ଆଜ୍ଞାଙ୍କର ଲମ୍ ଲମ୍ ହାତ ଛାତ୍ରର ଗାଲ ଆର୍ ପିଠ୍କେ ଲୁକ କରି ଚିହ୍ନିଛେ, ଯେନ୍ତା ଗାଲେ ଚଟକନେ କି ମୁଡ଼ ଖାଞ୍ଚି କରି ରଟ ରଟ ଦୁଇ ଚାର ଚଟକନ ପାଇଗଲେ ଯେଡ଼େ ବଦମାସ ପିଲା ହୋଇଥିଲେ ଗଲେ ସାବାଡ଼। ଏହା ଛିନି ଗଣିତ ଆଜ୍ଞା ରିଟାୟାର କରିକିରି ଘରେ ଅଛନ୍, ପୁଅ ଦୁଇଟା ଚାକିରି ବାକିରି କରି ଝନେ ଚେନ୍ନାଇନ ତ ଆଉ ଝନେ ଭୁବନେଶ୍ୱର ଅଛେ, ଝିଟାକେ ବି ନୁକ ଘରଟାକେ ଦେଇଛନ୍, ସେ ବିଲ୍ ଭାରତ ବାହାରେ ଅଛେ ତାର୍ କୁଟୁମ୍ବ ସାଙ୍ଗେ, ଇହାଦେ ଆଜ୍ଞା ଆର୍ ଗୁରୁମା ଘରେ ଏକଲା, କେଭେ କେନ୍ତା ନାତି ନାତେନ୍ ମାନେ ଆସିକିରି ଘର ଗହଲ କରସନ୍ ସିନେ ଦିନା ଚାରି, ତାହେରୁ ଯିଏ ଯାହାର ବାଟେ ସେତ୍କିଥି ବି ଆଜ୍ଞା ବଡ଼ା ଔଷଧ। ଦିନା କେତେ ହଉଛେ

ସେ ଗାଁର କେତେ ଜଣ ଶିକ୍ଷିତ ଲୋକ ଆଜ୍ଞାଙ୍କର ଘରକେ ଗଲେ, ସେ ଭିତରେ ଥିଲେ ନେତା, ଚାକିରିଆ, ବେପାରୀ, ଠିକାଦାର ଆର୍ ଲେକ୍ଚରର୍, ହେନ୍ତା କେତେ ଜଣ ସେମାନେ ଭି ସଭେ ସେ ଆଜ୍ଞାଙ୍କର ଛାତ୍ର, ସଭେ ଯାଇକିରି ଆଜ୍ଞାଙ୍କର ଘରେ ହାଜର ହୋଇସିନେ ଗଲେ, ହେଲେ କଥା ପକାବା କିଏ? 60 ଶ୍ଲୋକ ପଢ଼େ ଶୁଆ ବିଲେଇ ଦେଖିଲେ ଅଚା ଉହା, ଆଜ୍ଞାଙ୍କର ମୁହେଁ ମୁହୁଁ ମିଶେଇକିରି କିଏ କହିପାରବା? ସଭେ ଠରା ନରା ହଉଛନ୍, ଫେର୍ ଘା ସଭେକେ ସଭେ 9-10 କ୍ଲାସର କଥା ସୁର୍ତା କରୁଛନ୍, କେନ୍ତା କରି କହେସନ୍ ଯେ ମହା ମୁସ୍କିଲେ। ବନିହା ଘୋଡ଼େ ଗଲା ଉତରୁ ଲୋକନାଥ ବୋଇଲା, ଆଜ୍ଞା ଆପଣଙ୍କର୍ନ ଗୋଟେ କାମ ଥିଲା। ଖବର କାଗଜକେ ରଖି ଦେଇକିରି ଆଜ୍ଞା ଏତକର ସମକୁ ତାଙ୍କର ବୈଠକ ଘରକେ ଡାକି ନେଲେ। ସମକିରିନୁ ଜୁହାର ଛିଣିଲା ବେଲେ ଏକା ଆଜ୍ଞା ଜାଣିଥିଲେନ ଯେ ସେମାନେ କିଛି ଗୋଟେ ଜରୁରୀ କାମତି ଆସିଥିବେ ବୋଲିକରି। ଆଜ୍ଞା ତେହେରୁ ଗୁରୁମାକେ ଚାହା ବନାବାର୍ ଲାଗି କହିଲେ। ସବେ ଯାକର ଆଜ୍ଞାଙ୍କୁ ଏତ୍କି ଇଜ୍ଜତ ଦଉଥିଲେ ଯେ ଥାଉ ଆଜ୍ଞା ବୋଲିକିରି ବି କିହେ କହି ନାଇଁ ପାରିଲେ। ଚାହା ପିଉଥିଲା ବେଲ୍କେ ଆଜ୍ଞା ସମକୁ ପଚରା ଉଚରା କରୁଥିଲେ। ଏତ୍କି ବେଲ୍କେ ଗୋଟେ ପ୍ରାଇଭେଟ୍ କଲେଜ ଥି ଲେକ୍ଚରର୍ ହୋଇଥିବାର ପ୍ରଫୁଲ୍ଲ କହିଲା, ଆଜ୍ଞା ଆମକୁ ତ ମନୁଷ୍ଟେ ଲେଖା କଲେ, ଆପଣଙ୍କର ଋଣ ଇ ଜୀବନେ କେବେ ଶୁଝି ନାଇଁ ପାରୁ, ହେଲେ ଯଦି ଆପଣ ଆଉ ଟିକେ ଦୟା କରିଦେ ବୋଇଲେ। ଆଜ୍ଞା କହିଲେ, ହରେ ବାବୁ ତମେମାନେ ନିଜର ଗୁଡ଼େ ନିଜେ ଠିଆ ହୋଇଛ, ହେତି ମୋର କାଁ ଦୟା? କଥାଟାକେ ଅଧାଧରୁ ଘିଚି ନେଇକିରି ମଦନ କହିଲା, ନାଇଁ ଆଜ୍ଞା ଆମକୁ ଆମର ଗୁଡ଼େ ଆପଣ ଠିଆ କରେଇଛନ୍, ଆଜ୍ ଆପଣଙ୍କର ଦୟାଥି ଆମେ ମନୁଷ୍ ବାଗିର୍ ବଞ୍ଚିଛୁଁ। ପହଲା ଏତକେ କଥା ପକାଲା, କଥା କାଣା କି ଆଜ୍ଞା, ଆମର ଛୁଆମାନେ ଇହାଦେ ସବେ ହାଇସ୍କୁଲରେ ପଢ଼ୁଛନ୍, ଆପଣ ଯଦି ଟିକେ ଦୟା କରିଦେ ବୋଇଲେ, ଗଣିତ ଆର୍ ବିଜ୍ଞାନ ଟିକେ ଦେଖିଦେତେ ବୋଇଲେ। ହାତ ଯୋଡ଼ିକିରି ବିପିନ କହିଲା, ସତେ ଆଜ୍ଞା ବଢ଼େଟି ଆଶା ନେଇକିରି ଆମେ ଆସିଛୁ। ନରସିଂହ ପଇସାର କଥା ପକାବାର୍କେ ଯାଉଥିଲା, ହେଲେ ସେତ୍କି ବେଲାକେ ଲୋକନାଥ ତାର ପାହାକେ ମାଡ଼ି ଦେଇକିରି କଥାକେ ଦବେଇ ଦେଲା। ଘୋଡ଼େ ବେଲେ ଗଲା ଉତାରୁ ଆଜ୍ଞା କହିଲେ, ବାବୁରେ ମୁଁ ବେଲହୋ ବିଲକୁଲ ନାଇଁ ପାରେ, କେନ୍ତା ବୋଇଲେ ଚଲାବୁଲା ଟିକେ କର୍ସି, ହାଟ ବାଟ କେତେ କଥା, ଟିକେ ପ୍ରାଣାୟାମ ଯୋଗ କର୍ସି, ତ ସକାଳ ବେଲେ ଘୋଡ଼େ ଘୋଡ଼େ ଦେଖିଦେମି, ମୋତେ ବି ଏକଲା ଏକଲା ବୋର୍ ଲାଗୁଛି, ହେଲେ ବାବୁ ମୁଇଁ ମୋର ସ୍ୱାଧୀନ ଭାବେ ଦେଖିଦେମି, କେବେ କେବେ ଛୁଟି ବି ହୋଇପାରେ। ସବେ ହଁ ଆଜ୍ଞା ବୋଲିକିରି ବଢ଼ା ଉଷ ହେଲେ। ତାହିଁ ରାର ଦିନୁ ତାଙ୍କର ଘରକେ ଛୁଏ ପାଠ ପଢ଼ି ଆସି ବସିଲେ, ଯାର ବାପା କହିଯାଇଥିଲା ସେ ତ ଆଇଲା, ଯାର ବାପା କହି ନାଇଁ ଯାଇ ସେ ଭି ଆଇଲା, ଏନ୍ତା ଏନ୍ତା କରି ଫି ଦିନେ ଛୁଆ ବଢ଼ତେଲ ଗଲେ। ଏତେ ଛୁଆ ହେଲେ ଯେ ଦିନା ଚାରି ଗଲା ଉତରୁ ଆଜ୍ଞାଙ୍କର ଘରେ ଆଉ ଜାଗା ନାଇଁ ହେଲା। ଆଜ୍ଞା ଯେ କାହାକେ କିଛି କହି ନାଇଁ ପାର୍ବାର୍, ଫେର୍ ଅଧେ ଛୁଆ ଘରର ବାଟୁ ଫେରି ଯାଉଛନ୍ ହେଲା ଅଡ଼ୁଆ। ଦିନେ ଆଜ୍ଞା ଛକେ ହାଟ ଘିନି ଯାଇଥିଲା ବେଲେ କିଶୋର କହିଲା, ଆଜ୍ଞା ଆପଣଙ୍କର ଘରେ ଟିଉସନ୍ ପଢ଼ାବାର୍କେ ଜାଗା ପରି ନାଇଁ ହେବାର୍, ମୋର ଝି କହୁଥିଲା। କିଶୋରର କନିଆ ବିମଲା ଇହାଦେ ଜିଲ୍ଲା ପରିଷଦର ଭାଇସ୍ ଚେୟାରମ୍ୟାନ୍ ହୋଇଛେ, ହେଥିର୍ ଲାଗି କିଶୋର ଇହାଦେ ପାୱାରଫୁଲ୍ ଲୋକ୍ଟେ ହୋଇଯାଇଛେ, 2 ବର୍ଷରେ ବନେ ଉନ୍ନତି ବି କରିପକାଲାନ। କିଶୋର ନିଜର ଫୁଟାଣି ଦେଖେଇକିରି ଆଜ୍ଞାକୁ କହିଲା, ଆଜ୍ଞା ଆପଣ ଚାହିଁତେ ବେଲେ 2ଟା ସିଫ୍ଟ କରତା, ମୁଇଁ ନିଜେ ପଛେ ପିଲା ଯୋଗାଡ଼ କରିଦେମି। ଆର୍ ଫେର୍ ଗୋଟେ କଥା, ସୁବିଧା କାଣା ଜାଣିଛ? ମୋର ଗୋଦାମ ଘରଟେ ଇହାଦେ ବେଲି ଖାଲି ପଡ଼ିଛେ, ଆପଣ ହେଠାନେ ପଢ଼ୁନ୍, ହେତିର୍ ଭଡ଼ାଭୁଡ଼ି କିଛି ନାଇଁ ନିଏ, ଚିନ୍ତା ନାଇଁ କରୁନ୍। ଆଜ୍ଞା କହିଲେ, ନାଇଁ ରେ ବାବୁ ମୁଇଁ ତ ଟିଉସନ୍ ପଢ଼ାବାର୍ ମୁଡ଼େ ନାଇଁ ନ, ତମେ ସବେ କହିଲ ବୋଲିକିରି ହଁ ବୋଇଲେ ଟିକେ ଦେଖିଦେବାର୍ ଲାଗି ସିନେ। କିଶୋର ଫେର୍ ଘେ ରାଜନୀତିଆ କଥା କହିଲା, ଦେଖୁନ୍ ଆଜ୍ଞା ସିଧା କଥା, ପଇସା କାହାର ଦରକାର ନାଇଁ ନ, ହେ ଦେ ଆପଣ ଗୋଟେ ଲୁନାତି ଯେ ଆସ କରୁଛନ୍, ବାଇକ୍ ଗୋଟେ ହେଲେ ଆର୍ ଟିକେ ସୁବିଧା, ଆପଣଙ୍କର ଉପର ଘର ଦୁଇ ଭାଗ ବଖରା ଛପେଇ ନୁହେଁ ହୋଇ, ତାହେଲେ କମ୍ ସେ କମ୍ ସେଟାକେ ତ ଫେର୍ ଦେଖବାର୍ କି ଅଛେ କି କାଣା କହୁଛନ୍ କହୁନ୍। ଏତକର ଆଜ୍ଞାଙ୍କର ମୁଡ଼୍ ଗରମ ହୋଇଗଲା, ହେନ୍ତି ତ ଆଜ୍ଞା ଟିକେ ବ୍ଲଡ଼୍ ପ୍ରେସର୍ ବାଲା ଆମ ସେଠାନେ ଠିଆ ଠିଆ କିଶୋରକେ ଯାବତୀୟା କହିପକାଲେ, ହୋଇବୁ ବାବୁ ତୁଇ ସେ କିଶୋର ତ, ପଢ଼ାଲା ବେଲେ ମାସିକିଆ ଫିଜ୍ ଟଙ୍କାଟେ ଦେଇ ନାଇଁ ପାରୁଥିଲୁ ଯେ, ତୋର ବା ମୋର ଆଗେ କେତେ ଗୁଲଗୁଲା ହେଉଥିଲା, ପରୀକ୍ଷା ଫିଜ୍, ସରସ୍ୱତୀ ପୂଜା କି ଗଣେଶ ପୂଜା ଚାନ୍ଦା ବି ଦେଇ ନାଇଁ ପାରୁଥିଲୁ ଯେ, ମୁଁ କେବେ ତୋତେ କିଛି ନାଇଁ କହୁଥାଏ, ଲାଇବ୍ରେରୀରୁ ବହି ନେଇକିରି ବରଷ ବରଷ ନାଇଁ ଫେରୁଥାଏ ଯେ ମୁଇଁ ସବୁ ଜାଣୁଥିଲି, ଆଜି 2 ପଇସା ହାତେ ହୋଇଗଲା ଯେ ତୁଇ ଏତ୍କି ମାଥେ ବୋଲି ଦେଖେ ହେଉଛୁ, ମନୁଷ୍କେ ମନୁଷ୍ ବୋଲି ନାଇଁ ଚିହ୍ନିବାର, ମୋତେ ଫେର୍ ଦେଉଛୁ ଆଡ଼ଭାଇସ୍ ବରେ। ତାହିଁରୁ ବିବେକ ଆଜ୍ଞା ସେଠାନୁ ଏକମୁହାଁ ଘରକେ ପଳେଇ ଆଇଲେ। ତାହିଁ ରାର ଦିନ ଆଜ୍ଞାଙ୍କର ବ୍ଲଡ଼୍ ପ୍ରେସର ବଢ଼ିଗଲା, ଆଜ୍ଞା ଫେର୍ ଦିନା କେତେ ହସ୍ପିଟାଲରେ ଭର୍ତ୍ତି ହେଲେ, ଦିନାଦୁ ଟିଉସନ୍ ବୟନ ହୋଇଗଲା। ଏତକର କିଶୋର ପ୍ରଚାର କଲା ଯେ ବିବେକା ଆଜ୍ଞା ଟିକେ ବଝା ବାଗିର ହୋଇଗଲେ ନ ବୋଲିକିରି। ଅସଲ କଥା ହେଲା ଆଜ୍ଞା, ଯେତେବେଲେ କିଶୋରକେ ଗାଲି ଦେଉଥିଲେ ସେତେବେଲେ କିଶୋରର ସହରୀ ସାଙ୍ଗଟେ ଥିଲା ତାର ପାଶେ, ତ ସେ କଥାଟାକେ ତାହାକେ ଜହ ବାଧୁଛେ ବୋଲିକିରି ଆଜ୍ଞାଙ୍କର ନାଁକେ ବଦନାମ କରବାର୍କେ ଚେଷ୍ଟା କଲା କିଶୋର। ଦିନାଦୁ ଗଲା ଉତରୁ ଥରେ ବିବେକା ଆଜ୍ଞା 30-40 କିଲୋମିଟର ଦୂରିଆ ଗାଁଟାକେ ବ୍ଲଡ଼୍ ପ୍ରେସରର ଔଷଧ ନେଇଯାଇଥିଲେ, ଆସିଲା ବେଲ୍କେ ଅଚାନକ ତାଙ୍କର ଲୁନାଟା ନସିଗଲା, ଜଙ୍ଗଲି ରାସ୍ତା, ଆସ୍ତେ ଆସ୍ତେ ବେଲ୍ ବୁଡ଼ିଗଲା, ଆରୁ ଠିକ୍ ସେ ସମୟକେ ବର୍ଷା ବି ଲଚରେ ହୋଇଗଲା। ଆଜ୍ଞା ତାହିଁରୁ ଭିଜି ଟୁଟିକରି ଲୁନାଟାକେ ଠେଲାତେ ଲାନିକିରି ଗୋଟେ ଆଦିବାସୀ ପରାଣ ପହଞ୍ଚିଲେ, ସୋର୍ କଲେ ଯେ ସେଠାନେ ତାଙ୍କର କିଏ ପୁରାତନ ଛାତ୍ର ଅଛନ୍ କି ନାହିଁ, କିହେ ସୋର୍ ନାଇଁ ପଡ଼ିଲେ, ପରାଟା ଏବେ ଏବେ ବସିଛି କି ଆରୁ ଥିବା, ସଭେ ଯେତେ ଅଚିହ୍ନାରାନ୍। ସେନୁ 15-16 ବର୍ଷର କେତେଟା ପିଲା ଆସିକିରି ଆଜ୍ଞାଙ୍କର ଇ ଅବସ୍ଥା ଦେଖିଲେ, ସେଠାନୁ ଗୋଟେ ପିଲା କହିଲା, ବାବା ଭିଜି ଯାଇଛ ତ, କେନ୍କେ ଯିବ? ଆଜ୍ଞା ସବୁ କଥା କହିଲେ। ସେନୁ ପିଲାମାନେ କହିଲେ, ଇହାଦେ ଗାଡ଼ି ମଟର ଜାଣା ଏବା ଆମେ ଅଟକେଇ ଦେମୁ ବାବା, ତମର ଲୁନାଟା ଆମର ଇଠାନେ ଛାଡ଼ି ଦେଇଥ, କାଲି ସକାଳେ ଆସିକିରି ନେଇଯିବ ମେକାନିକ ଡାକିକରି, କାଲି ତକ ଆମେ ରଖିଥିମୁ। ଆଜ୍ଞା ସବୁକେ ହଁ ବୋଇଲେ, କିଛି ବେଲେ

0: ଗଲା ଉତାରୁ ସେ ବାଟେ କିଶୋର ବାବୁ ତାଙ୍କର କେତେଜଣ ସାଙ୍ଗମାନଙ୍କର ସାଙ୍ଗେ ଆଇଲେ। ସଭେ ପେଟେ ପେଟେ ପିଇଥାନ ବାଗି ଲାଗୁଛେ। କିଶୋର ତ ଗାଡ଼ି ଅଟକାଲା, ସେନୁ ଆଜ୍ଞାଙ୍କୁ ଦେଖିକିରି ତାର ସବୁ ଆଘର ରାଗ ଶୁଝେଇ ଦେଲା। ଯେନ୍ତା ପିଲାମାନଙ୍କୁ ଧୁମ୍ ହୁଡ଼ାକୁଦା କଲା, ଚାନ୍ଦା ମାଗୁଛ ବୋଲିକିରି ଥାନାଥି ତୁମର ନାତି କେସ୍ କର୍ମି ବୋଇଲା, ଆର୍ ସେ ଇଂଲିଶ ଥି ଗାଲି ଦେଇକିରି ପଲେଇ ଗଲା। ଥୁରେ ବେଲ ଗଲା ଉତାରୁ ଫେର ଗୋଟେ ବୋଲେରୋ ଆଇଲା, ସେଠି ବସିଥିଲେ ଜନାଶୁନା ଠିକାଦାର ଜଗନ୍ନାଥ ବାବୁ, ଯିଏକି ଏବେ ଜଗୁ ବାବୁ ବୋଲି ଜନାଶୁନା। ଆଜ୍ଞାଙ୍କର ସେ ଅବସ୍ଥା ସେଭିଲ ଦେଖିଲେ, ସେ ବି ଆଜ୍ଞାଙ୍କର ଛାତ୍ର। ସେନୁ ସେ କହିଲେ, କାଣ କର୍ମି ଆଜ୍ଞା, ମୋର ଗାଡ଼ିଥି ପେକ୍ ଲେଡ଼ିଜ୍ ବସିଛନ୍, ଜାଗା ନାଇଁନ, ସରି। ଏନ୍ତା ବୋଲିକିରି ଗାଡ଼ିଟା ଛାଡ଼ିଦେଲେ। ପିଲାମାନେ ଫେର ଘା ଆଜ୍ଞାଙ୍କୁ ଦମ୍ ଦେଲେ, ଚିନ୍ତା ନାଇଁ କର ବାବା, ଯେନ୍ତା ହେଲେ ଗୋଟେ ଉପେ କରୁଛୁ ଆମେ ବୋଲିକିରି କହିଲେ। ଆର୍ ଘା ଗଲା ଉତ୍ତର ଫେର ଗୋଟେ କାର୍ ଆଇଲା ଉଲ୍ଟିଆ ଦିଗୁ, ସେନ ବସିଥିଲେ ବେପାରୀ ଜିତେନ ବାବୁ। ସେ କାର୍ଡ଼ଟା ଅଟକିଲା, ଆର୍ ଜିତେନ ବାବୁ ଆଜ୍ଞାଙ୍କୁ ଦେଖିକିରି ବହୁତ ଆହା କଲେ, ଆର୍ କହିଲେ, ଆଜ୍ଞା ମୁଇଁ ଆପଣଙ୍କୁ ଇହାଦେ ଆପଣଙ୍କର ଘରେ ଛାଡ଼ି ଦେଇଥିଲି, ଯେ କାଁ କରିବେ, ମୋର କାମଟା ପୁରା ଅର୍ଜେଣ୍ଟ ହେ, ଠିକ୍ ଟାଇମ୍କେ ଗଲା ଯାଇକିରି, ନହେଲେ ମୋର ପୁରା 20,000 ନେଟ୍ ଲସ୍ ହୋଇଯିବା, ନହେଲେ ହେଟା କାଣା ଆଜ୍ଞା, ମୁଁ ନିଶ୍ଚେ ଛାଡ଼ି ଦେଇଥିଲି। ଏତ୍କି ବେଲେ ଯେ ରାତିର 9 ବାଜିଗଲାନ, ତାହେରେ ଗୋଟେ ବାଇକ୍ ଆଇଲା ସେ ବାଟେ, ତାହାକେ ବି ପିଲାମାନେ ଅଟକାଲେ। ଅଟକିଲା ବାଇକ୍ଟା, ହେଲେ ପିଲାମାନେ ମୁହଁ ଶୁଖେଇ ଦେଲେ, କେନ୍ତା ବୋଇଲେ ସେଠି ଯିଏ ଆସୁଥିଲେ ସେ ପଛାଡ଼େ କପଡ଼ା ବୁଚକାଲ ଦେଇଥିଲେ। ପିଲାମାନେ ତାକୁ ଜ ଜ ବଲୁନ୍ ବଲୁନ୍ ବାଇକ୍ଟା ଅଟକିଲା। ସେନୁ ଉତିଲେ ଝଣ୍ଡେ 45-46 ବର୍ଷର ଲୋକ, ଗାଡ଼ିକେ ରଖି ଦେଇକିରି କଲେ କଲେ ଆଜ୍ଞାଙ୍କର ପାସ୍କେ ଆଇଲେ। ଆଜ୍ଞାଙ୍କର ପାହା ଛିଙ୍କିରି ମୁଡ଼ିଆ ମାରିଲେ, ତାହେରୁ କହିଲେ, ଆଜ୍ଞା ମୋତେ ଚିହ୍ନିଲେ, ମୁଁ ନୂଆପାଲି ଲଲିତାଏଁ, ସୋର୍ କରୁନ୍ ତ, ମୁଇଁ ଆର୍ ଗୌର ଆମର ବେଥି ଗଣିତ ଥି ଗଧା ଥିଲୁ, ଆପଣ ଆମକୁ ଧୁମ୍ କାନ ଅଠା ଦେଉଥିଲେ, ଦିନେ ଜ୍ୟାମିତି ନାଇଁ ଜାଣିଲୁ ଯେ ଆମକୁ ନିଷଦ ବଲଦ ବୋଲି ନାଁ ଦେଇଥିଲେ, ସୋର୍ କରୁନ୍ ତ ଆଜ୍ଞା। ଏତ୍କର ଲଲିତ ଗୋଟେ ଚିହ୍ନାର ଭାବତି ଥନ୍ ଥନେ ଗଲା, ଆଜ୍ଞା ତାହାକେ ସୋର୍ କରବାର୍କେ ଚେଷ୍ଟା କରୁଥିଲେ ଅବେଶ, ଫେର୍ ବି ଲଲିତର ହାଇସ୍କୁଲ ବେଲର ଚେହେରାଟା ପୁରା ଭାବେ ହେତୁ ନାଇଁ କରିପାରୁଥାଏ, ଖାଲି ମୁଡ଼ ଟିକେ ଟିକେ ହଲଉଥିଲେ ଯାହା। ସେନୁ ଲଲିତ ତାର ବାଇକ୍ର ଡିକିକି ଗଲା, ଆର୍ ପାନ୍ ବୋତଲଟେ ଆଣିକିରି ଆଜ୍ଞାଙ୍କର ପାହା ଧୋଇଦେଲା। ସେନର ପିଲାମାନେ ସେଟା ଦେଖିକିରି କାବାଭୂତ ହୋଇଯାଉଥିଲେ। ଲଲିତ ସେ ଗୋଡ଼ ଧୁଆ ପାନ୍କେ ତାର ମୁଡ଼େ ମାଖ୍ଲା, ଆର୍ ତାହେରୁ ତାର କପଡ଼ା ବୁଚକା ଉତରେଇ ଦେଇକରି ସେଠାନୁ ନୂଆ ଧୋତି ଖଣ୍ଡେ ବାହାର କଲା, ଆରୁ ଆଜ୍ଞାଙ୍କର ମୁଡ଼ୁ ଗୋଡ଼ ତକ୍ ପୁଛି ପକାଲା, ଆରୁ କହୁଥାଏ, ଆଜ୍ଞା ସେତ୍କି ବେଲେ ସିନା ମୁଇଁ ଗଣିତ ନାଇଁ ଜାଣୁଥିଲି, ହେଲେ ଆଜ୍ ଦେଖୁନ୍ ମୁଇଁ ଗଣିତ ଥି ପୁରା ପରଫେକ୍ଟ ହୋଇଯାଇଛେ, ଆପଣଙ୍କର ଦୟାର ଲାଗି ମୋର ବେପାର ଫିଟ୍ ଚଲୁଛି ଆଜ୍ଞା, ଆଜ୍ ମୁଇଁ ସମାଜ ଭିତରେ ମନୁଷ୍ ଗୋଟେ ବାଗିର ବଞ୍ଚିଛେ ଖାଲି ଆପଣଙ୍କର ଆଶୀର୍ବାଦ ଲାଗି। ହେତ୍କି କହୁନ୍ କହୁନ୍ ତାର ଆଖ୍ଥୁ ଲହ ଧାର ଧାର ବୋହି ଯାଇଥିଲାନ। ତାହେରୁ ସେ ପରାର୍ ତାର ଚିହ୍ନାର ଗିର୍ଧାରୀକେ ଡାକ ଦେଲା ଲଲିତ, ତାହାକେ କହିଲା, ମୋର ବୁଚକା ପାଇଲୁ, ଆରୁ ଆଜ୍ଞାଙ୍କର ଲୁନା ଭି ପାଇଲୁ, ମୁଇଁ କାଲି ସକାଳେ ଏଇଟାକେ ନେଇଯିମି ମିସ୍ତ୍ରୀ ଡାକିକିରି। ତାହେରୁ ଲଲିତ ବିବେକ ଆଜ୍ଞାକୁ ତାର ବାଇକ୍ ତକ୍ କଢ଼େଇ ନେଉଥିଲା ହାତ ଦେଖେଇକରି। ସେ ଦୁରୁସ୍କେ ଦେଖିକରି ସେଠାନର ପିଲାମାନଙ୍କର ଆଖ୍ ପତା ଆରୁ ତଲ୍କେ ନାଇଁ ପଡ଼ୁଥାଏ।
1: ଧନ୍ୟବାଦ ଆପଣଙ୍କର ଏ କଥାନି ଲାଗି, ନିଶ୍ଚୟ ଆମର ଶ୍ରୋତାମାନଙ୍କେ ଭଲ ଲାଗିଥିବା। ହେଲେ ଆଉ ଗୋଟେ କଥା କହୁନ୍, ଯେ ଆମର ଏଇ ଯେନ୍ ସମ୍ବଲପୁରୀ ଯେନ୍ ଗଳ୍ପ ରହିଛେ, ତାର ଭବିଷ୍ୟତକେ ଆପଣ କେନ୍ତା ଦେଖସନ୍?
0: ତାର ଭବିଷ୍ୟତ ନିଶ୍ଚିତ ଭାବେ ଉଜାଲା ଏ। ଭାରତର ଗଳ୍ପ ସାହିତ୍ୟକୁ ଦେଖିଲା ବେଲକେ, ଆପଣ ମାଲାୟାଲମ ହଉ କି ତେଲୁଗୁ ତାମିଲ କନ୍ନଡ଼ କି ବଙ୍ଗଲା ଗଳ୍ପ ହଉ କି ଗୁଜୁରାଟି ଗଳ୍ପ ହଉ, ଯେନ୍ ହିସାବରେ ଲେଖା ହଉଛେ, ଆମର ସମ୍ବଲପୁରୀ ଗପ ବି ତେହେରୁ କେନ୍ସି ମାତ୍ରାରେ କମ୍ ନାଇଁନ, ଖାଲି ଟିକେ ଏଇଟାକୁ ଟିହିକାବାର ଦରକାର, ଯେନ୍ ଟିହିକାବାର କି ସିନିୟର ମୃଦୁନି ଲେଖକମାନଙ୍କର ଗାଳ୍ପିକମାନଙ୍କର ଭୂମିକା ରହିଛେ, ସେମାନେ ଇ ଜୁଆନ ବା ନୂଆ ପିଢ଼ିର ଲେଖକମାନଙ୍କୁ ଆର୍ ଟିକେ ତହକାଲେ ସେମାନେ ଆର୍ ସୁନ୍ଦର ସୁନ୍ଦର ଗଳ୍ପ ଲେଖିପାରତେ, କେନ୍ତା ବେଲେ ସେମାନେ ବି ବିଶ୍ୱ ସାହିତ୍ୟକେ ଦୃଷ୍ଟି ଦେଉଛନ୍, ବିଶ୍ୱ ସାହିତ୍ୟକେ ପଢ଼ାପଢ଼ି କରୁଛନ୍, ସେ ବିଶ୍ୱ ସାହିତ୍ୟନୁ କିଛି ପ୍ରଭାବିତ ହୋଇକିରି ଆମର ସମ୍ବଲପୁରୀ ଭାଷାରେ ଗଳ୍ପ ବଢ଼ିଆ କରି ଲେଖିପାରତେ ଆଜ୍ଞା।
1: ଧନ୍ୟବାଦ ଆପଣଙ୍କର ଏ ମତାମତ ଆଉ ଉପସ୍ଥିତି ଲାଗି, ଜୁହାର।

0: ଶୁଣୁଥିଲେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, ଆକାଶବାଣୀ ସମ୍ବଲପୁର।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241961। ସୂଚନାଟି ଏତିକିରେ ଶେଷ ହେଲା।

ବେଶର ପ୍ରଚଳନ ଅଛି। ଏପରିକି ଦୈନିକ ନୀତି ଅନୁସାରେ ବେଶ ଭିନ୍ନ ଓ ତଦୁର୍ଥ ଅନେକାନେକ ବିଶେଷ ବେଶ ଧାରଣ କରିଥାନ୍ତି ଶ୍ରୀଜୀଉମାନେ।

ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର ଅନେକ ପର୍ବପର୍ବାଣି ଅବସରରେ ରାଜାଧିରାଜ ବେଶ ହୋଇଥାଏ। ଏହାକୁ ସୁନାବେଶ କୁହାଯାଏ। ତେବେ ଏହି ବେଶ ମହୋତ୍ସବ ଅବକାଶରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ରଥ ଉପରେ ଅନୁଷ୍ଠିତ ସୁନାବେଶ ହେଉଛି ପ୍ରଧାନ ଓ ଆକର୍ଷଣୀୟ। ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ସବୁ ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବହୁ ଚର୍ଚ୍ଚିତ ସୁନାବେଶ। ପ୍ରଭୁଙ୍କର ଅନ୍ୟାନ୍ୟ ଅନେକ ବେଶରେ ମାଧୁର୍ଯ୍ୟର ଲାବଣ୍ୟ ଝରି ପଡ଼ୁଥିବା ବେଳେ ସୁନାବେଶରେ ସମସ୍ତ ଐଶ୍ୱର୍ଯ୍ୟାତ୍ମକ ବେଶଗୁଡ଼ିକ ଠାରୁ ସର୍ବାଧିକ ଐଶ୍ୱର୍ଯ୍ୟ ପ୍ରକାଶିତ ହୋଇଥାଏ।

0: ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଐଶ୍ୱର୍ଯ୍ୟଯୁକ୍ତ ଅଥବା ସମସ୍ତ ଐଶ୍ୱର୍ଯ୍ୟର ମୂଳ ଉତ୍ସ। ତାଙ୍କର ସୁନାବେଶ କାଳରେ ଏହି ଭାବ ପ୍ରକଟିତ ହୋଇଥାଏ। ତେଣୁ ଶ୍ରୀଜୀଉମାନଙ୍କର ସୁନାବେଶ ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆଲୋଚନା କରିବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଅତ୍ୟନ୍ତ ପ୍ରାଚୀନ ସମୟରୁ ରଥଯାତ୍ରା ଅବସରରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହୋଇଆସୁଅଛି। ଏହି ସୁନାବେଶକୁ ମଧ୍ୟ ବଡ଼ତଡ଼ଉ ବେଶ ନାମରେ ସୁପରିଚିତ ହୋଇଛି। ବଡ଼ତଡ଼ଉ ବେଶ ସମ୍ପର୍କରେ ଯାହା ଜଣାଯାଇଛି ଯେ 1460 ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ମା ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହସ୍ତି ପୃଷ୍ଠରେ ବିପୁଳ ଧନରତ୍ନ ଲଦି ଉତ୍କଳକୁ ଆଗମନ ପୂର୍ବକ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଶ୍ରୀ ବିଗ୍ରହମାନଙ୍କୁ ଉତ୍ସର୍ଗ କରିଥିଲେ। ଏତେ ବିପୁଳ ପରିମାଣର ମୂଲ୍ୟବାନ ରତ୍ନାଳଙ୍କର ଭଣ୍ଡାରରେ ଜମା ହେବା ଦେଖି ବଡ଼ତଡ଼ୁ ସେବକ ଶ୍ରୀ ଛାମୁରେ ଜଣାଇଥିଲେ ଯେ ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ଦର୍ଶନ ଲାଭ କରିବାର ସୁଯୋଗ ପାଇପାରୁନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ରଥଗୁଡ଼ିକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବସମକ୍ଷରେ ସୁନାବେଶରେ ଭୂଷିତ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ତଡ଼ୁ ସେବଙ୍କ ଆଗ୍ରହ ତଥା ଅନୁରୋଧ କ୍ରମେ ସେହିଦିନଠାରୁ ସୁନାବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ 138 ପ୍ରକାର ରତ୍ନ ଖଚିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଏହି ମନମୁଗ୍ଧକର ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଡ଼ୁ ବେଶ ନାମରେ ବିଦିତ ହୋଇଆସୁଛି।

ହୋଇଥାଏ, କାର୍ତ୍ତିକ ପୂର୍ଣ୍ଣମୀରେ ସୁନା ବେଶ ହୋଇଥାଏ, ଯାହାକି ରାଜରାଜ ବିଶ୍ୱର ବେଶ କୁହାଯାଇଥାଏ। ଦଶହରା ଦିନ ମଧ୍ୟ ସୁନା ବେଶ ଅନୁଷ୍ଠିତ ହୋଇଥାଏ, ତାହାକୁ ମଧ୍ୟ ରାଜବେଶ କୁହାଯାଏ। କୁମାର ପୂର୍ଣ୍ଣମୀ ଦିନ ମଧ୍ୟ ସୁନା ବେଶ ହୋଇଥାଏ। ଏତଦ୍ ବ୍ୟତୀତ ଆଉ ଦୋଳ ପୂର୍ଣ୍ଣମୀ ଦିନ ସୁନା ବେଶ ହୋଇଥାଏ, ପୌଷ ପୂର୍ଣ୍ଣମୀ ଦିନ ମଧ୍ୟ ସୁନା ବେଶ ହୋଇଥାଏ। ଏଇ ବେଶ ଗୁଡ଼ିକ ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କର ରଥ ଉପରେ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ବଡ଼ତଡ଼ୁ ବେଶ ସାଧାରଣତଃ ଠାକୁରମାନଙ୍କର ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥାଏ। ଏହି ବେଶରେ ମେକଅପ୍ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସଂଶ୍ଲିଷ୍ଟ ହୋଇଥାନ୍ତି। ରଥ ଉପରେ ଏହି ସେବକମାନଙ୍କ ସହିତ ଦୈତାପତିମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ଏଥିରେ ମେକଅପ୍ ନିଯୋଗ ଗୋଷ୍ଠୀଗତ ଭାବେ ସମସ୍ତ ପ୍ରାୟ ତାଙ୍କର 20-25 ଜଣ ମେକଅପ୍ ସେବକ ଏଥିରେ ସଂଶ୍ଲିଷ୍ଟ ହୋଇଥାନ୍ତି। ଏତଦ୍ ବ୍ୟତୀତ ଦୈତା ନିଯୋଗର ମଧ୍ୟ ଦୈତାପତିମାନେ, ବାଡ଼ଗ୍ରାହୀ ଦୈତାପତିମାନେ ମଧ୍ୟ ରହିଥାନ୍ତି। ବାଡ଼ଗ୍ରାହୀ ଦୈତାଙ୍କ ବ୍ୟତୀତ ଏଥିରେ ଭିତର୍ଛ, ତାପରେ ତଳୁଛ, ପାଳିଆ ପୁଷ୍ପାଳକ, ଏମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ଭେଷ ସମୟରେ।

ମେକାପ ନିଯୋଗର ସମସ୍ତ ଭାଗେରି ତାଙ୍କର ଯେତେ ଜଣ ଅଛନ୍ତି ସମସ୍ତେ ବିଭିନ୍ନ ରତ୍ନଳଙ୍କାରମାନ ସେମାନେ ହାତରେ ଧରି ଆସିଥାନ୍ତି ରଥ ଉପରକୁ। ରଥ ଉପରେ ବଡ଼ ବଡ଼ ତାଟ ବା ଚାଙ୍ଗୁଡ଼ା ପଡ଼ିଥାଏ, ସେଥିରେ ଏଇ ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକ ସବୁ କନା ଦେହରେ କୁଡ଼ିଆ ହେଇ ଆସିଥାଏ। ଯେଉଁ ଅଳଙ୍କାର ଗୁଡ଼ିକ ସେଗୁଡ଼ିକ ଆସି ତାଟରେ ଆଗ ରଖାଯାଇଥାଏ। ସୁନାବେଶ ସାମଗ୍ରୀ ଗୁଡ଼ିକ ଆସି ଯେତେବେଳେ ରଥ ଉପରେ ରଖାଯାଏ ସେତିକିବେଳେ ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଏଇଠି ରହିଥାନ୍ତି। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରାଇ ବେଶ କରିଥାନ୍ତି ଏବଂ ଯେଉଁ ଅଳଙ୍କାର ସବୁ ଲାଗି ହେଉଛି ସେଥିରେ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୁଷଳ ତାଙ୍କର ଆୟୁଧ, ବାହାଡ଼ାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକାଟିରେ ଭୂଷିତ କରାଯାଉଥିଲା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଡ଼ଗୀ ଦୁଇଟି ଓ ସେବତୀମାଳିରେ ସଜ୍ଜିତ କରାଯାଉଛି। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଛୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟର ଶଙ୍ଖ, ସ୍ୱର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଏ ତାଙ୍କର ଆୟୁଧ ଅଟେ, ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଇଥାଏ। ବାସ୍ତବିକ ଶ୍ରୀବିଗ୍ରହମାନେ ବିଭିନ୍ନ ପାଟବସ୍ତ୍ର ଆଉ ଏଇ ଯେଉଁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ଏହା ବେଶ୍ ଯେତିକି ରମଣୀୟ ସେତିକି ମଧ୍ୟ ପୁଣ୍ୟପ୍ରଦ ଅଟେ।

ସମଗ୍ର ବିଶ୍ୱର ଅଧୀଶ୍ୱର ରାଜଧିରାଜ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କର ମହାନୁଭବତା, ଉଦାରତା, ପ୍ରେମମୟତା, ସହୃଦୟତା ତଥା ଐଶ୍ୱର୍ଯ୍ୟଶାଳୀତାର ପରିଚୟ ମିଳିଥାଏ। ବିଭିନ୍ନ ବେଶରେ ନିଜକୁ ସଜାଇ ତଦ୍ଗତ ଚେତନାରେ ଭକ୍ତଜନ ମନକୁ ହଜାଇ ଦିଅନ୍ତି ତାଙ୍କରି ସତ୍ତା ମଧ୍ୟରେ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ବିହ୍ୱଳ ହୁଏ, ଉଚ୍ଚକିତ ହୁଏ ଏବଂ ମନ, ପ୍ରାଣ, ଆତ୍ମା ସବୁକିଛି ପ୍ରଭୁଙ୍କ ଚରଣ।

0: ଚରଣକମଳରେ ସମର୍ପି ଦିଏ।
1: ଠାକୁରଙ୍କର ଏଇ ଭେଷ ଥାଇ ସନ୍ଧ୍ୟା ଧୂପ ହୋଇଥାଏ ଏବଂ ସନ୍ଧ୍ୟା ଧୂପରେ ଯେଉଁ ଆଳତି ହୋଇଥାଏ, ଧୂପ ପରେ ଯେଉଁ ଆଳତି, ସେଇ ଭୋଗ ଏବଂ ଆଳତି କରାଯାଇଥାଏ ଏବଂ ପ୍ରାୟ 7-8 ଘଣ୍ଟା ଧରି ଶ୍ରଦ୍ଧାଳୁ ଜନତା ସେମାନେ ରଥ ସମ୍ମୁଖ ଭାଗ ଦେଇ ସୁନା ଭେଷ ଦର୍ଶନ କରିଥାନ୍ତି ଏବଂ ସନ୍ଧ୍ୟା ଧୂପକୁ ମଧ୍ୟ ଦେଖିଥାନ୍ତି। ସନ୍ଧ୍ୟା ପରେ ଯେଉଁ ଧୂପର ସମୟର ଯେଉଁ ଆଳତି, ତାକୁ ମଧ୍ୟ ଦର୍ଶନ କରି ନିଜକୁ ସେମାନେ କୃତାର୍ଥ ମଣିଥାନ୍ତି।

ଶ୍ରୀମନ୍ଦିରର ପୂର୍ବ ଦିଗରେ ଥିବା ସିଂହଦ୍ୱାରଟି ମନ୍ଦିର ପ୍ରବେଶର ପ୍ରଧାନ ପଥ। ପ୍ରବେଶ ପଥର ଦୁଇ ପାର୍ଶ୍ୱରେ ଦୁଇଟି ପ୍ରକାଣ୍ଡକାୟ ପାଷାଣ ସିଂହ ରହିଥିବାରୁ ଏହାର ନାମ ସିଂହଦ୍ୱାର। କିନ୍ତୁ ଏହି ସିଂହ ଯୁଗଳ ହିଁ ସିଂହଦ୍ୱାରର ଏକମାତ୍ର ବିଶେଷତ୍ୱ ନୁହନ୍ତି। ଦ୍ୱାର ସମ୍ମୁଖରେ ଥିବା ଦୁଇ ଯୋଡ଼ା ଜୟବିଜୟ ମୂର୍ତ୍ତି, ସିଂହଦ୍ୱାର ସଂଲଗ୍ନ ଗୁମୁଟ ବା ମୁଖଶାଳାରେ ସଂଯୁକ୍ତ ଲକ୍ଷ୍ମୀ ବିଗ୍ରହ, ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀ, ଏପରିକି ପିତ୍ତଳ ପାତିଆଯୁକ୍ତ ଦରଜାରେ ମଧ୍ୟ ବୈଶିଷ୍ଟ୍ୟ ବିଦ୍ୟମାନ। ଜଗନ୍ନାଥଙ୍କ ଦୁଇ ଦ୍ୱାରପାଳ ଜୟ ବିଜୟ ନାମରେ ପରିଚିତ ଏବଂ ଚତୁର୍ହସ୍ତ ବିଶିଷ୍ଟ ଦ୍ୱାରପାଳ ଦ୍ୱୟ ଉର୍ଦ୍ଧ୍ୱହସ୍ତରେ ଧରିଥାନ୍ତି ଶଙ୍ଖ ଓ ଚକ୍ର, ଆଉ ନିମ୍ନହସ୍ତ ଯୁଗଳରେ ଧରିଥାନ୍ତି ଗଦା ଓ ଜପାମାଳ। ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀର ଆହୁରି ଉପରକୁ ରହିଛି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି, ଦେବୀ ପଦ୍ମାସନରେ ଉପବିଷ୍ଟା, ଠିକ୍ ମନ୍ଦିର ବେଢ଼ା ମଧ୍ୟରେ ଥିବା ଲକ୍ଷ୍ମୀ ମନ୍ଦିରର ବିଗ୍ରହ ଭଳି। ମନ୍ଦିରର ଏହି ମୁଖ୍ୟ ଦ୍ୱାର ଗୋଟିଏ ଦୁଇ ଫାଳିଆ ପିତ୍ତଳ ପାତିଆଯୁକ୍ତ ଦରଜା ଦ୍ୱାରା ବନ୍ଦ କରାଯାଏ। ଦରଜାର ଉଚ୍ଚତା ପ୍ରାୟ 15 ଫୁଟ। କବାଟ ଫାଳଦ୍ୱୟର ଓସାର 3 ଫୁଟରୁ ସାମାନ୍ୟ ଅଧିକ। ବାଁ ପଟ ପତିତ ପାବନ ସମ୍ମୁଖ କବାଟ ଫାଳରେ ଗୋଟାଏ ଦ୍ୱାର ମଧ୍ୟରେ ଦ୍ୱାର ବା ଛୋଟ ଦ୍ୱାରଟିଏ ରହିଛି, ଯାହାକୁ ଚୋରାଦ୍ୱାର ମଧ୍ୟ କୁହାଯାଏ। ସିଂହଦ୍ୱାର ଦରଜାର ପିତ୍ତଳ ଚାଦର ଉପରେ ମଧ୍ୟ ରହିଛି ଶଙ୍ଖ ଆଉ ଚକ୍ରର ଧାତବ ଅନୁକୃତି।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି କାମିନୀକାନ୍ତ ନାଥ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ କାଦମ୍ବିନୀ ଚୌଧୁରୀ।

କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦ୍ୱୈତ କଣ୍ଠରେ ଗାଇଛନ୍ତି କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ଗୀତ ରଚନା କାମିନୀକାନ୍ତ ନାଥ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ କାଦମ୍ବିନୀ ଚୌଧୁରୀ ଏବଂ କୈଳାଶ ଚନ୍ଦ୍ର ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ କାମିନୀକାନ୍ତ ନାଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଧରିଲା ନେ ଯେନ୍ ରଥଯାତ୍ରା ହେଲେ ଆମେ ରଥକେ ଛୁଇଁଲୁ, ଦର୍ଶନ କଲୁ, ଭଗବାନ କେ ଦିହ କେ ଦର୍ଶନ କଲୁ, ତାପରେ ପ୍ରସାଦ ନେଇ କରି ଘରକେ ଆଇଲୁ।
1: ଆଚ୍ଛା, ପ୍ରସାଦ ପ୍ରସାଦ ପାଇକରି ଆସିଲେ ନେ?
0: ହଁ
1: ବୋଲେ ଆଜି କହୁନ, ଆଜି କେନ୍ ଗୀତ ଶୁଣମା କହୁନ?
0: ମତେ ବୋଲ ବଚନ ର ଗୀତ ଦେଇଦେବେ।
1: କେନ୍ ଗୀତଟା? ତାଙ୍କ ଟୁଣୁ ଟିକେ ଗୀତ ଶୁଣବାର ଲାଗି ଚାହିଁବେ ନା, ଆପଣ ଟିକେ ଗାଇକରି ଶୁଣୁନ ଆମକୁ।
0: हमरा भूतो का नाम रे, हमरा भूतो का नाम रे।
1: ବହୁତ ବଢିଆ, ବଡ଼ା ସୁନ୍ଦର ଗୀତ ଗାଇସନ୍ ଆଜ୍ଞା, ଆପଣଙ୍କର ଗୀତ ଶୁଣିକିରି ବହୁତ ବଢ଼ିଆ ଲାଗ୍ସି। ତ ଯାହା ବି ବଡ଼ା ସୁନ୍ଦର ଗୀତଟେ ବାଛିଛନ୍, ସେଟା ଶୁନମା କା କାକେ ଡେଡିକେଟ୍ କରମା ଗୀତ?
0: ଗୀତଟା ପହେଲା ଆପଣକେ, ତାପରେ ଯେତେ ଆମର ଶୁଣୁଥିବା ସମସ୍ତ ଶ୍ରୋତା ଭନୁମାନକେ, ଆରୁ କର୍ମକର୍ତ୍ତା ସମସ୍ତଙ୍କେ ଡେଡିକେଟ୍ କରମା।
1: ଆଜ୍ଞା ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ୍ କରିଦମା ଶୁନମା ଆପଣଙ୍କର ପସନ୍ଦରେ ସୁନ୍ଦର ଗୀତଟା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।
0: ଦାଦା ନମସ୍କାର।

0: ଠିକ୍ ଅଛେ ଆଜ୍ଞା, ଶୁନ୍ମା ମାନେ ଇଟା ଆରାଧନାର ଇ ଗୀତ୍ଟା ବଡ଼ା ବଢ଼ିଆ ଲାଗ୍ସି, ମହମ୍ମଦ ରଫି ଆଉ ଲତା ମଙ୍ଗେସ୍କର ଗାଇଛନ୍ ଆଜ୍ଞା। ଆଉ କେନ୍ତା ଅଛନ୍ ଘରର ସମସ୍ତେ, କେନ୍ତା କେନ୍ତା ଅଛନ୍?
1: ହଁ ଭଲ ଅଛନ୍ ଆଜ୍ଞା, ସମସ୍ତେ ଭଲ ଅଛନ୍।
0: ଆଉ କାର୍ଯ୍ୟକ୍ରମ ମାନେ ସବୁ ଶୁଣୁଛନ୍?
1: ଆଜ୍ଞା 6 ବଜେ ତ ଲାଗୁଛେ, ରାତି 11 ବଜେ।
0: ଠିକ୍ ଆଜ୍ଞା, ଏନ୍ତା ଶୁଣୁଥାନ୍, ଯୁଡ଼ି ହେଇଥାନ୍ ଆମର ସାଙ୍ଗେ।
1: 70 ମସିହା
0: ହଁ, ହେଟା ପରେ ସେଦିନ ତ କଥା ହେଇଥିଲା, ଏଟା ଆପଣ କହିଥିଲେ ଏ ଜିନିଷ୍ଟା। ଆଉ ଆପଣମାନଙ୍କର ଏନ୍ତା ଭଲ ପାଇବାର ଅଛେ ବୋଲିକିରି ଆଜ୍ଞା, ଆକାଶବାଣୀ ସମ୍ବଲପୁର ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଲାଗି ଚେଷ୍ଟା ଚଲେଇଛେ। ଆଉ ହଁ ଆଜ୍ଞା, ନିଶ୍ଚୟ ଡେଡିକେଟ୍ କର୍ମା ଆଜ୍ଞା।
1: ମୋର ଧରମପତ୍ନୀ, ତାପରେ ଆପଣଙ୍କୁ, ଆପଣଙ୍କର ଷ୍ଟାଫ ସମସ୍ତଙ୍କୁ
0: ଆଜ୍ଞା।
1: ତାପରେ ଦୁଇରେ ହେଲା ଆମର ଗାନ୍ଧୀ ଟିକେରାର ସୁରେନ, ତାର ଫ୍ୟାମିଲି, ଆଉ କଟାପାଲ୍ୟର ସ୍ୱର୍ଣ୍ଣ ପ୍ରଭାକର
0: ଆଜ୍ଞା,
1: ଆଉ ଯେତେ ଶୁଣୁଛନ୍ ସବୁ ଫରେନ୍ ହଉ କି ଆମର ଓଡ଼ିଶା ଭିତରେ ହଉ,
0: ଠିକ୍ ଅଛେ ଆଜ୍ଞା, ଦେଶ ବିଦେଶ ସବୁଆଡେ ଶୁଣୁଥିବାର ଆମର ଶ୍ରୋତା ମାନଙ୍କୁ ଡେଡିକେଟ୍ କରିଦେମା। ଶୁନ୍ମା ବଡ଼ା ସୁନ୍ଦର ଗୀତ୍ଟେ ବାସିଛନ୍ ଆଜ୍ଞା। ହଉ ହଉ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆମକୁ ଫୋନ୍ କରିଥିଲେ ସେଥିଲାଗି ଆପଣ
1: ଆଜ୍ଞା
0: ନମସ୍କାର ଆଜ୍ଞା। ଆପଣଙ୍କର ପସନ୍ଦର ଗୀତ୍ଟେ ଶୁଣୁନ ଆଜ୍ଞା।
2: ତୁମି ସୁନ୍ ଲୋ, ତୟାର ହୋ ଯାଓ, ଜୋ ଜୋ ସବାଲ ମୈଁ ତୁମସେ କରୁଙ୍ଗା ଉସକା ଜବାବ ସଚ ସଚ ଦେନା। ଡନ୍
3: ଡନ୍
2: ଡନ୍। ଆଚ୍ଛା ତୁ ୟେ ବତାଓ, ବାଗୁ ମେ ବାହାର ହେ? ହେ ମୈନେ ପୁଛା, ବାଗୁ ମେ ବାହାର ହେ?
3: ହେ
2: ଗର୍ମୀ କେ ନିହାର ହେ?
3: ହେ
2: ତୋ ତୁମକୁ ମୁଝସେ ପ୍ୟାର ହେ?
3: ନା ନା।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମକେ।
1: ହଁ ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର। ଆଜ୍ଞା ଆପଣଙ୍କର ପରିଚୟଟା ଦେବେ?
1: ମୁଁ ଭବାନୀ ଦେରି କହୁଛି ଆଜ୍ଞା, ପପଙ୍ଗାରୁ।
0: ଭବାନୀ ବାବୁ କେନ୍ତା ଅଛନ୍?
1: ଆଜ୍ଞା ଭଲ ଅଛେ। ଆଜ୍ଞା
0: ଭଲ। ପୂଜା ପାଠ କେନ୍ତା ଚାଲିଛେ?
1: ପୂଜା ପାଠ ଠିକ୍ ଅଛେ ତ ଆଜ୍ଞା। ମୋର ଆରେ ମାସ ମୋର ପାଲି ପଡ଼ବା। ଆଜ୍ଞା
0: ଆଚ୍ଛା, ବୋଲେ ଶ୍ରାବଣ ବୋଲେ ବୁଧନ ପାଲି ପଡ଼ବା?
1: ଶ୍ରାବଣ ମାସରେ ପଡ଼ବା।
0: ଶ୍ରାବଣ ରେ ପଡ଼ବା? ଶ୍ରାବଣ ମାସେ ଆମେ ବି ଘରେ ବୁଲି ଆମ ଯାଇକି। ଆଉ କେନ୍ତା ଇହା ଜିନିଷ ବହୁତ ଡେଭଲପମେଣ୍ଟାଲ କାମ ମାନେ ଚାଲିଛେ ଆଜ୍ଞା? କେନ୍ତା କେନ୍ତା କାଣା କାଣା ଚାଲିଛେ?
1: ଠିକ୍ ଅଛେ ଆଜ୍ଞା। ଆମର ଗୋଟେ ଦୁଇ ଚାରି ଦିନ ପରେ ଗୋଟେ ନ୍ୟୁଜ୍ ଟି ଆସିଲା ଆଜ୍ଞା, ଆମର ଯେନ୍ଟାକି ବାଘପାଲିରୁ ରେଙ୍ଗାଲି କେବ ରାସ୍ତା ଯେନ୍ଟାକି ଅତାବିରା ଆରୁ ଭେଡ଼େନ ବ୍ଲକର ଜୀବନରେଖା ଲାଇନ
0: ଆଜ୍ଞା,
1: ସେଟା ଇ ଭିତରେ ବନ୍ଦ ହେଇଯାଇଥିଲା କାର୍ଯ୍ୟଟା 2023ରୁ ବେଲେ ସେଟା ଆମର ଇ ଭିତରେ କାର୍ଯ୍ୟ ଆରମ୍ଭ ହେବା ବୋଲିକି କହୁଛନ୍ ଆଜ୍ଞା।
0: ଯାହା ହଉ ବହୁତ ବଢିଆ ଆଜ୍ଞା। ହେଟା ତ ସମସ୍ତେ ହେ ଅଞ୍ଚଳର ସଭେ ଡିପେଣ୍ଡ କରସନ୍ ଏଇ ରାସ୍ତା ଉପରେ।
1: ତୋର ଆମର ପପଙ୍ଗା ରାସ୍ତା ବି ଠିକ ହେଇଯିବା ବୋଲି ଲାଗୁଛି। ଆମର ବୁଢ଼ାଜା ମନ୍ଦିର ଯେନ୍ଟା ଯେ ପର୍ଯ୍ୟଟନ ସ୍ଥଳ ପପଙ୍ଗାରେ ପାହାଡ଼ ମସ୍ତେ ସେଟା ବି ଅନ୍ଡେଭଲପମେଣ୍ଟ ହେଇକିରି ହଉଛି, ରାସ୍ତା ସେଟା ବି ଉନ୍ନତି ହେଇଯିବା ବୋଲି ଆଶା କରୁଛି ଆଜ୍ଞା।
0: ନିଶ୍ଚିତ ଭାବେ ଆଜ୍ଞା, ମାନେ ସରକାର ତ ବିକାଶର ସବୁ ଚେଷ୍ଟା ଚଲେଇଛନ୍, ଆଉ ହେ ଅଞ୍ଚଳ ବି ବିକାଶ ହେବା ବୋଲି ଆଶା କରୁଛୁ। ଆଉ କେନ୍ ଗୀତ ଶୁଣମା କହୁନ ଆଜି?
1: ଆଜ୍ଞା ଦେଶପ୍ରେମୀର ଦେଇନେବେ ଆଜ୍ଞା, ଆପସ ମେ ପ୍ରେମ କର ଦେଶପ୍ରେମୀ।
0: ଆଚ୍ଛା ଠିକ୍ ଅଛି ଆଜ୍ଞା, ଶୁଣମା ଦେଶପ୍ରେମୀର ଆପସ ମେ ପ୍ରେମ କର ଦେଶପ୍ରେମୀ। ଏହା ଯେନ୍ ବର୍ତ୍ତମାନ ପରିସ୍ଥିତି ବି ଚାଲିଛେ ନା ଆଜ୍ଞା, ସମସ୍ତଙ୍କର ଭିତରେ ପ୍ରେମ ରହିବାଟା ଜରୁରୀ ଆ ନାଇଁ?
1: ଆଜ୍ଞା
0: ଠିକ୍ ଅଛି ଆଜ୍ଞା। କାକାକେ ଡେଡିକେଟ୍ କରମା ଗୀତ କହୁନ? ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆଉ ମୋର ତରଫରୁ ଆପଣଙ୍କୁ ବି ଡେଡିକେଟ୍ କରୁଛୁ ଏ ଗୀତଟା। ଶୁନମା ମହମ୍ମଦ ରଫି ଗାଇଲା ଏ ଗୀତ ମେରେ ଦେଶ ପ୍ରେମୀ। ଆଜ୍ଞା ଆଜ୍ଞା ଧୀରେ ହବ, ବହୁତ ଦିନ ଉତରୁ ଆପଣଙ୍କର ସାଙ୍ଗେ ବି କଥା ହେଲି ଆଜ୍ଞା। ମାନେ ଏଇଟା କାଣା ହେସି କି ଦେଖୁନ୍, ଆପଣମାନଙ୍କର ଫୋନ୍ ଲାଗବାରଟା ଲଟେରୀ ଯେନ୍ତା, ଆମର ମାନଙ୍କର ବି ଆପଣମାନଙ୍କର ସାଙ୍ଗେ କଥା ଲାଗବାରଟା ଗୋଟେ ଲଟେରୀ ଆଜ୍ଞା। ସମସ୍ତଙ୍କର ସାଙ୍ଗେ କଥା ହେବାର ଆମର ମାନଙ୍କର ବି ଯେନ୍ ଇଚ୍ଛାଟା ଥିସି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ, ଏନ୍ତା ଲଟେରୀ ଫିଟିଲା ବାଗିଲ ଜିନିଷ ଆଜ୍ଞା। ଠିକ୍ ଅଛି ଆଜ୍ଞା, ଆମକୁ ଫୋନ୍ କରିଥିଲେ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତଟା ଶୁଣିଲେ ନମସ୍କାର
1: ଆଜ୍ଞା। ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆକାଶବାଣୀ ସମ୍ବଲପୁର ହେଲନୋତ କାର୍ଯ୍ୟକ୍ରମ କେ।
1: ମିଶ୍ର ଆଜ୍ଞା ନମସ୍କାର।
0: ନମସ୍କାର ସୁବଲ ଭାଇ, କେନ୍ତା ଅଛନ୍?
1: ମୁଇଁ ବହୁତ ବଢ଼ିଆ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍?
0: ଏକଦମ ମସ୍ତ ଆଜ୍ଞା। ବେଲେ ସୁବଲ ଭାଇ ଟିକେ ପରିଚୟଟା ଦେଇ ଦଉ।
1: ହଁ, ପରିଚୟ ନିଶ୍ଚିତ ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ଆଜ୍ଞା ଆଜ୍ଞା, ଆଉ କେନ୍ତା କାଣା ଚାଲିଛି ହାଲଚାଲ?
1: ହାଲଚାଲ ବେଲେ ଦେଖୁନ୍ ଆଜ୍ଞା, ବର୍ଷା ତ ଇ ବର୍ଷ ବହୁତ ହେଉଥିଲା, ବର୍ଷା ଟିକେ ଦୁଇ ଦିନ ହେଲା କମିଛେ।
0: ହଁ,
1: ଆଉ ଧାନ ବୁନାବୁନି ସରିଛେ ଆଜ୍ଞା, ପଲ୍ହା ବୁଲି ବି ପକା ହେଇଛେ।
0: ଆଚ୍ଛା, ସେଟା ଠିକ୍ ଯେ, ସେ ଘରର ପ୍ରତିଷ୍ଠାଟା କେବେ ହଉଛି?
1: ଘରର ପ୍ରତିଷ୍ଠା ନିଏ ବାର୍ତ୍ତା ଆଜ୍ଞା, ଲଗନ ଦେ ବାହାର।
0: ହଁ, ଲଗନ ବାହାର କରାବେ ବୋଲେ ଆମେ ବୁଝି କାଇ ଯିମୁ ନା ଆଜ୍ଞା, ହେନ୍ତା କରିବେ ବୋଲେ ହେବା ଆଜ୍ଞା।
1: ଆଜ୍ଞା ଆଜ୍ଞା, ନିଶ୍ଚେ ଡାକମା ଆଜ୍ଞା।
0: ହଁ, ଆମେ ଟାକିଛୁ ନେ, ଆମେ ଛାତ୍ ପଡ଼ିଲା ଦିନ ଦେଖୁନ୍, ଛାତ୍ ପଡ଼ିଲା ବେଲର ଗୋଟେ ଭୋଜି ବାକି ଅଛେ, ଫେର୍ ପ୍ରତିଷ୍ଠା ଦିନର ଗୋଟେ ଭୋଜି, ଯୁଡ଼େ ଭୋଜି ହେଲାନ
1: ନିଶ୍ଚେ ଦମା ଆଜ୍ଞା, ସବୁ ଦମା।
0: କାଇଁ ଦେଖୁନ୍, ଆମର ଇଆଡ଼େ ତ ଗୋଟେ ଚଲନ ଅଛେ ନା, ଛାତ୍ ପଡ଼ିଲା ଦିନ ଗୋଟେ ଭୋଜିଟେ ହେସି। ହଁ ବୋଲେ ଛାତ୍ ଯେନ୍ ଦିନ ପଡ଼ୁଥିଲା ସେଦିନ ବି କଥା ହେଇଥିଲା ଆଜ୍ଞା, ମୋର ସୋର ଅଛି। ଆଉ କେନ୍ ଗୀତ ଶୁଣମା କୁହନ୍?
1: ଆଜି ଆଜ୍ଞା ଗୋଟେ ଫିଲ୍ମ ଟେ ଅଛେ, ଜାନ ହାଜିର ହେ।
0: ଆଜ୍ଞା ଆଜ୍ଞା, ହଁ
1: ସେଦିନ ଗୀତ ଟେ ଅଛେ ଆଜ୍ଞା, ସାବନ ଆୟା।
0: ହଁ ଆଜ୍ଞା, ସାବନ ଆୟା ବାଦଲ ଆୟା, ଏଇ ଗୀତଟା ଅଛି ଆଜ୍ଞା, ଶୁଣମା। ଏଇ ଗୀତଟା ଆଉ ଡେଡିକେଟ କାକା କେ କରମା ଆଜ୍ଞା?
1: ଡେଡିକେଟ ବେଲେ ଆଜ୍ଞା, ଆଜି ଦେଖୁନ୍ ସ୍ପେଶାଲ ଡେଡିକେଟ, ଏଇଟା ମୋର କାକା ଅଛନ୍, ଆମର ରାଜମିସ୍ତ୍ରୀ କାମ କରୁଛନ୍, ଆମର ଗାଁର ନୀଳଗିରି ସାହୁ।
0: ଆଜ୍ଞା ଆଜ୍ଞା, ହଁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ମୋର ଆଡୁ ଆପଣଙ୍କୁ ବି ସ୍ପେଶିଆଲ ଡେଡିକେଟ ଆଜ୍ଞା।
1: ଆଜ୍ଞା ଆଜ୍ଞା, ଶ୍ରୋତାଙ୍କ ନାଁ ଟିକେ ନମା ଆଜ୍ଞା।
0: ହଁ ଆଜ୍ଞା,
1: ହରେଶ କୁମାର ପରୁଆ, ଯଶନ୍ତ ପାଇକ, କରମସାନୀ ସାହୁ, ଚରଣ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମାସାଗର ସାହୁ, ସୀମାଞ୍ଚଳ ସବର, ବୃଷଭ ଗୈର, ଚିତ୍ରସେନ ସବର, ଆମର ମୁରଲୀ ମେହର, ସେବାରାମ ମେହର, ରବୀନ୍ଦ୍ରନାଥ ମେହର, ଗୋବିନ୍ଦ ମେହର, ଦେବରାଜ ମେହର, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ଆମର ହେଲେ ପଞ୍ଚାନନ୍ଦ ପଞ୍ଚା, ରୂପେନ୍ଦ୍ର ସୁନା, ରାଧାକାନ୍ତ ଭୋଇ,

0: ଭକ୍ତଜନ ଭାଇ ଲୋକନାଥ ସାହୁ ଲୋକନାଥ ପ୍ରଧାନ ଦୂଳଗୋବିନ୍ଦ ମିଶ୍ର ପରମାନନ୍ଦ ଆର ଆମର ଗାଁର ଅଛନ୍ କୁଞ୍ଜବିହାରୀ ଷଡ଼ଙ୍ଗୀ ବିନୟ ପଟେଲ
1: ଆଜ୍ଞା
0: ଆଉ ଆମର ଯେନ୍ କୀର୍ତ୍ତନ ପାର୍ଟିରେ ଯେଉଁ ମୁରଲୀ ମୋହନ ସଂକୀର୍ତ୍ତନ ମଣ୍ଡଳୀର ସବୁ ସଦସ୍ୟ ଭାଇମାନଙ୍କ
1: ଆଜ୍ଞା ଠିକ୍ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ତାର ସାଙ୍ଗେ ଆପଣ ଆମର ଆଉ ଯେତିକି ଶ୍ରୋତାମାନଙ୍କର ନାଁ ଭୁଲି ବି ଯାଇଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ଶୁଣମା ଆଜ୍ଞା, ହଁ ଆଜ୍ଞା, ଆଜି ପୁରା ଫୋନ୍ ତ ଖାଲି କଡ଼ା କଡ଼ା ଲୋକର ଲାଗୁଛେ ଫୋନ୍ କିନି। ଆଜ୍ଞା ଆପଣଙ୍କୁ ବି ଧନ୍ୟବାଦ ଆଜ୍ଞା, ଏଟା ଲଟେରୀ ଆଜ୍ଞା ବେଲେ ଯାହାର ଭାଗ୍ୟ ଯେତେ ଛିଡ଼ସି ଆଉ।
0: ଆଜ୍ଞା ଆଜ୍ଞା
1: ଧନ୍ୟବାଦ ଆଜ୍ଞା, ଆମକୁ ଫୋନ୍ କରିଥିଲେ, ଆପଣଙ୍କର ପସନ୍ଦର ଗୀତଟା ଶୁଣୁ ଆଜ୍ଞା। ନମସ୍କାର
0: ନମସ୍କାର ଆଜ୍ଞା
1: ନମସ୍କାର ଆଜ୍ଞା।

0: हेलो।
1: हाँ नमस्कार आज्ञा।
0: नमस्कार लोकनाथ भाई, केन्दा अच्छन?
1: ମୁଁ ଭଲ
0: ଆଜ୍ଞା ଆଜ୍ଞା ଆଜ୍ଞା ହଁ, ମୁଇଁ ଲୋକନାଥ ଭାଇ ବୋଲି ଦେଲି ନ, ବାକି ପୂର୍ଣ୍ଣ ଆମର ପରିଚୟଟା ତ ଆମେ ହେନ୍ତେ ହିଁ ଦେଇପାର୍ମା ଆପଣଙ୍କର ସାଙ୍ଗେ, ଆଉ ବାକି ଯେନ୍ ଶ୍ରୋତାମାନେ ବି ଶୁଣୁଥିବେ ଜାଣିପାରିବେ ଆପଣଙ୍କର ସାଙ୍ଗେ ଯୋଗାଯୋଗ କରିପାରିବେ। ଆଉ କେନ୍ତା କେନ୍ତା ଚାଲିଛେ ଆଜ୍ଞା, କାଣା ହାଲଚାଲ କହୁନ୍। ଆଚ୍ଛା, ଅସରେ ସାଇଲେ ନ ମେକା ହେଲାନ? କେତେ କରିଛନ୍ ମେକା ଏଥର?
1: 2 ଏକର
0: ବୋଲେ କେନ୍ତା ମିଠାଟା କି ସାଧାଟା? ସାଧାଟା ବୋଲେ କେତେ ଲେଖା ବିକ୍ରି ହେବା ଏଇଟା?

0: କେଜି
1: କେଜି 20 ଟଙ୍କା ବୋଲେ କେଜି ଦୁଇ ତିନିଟା ଖଣ୍ଡେ ଧରୁଥିବା ଯେ ମିଠା ମିଠା ମକା କେନ୍ଦା ନାଇଁ କରି ବେଶୀ ଦାମ ପଡ଼ୁଛି ସେଟା ବଜାରରେ ତ ମିଠା ମିଠା ମକା 40 ଲେଖା ସାଧା ମକା ବି 40 ଲେଖା ବିକ୍ରି ହଉଛେ ସାଧାଟା ଖାଇଲେ ଯେତେ ବଢିଆ ଲାଗ୍ସି ମିଠାଟା
0: ମିଠା ମେକାଟା ଅଲଗା ଅଛି ଯେତେ ଖାଇବ ତମର ମନ ଥଣ୍ଡା ନି ଲାଗେ
1: ଆର ତାରପରେ ଆଜ୍ଞା ଝୋ ଝୋ ବର୍ଷା ଇଆଡ଼େ ହଉଥିବା ଆଉ ଆଜ୍ଞା ମକାଟେ ପୁଡେଇ ଦେଇକରି ଲେମ୍ବୁ ମିର୍ଚା ଟିକେ ରେତି ଦେବେ ଖାଇବେ ଯେନ୍ ମଜା ଆର ସେ ମିଠା ମକା ଦେଇ କାହିଁ ପାଇବେ ହେଟା ହ୍ୟାଲୋ ନମସ୍କାର ଆଜ୍ଞା ଆଜ୍ଞା ଲୋକନାଥ ଆଜ୍ଞା ନମସ୍କାର ନମସ୍କାର କେନ୍ତା ଅଛନ୍ ଯା ହଉ ଏକା ସାଙ୍ଗେ ମୋର ବି ଭାଗ୍ୟ ଦୁଇ ମିତକର ସାଙ୍ଗେ ଏକା ସାଙ୍ଗେ କଥା ହଉଛେ ହଁ ମିତ ଟିକେ ବ୍ୟସ୍ତ ରହିଯାଉଛନ୍ ଆଜ୍ଞା ଆଜ୍ଞା ଠିକ୍ ଅଛେ ବାକି ଆଜିକା ଆପଣଙ୍କର ମିତ ବଢିଆ ଗୀତଟେ ବାଛିଛନ୍ ଆଜ୍ଞା ନିମୁଡ଼ା ନିମୁଡ଼ା ଶୁନମା ଆଜ୍ଞା ଏହା ଯେ ନିମୁଡ଼ାଟା ଟ୍ରେଣ୍ଡିଂ ଦିନା ଅଛେ କେ ବେଲେ ଆମେ ସେ ଟ୍ରେଣ୍ଡର ସାଙ୍ଗେ ଯିମା ଆଜ୍ଞା ଏକା ସାଙ୍ଗେ ଟ୍ରେଣ୍ଡିଂ ଗୀତ ବି ଶୁନମା ଆଉ କାକାକେ ଡେଡିକେଟ୍ କର୍ମା ଦୁଇ ଜଣ ମିଶିକିରି ଡେଡିକେଟ୍ କରୁନ୍ ଆଜ୍ଞା ଆଜି ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା ଯାହା ହଉ ଏତକିଟେ ନାଁ ସୋର କରିଛନ୍ ଆଜ୍ଞା ଏଇଟା ଯଦି ପରୀକ୍ଷା ପଡ଼ତା ହେଲେ ପୁରା 100 ରୁ 100 ପାଇତେ ହଁ ହେଟା ପରେ ମାନେ ସର୍ଟ କ୍ୱେଶ୍ଚନ୍ ଯଦି ନାଁ ମାନେ ପଡ଼ତା ନା ଗାଁ 100ଟା ପ୍ରଶ୍ନ କେ 100ଟା ଉତ୍ତର ପୁରା 100 ରୁ 100 ଠିକ୍ ଅଛି ଆଜ୍ଞା ଆମେ ଟ୍ରେଣ୍ଡିଂ ସଙ୍ଗ୍ ନିମୁଡ଼ା ନିମୁଡ଼ା ଶୁନମା ଆଜି ନେଇ ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ସତ୍ୟରଞ୍ଜନ ପଣ୍ଡା ଏବଂ ଜ୍ୟୋତିପ୍ରକାଶ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି

ଇହାଚେରେ ଗୀତ୍ଟା ଶୁଣନ୍, କଥା ଚିତ୍ର ହଉଛେ ବଧୁ ନୁହେଁ ମୋ ବନ୍ଧୁ। ଗୀତ୍ଟାକେ ଗାଇଛନ୍ ଶ୍ରୀଚରଣ ଆଉ ହୁଣା ଦାସ। ଗୀତ ରଚନା ଆଉ ସଙ୍ଗୀତ ପରିଚାଳନା କରିଛନ୍ ମନ୍ମଥ ମିଶ୍ର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT।

ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁଁ, ଆଜି ଦିନର 11:05 ଶୁଣିପାରିବେ ଭକ୍ତିର ଲହର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଉଛନ୍ ଅରୁଣ ରାଜହଂସ, ବିନାୟକ ସାହୁ, ଗୋବିନ୍ଦ ସାହୁ, ଦୟାନିଧି ବେହେରା ଆଉ ଶ୍ରୀରାମ ଲୋହରା। ଖୋଲା ଝରକା ଥି ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନର 11:30 ଥି। ଦିନର 12 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 12:15 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଦିନର 12:30 ପ୍ରଚାର କର୍ମୁ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କର୍ମୁ ଆକାଶବାଣୀ କଟକ କେନ୍ଦ୍ର ନୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଏହା ଦିନେ ମୂଲ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଗୋଟେ ହିନ୍ଦୀ କଥାଚିତ୍ର ଗୀତକ୍ରମ ଥି ଇଏ ଦିଲ ଆସିକାନା କଥାଚିତ୍ର କେତେଟା ଗୀତ ଶୁଣୁନ। ଗୀତମାନଙ୍କେ ଲେଖିଛନ୍ ସମୀର, ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ। କାର୍ଯ୍ୟକ୍ରମର ପହିଲା ଗୀତଟା ଶୁଣନ୍, ଗାଇଛନ୍ କୁମାର ସାନୁ ଆଉ ଅନୁରାଧା ପୌଡ଼ୱାଲ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସିନେମା ଦିଲ୍ ହେ ଆସିକାନାର ଏହି ଗୀତକେ ଗାଇଛନ୍ କୁମାର ସାନୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ।

0: ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଏହେଦି ସାରିକା କପୁର ଗାଇଥିବାର ଏ ଗୀତଟାକେ ଶୁଣନ୍।

ଗୋଟିଏ ହିନ୍ଦୀ ସିନେମାର ଗୀତ ଥି ଆଜ ଆପଣମାନେ ସିନେମା ଦିଲ୍ ହେ ଆସିକାନାର କେତେଟା ଗୀତ ଶୁଣୁଥିଲେ। ଗୀତମାନଙ୍କେ ଲେଖିଥିଲେ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହେଦେ ସମୟ ଦିନର 11 ବଜବାକେ ଯାଉଛେ। ହିନ୍ଦୀ ଥି ସମ୍ବାଦ ଶୁଣୁନ୍ ରିଲେ କରି ପ୍ରସାର କରୁଛୁଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରଠୁ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ବିନାୟକ ସାହୁ ଗାଇଥିବାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ରତନ କୁମାର ପୂଜାରୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏହେତେ ତେଜରୁ ବାରିକଙ୍କର ଲେଖାତୁ ଇ ଗୀତକେ ଗାଇଛନ୍ ଗୋବିନ୍ଦ ସାହୁ।

ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର। ଆସୁନ୍ ହେଦେ ସୁନ୍ମା ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଦୁନିଆ ଯାକର ଯେତେ ମନ୍ଦିର ମାନକେ ସୁନା ରହିଛେ ମହାପୁରୁମାନଙ୍କର ଲାଗି ବୋଲି ସେ ଭିତରେ ପୁରୀ ମନ୍ଦିରର ନାଁ ଗଲେ ଅଛେ। ଭାବର ମହାପୁରୁର ସୌକି କେତନି କେତେ ସୁନା ରୂପା ପିନ୍ଧବାର୍ ଲାଗେ, ସେଥିର୍ଲାଗି

0: କାହିଁ କେତେ ଯୋଗୁ ରଜା ମହାରାଜାମାନେ ସୁନା ରୂପା ଦୁର୍ମୂଲ୍ୟ ହୀରା ମଣି ମୁକ୍ତା ଠୁଲେଇ କରି ରଖିଦେଇଛନ୍ ତିନି ମହାପୁରୁର ବେସର ଲାଗି। ସାରା ପୃଥିବୀ ଥି ପୁରୀ ମନ୍ଦିରଟା ଯେନ୍ତା ଗୋଟିଏ ଅନନ୍ୟ ମନ୍ଦିର ଆଏ, ଠିକ୍ ହେନ୍ତା ତାକର ନୀତିକାନ୍ତି ଭେଷଭୂଷା ଗଲେ ଅନନ୍ୟ ଆଏ। ଏହେଦେ ମହେନ୍ଦ୍ର କପୁର ଗାଇଥିବାର ଗୋପୀ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ରାଜିନ୍ଦର କ୍ରିଶନ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ କଲ୍ୟାଣଜୀ ଆନନ୍ଦଜୀ।
1: आज तो हम तुम्हें एक नए जमाने की कथा सुनाएंगे।
2: अरे बाबा किसी भी जमाने की।

ବରଚା କର୍ତ୍ତ ହେନ୍ତେ ମହାପୁରୁ କିଛି କିଛି ସୁନା ରୂପା ହୀରା ମଣିମୁକ୍ତା ଅଳଙ୍କାର ପିନ୍ଧିଥିସନ୍। କିନ୍ତୁ ବରସ୍କ ପାଞ୍ଚ ଥର ଭକ୍ତମାନଙ୍କୁ ଇ ସୁନା ବେଶେ ଦର୍ଶନ ଦେସନ୍। ସେଥୁ କାର୍ତ୍ତିକ ପୁନି, ପୁଷ୍ପୁନି, ଦୁଲପୁନି ଆର୍ ଦଶହରା ବେଲ୍କେ ରତ୍ନସିଂହାସନ ଉପରେ ମହାପୁରୁ ସୁନା ବେଶ ହେଉଥିବାର ବେଲ୍କେ ଅଷାଢ଼ ମାସର ଏକାଦଶୀ ତିଥିଟି ଖାଲି ମହାପୁରୁ ସୁନା ବେଶଟା ରଥ ଉପରେ ହେସନ୍। ଇ ରଥ ଉପର ସୁନା ବେଶକେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷତି ସଭେ ଦର୍ଶନ କରିପାରୁଥିବାର ଲାଗି ଇ ରଥ ଉପର ସୁନା ବେଶକେ ସଭେ ଟାକି କରି ବସିଥିସନ୍। ହେମଲତା ଆଉ ଅନୁପ ଜଲୋଟା ଗାଇଥିବାର ନିଶ୍ଚୟ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ରବୀନ୍ଦ୍ର ଜୈନ।

ସୁନା ବେଶେ ତିନି ମାହାପୁରୁ ମହଣ ମହଣ ସୁନା ପିନ୍ଧିଥିସନ୍। ହେଥିର୍ଲାଗି ଗର୍ଭଗୃହଠୁ ଇ ସୁନା ବେଶ୍ ଲାଗି କେତେଟା ଖାସ୍ ଅଲଙ୍କାର ବାହାର କରାଯାଇଥିସି। ଗୋଟେ ଭକ୍ତ ମହାପୁରୁ ଏତେ ସୁନା ପିନ୍ଧିଥିବା ରୂପକେ ଦେଖିଦେଲେ ଆୟକ ପାଛରି ନାଇଁପାରେ। ଇ ବେଶ୍ ତ ମହାପୁରୁମାନଙ୍କୁ କିରଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଲକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ହଳ, ମୁସଲ, ବାଘନଖ ମାଳି, କାନ, ତଗଡ଼ି, ଏନ୍ତା କେତେନି କେତେ ରକମର ଅଲଙ୍କାରମାନେ ପିନ୍ଧିଥିସନ୍ ମହାପୁରୁ। ସମୟ ତ ସରି ସରି ଆଇଲାନ। ସେସେ ନୀଲକମଲ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ସାହିର ଲୁଧିଆନ୍ ଭି, ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ରବି।

ଆଶା ଭୋସଲେ ଗାଇଥିବା ନୀଲକମଲ ସିନେମାର ଗୀତ ଗୀତମାନକେ ଲେଖିଥିଲେ ସାହିର ଲୁଧିଆନ ବି ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରବି। ଇତାର ସଙ୍ଗେ ଆଜିର କାର୍ଯ୍ୟକ୍ରମକେ ଆମେ ଇନ ରଖମା, ଫେର ଘାଏ ଭେଟ ପଡ଼ମା ଆଇବା କାଲି ଇଠାନେ ଠିକ ଇ ସମୟଥି। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ଖୁଲା ଝରକା।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା, ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ସନ୍ତୋଷ ପିଙ୍ଗ ଏବଂ ମମତା ପଣ୍ଡା।

0: କହିଲା ଆଗାମୀ ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ତାକୁ ସ୍ଥାନିତ କରିବା ପାଇଁ ଚେଷ୍ଟା କରିବ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ତେବେ ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଏହି କାର୍ଯ୍ୟକ୍ରମ ଜରିଆରେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ଚିଠିଟି ମୋ ହାତରେ ରହିଛି। ଲେଖିଛନ୍ତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁରରୁ ଚିତ୍ତରଞ୍ଜନ ବାରିକ। ସେ ଲେଖିଛନ୍ତି ମହାଶୟ, ନିବେଦନର କାରଣ ଏହିକି ଯେ ଗତ 16 ତାରିଖ ଦିନ ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ମନ ମଧ୍ୟରେ ଆଣିଥିଲା ଭାବାବେଗ। ରାତି 10ଟାରେ ପ୍ରଚାର କରିଥିଲେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା। ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣି ବହୁତ ଭଲ ଲାଗିଲା। ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ତଥା ଧାରାବିବରଣୀ ପ୍ରଦାନ କରିଥିବା ସମସ୍ତ ଉଦ୍ଘୋଷକମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଇଦେବେ। ପୁଣି ସେ ଲେଖିଛନ୍ତି ଘର ସଂସାର କାର୍ଯ୍ୟକ୍ରମର ପ୍ରଗତି କାର୍ଯ୍ୟକ୍ରମରେ ନାରୀ ଶିକ୍ଷା ସମ୍ପର୍କରେ ଆଲୋଚନାଟି ପ୍ରଚାର କରିଥିଲେ। ଆଲୋଚନାଟିରୁ ନାରୀ ଶିକ୍ଷାର ବିଭିନ୍ନ ଦିଗ ଉପରେ ଅନେକ କଥା ଜାଣିହେଲା। ଆଲୋଚିକା କୌଶଲ୍ୟା ପ୍ରଧାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଜଣାଇ ଦେଉଛୁ। ଆଶା କରୁଛୁ ଯେ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଚିଠି ଦେବେ। ଧନ୍ୟବାଦ ଆପଣଙ୍କୁ ମଧ୍ୟ ଆପଣଙ୍କର ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟି ରହିଛି ମୋ ହାତରେ। ଦାନିପାଲି ବିନକା ସୁବର୍ଣ୍ଣପୁରରୁ ଲେଖିଛନ୍ତି ଚକ୍ରଧର ଦାନୀ। ସେ ଲେଖିଛନ୍ତି ଆଜ୍ଞା, ଆପଣଙ୍କ କେନ୍ଦ୍ରରୁ ଚିଠି ପାଇଛୁ, କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ପ୍ରତି ଶନିବାର 12ଟା ସମୟରେ ଏବଂ ତାର ପୁନଃପ୍ରସାରଣ କରୁଛନ୍ତି ରାତି 8:15। ଉକ୍ତ କାର୍ଯ୍ୟକ୍ରମରେ ଚିଠିମାନଙ୍କୁ ଆପଣ ସମ୍ପୂର୍ଣ୍ଣ ଭାବରେ ନ ପଢ଼ି ଉତ୍ତର ଦେଉଛନ୍ତି। ଗତ 2 ଥର ହେବ ମୋର 2ଟି ଚିଠି ଏହିପରି ହୋଇଛି, ତେଣୁ ଚିଠି ପଢ଼ିଲା ବେଳେ ଏଥିପ୍ରତି ଧ୍ୟାନ ଦେବେ ଏବଂ ଚିଠିଗୁଡ଼ିକ ଯେପରି ସମ୍ପୂର୍ଣ୍ଣ ଭାବରେ ପଢ଼ି ଉତ୍ତର ଦେବେ। ସେ ପୁଣି ଲେଖିଛନ୍ତି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମମାନଙ୍କୁ ଶ୍ରୋତାମାନେ ନିଜର ଶ୍ରୋତା ସାଙ୍ଗମାନଙ୍କୁ ଡେଡିକେଟ୍ କରିବା ସଙ୍ଗେ ସଙ୍ଗେ ନିଜର ବନ୍ଧୁବାନ୍ଧବମାନଙ୍କୁ ଯଦି ଡେଡିକେଟ୍ କରନ୍ତେ ତେବେ ସେମାନେ ରେଡିଓ ଶୁଣିବାକୁ ଉତ୍ସାହିତ ହୁଅନ୍ତେ ଏବଂ ଆମର ରେଡିଓ ପରିବାର ବୃଦ୍ଧି ପାଆନ୍ତା। ତେଣୁ ଶ୍ରୋତାମାନଙ୍କୁ ମୋର ଅନୁରୋଧ, ସେମାନେ ସାଙ୍ଗମାନଙ୍କ ସହିତ ବନ୍ଧୁବାନ୍ଧବମାନଙ୍କୁ ମଧ୍ୟ ଗୀତ ଡେଡିକେଟ୍ କରନ୍ତୁ। ସେ ପୁଣି ଲେଖିଛନ୍ତି ଗତ 16 ତାରିଖ ଶ୍ରୀଗୁଣ୍ଡିଚା ଘୋଷଯାତ୍ରା ଉପଲକ୍ଷେ କଟକ ଆକାଶବାଣୀ କେନ୍ଦ୍ରରୁ ସିଧାସଳଖ ଧାରାବିବରଣୀ ପ୍ରଚାର କଲେ ତାହା ଖୁବ୍ ଉପାଦେୟ ହୋଇପାରିଛି, କାରଣ ଏହି ଧାରାବିବରଣୀରୁ ଅନେକଗୁଡ଼ିଏ ଶିକ୍ଷା ମିଳିଲା ଏବଂ କିମ୍ବଦନ୍ତୀ ତଥା ଅଜଣା କଥା ଜାଣିହେଲା। ତାପରେ ଲେଖିଛନ୍ତି ପ୍ରତିଦିନ 8:30 ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରୁଛନ୍ତି, ଏହି କାର୍ଯ୍ୟକ୍ରମରୁ ମଧ୍ୟ ଅନେକ ଗୁଡ଼ିଏ ଶିକ୍ଷା ମିଳିପାରୁଛି।
0: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣ ଦେଖିଲେ ତ ଆଜିର ଚିଠି କେମିତି ସମ୍ପୂର୍ଣ୍ଣ ଭାବରେ ପଢ଼ାଗଲା। ତ ଯେତେବେଳେ ଯେଉଁ କଥା ଲେଖୁଛନ୍ତି ସେହି କଥାକୁ ଯଦି ଅନ୍ୟ ହିସାବରେ ଯଦି ଆମେ ପଢ଼ୁଛୁ ଏବଂ ତାର ଉତ୍ତର ଆମ ପାଖରୁ ଯାଉଛି ତାହେଲେ ସେଥିରେ କିଛି ଅସୁବିଧା ନାହିଁ। ଆଜିର ଚିଠି ଦେଖନ୍ତୁ ଯେ ସମ୍ପୂର୍ଣ୍ଣ ଭାବରେ ପଢ଼ାଗଲା। ସେ ଯାହା ବି ହେଉ, କାହାରି ଚିଠିକୁ ଆକାଶବାଣୀ କେବେ ବି ହତାଦର କରେ ନାହିଁ, ସମସ୍ତ ସମ୍ମାନ ଦିଏ ଏବଂ ଚିଠିକୁ ମଧ୍ୟ ଆମେ ସମ୍ମାନ ଦେଉ, ସବୁବେଳେ ଆମେ ଚିଠି ପଢ଼ୁ। କେତେବେଳେ ଯଦି ସେ ପ୍ରକାରର ତ୍ରୁଟି ଘଟିଛି ତାହେଲେ ଭବିଷ୍ୟତରେ ଆହୁରି କେମିତି ନ ଘଟିବ ସେ ଦିଗରେ ଆମେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ ପୁଣି ଥରେ। ହେଲେ ଆପଣ ଯେଉଁ କଥା ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସବୁ ଆମ କେନ୍ଦ୍ରରୁ ଯାହା ପ୍ରସାରିତ ହୋଇଛି ଆପଣଙ୍କୁ ଭଲ ଲାଗିଛି ଜାଣି ଆମେ ମଧ୍ୟ ଖୁସି। ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ।
1: ପରବର୍ତ୍ତୀ ଚିଠିଟି ମୋ ହାତରେ ରହିଛି। ସତ୍ୟଭାମା ଆଉ ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ ଲେଖିଛନ୍ତି। ସେ ଲେଖିଛନ୍ତି ମହାଶୟ ପ୍ରଣାମ ଗ୍ରହଣ କରିବେ। 8 ଜୁଲାଇ ସ୍ୱରଲିପିରେ ଉପସ୍ଥାପିକା ବିଷ୍ଣୁପ୍ରିୟା ବାରିକ ଦେଇଥିବା ଭଜନଗୁଡ଼ିକ ବହୁତ ସୁନ୍ଦର ଲାଗିଲା, ସେଗୁଡ଼ିକ ବହୁତ ଶ୍ରୁତିମଧୁର ଥିଲା। 19 ବନ୍ଦନା କାର୍ଯ୍ୟକ୍ରମରେ ଦେବକୀ ପୋଥାଳଙ୍କ କଣ୍ଠରେ ନାହିଁ ମୋର ପୁଣ୍ୟ ଡୋରିରେ କାଳିଆ ବହୁତ ଭଲ ଲାଗିଥିଲା। ସେ ପୁଣି ଲେଖିଛନ୍ତି ଆଜିର ଭାବନା କାର୍ଯ୍ୟକ୍ରମରେ ଜି ସାଇ କ୍ରିଷ୍ଣା ସନ୍ତୁଷ୍ଟି ଉପରେ ଯେଉଁ ଅନୁଚିନ୍ତା ପ୍ରକଟ କରିଥିଲେ ତାହା ବେଶ୍ ପ୍ରାସଙ୍ଗିକ ମନେ ହେଉଥିଲା। ତାପରେ ପୁଣି ଲେଖିଛନ୍ତି ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ଦିଲେଶ୍ୱରୀ ଖେତିଙ୍କ ସାକ୍ଷାତକାର ବେଶ୍ ପ୍ରେରଣାଦାୟକ ଥିଲା। ସେଦିନର ଉପସ୍ଥାପିକା ବିଶ୍ୱଭାରତୀ ମିଶ୍ରଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଘରୋଇ ହିଂସା ଓ ଅଶିକ୍ଷା ଉପରେ ଆଧାରିତ କୃଷି ସଂସାରରେ ପ୍ରଚାରିତ ସଙ୍ଗୀତ ରୂପକ ଘାତ ଶିକ୍ଷଣୀୟ ଓ ମନୋରଞ୍ଜନ ଧର୍ମୀ ହୋଇଥିଲା। ଗତ 21 ତାରିଖ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ହୋତାଙ୍କର ମୋବାଇଲ ଓ ଲ୍ୟାପଟପ୍ ଯୋଗୁଁ ବଢ଼ୁଥିବା ବେକ ବ୍ୟଥାର କାରଣ ଓ ପ୍ରତିକାର ବିଷୟରେ ଅନେକ ଉପାଦେୟ କଥା କହିଲେ, ତେଣୁ ଆଲୋଚିକାଙ୍କୁ ଧନ୍ୟବାଦ ଜଣାଇଦେବାକୁ ସେ କହିଛନ୍ତି। ସେ ପୁଣି ଲେଖିଛନ୍ତି, ଜୁଲାଇ 21 ତାରିଖ ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମରେ ଶତାବ୍ଦୀ ବହିଦାରଙ୍କର ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରତିକାରରୁ ଅନେକ କଥା ଜାଣିହେଲା।
0: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଯେ ଆପଣ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ବୋଲି ଆପଣ ଉଲ୍ଲେଖ କରିଛନ୍ତି ଆପଣଙ୍କର ଚିଠିରେ। ଆମେ ମଧ୍ୟ ଖୁସି ଆପଣଙ୍କର ଏହି ଚିଠି ପାଇଁ। ଭବିଷ୍ୟତରେ ଆମେ ମଧ୍ୟ ଆଶା କରିବୁ ଯେ କାର୍ଯ୍ୟକ୍ରମ ଶୁଣିବେ ଏବଂ ଏଭଳିଆ ଗୋଟିଏ ଗୋଟିଏ ଚିଠି ଦେଉଥିବେ। ଆପଣମାନଙ୍କର ଏ ପ୍ରକାରର ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ। ତେବେ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟି ମୋ ହାତରେ ଅଛି, ଲେଖିଛନ୍ତି ଝୁଲୋପାଲି ବରପାଲି ବରଗଡ଼ରୁ ମାମୁନି ମେହେର, ମହିମା ମେହେର, ଅଭି ମେହେର, ତପନ ମେହେର, ସ୍ୱସ୍ତିକା ମେହେର ଏବଂ ଓମ୍ ମେହେର। ସେମାନେ ଲେଖିଛନ୍ତି, କାର୍ଯ୍ୟକ୍ରମର ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଦେବେ। ସେମାନେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ଉପସ୍ଥାପିକା ଆମର ନମସ୍କାର ଗ୍ରହଣ କରିବେ। ଗତ 3 ତାରିଖ ଆଜିର ଭାବନା ଥିଲା ପରିବାର ଉପରେ ଆଧାରିତ ଏବଂ ଉପସ୍ଥାପନା କରିଥିଲେ ଶିବାନୀ ଲାଲ। କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଥିଲା, ସେଥିପାଇଁ ଶିବାନୀ ଲାଲ୍ଙ୍କୁ ଆମର ଧନ୍ୟବାଦ ଜଣାଇଦେବେ। ତାପରେ ସେ ଲେଖିଛନ୍ତି, ପ୍ରତି ସୋମବାର କୃଷି ସଂସାରରେ ଡାଏଲ ନମ୍ବର କୃଷି ସଂସାର, ଏଥିରେ ଅନେକ ଶ୍ରୋତାମାନଙ୍କ ସମ୍ପର୍କରେ ଜାଣି ହେଉଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଗତ 16 ତାରିଖ କୃଷି ସଂସାରରେ ପ୍ରଚାର କରିଥିଲେ ବହୁସ୍ତରୀୟ ପଦ୍ଧତିରେ ଚାଷବାସ, ଏହା ଖୁବ୍ ଶିକ୍ଷଣୀୟ ଥିଲା, ଏଥିପାଇଁ କୃଷି ସଂସାର ବିଭାଗର କର୍ମକର୍ତ୍ତାମାନଙ୍କୁ ଆମର ଧନ୍ୟବାଦ ଜଣାଇଦେବେ। ପୁଣି ସେ ଲେଖିଛନ୍ତି, ଆପଣଙ୍କ ଅନୁରୋଧରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମକୁ ସେ ଅନେକ ଥର ଗୀତ ଅନୁରୋଧ କରି ଆସୁଛନ୍ତି, କିନ୍ତୁ ସେ ଅନୁରୋଧ କରୁଥିବା ଗୀତ ସେଥିରେ ସ୍ଥାନ ପାଇପାରୁନାହିଁ। ଆମେ ଋତୁ ଅନୁସାରେ ଗୀତ ଅନୁରୋଧ କରିଥାଉ, ଏଥିର ଉତ୍ତର ଦେବେ ବୋଲି ଆମର ଆଶା।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଯାହା ପ୍ରସାରିତ ହେଉଛି ଆପଣଙ୍କୁ ଭଲ ଲାଗୁଛି ଜାଣି ଆମେ ମଧ୍ୟ ଖୁସି। ଚିଠି ଦେଇଛନ୍ତି ସେଥିପାଇଁ ମଧ୍ୟ ଆମେ ଖୁସି। କାର୍ଯ୍ୟକ୍ରମ ଶୁଣିକି ଭବିଷ୍ୟତରେ ଏଭଳି ମଧ୍ୟ ଆପଣ ଚିଠି ଦେବେ ବୋଲି ଆମେ ଆଶା କରୁଛୁ। ଏବଂ ଆପଣ ଆଉ ଗୋଟିଏ କଥା ଲେଖିଛନ୍ତି ଯେ ଆପଣଙ୍କ ଅନୁରୋଧରେ ସମ୍ବଲପୁରୀ ଗୀତ ବିଭାଗକୁ ଆପଣ ଆପଣଙ୍କର ଅନୁରୋଧର ଗୀତ ଲେଖିକି ପଠାଉଛନ୍ତି, କିନ୍ତୁ ତାହା ପ୍ରସାରିତ ହୋଇପାରୁନାହିଁ। ତେବେ ସେଭଳିଆ ତ ହେବା କଥା ନୁହେଁ ଶ୍ରୋତା ବନ୍ଧୁ, ଯଦି ସେ ପ୍ରକାରର ହେଇଛି ତେବେ ଆମେ ତାକୁ ଦେଖିବୁ ଯେ କାହିଁକି ଏଭଳିଆ ହେଉଛି। ତ ଆମେ ତେବେ ଶ୍ରୋତା ବନ୍ଧୁ ଆପଣ ଯେଉଁ ଅନୁରୋଧର ଗୀତ ପଠାଉଛନ୍ତି, ଯଦି ଭବିଷ୍ୟତରେ ଆପଣଙ୍କର ଆହୁରି ଅନୁରୋଧ ଆସେ ନିଶ୍ଚିତ ଭାବରେ ଆପଣଙ୍କର ମନପସନ୍ଦର ଗୀତ ଆପଣ ସେହି କାର୍ଯ୍ୟକ୍ରମରେ ଶୁଣିପାରିବେ। ଆମେ ଆଶା କରୁଛୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଆପଣଙ୍କର ମନପସନ୍ଦର ଗୀତ ଲେଖିକି ପଠାଇବେ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ଏବେ ମୋ ହାତରେ କାର୍ଯ୍ୟକ୍ରମର ଶେଷ ଚିଠି, ଲେଖିଛନ୍ତି ଡୁମାଲ ଗ୍ରାମରୁ ମନୋଜ କୁମାର ପଟେଲ, ପୋଷ୍ଟ ଉଦିତ ନାରାୟଣପୁର, କଳାହାଣ୍ଡି। ସେ ଲେଖିଛନ୍ତି, ସର୍ବପ୍ରଥମେ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିବା ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ଗତ 17 ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା 5ଟାରେ ପ୍ରସାରିତ ଲୋକଗୀତ କାର୍ଯ୍ୟକ୍ରମ ଶୁଣୁଥିଲି। କଳାକାରଙ୍କ ଦ୍ୱାରା ପରିବେଷିତ ସଂକୀର୍ତ୍ତନ ଶୁଣିଲି, ବହୁତ ଭଲ ଲାଗିଥିଲା। କିନ୍ତୁ କାର୍ଯ୍ୟକ୍ରମ ଶେଷରେ ସଂକୀର୍ତ୍ତନ ନ ବଜାଇ 2ଟି ଭଜନ ପ୍ରସାରଣ କରିଥିଲେ। ଯଦିବା ସେହି ସମୟ ଲୋକଗୀତ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଶେଷ ସମୟରେ 2ଟି ଭଜନ କାହିଁକି ପ୍ରସାରଣ କଲେ? ତେଣୁ ସେଦିନର ସନ୍ଧ୍ୟ ଅଧିବେଶନରେ ଯେଉଁ ଉଦ୍ଘୋଷିକା ଥିଲେ, ଆଗକୁ ଏପରି ଭୁଲ ନ ହୁଏ ତାଙ୍କୁ ସେଥିପାଇଁ ସଜାଗ କରିଦେବେ। ଗତ ଶନିବାର ଓ ରବିବାର ଦିନର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ସେହିଦିନର କର୍ମକର୍ତ୍ତା ଉପସ୍ଥାପକ ଉପସ୍ଥାପିକାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ଆମେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଶ୍ରୋତା ବନ୍ଧୁ ଏଥିପାଇଁ ଯେ ଆପଣ ଚିଠି ଖଣ୍ଡିଏ ଦେଇଛନ୍ତି କାର୍ଯ୍ୟକ୍ରମ ସବୁ ଶୁଣିକି। କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ତାହା ମଧ୍ୟ ଆପଣ ଉଲ୍ଲେଖ କରିଛନ୍ତି, ଏବଂ ଯେଉଁ କଥା ଗୋଟିଏ ଆପଣ ଲେଖିଛନ୍ତି ଯେ ସଂକୀର୍ତ୍ତନ ପରେ ପରେ 2ଟି ଭଜନ ପ୍ରସାରିତ ହୋଇଥିଲା, ଯାହାକି ସଂକୀର୍ତ୍ତନ କାର୍ଯ୍ୟକ୍ରମର ସେହି ସମୟ ଥିଲା ବୋଲି, ଏ ପ୍ରକାରର ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ ଶ୍ରୋତାବନ୍ଧୁ। ଭବିଷ୍ୟତରେ କିଭଳି ଭାବରେ ଏହା ନ ଘଟେ ସେଥିପାଇଁ ଆମେ ଯତ୍ନବାନ ହେବୁ ଏବଂ ସୁନ୍ଦର ଭାବରେ ସୁଚାରୁ ରୂପରେ

0: କିଭଳି ଭାବରେ ଆମେ କାର୍ଯ୍ୟକ୍ରମ ଉପସ୍ଥାପନ କରିପାରିବୁ ସେ ଦିଗରେ ମଧ୍ୟ ଆମେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ। ତେବେ ମମତା, ଆପଣ ଯାହା କହୁଥିଲେ ଯେ ଏଥିଲା ଏହି କାର୍ଯ୍ୟକ୍ରମର ଶେଷ ଚିଠି, ତାହେଲେ କାର୍ଯ୍ୟକ୍ରମକୁ ଏଠି ରଖିବା।
1: କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆମର ଶ୍ରୋତାମାନଙ୍କୁ ଆମର ଠିକଣାଟି ଆଉ ଥରେ କହି ରଖୁଛୁ। ଆପଣଙ୍କ ଚିଠି ପାଇଛୁ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର କଚେରୀ ରୋଡ଼ ପିନ୍ 7680001। ତା ସହିତ ଆପଣମାନେ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ଏତଦ୍ବ୍ୟତୀତ ଆମର ଇମେଲ ଆଡ୍ରେସ୍ଟି ହେଲା duty room@sambalpur.com।
0: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲେ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ସନ୍ତୋଷ ପିଂ ଏବଂ ମମତା ପଣ୍ଡା। ଏହାର ପୁନଃପ୍ରସାରଣ ଶୁଣିପାରିବେ ଆଜି ରାତି 8:15 ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ପୁଣି କିଛି ନୂଆ କଥା ଆଉ ମନ ଛୁଆଁ ଗୀତ ସହ ଆସି ପହଞ୍ଚିଗଲୁଣି ଆପଣଙ୍କ ପାଖରେ ବାତାୟନ କାର୍ଯ୍ୟକ୍ରମରେ। କଥା ତ ଅନେକ, ସ୍ମୃତି ବି ଅନେକ, ସେସବୁକୁ ଗୋଟି ଗୋଟି କରି ଆପଣଙ୍କ ସାଥିରେ ବାଣ୍ଟିବା ମଜା ଖାଲି ଦେଇଥାଏ ଏଇ ବାତାୟନ। କଥା ତ ହେବା, ହେଲେ ତା ଆଗରୁ ଆସନ୍ତୁ ନା ଏ ସୁନ୍ଦର ଗୀତଟି ଶୁଣିଦେବା। ତକଦିର କା ବାଦଶା କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲେହରୀ, କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଏବଂ ସାଥୀ।

छत हो पेट में रोटी और बदन पे कपड़ा, इतना मिले मेहनत से फिर

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241961। ସୂଚନାଟି ଏତିକିରେ ଶେଷ ହେଲା।
1: ସମସ୍ତଙ୍କ ଆଜି ଉତ୍ସାହର ସୀମା ନାହିଁ, କାହିଁକି ନା ଜଗତର ନାଥ ଜଗନ୍ନାଥ ଆଜି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ସୁନାବେଶରେ। ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ବରଂ ପବିତ୍ରତା, ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ। ସନାତନ ସଂସ୍କୃତିରେ ସୁନାକୁ ଏକ ଦିବ୍ୟ ପଦାର୍ଥ ଭାବରେ ଗଣନା କରାଯାଏ। ସାରା ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହାର ସ୍ୱର୍ଣ୍ଣଭଣ୍ଡାର ଅକଳନୀୟ। ଆଶା ଭୋସଲେ ମାନ୍ନା ଦେ କଣ୍ଠ ଦେଇଥିବା ଚକ୍କର ପେ ଚକ୍କର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବର୍ମା ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କିଛି କହିବାକୁ ଚାହୁଁଛି। ଆମେ ଶିବାଜୀ ମହାରାଜଙ୍କ ମା ଜିଜାବାଈଙ୍କ ଠାରୁ ଆରମ୍ଭ କରି ସାମ୍ପ୍ରତିକ କାଳର ଅନେକ ମହିଳା ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ କରି ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ତାଙ୍କ ବିଷୟରେ ଜାଣିବା। ଝାନ୍ସିର ରାଣୀ ଲକ୍ଷ୍ମୀବାଈ ମଧ୍ୟ ମରାଠୀ ଥିଲେ। 1857ର ବିଦ୍ରୋହରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ମନକର୍ଣ୍ଣିକା ତାମ୍ବେ। ପରେ ତାଙ୍କର ବିବାହ ଝାନ୍ସିର ମହାରାଜ ଗଙ୍ଗାଧର ରାଓ ନେବାଳଙ୍କର ସାଙ୍ଗରେ ହେଲା, ଯିଏକି ତାଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ। 1857 ବିଦ୍ରୋହରେ ନିଜ ଛୋଟ ପିଲାକୁ ପିଠିରେ ବାନ୍ଧି ସେ ମେରି ଝାସି ନହି ଦୁଙ୍ଗି କହି ଇଂରେଜମାନଙ୍କ ସାଙ୍ଗରେ ଲଢ଼ାଇ କରିଥିଲେ। ସେହିପରି ଅହିଲ୍ୟାବାଈ ହୋଲକର ମଧ୍ୟ ମରାଠୀ ଥିଲେ ଓ ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ସେ ଅନେକ କାମ କରିଥିଲେ। ପ୍ରଥମେ ଆମେ ଜିଜାବାଈଙ୍କ ଉଦାହରଣ ଯଦି ନେବା, ତାହେଲେ ଶିବାଜୀଙ୍କର ସମସ୍ତ କର୍ତ୍ତୃତ୍ୱ ଓ ସାହସିକତା ପଛରେ ଜିଜାବାଈଙ୍କର ସଙ୍ଗୋପନା ଓ ଅଦମ୍ୟ ପ୍ରେରଣା ତାଙ୍କୁ ଜଣେ ମହାପୁରୁଷର ଆଖ୍ୟା ଦେଇଥିଲା। ତାଙ୍କରି ଇଙ୍ଗିତରେ ସେ ନିଜକୁ ଗୋବ୍ରାହ୍ମଣ ପ୍ରତିପାଳକ ହିନ୍ଦୁ ରାଜା ବୋଲାଇଲେ ଓ ଛତ୍ରପତି ରାଜା ହେଲେ। ଆଉ ଗୋଟିଏ କଥା କହିବି, କୁହନ୍ତି ଯେ ପାଣିରେ ଭରା ବିରାଟ କୁଣ୍ଡରେ ବସି ସେ ଶିବାଜୀଙ୍କୁ ଜନ୍ମ ଦେଇଥିଲେ। ଏମିତି ମା କାଳ କାଳକୁ ବନ୍ଦନୀୟ ଓ ପୂଜ୍ୟ। ଏହାପରେ ଆମେ ଆଉ ଜଣେ ନାରୀ ସାବିତ୍ରୀବାଈ ଫୁଲେଙ୍କ ବିଷୟରେ ଜାଣିବା। ସେ ଥିଲେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଧର୍ମପତ୍ନୀ, କେବଳ ମହାରାଷ୍ଟ୍ର ନୁହେଁ ଭାରତର ପ୍ରଥମ ନାରୀ ଶିକ୍ଷୟିତ୍ରୀ। ନାରୀ ଶିକ୍ଷା କ୍ଷେତ୍ରରେ ତାଙ୍କ ଦାନ ଅତୁଳନୀୟ। ତାଙ୍କ ସ୍ୱାମୀଙ୍କ ପିଉସୀ ସଗୁଡ଼ାଉଙ୍କ ପାଖରୁ ସେ ଇଂରାଜୀ ଶିକ୍ଷା ଲାଭ କଲେ। ସଗୁଡ଼ାଉ ଜଣେ ଇଂରାଜୀ ଅଧିକାରୀଙ୍କ ଘରେ ଦାୟୀ କାମ କରୁଥିଲେ, ସେ ପାଇଁ ସେ ଇଂରାଜୀ ବୋଲୁଥିଲେ ଏବଂ ଲେଖିପାରୁଥିଲେ। 1 ମେ 1847 ପଛୁଆ ବର୍ଗର ବସ୍ତିରେ ପ୍ରଥମ ଥର ପାଇଁ ସେ ସ୍କୁଲ ଆରମ୍ଭ କଲେ। ସଗୁଣାଙ୍କ ସାଙ୍ଗରେ ମିଶି ଶିକ୍ଷାଦାନ ଆରମ୍ଭ କଲେ, କିନ୍ତୁ ପରେ ଏହି ସ୍କୁଲ ବନ୍ଦ ହେଲା। ତେଣୁ 1 ଜାନୁଆରୀ 1848 ପ୍ରଥମ ଥର ପାଇଁ କେବଳ ଝିଅ ପିଲାଙ୍କ ପାଇଁ ପୁଣେରେ ସ୍କୁଲ ଆରମ୍ଭ କଲେ। ତାପରେ କେବଳ 4 ବର୍ଷରେ ସାରା ମହାରାଷ୍ଟ୍ରରେ ସେ 18 ସ୍ଥାନରେ ସ୍କୁଲ ଖୋଲିଲେ। ଏହାପରେ କେବଳ ଝିଅମାନଙ୍କ ପାଇଁ ଆଉ ଏକ ସ୍କୁଲ କମଲାବାଈ ସ୍କୁଲ ନାମରେ ମୁମ୍ବାଇରେ ଆରମ୍ଭ କଲେ। ଏ ସ୍କୁଲଟି ଆଜି ପର୍ଯ୍ୟନ୍ତ ଚାଲିଛି। ଏହି ସ୍କୁଲରେ ଆରମ୍ଭରେ ମାତ୍ର 6 ଜଣ ଛାତ୍ରୀ ପଢ଼ୁଥିଲେ, ବର୍ଷକ ପରେ ଏହି ସଂଖ୍ୟା 40ରୁ 45 ପର୍ଯ୍ୟନ୍ତ ପହଞ୍ଚିଲା। ଏହି ସମୟରେ ସନାତନୀ ଉଚ୍ଚବର୍ଗୀୟମାନେ ଏହାର ବିରୋଧ କଲେ। ସାବିତ୍ରୀବାଈଙ୍କ ଉପରକୁ ଗୋବର ଫିଙ୍ଗିଲେ, ପଥର ଫିଙ୍ଗିଲେ, କିନ୍ତୁ ସାବିତ୍ରୀବାଈ ଅନେକ ସଂଘର୍ଷ କରି ତାଙ୍କର ଶିକ୍ଷା ପ୍ରସାର ଉଦ୍ୟମ ଚାଲୁ ରଖିଲେ। ଶିକ୍ଷାର ପ୍ରସାର ଲାଗି ଅନ୍ୟ ସାମାଜିକ କ୍ଷେତ୍ରରେ ମଧ୍ୟ କାମ କରିବା ବହୁତ ଜରୁରୀ ଥିଲା, ଯେପରିକି ନାରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା, କୁପ୍ରଥା ପୁରାତନ ରୂଢ଼ି ଓ ପରମ୍ପରା ବିରୁଦ୍ଧରେ ଲଢ଼ିବା ଇତ୍ୟାଦି। ସେ କାଳରେ ବାଲ୍ୟ ବିବାହ ହେଉଥିଲା, ଝିଅର ବୟସ କମ୍ ଓ ସ୍ୱାମୀ ବୟସ୍କ ଥିଲେ, ତେଣୁ ବିଧବାଙ୍କ ସଂଖ୍ୟା ଅଧିକ ଥିଲା। ସମାଜରେ ଅତ୍ୟାଚାରିତ ଏହି ବିଧବାମାନଙ୍କ ପୁନର୍ବସନ ପାଇଁ ସେ ବହୁତ କାମ କଲେ। ସେ ନିପୁତ୍ରିକ ଥିଲେ। ବିଧବା ଆଶ୍ରମରେ ଥିବା କାଶୀବାଈ ନାମକ ଜଣେ ବିଧବାଙ୍କ ପୁଅକୁ ନିଜ ପୁଅ କରି ତା ନାଁ ଯଶବନ୍ତ ରଖିଲେ। ତାଙ୍କର ଶିକ୍ଷା କାର୍ଯ୍ୟରେ ଖୁସି ହୋଇ ଇଷ୍ଟ ଇଣ୍ଡିଆ କମ୍ପାନୀର ମେଜର କ୍ୟାଣ୍ଡି ଫୁଲେ ସ୍ୱାମୀ ସ୍ତ୍ରୀ ଦୁହିଙ୍କୁ ପୁରସ୍କୃତ କଲେ ଓ ତାଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ସରକାରୀ ଅନୁଦାନ ପ୍ରଦାନ କଲେ। 1896-97 ପୁଣେ ସହର ପ୍ଲେଗ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଲା। ନିଜ ଜୀବନକୁ ପାଣି ଛଡ଼ାଇ ସେ ରୋଗୀମାନଙ୍କ ଦିନ ରାତି ସେବା କଲେ ଓ ସେହି ରୋଗରେ ହିଁ 10 ମାର୍ଚ୍ଚ 1897 ଏହି ଅସାଧାରଣ ନାରୀ ସାବିତ୍ରୀବାଈ ମୃତ୍ୟୁବରଣ କଲେ। ତାଙ୍କ ଏହି ସାମାଜିକ କାର୍ଯ୍ୟ ଲାଗି କୃତଜ୍ଞତା ସ୍ୱରୂପ 1995 ଠାରୁ 3 ଜାନୁଆରୀ ଦିନକୁ, ଅର୍ଥାତ୍ ତାଙ୍କ ଜନ୍ମଦିନକୁ, ବାଳିକା ଦିବସ ରୂପେ ପାଳନ କରାଯାଉଛି।

ଆମେ କହିବାକୁ ଚାହିଁବୁ ଯେ କେବଳ ମହାରାଷ୍ଟ୍ର ବୋଲି ନୁହେଁ, ବରଂ ଆମ ଦେଶର ପ୍ରତ୍ୟେକ ରାଜ୍ୟର ଅଧିବାସୀମାନଙ୍କ ସମ୍ପର୍କରେ ଜାଣିବା, କୌଣସି ନା କୌଣସି ଭାବରେ ସେମାନଙ୍କ ସହିତ ଯୋଡ଼ି ହୋଇ ରହିବା ଦ୍ୱାରା ଆମେ ଦେଶର ଐକ୍ୟକୁ, ଅଖଣ୍ଡତାକୁ ଅତୁଟ ରଖିପାରିବା। କାରଣ ଆପଣ ତ ଜାଣନ୍ତି, ଗୋଟିଏ ଦେଶର ଉନ୍ନତିରେ ସେହି ଦେଶର ଜନସାଧାରଣଙ୍କ ମଧ୍ୟରେ ସଂହତିର ଆବଶ୍ୟକତା କେତେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ଥିଲେ ଯାଇ ଆମେ ଗଢ଼ିପାରିବା ଏକ ଭାରତ ଶ୍ରେଷ୍ଠ ଭାରତ।

0: ଆଜିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା
1: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001।
0: ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ। ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ
1: ଏବଂ ମୁଁ ନିର୍ମାଲ୍ୟ ଓଝା
0: ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। असम में बाढ़ की स्थिति अब भी गंभीर बनी हुई है। राज्य में 115,000 से अधिक लोगों ने राहत शिविरों में शरण ली है। सबसे अधिक प्रभावित जिले शिवसागर, चराईदेव और जोरहाट हैं। राज्य में

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଶଙ୍କର ପ୍ରସାଦ ମାଝୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ତରଙ୍ଗ ସେନ୍ ମିହିର।

ଗୀତାଞ୍ଜଳି ପୋଢ଼ ଏବଂ ଶଙ୍କର ପ୍ରସାଦ ମାଝୀଙ୍କ କଣ୍ଠରେ ଶୁଣିଲେ ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆଜିର କାର୍ଯ୍ୟକ୍ରମ। ଭଉଣୀମାନେ, ମାଉସୀ ଘରୁ ଫେରି ଜଗନ୍ନାଥ ମହାପ୍ରଭୁ ମନ୍ଦିର ବାଟରେ ଆଜି ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁନାବେଶରେ। ସେହି ଭାବର ଠାକୁରଙ୍କୁ ଥରେ ଦର୍ଶନ କରିଦେଲେ ସବୁ ରୋଗ ଦୁଃଖ ହରଣ କରିନିଅନ୍ତି। ତାଙ୍କର ସୁନ୍ଦର ମନମୋହୁଥିବା ରୂପ ଥରେ ଦେଖିଦେଲେ ଆଖି ଲାଖି ହୋଇ ରହିଯାଏ। ତାହେଲେ ବିବିଧ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ନାରାୟଣ ଏବଂ ଗୀତା କଣ୍ଠଦାନ କରିଥିବା ମୋ ଭାଇ ଜଗା କଥାଚିତ୍ରର ଏହି ଗୀତ ସହିତ ଗୀତ ରଚନା ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ନାରାୟଣ ରଥ।

ଦର୍ଶନ ମାତ୍ରକେ ଦୁଃଖ ହରଣ କରୁଥିବା ଜଗନ୍ନାଥ ହିଁ ହେଉଛନ୍ତି ପତିତ ପାବନ। ସେ ସମସ୍ତଙ୍କର ମାନ ଉଦ୍ଧାର କରନ୍ତି ବୋଲି ତାଙ୍କ ନାଁ ମାନ ଉଦ୍ଧାରଣ। ଏହି ସୁନାବେଶ ବର୍ଷଯାକ ପାଞ୍ଚଥର ଅନୁଷ୍ଠିତ ହେଉଥିଲେ ମଧ୍ୟ କେବଳ ଗୋଟିଏ ଦିନ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ

ରଥ ଉପରେ ଏ ସୁନାବେଶ ଅନୁଷ୍ଠିତ ହୁଏ। ବାକି ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଏବଂ ଦଶହରା ସମୟରେ ଅନୁଷ୍ଠିତ ହୋଇଥାଏ। କେବଳ ଆଜିର ସୁନାବେଶ ମନ୍ଦିର ବାହାରେ ଅନୁଷ୍ଠିତ ହେଉଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରିପାରନ୍ତି। ତେଣୁ ଏହି ସୁନାବେଶ ଭକ୍ତଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇପାରିଛି। ଆଉ ସୁନାବେଶ କହିଲେ ସମସ୍ତେ ବୁଝନ୍ତି ଏଇ ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀର ରଥ ଉପରର ସୁନାବେଶ। ଏଥର ବାଜେ ବଇଁଶୀ ନାଚେ ଘୁଙ୍ଗୁର କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ହୈମନ୍ତୀ ଶୁକ୍ଳା, ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଲକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ହଳ, ମୂଷଳ, ବାଘନଖ ମାଳି, କାନ, ତଗଡ଼ି ଇତ୍ୟାଦି ଦ୍ୱାରା ବେଶ କରାଯାଇଥାଏ। ମହମ୍ମଦାଜିଜ୍ ଏବଂ ଇରା ମହାନ୍ତି କଣ୍ଠ ଦେଇଥିବା ବାଜି କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଦେବଦାସ ଛୁଟରାୟ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଆଜି ଆଷାଢ଼ ଶୁକ୍ଳ ଏକାଦଶୀରେ ଖାଲି ସୁନାବେଶ ଅନୁଷ୍ଠିତ ହୋଇନଥାଏ, ଆଜି ଅନୁଷ୍ଠିତ ହୁଏ ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୁଏ ଚତୁର୍ମାସିଆ ବ୍ରତ। ହିନ୍ଦୁ ଶାସ୍ତ୍ର ମତ ଅନୁସାରେ ଏହି ବ୍ରତ ଆଷାଢ଼ ଶୁକ୍ଳ ଏକାଦଶୀରୁ ହରିଶୟନ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀରେ ଶେଷ ହୁଏ। ବିଶ୍ୱାସ କରାଯାଏ ଏହି ସମୟରେ ବିଷ୍ଣୁ ଭଗବାନ ଶୟନ କରନ୍ତି, ତେଣୁ ଏହି ବିଶ୍ରାମ ସମୟ ମଧ୍ୟରେ ପ୍ରାୟତଃ କିଛି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୁଏ ନାହିଁ। ଗଗନବିହାରୀଙ୍କ କଣ୍ଠରେ ଏଇ ଜନମର ସାଥୀଟିଏ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ଗଗନ ବିହାରୀ।

ଭଗବାନଙ୍କର ସୃଷ୍ଟିକୁ ଆଗେଇ ନେଇପାରେ ନାରୀ, ସୃଷ୍ଟି କରିପାରେ, ଭବିଷ୍ୟତ ବଂଶଧର ନିଜ ମଧ୍ୟରେ ଭ୍ରୂଣର ପାଳନ କରେ। କିନ୍ତୁ ବେଳେବେଳେ କିଛି ଅସୁବିଧାରୁ ଏ ଭ୍ରୂଣ ପାଳନ ଏବଂ ସୃଷ୍ଟିର ସମ୍ଭବ ହୋଇନଥାଏ। ତେଣୁ ଆଜିର ବିଜ୍ଞାନ ତାର ପ୍ରତିକାର ବାହାର କରିଦେଇଛି। ତାକୁ କୁହାଯାଉଛି ଏମ୍ବ୍ରୋଇକ୍ ଇଞ୍ଜିନିୟରିଂ ବା ଭ୍ରୂଣ ବିଜ୍ଞାନ। ଆଜି ହେଉଛି ସେଇ ବିଶ୍ୱ ଭ୍ରୂଣ ବିଜ୍ଞାନ ଦିବସ। ଆଜିର ଦିନକୁ ମନେ ପକାଇ ଏ ଗୀତଟି ଶୁଣିବା। କଥାଚିତ୍ର ରକ୍ଷଷ୍ଟାର କଣ୍ଠଦାନ କରିଛନ୍ତି ବିଜୟ କୁମାର, ଗୀତ ରଚନା ଅଜୟ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଚନ୍ଦ୍ରକାନ୍ତ।

ଆଜି ତ ସମୟ ହୋଇଗଲାଣି ଶ୍ରୋତା ଭଉଣୀମାନେ, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା। ପୁଣି ଦେଖା ହେବ ଆସନ୍ତାକାଲି ଏଇଠି ଠିକ୍ ଏଇ ସମୟରେ।

ଏଇଠି ଶେଷ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା।

ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ ତିନି ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30ରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5:00ରୁ ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ CJP ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି CJPର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ବିଧାନ କ୍ଲବରେ ଅପରାହ୍ନ 3:30ରେ ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ CJP ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ CJPର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ି ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଷାଢ଼ି ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ି ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଷାଢ଼ି ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମଚେନ୍ର ଦ୍ରାସ୍ଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ୍ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ

0: ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ୍ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ଜୁଲାଇ 25 ତାରିଖରେ ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968 ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971 ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ଥର ନିର୍ବାଚିତ ହେବା ପରେ ତାଙ୍କୁ 1996 ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ତାରିଖରେ ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍ପତି ଭାବେ ଚୟନ କରାଯାଇଥିଲା। 2009 ମେ 31 ତାରିଖ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଲୋକସଭା ଟେଲିଭିଜନ, 24 ଘଣ୍ଟିଆ ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 wicketରେ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାୱଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ଏକକରେ ପୁତୁଲ ସୋନୱାର ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ବହୁତ ଅଚ୍ଛା ଲଗ ରହା ହେଲା। ପହଲା ମେଡାଲ ହେ ହମାରା। ହମାରେ ପିଛେ କୋଚ ହେଁ ରାଜେନ୍ଦ୍ର ସିଂ ଔର ହମାରା ଜେପି ସର ହେଁ ଓ ଭି ବହୁତ ସହଯୋଗ କିଏ ହେଁ। ଆଜ ଉନ୍ହି ସବ ବଦୌଲତ ହମେ ଆଜ ମେଡାଲ ପ୍ରାପ୍ତ ହୁଆ ହେ। ବହୁତ ବହୁତ ଧନ୍ୟବାଦ କରତେ ହେଁ କି ହମପେ ଆଜ ଇତନା ପ୍ରାକ୍ଟିସ କରବାଏ, ପ୍ୟାର ଦିଏ ଔର ଭି ଆଗେ ହମ ଅଚ୍ଛା କରନେ କି କୋସିସ କରେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani. I am Anuja Kumar with the Midday News. Flood situation in Assam remains critical as death toll reaches 61. Over 1 lakh people take shelter in relief camps. Prime Minister Narendra Modi assures all possible assistance. Rescue and relief operations in full swing in rain-hit Gujarat. Over 40,000

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟ ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ। ବିଶ୍ୱନୟନ ତାଙ୍କ ଗୋଟିଏ ଝଲକ ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉ ମହଣମହଣ ସୁବର୍ଣ୍ଣ ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ। ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ରପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।

ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତ ମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, 2 ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ତାରିଖରୁ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ୍ ପକ୍ଷରୁ ବିଜୁ ସ୍ମୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 5,29,086 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5-17 ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍

ଚାମ୍ପିୟନସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସଡ୍ ଡବଲ୍ସରେ 11ଟି ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ଭାଲ୍ସରେ ମହିଳା ଯୋଡ଼ି ରୂପା ରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ୱା ୱା ରାମଜୀ କଥାଚିତ୍ରର କେତୋଟି ଗୀତ ଶୁଣନ୍ତୁ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆନନ୍ଦରାଜ ଆନନ୍ଦ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ,

0: ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107052577 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107052577 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଦ୍ୱୈତ କଣ୍ଠରେ ଗାଇଥିବା ଏହି ଗୀତଟି ଶୁଣନ୍ତୁ।

ହିନ୍ଦୀ କଥାଚିତ୍ର ଗୀତରେ ଆଜି ୱା ୱା ରାମଜୀ କଥାଚିତ୍ରର କେତୋଟି ଗୀତ ଶୁଣୁଥିଲେ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ନାମେ ଯେତେରିଗେ ଇଚ୍ଛା ନାମ ଭଲ୍କିରି ରଥ ନାମେ ହେଡ଼ୁ ହେଖା ନୁକୋ କିରିର ବନେକିରି ଚାଲ ରଥ ବୁଲ ରଥ ଆରୁ ଇ ସମାଜ ନୁ ନାମେ ଅଣ୍ଟା ନାମେ ମାନ ହେଲେ ଆଲାସ ଯାହା ଚାହାଦାସ ପ୍ରକୃତିରେ ଆଦଦ ମାନି ଭାଲ ହଁ ଚେଷ୍ଟା ଯଦି ନାନ ସେଲେ ଯେତେ ସମ୍ଭବ ଦୁ ହେଲେ ସବୁ ବାକେନ୍ ଯେତେ କଥାବଧ ତାଙ୍ଗେ ହିସାବ ନୁ ମାନ ହନ୍ନେ ମାନଲି ନାମ ଚାହାଲ କାରତ ଅଣ୍ଟା କଥା ଘଟରି ଅଣ୍ଟା କଥା ହେଲେ ଏକାବଧ ନିଜର ଆୟତ ନୁ ମାନଲା ଦିନ ଆଦାନ କାନ ନାମ ପଲଦାତ କାମା ହେଲେ ଏକାବଧ ନିଜର ଆୟତର କଥା ତୁ ଯେତ୍କି ମାନାଙ୍ଗ ନାମ ହେ ଦ୍ୱାରା ହୁ କଥାନ୍ତା ନାମ କାମାଙ୍ଗତ ତେଙ୍ଗନା କଥା ମାନଜା ଯେ ନାମ ଯେତେ ଚାହଦାତ ଆରୁ ହୁ ହିସାବ ନୁ ନାମେ ମେଦୁଗେ ନାମ ଯତନ ହଦାତ ଆଉ ଚାହଦାତ କା ଘିନାତକ ମହାପୁରୁଦ ନାମାନ ଭଲେ ଭଲେ ଇ କିର୍ନା ହେଲେ ଡାକ୍ତର ଗୁଠିଆର ଯାହା ତେଙ୍ଗନାର ଯେ ନାମେ ଜିଆଗେ ଉଜ୍ଜନା ଶୈଲୀବନ ଯଦି ଠିକ୍ ହିସାବ ନୁ ନାମ ପାଇରିନ୍ତି ବିଡ଼କନାତକ ବିଡ଼କନାନ୍ତି ପାଇରିତକ ନାମେ ମେଦୁନ ଏରିକିରି ଯଦି ନାମ ନାମେ ଜିଆବନ ଆଗ୍ଲି ହତ ହେଲେ ନିଶ୍ଚିତ ଭାବେ ସୁଖୀ ରାଙ୍ଗତ ଏରା ଖାତିରକିରି ଯେ ଇ ଯେନ୍ ନାଣି ଅନ୍ଦର ନା କଥା ବୋଧ ଏନ୍ଦ୍ରକି ନାଣି ଅନ୍ଦରି ନାମେ ଶରୀର ବୋଧ ଯେତେବେଳେ ନାମେ ଖାଦ୍ୟପେୟ କା ନାମେ ପରିବେଶ ସାଙ୍ଗେ ଖାପ ପଲ୍ଲୀ ମହା ହୁ ବାକେନ୍ ନାମା ଟିକେ ଭଲ ମା ଲାଗି ଆରୁ ନାଣି ଅନ୍ଦରାଲି ବାଦତ ହେଲେ କାହା କାହା ଇନ୍ନେ ନାଣି ଅନ୍ଦରି ଆବନ୍ ଡାକ୍ତର ଗୁଠିଆର ମ୍ୟାଲେରିଆ ନାଣି ବୁଲିକିରି ତେଙ୍ଗନାର ଆ ମ୍ୟାଲେରିଆ ଦେନ୍ ଦେଦୁ ଆଦାଦ ମାଇ ଏନୁଫ୍ଲିସ୍ ମଶା ଅଣ୍ଟା ଆତିଲି ମାନେ ଗୁଣିଆ ଆଦତ ଯଦି ପାର୍ମିଆ ହେଲେ ଆଲାର୍ଗେ ମେଦୁନୁ ଇ ମ୍ୟାଲେରିଆ ନାଣି ଅନ୍ଦରି ହେଲେ କଥା ମାନ ଯାଇସାନ୍ ଯେ ଏକାନିକିରି ନାମା ମ୍ୟାଲେରିଆ ମା ମାନ ଆଦ୍ଗେ ଲଗାନ୍ ଯଦି ନାମ ଚିନ୍ତା ନାନତ ହେଲେ କା ଆଦ୍ଗେ ହିସାବନୁ ନାମ ଯଦି ନାଲ୍ଖୁ ନାନତ ଆ ପଦକ୍ଷେପ ଗୁଠିର ନାମ ଯଦି ହତ ହେଲେ ଇ ମ୍ୟାଲେରିଆ ନାମେ ମାଲମାନି ଇ କଥାବୋଧ ନାମେ ଆୟତର କଥା ଦୁ ତା ଏନ୍ଦିର କାମତ ନା ମଶାରି ହିଅତ ଆର୍ ଯେତେବେଳେ ନାମ ଏରାଲ ଦାତ ଯେ ନାମେ ଆଡ଼ପାବୋଧ ଟିକେ କାଚରା ଲେଖା ମନାଲି ସଫା ସୁତୁରା କାମଚତ ନାମେ ଆଡ଼ପାଗେ ଯେତେ ତାରା ଚାରି କୁତି ଏକା ନେକିରି ସଫା ସୁତର ଆ କଥାବୋଧ ନାମ ଧ୍ୟାନଚତ ଆରୁ ଏରା ଖାତିରି ଯେ ନାମ ଗୁଠି ବାହାରି ଭାଣ୍ଡାନୁ କା ଆଡ଼ିନୁ ଗୁଠି ଆମୁ ଇଚ୍ କାରଦାତ ଆମୁ ଇଅ ତାରୁ ବ୍ୟବହାର ନାନାଲ କାରତ ସବୁବେଳେ ତାହେଲେ ଠିକ୍ ଆତିଲି ଘାଏ ଘାଏ ଇନ୍ନେ ମାନି ଯେ ଆମୁନି ଇଚ୍ କାର ତାରୁ ବ୍ୟବହାର ମାଲ କାମାଲ କାରତ ହେଲେ ଅନ୍ୟ ଜାଗା ଗୁଠିନୁ ଇ ଗୁଣିଆ ବାରି ଆରୁ ଆଡ଼ପା କାମି ଆର୍ ତାମେ ବଂଶ ବିସ୍ତାର କାମି ତା ଧୀରେ ଧୀରେ ଇ ଗୁଣିଆ ସଂଖ୍ୟା ବାଢ଼ିକି ବାଢ଼ା କରା ହେଲେ ଫିର୍ ନାମେ ଆଡ଼ପା ତାରା ବାରି ଆରୁ ନାମାନ ଗୁଠି ପାର୍ମି ଯେନ୍ଥିର୍ ଲାଗିକି ଇ ମ୍ୟାଲେରିଆ ନାଣି ଧି ଅନ୍ଦରି ତା ଇ ଯେତେ ଜିନିଷ ବନି ହିଁ ନାମ ଧ୍ୟାନ ଚିହ୍ନା କଥା ତା ସରକାର ଆଲାର ଯେନ୍ତାକିରି ଭଲ ର ଠିକ୍ ହିସାବନୁ ତମେ ମେହଦୁଦ ର ତମେ ଶରୀର ବୋଧ ଠିକ୍ ହିସାବନୁ ର ଆଦିଗେରେ କାନ୍ତା ଚିନ୍ତା ନାଞ୍ଜିକିଛି ଭିନ୍ ଭିନ୍ ଜାଗାନୁ ଡାକ୍ତରଖାନା ଭିନ୍ ଭିନ୍ ଜାଗାନୁ ଭିନ୍ ଭିନ୍ ପ୍ରକାର ଯେନ୍ ମାନ୍ଦାର ଚିଆଗେ ଲାଗାନ ବ୍ୟବସ୍ଥା ଆଥିଲି ଆରୁ ଏକାନିକିରି ଆଲାର ଗୁଠି ଇଦାନ ଆହର ଆରୁ ହୁ ହିସାବନୁ ତାମ ଚାଲ ରର ବୁଲ ରର ଆରୁ ରର ଆ କଥାନ୍ ବି ସବୁବେଳେ ତେଙ୍ଗାଲି ଆଉ ଏରା ଖାତରାଲି ଯେ ଇ ମ୍ୟାଲେରିଆ ବାଗିର ନାଣିବୋଧ ନାମେ ନିଜର ଅବହେଲାଗେ ଲାଗାନ୍ ହିଁ ମାନାଲି ତା ଇ କଥାନ୍ ଟିକେ ନିଶ୍ଚିତ ଭାବେ ନାମ ଧ୍ୟାନ ଚିଅତ ଆଉ ହୋ ହିସାବନୁ ଯଦି ନାଲ୍ଖୁ ନା ନଥିଲେ ନାମ ଠିକ୍ ହିସାବନୁ ରାଙ୍ଗତ ଆରୁ ଦୁସରା ଋଣ ବି ଭଲକିରି ରାଗେ ଅଣ୍ଟା ସୁଯୋଗ ସୃଷ୍ଟି କାମା ଆଙ୍ଗତ ତେଙ୍ଗନାର ଯେ ଆଲାର ସାମାଜିକ ପ୍ରାଣୀ ବୋଲିକିରି ତାଙ୍କେ ଅର୍ଥ ମାନଯା ଯେ ଆଲାସ ଅଣ୍ଟା ଅଥାସ ଏକଲା ହିଁ ପଲଦାସରା ତାଙ୍କେ ଭାଇ ଦାଇ ବନ୍ଧୁ ବାନ୍ଧବ ଇ ବଡ଼ାରି ନେଇକିରି ତାନ୍ ଅଣ୍ଟା ସମାଜ ନୁ ରାଗେ ଲଗାନ୍ ଚାହଦାସ ଏନ୍ଦ୍ରିକେ କାଁ ଇ ସାହଦାସ ଯେ ଭଲ ଆଖନାବ ଦେନ୍ଦେଦୁ ସ୍ନେହ କାମନାବ ଦେନ୍ଦେଦୁ ଅର୍ତୁସିନ୍ ସମ୍ମାନ ଚିହ୍ନାବ ଦେନ୍ଦେଦୁ ଆଦିଗେ ଲଗାନ୍ ତାନ୍ ଆଲାସ ଯେ ଭଲ ମନ୍ଦ ବିଚାର କମାଲ ଦାସ ବୁଲିକିରି ଆସ ଆଲାସ ଆଦିଗିଲା ଏନ୍ତା ସମାଜ ନୁ ହିଁ ରାଦାସ ସମାଜ ବିନା ତାଙ୍କେ ଗତି ମାନଲା କା ମୁକ୍ତି ହିଁ ମାନଲା ହେଲେ କଥାତ ବଞ୍ଚା ଯେ ସମାଜ ନୁ ରାଜକୁନ୍ ଏକା ନେକିରି ଚାଲରା ଖାତିରି ଆ କଥା ବନ୍ ଭାବନା କଥା ଆଉ ହନେ ଏର ଥିଲେ ନମେ କୁଣା ସମ୍ପ୍ରଦାୟର ଭି ହନେ ଅଣ୍ଟା ମଞ୍ଜାରାରୁ ରାଲନାର କିନ୍ତୁ ଏରା ଖାତରାଲି ଯେ ନମେ ସାମାଜିକ ରୀତିନୀତି ଚାଲିଚଳଣି ଯେତିକି ଆଥିଲି ଆଦାତ ଧୀରେ ଧୀରେ ଧୀରେ ଧୀରେ କିରି ପାତଲା ମନ୍ତିଲ ମନ୍ତିଲ ବାରାଲି ଏନ୍ଦିରିକେ ନମ୍ ଯେତିକି ଶିକ୍ଷିତ ମାନାଲ ଦାତ ଟାଉନ୍ଗି କାଲ ଦାତ ପାଠ ସାଠ ପଢ଼ାଲ ଦାତ ନକରି ଚାକିରି ନାନାଲ ଦାତ ଆରୁ ପଦ୍ଦାଗେ ମାନଲା କିରୁତ ହେଲେ ପଦ୍ଦାନ୍ତା ସଂସ୍କୃତି ବୋଧ ଟାଉନ୍ନୁ ବେଦକୁନ୍ ମାଲମାନି ପଦ୍ଦାନ୍ତା ସଂସ୍କୃତି ଗେ ଲଗାନ ନମ୍ ପଦ୍ଦାଗେ ବାରା ଖାତ୍ର ଆଲାର ଗାନେ ମିଶ୍ରା ଖାତ୍ର ହେଲେ ଯେକିରି ନମେ ଯେନ୍ ପରମ୍ପରା ଆତିଲି ନମେ ଯେନ୍ ଚାଲିଚଲନ ଆତିଲି ଆଦାତ ବାଞ୍ଚର ଆଉର ହେଲେ ଏରା ଖାତରାଲି ଆକୁନ୍ ଯେ ଯେତ୍କି ନାମ ଶିକ୍ଷିତ ମାନାଲ ଦାତ ନମେ ପଦ୍ଦାନ୍ତି ଦୁସରା ଜାଗାକେ କାଲ ଦାତାରୁ ନମେ ଇ ଯେନ୍ ସାମାଜିକ କାର୍ଯ୍ୟକ୍ରମ ଗୁଠି ଆତିଲି ଅନ୍ନଗୁଠି ନାମ ହେତ୍କି ସାମିଲ ମାନା ପଲ୍ଲାଲ ଦାତ ତା ଇ ବୋଧ ପ୍ରକୃତିରେ ନମେ ଯେନ୍ ପରିଚୟ ଆତିଲି ନମେ ଯେନ୍ ଅଣ୍ଟା ସ୍ୱତନ୍ତ୍ର ବ୍ୟବସ୍ଥା ଆତିଲି ଏକା ବ୍ୟବସ୍ଥା ନକି ନାମ ଚାଲରାଲ ଦାତ ବୁଲରାଲ ଦାତ ଆରୁ ଏକାନିକିରି ନମେ ଜୀବନ ଧାରାବନ ଆଗଲି ଆଗଲି ହୁଆଲ ଦାତ ଆ କଥା ବୋଧ ଭବିଷ୍ୟତନୁ ଏକାନେ ମାନ ଇଦା ଦଣ୍ଟା ବାଡ଼ି ଚିନ୍ତାର ବିଷୟ ଦୁ ତା ଯାହା ବି ମାନ ନା ଇଦାଦ ଏକାନିକିରି ନମେ ସମାଜ ଗେ ପ୍ରଭାବ ଖାତ୍ର ଆରୁ ଇବନ୍ ନାମ ଯଦି ବାଚାବାଗେ ଲଗାନ୍ ଚାହୁଁଥିଲେ ନମେ ଯେନ୍ ଜୱାହର ଗୁଠିଆ ରାତଲନାର ଆବଡ଼ାରେ ଗେ ଏନ୍ଦିର ଭୂମିକା ମାନନା କଥା ଆ କଥା ବନ୍ ଆଲୋଚନା କାମାଗେ ଲଗାନ୍ ଇନ୍ନା ଆମେ ଷ୍ଟୁଡ଼ିଓ ସନ୍ ଆତଲନାର ନେ ମେହକାଦାମ ଇ ଆମେ ସମ୍ବଲପୁର ଜିଲ୍ଲା କେସେ ବାହାଲ ପଞ୍ଚାୟତତା ଫଟାଟାଙ୍ଗର ପଦ୍ଦାନ୍ତା ନମେ ଅଶୋକ ଛତ୍ରୀ ଆଜ୍ଞା ଘର ତାପରା ତମେ ଗାନେ ନାମ ଦ୍ୱିପଦ କାଚ ନେଖରତ ଅଶୋକ ଛତ୍ରୀ ଆଜ୍ଞା ଜୁହାର
1: ଜୁହାର ଆଜ୍ଞା
0: ନିମାନ ଏମ୍ ସ୍ୱାଗତ କାମାଲଦାମ ନମେ ଇ ନମେ କୁଣା ଭାଷାତି ଯେନ୍ କାର୍ଯ୍ୟକ୍ରମ ଆତିଲି ମାକା ପୁପୁ ଝକା ଝକା ଆ କାର୍ଯ୍ୟକ୍ରମ ଗେ ହେଲେ ନିମନ୍ଟା ଜୱାହାରରୁ ଆଉ କୁଣା ସମ୍ପ୍ରଦାୟର ଗେ ଯାହା ସବୁ ରୀତିନୀତି ଯାହା ସବୁ ସଂସ୍କୃତି ଆତିଲି ଯାହା ସବୁ ନମେ ଚାଲିଚଲନ ଆତିଲି ଆନୁନିମ ସଠିକ ଭାବେ ଜଡ଼କାର ଆତଲଦାର ହେଲେ ଏରା ଖାତରାଲି ଯେ ଇନ୍ନାନ୍ତା ଜୱାହାର ଗୁଠିର ପାଠ ସାଠ ପାଠଚାର ହେଲେ ଆର୍ ବୁଙ୍ଗା କାନାର ବାହାରି ଆରୁ ନମେ ଯେନ୍ କୁଣା ସମ୍ପ୍ରଦାୟରେ ଯେନ୍ ପ୍ରକାର ଅଣ୍ଟା ଚାଲିଚଳଣି ସଂସ୍କୃତି ଆତିଲି ଆନୁନ୍ତି ଧୀରେ ଧୀରେ କେଚ୍ଛା କେଚ୍ଛାକେ ବୁଙ୍ଗାଲନାର ତ ଇନ୍ନ ପରିସ୍ଥିତିନୁ ନମେ ଭାଷା ସଂସ୍କୃତି ବୋଧ ଏକା ନେଇକିରି ର ବୋଲିକିରି ନିମେ ମନେବାରି ଭାବନା
1: ପହିଲା କରି ତା ମକା ପୁବୁ ଝକା ଝକା ପ୍ରୋଗ୍ରାମନୁ ବାଛକା ଦାନ ଆଦିଗେ ଲଗାନ ପିଆଜ୍ଞାରେ ଅଶେଷ ଧନ୍ୟବାଦ ଆଉ ଯେତ୍କି ବି ମେନାଲେ ଶ୍ରୋତା ଏଙ୍ଗେ ଭାଇ ଭଉଣୀ ମା ବୁଆ ଯେତ୍କି ବି ଆତଲେ ସାଫାରିନ୍ ଏଙ୍ଗେ ଅମଟା ଜୁହାର ଜୟ ଧର୍ମେ ବେଲା।

0: ପୁରୋ ଇ ଗୀତ ଯେତେବେଳେ ଆଜ୍ଞା ମେଞ୍ଜାର ତାପରେ ଏକଲା ବି ଏକାସନ ମିଟିଂ ମାଞ୍ଜା କା ମହାସଭ ମାଞ୍ଜା ହେଲେ ଏଙ୍ଗାନ ମେହନାଏ ଆସନ ମଚାନୁ ଗୀତ ପଦେ ପାରଦାନ ତାପରେ ଏରଦାନ ଯେ ମାନେ ଏହି ଲେଖାଏ ନେ ୟୁଥ ଜମା ଯେନ୍ ଜହକୁ କୋ ହଦାର ଯଦି ନା ବାରର ନେ ସାମିଲ ମାନର ନେ ହେଲେ ପାଚକି ଗୁଠିଆରି ଦ୍ୱୀପର ଶିଖର ନେ ଯେନ୍ତାକା ତମେ କେରକା ପରେ ଇ ସମାଜ ବନ୍ଦ ଚଲାବେ ଲାଗାନ ଟିକେ ଆମେ ଶକ୍ତି ମାନଦନେ ଆଦାନଟି ଚାହଲା ନା ଆଜ୍ଞା ନିଶ୍ଚିତ ଭାବରେ ମଲ୍ଲାଲି ସମାଜ ଏମ୍ ଯଦି କିଛି ବାଲମା ନୀତି ନିୟମ ତ ଏସ୍କେ ଚାଲାମୁ ସମାଜ
1: ନିଶ୍ଚିତ ଭାବେ ଆଉ ଯଦି ସମାଜ ମାଲ ରା ଚାହେଲେ ନାମେ ସ୍ଥିତି ଆରୁ ଏକା ସାନା ଥିଲି
0: ସତୁ କଥା ଆଜ୍ଞା
1: ବଢ଼ିଆ କଥାଟା ନି ଭାବଚକାଦାର ହେଲେ ନିଭେ ମନୁ ଯେନ୍ ପ୍ରକାର ଭାବନା ବାର୍ଚ୍ଚା ଯେ ନାମ ଯେତେ ଦିନ ଯଦି ସାମିଲ କାମ ତାରୁ ଅଣ୍ଟା କଠାନୁ ଅନୁରୋଧ ହେଲେ ଯାଇକିରି ନାମେ ସମାଜବୋଧ ବାଚରାଙ୍ଗ ଆରୁ ନାମ ହିଁ ଠିକ୍ ଚାଲୁ ରା ଅଙ୍ଗଦ ବୋଲିକିରି ନିଭେ ଯେନ୍ ମନୁ ବାରାଲି ଆରୁ ନିମ୍ ଏକାନେକିରି ଇ ଯେନ୍ ଗୀତୁ ପାଡ଼ାଲଦାର ଯେ ପୁରା ହୃଦ୍ଗେ ଭେଦାକାଲି ବୋଲିକିରି ଦୁଇଥର ତେଙ୍କାନିନ୍ନା ତ ଇ ଯେନ୍ ଗୀତୁ ବନ୍ ଏକାନିକିରି ନିମ୍ ଫାନ୍ଦାଲେ ବାଡ଼ାଲଦାର ଏକା ପ୍ରକାର ନିମେ ସାଧନା ଆଥିଲି ଏହି କଥା ଟିକେ ତେଙ୍ଗା
0: ଏକ୍ଚୁଲି ଆଜ୍ଞା ଏଙ୍ଗେ ରାଜସନ ରାଜାସ ଛୋଟ ବେକେନ୍ ତାନଟା କଲାକାର ରାଜାସ କାର୍ମା କରୁ ନାଲାଲିଆସ ଏଙ୍ଗେ ଆଜ୍ଞା ତେଙ୍ଗି ଯେନ୍ତା ହେଁ ମନେ ମାର ଛୋଟ ରାଜକାନ ବାକେନ୍ ଏଙ୍ଗେ ଆଜ ଯେନ୍ ହେଲୁ ଆସିଲାସ ତାଙ୍କ ହେଲୁକେ ମିଆଁ ଏଙ୍ଗେ ଅକ୍ତାଦାସ ଓ ଆସଦାସ ବାକେନ୍ ଆସ୍ତିନ ଟିକେ ଶିଖିକା ହେଲୁ ବି ଲାଗିବ ଆସଦାନ ଆଉ ଗୀତ ଗୁତା ବି ହେନେ ଶିଖିକା ଦାନ କିନ୍ତୁ ସମାଜକେ ସ୍ଥିତି ଏରକାନୁ ମାନେ ଏଙ୍ଗେ ମାନେ ହୃଦୁଣ୍ଡା ଦର ଦୁର୍ଖା ଯେ ଯେନ୍ତାକି ଗୀତ ହେବ ନିଜେ ଲେଖିକା ଦାନ ଆଉ ସମାଜ ନୁ ଏକଲା ମିଟିଂକେ ରାହାଲି ଗୀତୁନ ପାରଦାନ ଆଉ ମେସେଜ ଚିଦାନ ହେଲେ ଏକ୍ଚୁଆଲି ସାଫା ଯଦି ହେନେ ବାରର ନେ ଆଉ ସାମିଲ ମାନନେ ଆଜ୍ଞା ମାନେ ଭବିଷ୍ୟତ ନୁ ସମାଜ ଆଉ ଟିକେ ମାନେ ଦୃଢ଼ ମାନଦନେ
1: ନିଶ୍ଚିତ ଭାବେ ହେଲେ ସେ ଆରୁଣଟା କଥା ଯେହେତୁ ନିମ୍ ସାମାଜିକ କାର୍ଯ୍ୟକ୍ରମ ସାଙ୍ଗେ ଜଡ଼ ଦରକାର ଆରୁ ଆତଲଦା
0: ଆଜ୍ଞା
1: ଆଉ ନାମେ ଯେନ୍ କୁଣା ସମ୍ପ୍ରଦାୟରେ ଯେନ୍ ରୀତିନୀତି ଆଥିଲି ଆଦାନ ଏରାଲଦାର ହେଲେ ଏରା ଖାତରାଲି ଯେ ଆକୁ ଯେନ୍ ଆଧୁନିକତା ବୁଙ୍ଗା ବାର୍ଚ୍ଚା ଦିନ ଆଦାନ ନାମ ଗ୍ରହଣ ନାନାଲ ଦାତ ଆରୁ ନାମେ ଯେନ୍ ଅଣ୍ଟା ଧରୋହର ସମ୍ପତ୍ତି ଯେନ୍ ଆଥିଲି ଆବନ୍ ଧୀରେ ଧୀରେ ଧୀରେ ଧୀରେ କିରି ମଦରା ଚାଲନା ଲେଖା ମଞ୍ଜା କରା ଦିନ ହେଲେ ଅଣ୍ଟା କଥା ନିମ୍ ତେଙ୍କାର ମନେ ଖାତରାଲି ଯେ ଯେତେବେଳେ ବେଞ୍ଜାନଟା ମାନି କା ସଠି ଉଠିଆଡ଼ିଟା ମାନି ପାଞ୍ଚ ଲୋକ ନାମେ ଜାତି ବନ୍ଧୁ ଜାମରନାର ଆରୁ ଆସେ ଯେନ୍ ପ୍ରକାର ଧର୍ମେ ବି ଏଲାସିନ୍ ମେହନାର ଉଣ୍ଟା ଆଶୀର୍ବାଦ ଚିନାର ହୁ ବାକି ଅଣ୍ଟା ଯେନ୍ ନାମେ ମନ ବୋଧ କା ନାମେ ହୃଦ ବୋଧ ଏନ୍ଟା ଗୋଟେ ମାନେ ଲାଗିକି ଯେ ଏଙ୍ଗେ ଏନ୍ଦିର କର୍ତ୍ତବ୍ୟ ଥିଲି ନାହିଁ ସମାଜ ପ୍ରତି କା ଇ ହାଦୁ ସେକାନିକିରି ଭଲକିରି ତାଙ୍କେ ଜିଆବନ ଆଗ୍ଲି ହସ୍ ଯେନ୍ ପ୍ରକାର ଆଶୀର୍ବାଦ ଚିନାରୁ ଯେନ୍ ଅଣ୍ଟା ଲାଗି ଆ ପ୍ରକାରରୁ କାକୁନ୍ ମାଲ୍ଲା ଦିନ ଆଧୁନିକତା ଖର୍ଚ୍ଚା କେରା ଆଉ ଖାଲି ଦେଖାଣିଆ ଲୋକ ଦେଖାଣିଆ ଯେନ୍ ସମ୍ପର୍କ ବୋଧ ଆଥିଲି ତ ଇ ସମ୍ପର୍କ ବୋଧ ଆକୁନ୍ ଏକାନ ଏକାନିକିରି ଆହୁରି ମାନେ ଶକ୍ତ ମାନ ଆହୁରି କିନ୍ତା ଟାଣ ମାନ ହୁ କଥା ବନ୍ ଏକାନିକିରି ନାମ କାମକୁନ୍ ଆଗ୍ଲି ଆହୁରି କାଲା ଅଙ୍ଗତ ବାଗିର ନିମା ଲାଗି ଇ ସମାଜିକ ଏକତା ବୋଧ
0: ଏକ୍ଚୁଆଲି ଆଗ୍ଲି ଯେନ୍ ପାଚକି ଉଠେ ରାଚାର ଏନ୍ତା ମାନେ ବେଶୀ ବି ମାନେ ପୁରଖାଇ ମାରିଲା ମାନେ କମ୍ ସମୟ ଯେନ୍ ଏରକା ଦାନ ଆଗ୍ଲି ନେଖି ଆଡ଼ପାନୁ ବିପଦ ଆପଦଟା ଖାତରା ହେଲେ ଆସନ ମାନେ ପାଞ୍ଚ ଲୋକ ବାରାଲିଆ ଆଉ ଆସନଟା ଧର୍ମେ ବେଲେ ସେ ନାମେନ୍ ଧରିକିରି ଆସନ ଅଣ୍ଡା ହରିନାମ ମନ୍ନାକା ଅଣ୍ଡା ହରିବଲ ହୁଲଲି ଚିଆ ଆନି ସାନ୍ତୁନା ଚିଆଲିଆର ମାନେ ଆସନ ଇନେ ଲାଗି ଯେ ମାନେ ଆ ଦୁଃଖବୋଦ ମାନେ ଆସନ ମଦ୍ରା ମାନେ ମନାକାଲିଆ ଯେହେତୁ ଆ ସଙ୍ଗ ମାନେ ପାଞ୍ଚ ଲୋକ ବୁଙ୍ଗନାଇ ପାର ନାଇଁ କଲା ବାକି ଆସନ ଆ ଦୁଃଖବୋଧ କିଛି ମାରେ ଯେନ୍ତା ମା ମାଟି ଗ୍ରାମଶ୍ରୀ କା ଲୋକମାନେ ଧରିକିରି ଯାହା ବି ମାନେ ପାଚକି ଗୁଟେ ତେଙ୍ଗାଲିଆର ହରିବଲ ନା ଚିଆଲିଆର ଗଲା ବାକି ଆସନ ଇନେ ଲାଗି ଯେ ମାନେ ସମାଜ ସାଙ୍ଗନ ଆତଲି ଆଉ ଧାରଣ ହେଲା ଯେ ସାଙ୍ଗନ ଆତଲାସ ଲେଖା ଲଗାଲିଆ କିନ୍ତୁ ଆକୁ ନେରାଇ ଖାତରାଲି ଯେ ମାନେ ଏକ୍ଚୁଆଲି ସମାଜ ବ ଦୁରିଆ ମାନାଲି ନା ଧର୍ମ ବେଲେ ସିନା ନାମ ବାଚାରଲା ସିନା ନାମ ଦୁରିଆ ମାନାଲା ଏନ ଆମ କିଛି ଭାବା ପଲାଲା ଆଦଗେ ଲଗାନ ଏନ୍ ଚାହାଲନା ଯେ ଯେତ୍କି ବି ମାନେ ଅବହେଲିତ ମାନତ ନାମେ ସମାଜ ପ୍ରତି ମାନେ ଟିକେ ଫାଙ୍କା ଫାଙ୍କା ଲଗାଲି ତ ନାମ ଟିକେ ସାଫାତ ଜହ କୁକୋ କୁକା ହେଲା ଯେ ଜର ହେଲେ ନାମ ବି ମାନେ ଏକଜୁଟ ମାନତ ଆଉ ଭବିଷ୍ୟତ ନୁ ନାମେ ସମାଜ ବନ ଆଗ୍ଲି ହତ
1: ନିଶ୍ଚିତ ଭାବେ ନିମ୍ ଯେନ୍ ଆଗ୍ଲି ତେଙ୍ଗାଲକାର ଯେ ସାମିଆ ଆକୁନ୍ ବି ଆତିଲି
0: ଆତିଲି ଆଜ୍ଞା
1: ନାମେ ସଜାଗ ମାନନା ଜରୁରୀ ଦଉ ସାମିଆ ପୁରା ବୁଙ୍ଗା ବାର୍ଚ୍ଚା ଦିନ ଆଉ ନାମ ଯଦି ଇ କଥା ମନେ ବୁଝରତ ନାମେ ମନେ ହେଜତ ଆଉ ନାମେ ସମାଜ ବନ ଏକାନେକିରି ଆଗ୍ଲି ହତ ନାମ ଏକା ସମାଜ ନୁ ରାଲ ଦାତ ଆବୋଧ ଏକାନେକିରି ସଂଗଠନ ବୋଧ ଆ ସମାଜ ବୋଧ ଏକାନେକିରି ମଜବୁତ ହେଇକିରି ରହ ଆ ନାଲ୍କୁ କାମନା ବୋଧ ନାମେ ବଢ଼େଇଟି ଯାଇଥିବ ଯେତ୍କି ନାମ ଜହା ପିଲୁର ଆତଲ ଦାତ ନାମେ ମିଆ ଯେତେ ଆତଲି ତା ନାମ ପୁରଖାର୍ଗେ ଲଗାନ ପୁରଖାର୍ ତାରା ବି

0: ହେଖା ଲାମାବତ୍ ଆରୁ ନାମେ ବାରନା ପିଢ଼ି ତାରା ବି ହେଖା ଲାମାବତ୍ ହେଲେ ଯେ ଇ ନାମ ଯେତେ ରିନ୍ ଜୋଡ଼ ଆଙ୍ଗତ୍ ତା ଇ ଆଶା ସାଙ୍ଗେ ନି ମିନ୍ନା ବାର୍ଚକାର ଆଉ ଇ ଦ୍ୱିପଦ କଥା ନାମେ କୁଣା ଭାଇ ବନ୍ଧୁକୁ ଠେରିନ୍ ତେଙ୍କାର ବୋଲିକିରି ଆକାଶବାଣୀ ତରଫତି କେତନି କେତେ ଜୁହାର
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା ଇନା ଏଙ୍ଗା ବି ଖୁସି ଲାଗିଆ ଯେହେତୁ ନାମେ କୁଣାର ଗୀତା ଯେହେତୁ ନାମେ ଅଣ୍ଟା ମକା ପପୁ ଝକା ଝକା ଅଣ୍ଟା ପ୍ରୋଗ୍ରାମ ମାନାଲି ଆକାଶବାଣୀ ତାର ତିନ ତ ଇ ମାନେ ଖୁସିର କଥା ଆଉ ଇନେ ଟପିକ ଅଣ୍ଟା ନା ବାର୍ନା କୁଣାର ମେନେ ଆଉ ସଜାଗ ମାନେ ବୁଲେଙ୍ଗେ ଆସାଦ ଆଜ୍ଞା ଆଉ ସାଫାରିନ୍ ଜୁହାର
0: ତା ଆକୁନ୍ ନାମ ଗୀତ ପଦେ ମେନତ୍ ଇ ଗୀତ ବନ୍ ତାମ ନିଜେ ପାଡ଼କାନାର ଅଶୋକ ଛତ୍ରୀ ଆଜ୍ଞା ଘର ଆରୁଣ୍ଟା କଥା ଯେ ତାମ ଗୀତ ତ ପାଡ଼କାନାର ତାଙ୍କେ ସାଙ୍ଗେ ସାଙ୍ଗେ ତାମ ବୈଁସି ବି ଆଚକାନାର ଆରୁ ଇନୁ ଯେନ୍ ହେଲୁ ଆଚକାନାର ଆଜ୍ଞା ଘର ମାନାନାର ଦେବାରଚନ୍ କିଷାନ ଆଉ ଝୁମକା ଛୁମ୍ ଛୁମ୍ ଯେନ୍ ଆଚକାନାର ଆର୍ ମାନାନାର ସୁମତି ବାଗ୍ ବୁହଣୀ ଘର ତା ବାରା ଇ ଗୀତ ପଦେନ୍ ମେନତ୍

0: ହଁ ସତ୍ କଥା, ଏରାତା ଆକୁ ନେକାନେ ଗୁଠି ବିଡ଼ାଲି ଯେ ଇ ବିଡ଼ିନା ବନେ ଏରକୁନ୍ ବାହାରି ଉର୍ଖାକେ ମନ ଲାଗାଲି ମାରଲା। ଯେତେ ଚାହ ଯେ ନାମ ଥଣ୍ଡାନୁ ରଥ ଓଠୁନୁ ରଥ ବାହାରି ବିଡ଼ିନାକେ ଆମ୍ବୋତ କାଲା। ହେଲେ ଘାଇ ଘାଇ ଇନେମାନି ଯେ କା ଲାଗେ ଖାତ୍ରି, ଇଚ୍ଛା ମହାରାଜକୁ ହିଁ କା ଲାଗେ ଖାତ୍ରି। ଆକୁନ୍ ଯେତେର ସତର୍କ ମାଞ୍ଜାର କେରାରିନ୍, ଯେତେର ଆଖାର କେରାରିନ୍ ଯେ ବିଡ଼ିନାନୁ କେରକୁନ୍ ଝାଉ ଡେମ ଆରୁ ନାମେ ଶରୀର ବଧ ଅସୁସ୍ଥ ହି ମାନକ। ଘା ଘା ଇନେ ପରିସ୍ଥିତି ବାର ଯେ ଜିଆ ଭି ବୁଙ୍ଗନା କାନା ଏଲ୍ଚକା ଆଥିଲି ଆଦା ନାହିକିରି ନାମ ଯେତେତ୍ ସଜାଗ ମାଞ୍ଚକା ଥିନ୍ ଆରୁ ବାହାରି ମାଲ୍ଲା ଉର୍ଖନା। ହେଲେ ପରିସ୍ଥିତି ଘା ଘା ଇନେ ମାନି ଯେ ବାହାରି କା ଲାଗେ ମାନି କା ଲାଗେ ଖାତ୍ରି। ହେଲେ ବାହାରି କାନା ସମିଆନୁ ଯଦି ନାମ ଇଟା କଥାବନ୍ ଧ୍ୟାନ୍ଚିଓ ଥାଲେ ଇଜେନ୍ ଝାଉ ଡେମନା ଏଲ୍ଚକା ଥିଲି ଆଦାଦ ମାଲମାନି ଆରୁ ନାଭେ ଶରୀର ବଧ ଠିକ୍ ହିସାବନୁର ଆରୁ ଝାଉ ଡେମନାନ୍ତି ନାମ ବାଚରା ଅଙ୍ଗତ ଆଦାଦ ଏନ୍ଦି। ବାହାରି ଯଦି କାଲକାର ଥାଲେ ନାମ କୁକ୍କୁନୁ ପାଗଡ଼ି ଅଣ୍ଟା ନିଶ୍ଚିତ ଭାବେ ହିଁତ ଆର୍ ଯେନ୍ତାକିରି ଓଠୁ ଓଠୁନୁ କ'ଣ ବଧ ହେଲେ ଛାତା ଅଣ୍ଟା ତା ଧାରତ ହି ଧାରତ ଏନ୍ଦିରିକେ ଛାତା ଅଣ୍ଟା ଧାରକୁନ୍ ଓଠୁ ମାନ ଆରୁ ପାଗଡ଼ି ଅଣ୍ଟା ହି ଯଦି ହିଁ ଚିଚକାର ଥାଲେ ନାମେ ବିଡ଼ିନା ବୋଧ ନାମେ ମେଦୁଗି ମାଲ ଭେଦି ଆରୁ ବାହାରି ଯଦି କାଲ୍ଦା ଥିଲେ ନିର୍ବାନୀ ଇନେ ବିଡ଼ିନା ଚେଖା ନାମେ ମେଦୁନ୍ ତା ଯେନ୍ ଆମ୍ମୁ ଅନସୁଆଥିଲି ଆଦାଦ ମୁଞ୍ଜରିକି ନାମେ ମେଦୁ ବହୁତଟେ ଏରଚିରି ଆରୁ ଆମ୍ମୁ ବୋଧ ବାହାରି ବୁଙ୍ଗିବାରି ତା ଶରୀରକେ ଲାଗାନ୍ ଭି ଆମ୍ମୁ ଦରକାର ଖାତିରି। ହେଲେ ଆମ୍ମୁ ଶରୀର ଯେତ୍କି ଦରକାର କାମି ହୁ ହିସାବନୁ ଯଦି ନାମ ଆମ୍ମୁ ହାପ ଥିଲେ ଶରୀର ବୋଧ ଭି ଠିକ୍ ହିସାବନୁ ର ଆଉ ଝାଉ ଡେମନାନ୍ସତି ନାମ ବାଚରା ଅଙ୍ଗତ। ତାର୍ ପରେ ପରେ ବାହାରି ଯେତେବେଳେ କାଲଦାତ ଏକାନିକିରି ନାମେ ହେଡ଼ୁ ହେଖାବଦ ଢାପିରିକିରିର ଆ ହିସାବନୁ ନାମ କପଡ଼ାଲତା ଭି ଆତ୍ନା କଥା। ହେଲେ ଇଶାନ ନାମ ଧ୍ୟାନ ଚିହ୍ନା କଥା ଯେ ସୂତି କପଡ଼ା ବନ ଆତ୍ନା କଥା ଏକାବଦ କା ବେଶୀ ଗରମ ମାଲ ଲାଗି ଆରୁ ଯଦି ବାହାରି କାଲଦାତ ହେତ୍କି ବେଲେ ଚଟି ଭି ନିଶ୍ଚିତ ଭାବେ ନାମ ତିରହତ ପାଣି ଆତିଲେ ହେତା ଆରୁ ହି ବଢ଼ିଆ ଦୁ। ତା ଇନ୍ନେ ଇଟା ଜିନିଷ ବନ ଯଦି ନାମ ଧ୍ୟାନ ଚିଓ ଥାଲେ ନିଶ୍ଚିତ ଭାବେ ନାମେ ଶରୀର ବନ ନାମ ଯତ୍ନ କାମା ଅଙ୍ଗତ ଆରୁ ସରକାର ଭି ତା ବାଲି ଯେ ଆଜିକାଲ ଏଗାର ବସ୍ତି ତିନ ବସ୍ତକ ପୁରାପୁରି ଯଦି ମାଲ ଉର୍ଖ ଥାଏ ତା ଭଲ ବାନ ଦେନେ ବୋଲିକିରି ଆଉ ନାଲ୍କୁପୁତା ମାଲ ନାଞ୍ଚକା ଥାଲେ ତା ନାମେ ମାଲ ଭିଲ ଚାଲରି ତା ନାଲ୍କୁପୁତା ଭି ଯେନ୍ତା ମାନ ଆଦାନ ଭି ଧ୍ୟାନ ଚିଅତ ଆରୁ ନାଲ୍କୁ କାମାଲଦାନ ବୋଲିକିରି ଯଦି ନାମେ ମେଦୁ ନାସର ହାଲିଆ ଆଦାଦ ଭି ଠିକ୍ କଥା ମାନଲି ଦୁ। ତା ଇଗୁଡ଼ା ଯେତେ ଜିନିଷ ଗୁଠି ନାମ ଧ୍ୟାନ ଚିହ୍ନା କଥା ଆରୁ ନାମ ଭି ନିଜେ ନିଜର ଯତ୍ନ ହନା କଥା।
1: ରାଜିନ୍ତା ଖୋଲ ନାୟକ ଇନ୍ ସୋଏନି ସଭା ଏସାନ ହା ଖୋଏ।

ଶୁଣୁଥିଲେ କିଶାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ହମଦୁନୁର ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତ ରଚନା ସାହିର ଲୁଧିଆନଭି, ସଙ୍ଗୀତ ନିର୍ଦ୍ଦେଶନା ଜୟଦେବ।

ମାନ୍ନା ଦେଙ୍କ କଣ୍ଠରେ କଥାଚିତ୍ର ଆନନ୍ଦର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ୟୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ

0: ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶେଷରେ କିଶୋର କୁମାରଙ୍କ କଣ୍ଠରେ ଇମ୍ତିହାନ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।
1: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ସତ୍ୟରଞ୍ଜନ ପଣ୍ଡା ଏବଂ ଜ୍ୟୋତିପ୍ରକାଶ ମିଶ୍ର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର ଦୀକ୍ଷା ଗୋପାଲ ଭଉଣୀ କେନ୍ତା ଅଛନ୍?
1: ମୁଇଁ ପୁରା ଭଲ ଅଛେ ଦାଦା, ଆପଣ କେନ୍ତା ଅଛନ୍?
0: ଏକଦମ ମୁଇଁ ବି ବହୁତ ବଢିଆ। ଆପଣ କେନ୍ତା କେନ୍ତା ଚାଲିଛେ? ବର୍ଷା ଫର୍ଷା
1: ବର୍ଷା ଏଇଟା ଗଲା ସପ୍ତାହ ନ ଟିକେ ଟିକେ ବର୍ଷା ହେଲା, ଆଉ ସେ ଦିନ ଠାରୁ କାଲି ପର ଦିନ ଠାରୁ ବର୍ଷା ନେଇ ହେବା।
0: ଆଚ୍ଛା, ବର୍ଷା ଟିକେ କମିଛେ ନେ କା?
1: ହଁ ଦାଦା।
0: ଆଉ କେନ୍ତା କେନ୍ତା ରଥ ବାହୁଡ଼ା ସବୁ ମନାଲି କି କେନ୍ତା?
1: ହଁ, ରଥଯାତ୍ରା କାଲି ଦେଖିବାକେ ଯାଇଥିଲୁ, ଆମର ପରଲାନେ ଯେନ୍ ରଥଯାତ୍ରା ହେଲେ ଆମେ ରଥକେ ଛୁଇଁଲୁ, ଦର୍ଶନ କଲୁ, ଭଗବାନକେ ଦିହଁକେ ଦର୍ଶନ କଲୁ, ତାପରେ ପ୍ରସାଦ ନେଇକରି ଘରକେ ଆଇଲୁ।
0: ଆଚ୍ଛା, ପ୍ରସାଦ ପ୍ରସାଦ ପାଇକରି ଆସିଲେ ନେକେ?
1: ହଏ ହଏ।
0: ହଁ ହଁ, ବେଲେ ଆଜି କହୁନ, ଆଜି କେନ୍ ଗୀତ ଶୁଣମା କହୁନ?
1: ମତେ ବୋଲ ବଚନ ର ଗୀତ ଦେଇଦେବେ।
0: କେନ୍ ଗୀତଟା?
1: ବୋଲ ବଚନ ର ଚଲାଓ ନା ନେଲୋ ସେ ବନରେ ଆମରା ଭୂତ କା ନାମ ରେ।
0: ହଁ, ଯେ ଟିକେ ଗାଇକରି ଶୁଣାବେ ବୋଲେ କେନ ହେନ୍ତା ଖାଲି ହେଲା? ହଁ, ଆମକୁ ଟିକେ ଗାଇକିରି ଶୁଣାବେ ନା। ଆମର ସବୁ ଶ୍ରୋତା ମାନେ ଦୀକ୍ଷା ଗୋପାଲ ଭଉଣୀ ଯେତେବେଳେ ଫୋନ କରିଛନ୍ ବୋଲେ ତାଙ୍କ ଠୁଣୁ ଟିକେ ଗୀତଟେ ଶୁଣବାର ଲାଗି ଚାହିଁବେ ନା, ଆପଣ ଟିକେ ଗାଇକିରି ଶୁଣୁନ ଆମକୁ। ହଁ, ବହୁତ ବଢିଆ, ବଡ଼ା ସୁନ୍ଦର ଗୀତ ଗାଇସନ୍ ଆଜ୍ଞା। ଆପଣଙ୍କର ଗୀତ ଶୁଣିକିରି ବହୁତ ବଢ଼ିଆ ଲାଗ୍ସି। ତ ଯାହା ବି ବଡ଼ା ସୁନ୍ଦର ଗୀତଟେ ବାଛିଛନ୍, ସେଟା ଶୁନ୍ମା କା କାକେ ଡେଡିକେଟ୍ କର୍ମା ଗୀତ?
1: ଗୀତଟା ପହେଲା ଆପଣକେ, ତାପରେ ଯେତେ ଆମର ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନକେ, ଆରୁ କର୍ମକର୍ତ୍ତା ସମସ୍ତଙ୍କେ ଡେଡିକେଟ୍ କର୍ମା।
0: ଆଜ୍ଞା, ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ୍ କରିଦମା, ଶୁନ୍ମା ଆପଣଙ୍କର ପସନ୍ଦର ସୁନ୍ଦର ଗୀତଟା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।
1: ଦାଦା ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମକେ।
1: ହଁ ଆଜ୍ଞା, ନମସ୍କାର। ଆଜ୍ଞା
0: ନମସ୍କାର। ଆଜ୍ଞା, ଆପଣଙ୍କର ପରିଚୟଟା ଦେବେ?
1: ମୁଁ ଭବାନୀ ଦେରି କହୁଛି ଆଜ୍ଞା, ପପଙ୍ଗାରୁ।
0: ଭବାନୀ ବାବୁ କେନ୍ତା ଅଛନ୍?
1: ଆଜ୍ଞା ଭଲ ଅଛେ। ଆଜ୍ଞା
0: ଭଲ। ପୂଜା ପାଠ କେନ୍ତା ଚାଲିଛି?
1: ପୂଜା ପାଠ ଠିକ ଅଛି ତ ଆଜ୍ଞା, ମୋର ଆର ମାସ ମୋର ପାଲି ପଡ଼ବା। ଆଜ୍ଞା
0: ଆଚ୍ଛା, ବୋଲେ ଶ୍ରାବଣ ବୋଲେ ବୁଧନ ପାଲି ପଡ଼ବା?
1: ଶ୍ରାବଣ ମାସରେ ପଡ଼ବା।
0: ଶ୍ରାବଣ ପଡ଼ବା? ଶ୍ରାବଣ ମାସେ ଆମେ ବି ଘରେ ବୁଲି ଆମେ ଯାଇକି। ଆଉ କେନ୍ତା ଇହା ଜିନିଷ ବହୁତ ଡେଭଲପମେଣ୍ଟାଲ କାମ ମାନେ ଚାଲିଛି ଆଜ୍ଞା? କେନ୍ତା କେନ୍ତା କାଣା କାଣା ଚାଲିଛି?
1: ଠିକ ଅଛି ଆଜ୍ଞା, ଆମର ଗୋଟେ ଦୁଇ ଚାରି ଦିନ ପରେ ଗୋଟେ ନ୍ୟୁଜ ଟି ଆସିଲା ଆଜ୍ଞା, ଆମର ଯେନ୍ଟାକି ବାଘପାଲିରୁ ରେଙ୍ଗାଲି କେବ ରାସ୍ତା ଯେନ୍ଟାକି ଅତାବିରା ଆରୁ ଭେଡ଼ାନ ବ୍ଲକର ଜୀବନରେଖା ଲାଇନ
0: ଆଜ୍ଞା,
1: ସେଟା ଇ ଭିତରେ ବନ୍ଦ ହେଇଯାଇଥିଲା କାର୍ଯ୍ୟଟା 2023ରୁ ବେଲେ ସେଟା ଆମର ଇ ଭିତରେ କାର୍ଯ୍ୟ ଆରମ୍ଭ ହେବା ବୋଲିକି କହୁଛନ୍ ଆଜ୍ଞା।
0: ଯା ହଉ, ବହୁତ ବଢିଆ ଆଜ୍ଞା। ହେଟା ତ ସମସ୍ତେ ହେ ଅଞ୍ଚଳର ସଭେ ଡିପେଣ୍ଡ କରସନ୍ ଏଇ ରାସ୍ତା ଉପରେ।
1: ତୋର ଆମର ପପଙ୍ଗା ରାସ୍ତା ବି ଟିକେ ହେଇଯିବା ବୋଲି ଲାଗୁଛି, ଆମର ବୁଢ଼ାଜା ମନ୍ଦିର ଯେନ୍ଟା ଯେ ପର୍ଯ୍ୟଟନ ସ୍ଥଳ ପପଙ୍ଗାରେ ପାହାଡ ମସ୍ତେ ସେଟା ବି ଅନ୍ଡେଭଲପମେଣ୍ଟ ହେଇକିରି ଅଛି, ରାସ୍ତା ସେଟା ବି ଉନ୍ନତି ହେଇଯିବା ବୋଲି ଆଶା କରୁଛି ଆଜ୍ଞା।
0: ନିଶ୍ଚିତ ଭାବେ ଆଜ୍ଞା, ମାନେ ସରକାର ତ ବିକାଶର ସବୁ ଚେଷ୍ଟା ଚଲେଇଛନ୍, ଆଉ ହେ ଅଞ୍ଚଳ ବି ବିକାଶ ହେବା ବୋଲି ଆଶା କରୁଛୁ। ଆଉ କେନ୍ ଗୀତ ଶୁଣମା କହୁନ ଆଜି? ଆଚ୍ଛା ଠିକ୍ ଅଛି ଆଜ୍ଞା, ଶୁଣମା ଦେଶ ପ୍ରେମୀର ଆପସ ମେ ପ୍ରେମ କର ଦେଶ ପ୍ରେମୀ। ଏହା ଯେନ୍ ବର୍ତ୍ତମାନ ପରିସ୍ଥିତି ବି ଚାଲିଛି ନା ଆଜ୍ଞା, ସମସ୍ତଙ୍କର ଭିତରେ ପ୍ରେମ ରହିବାଟା ଜରୁରୀ ଆନି। ଠିକ୍ ଅଛି ଆଜ୍ଞା, କାକାକେ ଡେଡିକେଟ୍ କରମା ଗୀତ କୁହନ୍? ଆଜ୍ଞା ବହୁତ ବହୁତ ଧନ୍ୟବାଦ, ଆଉ ମୋର ତରଫରୁ ଆପଣଙ୍କୁ ବି ଡେଡିକେଟ୍ କରୁଛୁ ଏ ଗୀତଟା। ଶୁନମା ମହମ୍ମଦ ରଫି ଗାଇଲା ଏ ଗୀତ ମେରେ ଦେଶ ପ୍ରେମୀ। ଆଜ୍ଞା ଆଜ୍ଞା, ଦେରି ହବ, ବହୁତ ଦିନ ଉତରୁ ଆପଣଙ୍କ ସାଙ୍ଗେ କଥା ହେଲି ଆଜ୍ଞା। ମାନେ ଏଇଟା କାଣା ହେସି କି ଦେଖୁନ୍, ଆପଣମାନଙ୍କର ଫୋନ୍ ଲାଗବାରଟା ଲଟେରୀ ଯେନ୍ତା, ଆମର ମାନଙ୍କର ବି ଆପଣମାନଙ୍କର ସାଙ୍ଗେ କଥା ଲାଗବାରଟା ଗୋଟେ ଲଟେରୀ ଆଜ୍ଞା। ହଁ ଆଜ୍ଞା, ହେଥିର୍ ଲାଗି ହେଟା ତାମାନେ କାଣା ହେସି କି, ଇ ଲୋକ ଡ୍ୟୁଟିରେ ଥିବେ ବେଲେ ବି ଫୋନ୍ ନାଇଁ ଲାଗେ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆକାଶବାଣୀ ସମ୍ବଲପୁର ହେଲମତ କାର୍ଯ୍ୟକ୍ରମକେ।
1: ମିଶ୍ର ଆଜ୍ଞା ନମସ୍କାର।
0: ନମସ୍କାର ସୁବଲ ଭାଇ, କେନ୍ତା ଅଛନ୍?
1: ମୁଇଁ ବହୁତ ବଢ଼ିଆ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍?
0: ଏକଦମ ମସ୍ତ ଆଜ୍ଞା। ବେଲେ ସୁବଲ ଭାଇ ଟିକେ ପରିଚୟଟା ଦେଇ ଦଉ।
1: ହଁ, ପରିଚୟ ନିଶ୍ଚିତ ଆଜ୍ଞା। ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ଆଜ୍ଞା ଆଜ୍ଞା, ଆଉ କେନ୍ତା କାଣା ଚାଲିଛେ ହାଲଚାଲ?
1: ହାଲଚାଲ ବେଲେ ଦେଖୁନ୍ ଆଜ୍ଞା, ବର୍ଷା ତ ଇ ବର୍ଷ ବହୁତ ହେଉଥିଲା, ବର୍ଷା ଟିକେ ଦୁଇ ଦିନ ହେଲା କମିଛେ।
0: ହଁ,
1: ଆଉ ଧାନ ବୁନବୁନି ସରିଛେ ଆଜ୍ଞା, ପଲ୍ହା ବୁଲି ବି ପକା ହେଇଛେ।
0: ଆଚ୍ଛା, ସେଟା ଠିକ୍ ଯେ, ସେ ଘରର ପ୍ରତିଷ୍ଠାଟା କେବେ ହଉଛେ? ଲଗନ ବାହାର କରାବେ ବୋଲେ ଆମେ ଭୁଜି ଖାଇ ଯିମୁ ନା ଆଜ୍ଞା, ହେନ୍ତା କରିବେ ବୋଲେ ହେବା କେ? ହଁ, ଆମେ ଟାକିଛୁ ନେ, ଆମେ ଛାତ୍ ପଡ଼ିଲା ଦିନ ଦେଖୁନ୍, ଛାତ୍ ପଡ଼ିଲା ବେଲର ଗୋଟେ ଭୁଜି ବାକି ଅଛେ, ଫେର୍ ପ୍ରତିଷ୍ଠା ଦିନର ଗୋଟେ ଭୁଜି, ଯୁଡ଼େ ଭୁଜି ହେଲାନ।

0: କାଇ ଦେଖୁନ ଆମର ଇଆଡ଼େ ତ ଗୋଟେ ଚଲନ ଅଛି ନା, ଛାତ ପଡ଼ିଲା ଦିନ ଗୋଟେ ଭୋଜିଟେ ହେସି।
1: ହଁ ଆଜ୍ଞା।
0: ହଁ ବୋଲେ ଛାତ ଯେନ୍ ଦିନ ପଡ଼ୁଥିଲା ସେଦିନ ବି କଥା ହେଇଥିଲା ଆଜ୍ଞା, ମୋର ସୋର ଅଛି। ଆଉ କେନ୍ ଗୀତ ଶୁଣମା କୁହନ।
1: ଆଜି ଆଜ୍ଞା ଗୋଟେ ଫିଲ୍ମ ଟେ ଅଛେ ଜାନ ହାଜିର ହେ।
0: ଆଜ୍ଞା ଆଜ୍ଞା। ହଁ
1: ସେଦିନ ଗୀତ ଟେ ଅଛେ ସାବନ
0: ଆୟା। ହଁ ଆଜ୍ଞା, ସାବନ ଆୟା ବାଦଲ ଆୟା ଏଇ ଗୀତଟା ଅଛେ ଆଜ୍ଞା। ଶୁଣମା ଏଇ ଗୀତଟା ଡେଡିକେଟ କାକା କେ କରମା ଆଜ୍ଞା।
1: ଡେଡିକେଟ ବୋଲେ ଆଜ୍ଞା ଆଜି ଦେଖୁନ ସ୍ପେଶାଲ ଡେଡିକେଟ ଏଇଟା ମୋର କାକା ଅଛନ ଆମର ରାଜମିସ୍ତ୍ରୀ କାମ କରନ ଆମର ଗାଁର ନୀଳଗିରି ସାହୁ।
0: ଆଜ୍ଞା ଆଜ୍ଞା। ହଁ
1: ନାଗୁ ପାତ୍ର ମନୋଜ କୁମାର ପଟେଲ କ୍ଷମା ସାଗର ସାହୁ ସୀମାଞ୍ଚଳ ସହର ବୃଷଭ ଗୈର ଚିତ୍ରସେନ ସହର ଆମର ମୁରଲୀ ମେହର ସେବାରାମ ମେହର ରବୀନ୍ଦ୍ରନାଥ ମେହର ଗୋବିନ୍ଦ ମେହର ଦେବରାଜ ମେହର ଲିଙ୍ଗରାଜ ମେହର ସତ୍ୟଭାମା ମେହର ଆମର ହେଲେ ପଞ୍ଚାନନ୍ଦ ପଞ୍ଚା ରୂପେନ୍ଦ୍ର ସୁନା ରାଧାକାନ୍ତ ଭୋଇ ଭକ୍ତଚରଣ ଭୋଇ ଲୋକନାଥ ସାହୁ ଲୋକନାଥ ପ୍ରଧାନ ଗୋବିନ୍ଦ ମିଶ୍ର ପରମାନନ୍ଦ ଆର ଆମର ଗାଁର ଅଛନ୍ କୁଞ୍ଜବିହାରୀ ଷଡ଼ଙ୍ଗୀ ବିନୟ ପଟେଲ ଆଉ ଆମର ଯେନ୍ କୀର୍ତ୍ତନ ପାର୍ଟିରେ ଯେଉଁ ମୁରଲୀ ମୋହନ ସଂକୀର୍ତ୍ତନ ମଣ୍ଡଳୀର ସବୁ ସଦସ୍ୟ ଭାଇମାନଙ୍କୁ
0: ଆଜ୍ଞା ଠିକ ଅଛି ସମସ୍ତଙ୍କୁ ଡେଡିକେଟ କରିଦେମା। ଆଉ ତାର ସାଙ୍ଗେ ଆପଣ ଆମର ଆଉ ଯେତିକି ଶ୍ରୋତା ମାନଙ୍କର ନାଁ ଭୁଲି ବି ଯାଇଛନ୍ ସମସ୍ତଙ୍କୁ ଡେଡିକେଟ କରିଦେମା। ଆଉ ଶୁଣମା ଆଜ୍ଞା, ହଁ ଆଜ୍ଞା, ଆଜି ପୁରା ଫୋନ ତ ଖାଲି କଡ଼ା କଡ଼ା ଲୋକର ଲାଗୁଛେ ଫୋନ କିନି ଆଜ୍ଞା। ଆପଣଙ୍କୁ ବି ଧନ୍ୟବାଦ ଆଜ୍ଞା, ଏଟା ଲଟେରୀ ଆଗିନି ବେଲେ ଯାହାର ଭାଗ୍ୟ ଛିଡ଼ସି ଆଉ। ଧନ୍ୟବାଦ ଆଜ୍ଞା, ଆମକୁ ଫୋନ କରିଥିଲେ ଆପଣଙ୍କର ପସନ୍ଦର ଗୀତଟା ଶୁଣିବୁ ଆଜ୍ଞା। ନମସ୍କାର।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ଲୋକନାଥ ଭାଇ, କେନ୍ତା ଅଛନ୍?
1: ମୁଇଁ ଭଲ ଅଛେ। ଏଇଟା ମୋ ପରିଚୟ ଭାଲୁ ଭାଲୁ ଲୋକନାଥ ସାହୁ କହୁଛେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ହଁ ମୁଇଁ ଲୋକନାଥ ଭାଇ ବୋଲି ଦେଲି ନ, ବାକି ପୂର୍ଣ୍ଣ ଆମର ପରିଚୟଟା ତ ଆମେ ହେନ୍ତେ ହିଁ ଦେଇପାର୍ମା ଆପଣଙ୍କର ସାଙ୍ଗେ, ଆଉ ବାକି ଯେନ୍ ଶ୍ରୋତାମାନେ ବି ଶୁଣୁଥିବେ ଜାଣିପାରିବେ, ଆପଣଙ୍କର ସାଙ୍ଗେ ଯୋଗାଯୋଗ କରିପାରିବେ। ଆଉ ଆଉ କେନ୍ତା କେନ୍ତା ଚାଲିଛେ ଆଜ୍ଞା, କାଣ ହାଲଚାଲ କହୁନ୍। আচ্ছা, অসরে সাইলে ন?
1: হ্যাঁ, এটা তাহলে মেকা মুখী তুলম।
0: মেকা হেলা ন? কেতে করিছন মেকা এতর? দুই একর বলে কেনা মিঠাটা কি সাদাটা?
1: সাদাটে
0: সাদাটা বলে কেতে লেখা বিক্রি হবে এটা?
1: 20 টাকা লেখা নউজন ঘরু।
0: কেজি
1: আমি অধিকা বিক্রি?
0: হ্যাঁ কেজি 20 টাকা বলে কেজি দি তিনটা খনে ধরু দুবা।
1: হ্যাঁ তিনটা তিনটা ধরবা।
0: ঠিক যে মিঠা মিঠা মুকা কেনা নাই করি?
1: মিঠা মেটা বিহন দিয়ে কেদিন তোমার পড়ছি।
0: আচ্ছা বেশি দাম পড়ছে সেটা?
1: হ্যাঁ বিহন কেদিন পড়ছি। আর যোগে যে ঝনে যোগে যে 28 টাকা লেখান তামে দেলা মিঠাটা।
0: আচ্ছা, আম বাজারে তো মিঠা মিঠার মোকা 40 লেখা, সাদা মোকা বি 40 লেখা বিক্রি হচ্ছে।
1: হ্যাঁ বলে পয়লা পয়লা টিকে মিঠা মেগা আর সাদা মেগা, মিঠা মেগা পছে টিকে খেয়াছ, সাদা মেগা আর পয়লার যেটা মিঠা মেগা বি সেটা সব গা কিন্তু পয়লার নয়া পাল্টে বলি।
0: ଆଜ୍ଞା ଆଜ୍ଞା, ଏଇଟା ସତ କଥା। ଆଉ ମକାଟା ମକା ଆଜ୍ଞା, ଯେନ୍ତା ସାଦାଟା ଖାଇଲେ ଯେତେ ବଢ଼ିଆ ଲାଗ୍ସି, ମିଠାଟା
1: ମିଠା ମେକାଟା ଅଲଗା ଅଛି, ଯେତେ ଖାଇବ ତମର ମନ ଥଣ୍ଡା ନାଇଁ ଲାଗେ।
0: ନାଇଁ ଆର ତାରପରେ ଆଜ୍ଞା, ଝୋ ଝୋ ବର୍ଷା ଇଆଡ଼େ ହଉଥିବା, ଆଉ ଆଜ୍ଞା ମକାଟେ ପୁଡ଼େଇ ଦେଇକରି ଲେମ୍ବୁ ମିର୍ଚା ଟିକେ ରେତି ଦେବେ, ଖାଇବେ ଯେନ୍ ମଜା, ଆର ସେ ମିଠା ମକା ଦେଇ କାହିଁ ପାଇବେ ହେଟା?
1: ଆଜ୍ଞା ମୋର ମିତ ଟିକେ ହଉଛନ୍, ଟିକେ କଥା ବି।
0: ହଁ ଆଜ୍ଞା, ନିଶ୍ଚୟ ନିଶ୍ଚୟ କେ। ଆଜ୍ଞା ହ୍ୟାଲୋ, ନମସ୍କାର ଆଜ୍ଞା। ଆଜ୍ଞା ଲୋକନାଥ ଆଜ୍ଞା, ନମସ୍କାର ନମସ୍କାର, କେନ୍ତା ଅଛନ୍? ବୁଝା ହଉ, ଏକା ସାଙ୍ଗେ ମୋର ବି ଭାଗ୍ୟ ଅଛି, ଦୁଇ ମିତକର ସାଙ୍ଗେ ଏକା ସାଙ୍ଗେ କଥା ହଉଛେ। ହଁ ମିତ ଟିକେ ବ୍ୟସ୍ତ ରହିଯାଉଛନ୍। ଆଜ୍ଞା ଆଜ୍ଞା, ଠିକ୍ ଅଛେ। ବାକି ଆଜିକା ଆପଣଙ୍କର ମିତ ବଢ଼ିଆ ଗୀତଟେ ବାଛିଛନ୍ ଆଜ୍ଞା, ନିମୁଡ଼ା ନିମୁଡ଼ା ଶୁନ୍ମା ଆଜ୍ଞା। ଏହା ଯେନ୍ ନିମୁଡ଼ାଟା ଟ୍ରେଣ୍ଡିଂ ଦିନେ ଅଛେ କେ ବେଲେ ଆମେ ସେ ଟ୍ରେଣ୍ଡର ସାଙ୍ଗେ ଯିମା ଆଜ୍ଞା, ଏକା ସାଙ୍ଗେ ଟ୍ରେଣ୍ଡିଂ ଗୀତ ବି ଶୁନ୍ମା, ଆଉ କାକାକେ ଡେଡିକେଟ୍ କର୍ମା, ଦୁଇ ଜଣ ମିଶିକିରି ଡେଡିକେଟ୍ କରୁନ୍ ଆଜ୍ଞା। ଆଜି ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା।
2: ଆମର କରମଚାନୀ ସାହୁ, ସୁବଲ ସାହୁ, କ୍ଷମା ସାଗର ସାହୁ, ଉମେଶ ସାହୁ, ଅଶ୍ୱିନୀ ସାହୁ, ରାଧାକାନ୍ତ ଭୋଇ, ଭକ୍ତ ଚରଣ ଭୋଇ, ନାଗୁ ପାତ୍ର, ଚିତ୍ରସେନ ସବର, ମନୋଜ ପଟେଲ, ଚୈତନ୍ୟ ପଟେଲ, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଆମର ଅଛନ୍ ଯଶବନ୍ତ ପାଇ, ହରେଶ ସରୁଆ, ନାରାୟଣ ପ୍ରଧାନ, ଗୋଲକ ଚନ୍ଦ୍ର ପ୍ରଧାନ, ଦୀକ୍ଷା ଗୋପାଳ, ସୀମାଞ୍ଚଳ ସବର, ନିରାକାର ରଣା, ସ୍ୱର୍ଣ୍ଣପ୍ରଭାକର, ମୁନା ପଣ୍ଡା, ଲକ୍ଷ୍ମୀନାରାୟଣ ପାଗ, ଆମର ଜୟଗୋପାଳ ବେହେରା ଦାଦା, ପଞ୍ଚାନନ୍ଦ ପଞ୍ଚ ବିହାର, ନାରାୟଣ ମେହେର, ଦୁର୍ବାଦଲ ମେହେର, ସେବାରାମ ମେହେର, ଆନନ୍ଦ ମେହେର, ବିକ୍ରମ ମେହେର, ଗୋବିନ୍ଦ ମେହେର, ଚନ୍ଦ୍ରନାଥ ମେହେର, ମୁରଲୀ ମେହେର, ଲିଙ୍ଗରାଜ ମେହେର, ସତ୍ୟଭା ମେହେର, ଦୁର ଗୋବିନ୍ଦ ମିଶ୍ର, ଶଙ୍କର ମେହେର, ଉପଠୁନା, ରାଜେନ୍ଦ୍ର ଭୋଇ, ଭାଗବତୀ ପାଇକ,
0: ଆଜ୍ଞା ଯା ହଉ, ଏତକିଟେ ନାଁ ସୋର କରିଛନ୍ ଆଜ୍ଞା, ଏଇଟା ଯଦି ପରୀକ୍ଷା ତେ ପଡ଼ତା ହେଲେ ପୁରା 100ରୁ 100 ପାଇତେ। ହଁ ହେଟା ପରେ ମାନେ ସର୍ଟ କ୍ୱେଶ୍ଚନ୍ ଯଦି ନା ମାନେ ପଡ଼ତା ନା ଗାଁରେ 100ଟା ପ୍ରଶ୍ନ କେ 100ଟା ଉତ୍ତର, ପୁରା 100ରୁ 100। ଠିକ୍ ଅଛେ ଆଜ୍ଞା, ଆମେ ଟ୍ରେଣ୍ଡିଂ ସଙ୍ଗ୍ ନିମୁଡ଼ା ନିମୁଡ଼ା ଶୁନ୍ମା ଆଜି ନିଜ। ନମସ୍କାର ଆଜ୍ଞା, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଟିକେ ଦଉନ୍। ରାଜେନ୍ଦ୍ର ବାବୁ କେନ୍ତା ଅଛନ୍? ଚାଷବାସ କେନ୍ତା ଚାଲିଛେ? ରୁଇବାର ଆରମ୍ଭ କରିଦେଲେ ନ ବେଲେ କେନ୍ଟା ଯମୁନା କରୁଛନ୍ କି କେନ୍ଟା? ଆଚ୍ଛା ଆଚ୍ଛା, କେତେ ଲେଖା ବିହନ ନିଜର ରଖଲା ବିହନ କଲେ କି ଘିନି ଆନିଛନ୍ ବିହନ? ଆଚ୍ଛା ରଖିଥିଲେ ବିହନ। ବେଲେ ଏଥର ଆମର ଦରକାର ପଡ଼ିଲେ ଆପଣଙ୍କ ବିହନ ନେଇଯିବୁ। ଆଜ୍ଞା ଆଜ୍ଞା ଆଜ୍ଞା, ହଉ ଆଜ କେନ୍ ଗୀତ ଶୁଣମା କହୁନ୍। ଦିୱାନାର କେନ୍ ଗୀତ ଶୁଣମା? ଏସି ଦିୱାନ କି ବିନୋଦ ରାଠୋଡ? ମୋର ବି ଫେଭରେଟ ଗୀତ ଆଜ୍ଞା, ମତେ ବି ବଡ଼ା ପସନ୍ଦ ଲାଗ୍ସି ଗୀତଟା। ଆଉ ବେଲେ କାକାକେ ଡେଡିକେଟ୍ କର୍ମା କହୁନ୍। ହଁ ଆଜ୍ଞା ନିଶ୍ଚୟ। ଆଜ୍ଞା ସମସ୍ତଙ୍କୁ ଡେଡିକେଟ୍ କରିଦେମା, ଆଉ ସ୍ପେଶିଆଲି ଆକାଶବାଣୀ ପରିବାର ତରଫରୁ ଆମେ ଆପଣଙ୍କୁ ଡେଡିକେଟ୍ କରୁଛୁ। ବଡ଼ ସୁନ୍ଦର ଗୀତଟେ ବାଛିଛନ୍, ଶୁଣମା ସେ ଗୀତଟା। ଆଜ୍ଞା
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।

ଭିନ୍ ଦାବି ବାବଦେ କରୁଛନ୍ ଆଲୋଚନା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ଆଗ ଦେଶର ଯୁବପିଢ଼ିଙ୍କର ଆକାଂକ୍ଷା ଭାବନା ଆଶାକେ ସମ୍ମାନ ଜନେଇକରି ତାଙ୍କର ପଦବୀନୁ ଦେଇଛନ୍ ଇସ୍ତଫା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ସକାଳର 11 ବଜେ ଆକାଶବାଣୀର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କର ସାଙ୍ଗେ କରିବେ ଭାବ ବିନିମୟ। ଶ୍ରୀକ୍ଷେତ୍ର ପୁରୀଠାରେ ଆଜି ହରିଶୟନ ଏକାଦଶୀ ତିଥିଟି ଶ୍ରୀମନ୍ଦିର ସାମ୍ନାରେ ରଥେ ବସିକରି ମହାପ୍ରଭୁମାନେ ସଞ୍ଜେ ସୁନାବେଶତି ଭକ୍ତମାନଙ୍କୁ ଦେବେ ଦର୍ଶନ। ସ୍ନାତକୋତ୍ତର ପିଜି ପାଠ୍ୟକ୍ରମଟି ନାଁ ଲେଖା ଲାଗି ହୋଇଥିବାର ପ୍ରବେଶିକା ପରୀକ୍ଷା ସିପିଇଟିର ବାହାରିଲା ଫଳ। ଯୋଗ୍ୟ ଛାତ୍ରଛାତ୍ରୀ ଆଇବା 27 ତାରିଖରୁ ଶିକ୍ଷାନୁଷ୍ଠାନ

0: ବାଛି ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଇଛେ ସୂଚନା। ରାଜ୍ୟ ସରକାରଙ୍କର ଅଧୀନତି କାମ କରୁଥିବାର ସରକାରୀ କର୍ମଚାରୀମାନେ ଜରୁରୀକାଳୀନ ସ୍ଥିତିକେ ବାଦ ଦେଇକରି ବ୍ୟକ୍ତିଗତ କାରଣରୁ ରାଜ୍ୟ କି ଦେଶ ବାହାରକେ ବୁଲିଯିବାକେ ହେଲେ 21 ଦିନ ଆଗନୁ କର୍ତ୍ତୃପକ୍ଷଙ୍କୁ ଛୁଟି ଲାଗି କରିପାରିବେ କରିବାକେ ପଡ଼ବା ଆବେଦନ। ଗ୍ଲାସ୍ଗୋନ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର୍ଥୀ ଭାରତର ଝଣ୍ଡୁ କୁମାର ଭାରୋତ୍ତୋଳନଟି ପାଇଛନ୍ କାଂସ୍ୟ ପଦକ। ଭାରତ ଜିମ୍ବାୱେ ଭିତରେ ଚଲତି 3 ରାଉଣ୍ଡର ପୁରୁଷ T20 କ୍ରିକେଟ୍ଟି ଆଜି ହରାରେଠାରେ ଖେଳାଯାଉଛି 2 ନମ୍ବର ମ୍ୟାଚ୍। ଏଛେନ୍ ତକ୍ ଭାରତ 2 ୱିକେଟ୍ରେ କରିଛେ 43 ରନ୍। ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ପାଖର ବାଂଲାଦେଶର ସକ୍ରିୟ ଘୂର୍ଣ୍ଣିବଳୟ ଏବା 24 ଘଣ୍ଟାରେ ଗୋଟିଏ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବାର ରହିଛି ସମ୍ଭାବନା। ଆଉ ଇ ଲଘୁଚାପ ବୋଲେ ରାଜ୍ୟ 4 ଦିନ ତକ୍ ଲାଗି ରହିବା ବର୍ଷା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଛେ ଅନୁମାନ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଭାଗବତ ମେଳା, ପରିବେଷଣ କରିଛନ୍ତି ମହାଦେବ ମେହେର ଓ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଭାଗବତ ମେଳା, ପରିବେଷଣ କଲେ ମହାଦେବ ମେହେର ଓ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା ଆମ ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁସୁମ ମିଶ୍ର। ତ ଶ୍ରୋତାବନ୍ଧୁ, ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1813 ମସିହାରେ କଲିକତାରେ ପ୍ରଥମ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 1978 ମସିହାରେ ଇଂଲଣ୍ଡର ଓଲ୍ଡହାମ୍ଠାରେ ବିଶ୍ୱର ପ୍ରଥମ IVF ଶିଶୁ ଲୁଇସ୍ ବ୍ରାଉନ୍ର ଜନ୍ମ ହୋଇଥିଲା। 1987 ମସିହାରେ ଦେଶର ଅଷ୍ଟମ ରାଷ୍ଟ୍ରପତି ରଙ୍ଗସ୍ୱାମୀ ଭେଙ୍କଟରମଣ ହୋଇଥିଲେ। 1997 ମସିହାରେ KR ନାରାୟଣ ଦେଶର ଦଶମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। 2007 ମସିହାରେ ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲ ଦେଶର ପ୍ରଥମ ମହିଳା ଓ ଦେଶର ଦ୍ୱାଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। 2022 ମସିହାରେ ମହାମହିମ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ଶ୍ରୋତାବନ୍ଧୁ, ଏତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ତ ଶ୍ରୋତାବନ୍ଧୁ, ଶୁଣିବା ଏକ ଗୀତ। କଥାଚିତ୍ର ଶ୍ରୀ ଜଗନ୍ନାଥ, କଣ୍ଠ S. ଜାନକୀ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତ ବିନୋଦିନୀ ଦେବୀ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରିବା ଶ୍ରୀକ୍ଷେତ୍ର ପୁରୀର ଏକ ଅନନ୍ୟ ମହିମାମୟ ପରମ୍ପରା ବିଷୟରେ, ଯାହାର ଦର୍ଶନ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଚାତକ ପକ୍ଷୀ ପରି ଅପେକ୍ଷା କରି ରହିଥାନ୍ତି। ସେହି ଅପୂର୍ବ ଦିବ୍ୟ ବେଶ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ, ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା।

ଫେରି ଆସନ୍ତି। ସିଂହଦ୍ୱାର ସମ୍ମୁଖରେ ତିନୋଟି ରଥ ଉପରେ ବିରାଜମାନ ଅବସ୍ଥାରେ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉମାନେ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୁଅନ୍ତି। ଏହି ଦିବ୍ୟ ଦର୍ଶନକୁ ଆମେ ସୁନାବେଶ ବା ରାଜରାଜେଶ୍ୱର ବେଶ ବୋଲି କହିଥାଉ। ଶ୍ରୋତାବନ୍ଧୁ, ଯେତେବେଳେ ସନ୍ଧ୍ୟାର ଆଲୋକ ଧୀରେ ଧୀରେ ପୃଥିବୀକୁ ସ୍ପର୍ଶ କରେ, ମହୋଦଧିରୁ ଆସୁଥିବା ଶୀତଳ ପବନ ପୁରୀର ବଡ଼ଦାଣ୍ଡକୁ ସ୍ପର୍ଶ କରେ ଏବଂ ହଜାର ହଜାର ଦୀପର ଆଲୋକ ମଧ୍ୟରେ ସୁନାରେ ମଣ୍ଡିତ ମହାପ୍ରଭୁଙ୍କ ଅପୂର୍ବ ରୂପ ଦେଖାଯାଏ, ସେହି ମୁହୂର୍ତ୍ତରେ ଏମିତି ଅନୁଭବ ହୁଏ ସ୍ୱର୍ଗର ସମସ୍ତ ଐଶ୍ୱର୍ଯ୍ୟ ଧରାପୃଷ୍ଠକୁ ଅବତରଣ କରିଛି। ସୁନାବେଶ ଦେଖିବାକୁ ଆସୁଥିବା ଭକ୍ତମାନଙ୍କ ଆଖିରେ ଆନନ୍ଦାଶ୍ରୁ ଝଲସି ଉଠେ। କେହି ହାତ ଯୋଡ଼ି ପ୍ରାର୍ଥନା କରନ୍ତି ତ କେହି ଜୟ ଜଗନ୍ନାଥ ଧ୍ୱନିରେ ଆକାଶକୁ କମ୍ପିତ କରନ୍ତି, ଆଉ କେହି ନୀରବରେ ସେହି ଦିବ୍ୟ ଦୃଶ୍ୟକୁ ନିଜ ହୃଦୟରେ ସାଇତି ରଖନ୍ତି। ଶ୍ରୋତାବନ୍ଧୁ, ସୁନାବେଶର ଇତିହାସ ଅତ୍ୟନ୍ତ ପୁରାତନ। ଇତିହାସବିତ୍ ଓ ଗବେଷକମାନଙ୍କ ମତରେ ଗଙ୍ଗବଂଶୀୟ ରାଜାମାନଙ୍କ ସମୟରୁ ଏହି ପରମ୍ପରା ବିଶେଷ ଭାବେ ପ୍ରଚଳିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ରାଜା ଶ୍ରୀଜଗନ୍ନାଥଙ୍କୁ ନିଜ ପ୍ରକୃତ ଅଧିପତି ବୋଲି ମାନୁଥିଲେ। ସେମାନେ ନିଜକୁ ରାଜା ନୁହେଁ, ମହାପ୍ରଭୁଙ୍କ ସେବକ ବୋଲି ପରିଚୟ ଦେଉଥିଲେ। ଯୁଦ୍ଧରେ ବିଜୟ, ରାଜ୍ୟର ସମୃଦ୍ଧି କିମ୍ବା ବିଶେଷ ଅବସରରେ ସେମାନେ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଅର୍ପଣ କରୁଥିଲେ। ଏହି ସ୍ୱର୍ଣ୍ଣ ଅଳଙ୍କାରଗୁଡ଼ିକ କେବଳ ଧନର ପ୍ରଦର୍ଶନ ନୁହେଁ, ଏଗୁଡ଼ିକ ଥିଲା ଭକ୍ତିର ପ୍ରତୀକ। ରାଜାମାନେ ବିଶ୍ୱାସ କରୁଥିଲେ ସମସ୍ତ ଧନ ସମ୍ପଦ ଐଶ୍ୱର୍ଯ୍ୟ ଓ ସାମର୍ଥ୍ୟର ପ୍ରକୃତ ଅଧିକାରୀ ହେଉଛନ୍ତି ଶ୍ରୀଜଗନ୍ନାଥ। ମନୁଷ୍ୟ ପାଖରେ ଯାହା ଅଛି ତାହା ସବୁ ତାଙ୍କରି ଦାନ। ଆମ ଶାସ୍ତ୍ରରେ କୁହାଯାଇଛି, ଈଶାବାସ୍ୟମିଦଂ ସର୍ବଜନ୍ତ କିଞ୍ଚ ଜଗତ୍ୟାଂ ଜଗତ୍, ଯାହାର ଅର୍ଥ ହେଉଛି ଏହି ସମଗ୍ର ବିଶ୍ୱ ପରମାତ୍ମାଙ୍କର, ମନୁଷ୍ୟ କେବଳ ତାହାର ରକ୍ଷକ ମାତ୍ର, ମାଲିକ ନୁହେଁ। ସୁନାବେଶ ଏହି ମହାନ ଦର୍ଶନକୁ ଆମ ସମ୍ମୁଖରେ ସ୍ପଷ୍ଟ କରିଦିଏ। ଚାଲନ୍ତୁ ଶୁଣିବା ଏକ ଗୀତ, କଥାଚିତ୍ର ପତିପତ୍ନୀ, କଣ୍ଠ ଅକ୍ଷୟ କୁମାର, ଅକ୍ଷୟ ମହାନ୍ତି, ସଙ୍ଗୀତ ରମେଶ ନାଇଡ଼ୁ, ଗୀତ ବୃନ୍ଦାବନ ଜେନା।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ବାହୁଡ଼ା ଯାତ୍ରା ସମାପ୍ତ ହେବା ପରେ ତିନି ରଥ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଅବସ୍ଥାନ କରନ୍ତି। ପରବର୍ତ୍ତୀ ଦିନ ନିର୍ଦ୍ଦିଷ୍ଟ ସମୟରେ ମନ୍ଦିରର ସେବାୟତମାନେ ଶାସ୍ତ୍ରବିଧି ଅନୁଯାୟୀ ସୁନାବେଶର ପ୍ରସ୍ତୁତି ଆରମ୍ଭ କରନ୍ତି। ଏହି ସେବାରେ ଅତ୍ୟନ୍ତ ଶୃଙ୍ଖଳା, ପବିତ୍ରତା ଓ ନିଷ୍ଠାର ପାଳନ କରାଯାଏ। ରତ୍ନଭଣ୍ଡାରରୁ ସୁବର୍ଣ୍ଣ ଅଳଙ୍କାରଗୁଡ଼ିକୁ ବିଧିବଦ୍ଧ ଭାବରେ ଅଣାଯାଏ। ପ୍ରତ୍ୟେକ ଅଳଙ୍କାର ସେବାୟତଙ୍କ ହାତରେ ଯେତେବେଳେ ରଥ ଉପରକୁ ପହଞ୍ଚେ, ସେତେବେଳେ ଭକ୍ତମାନଙ୍କ ମନରେ ଉତ୍ସାହର ଲହରି ଖେଳିଯାଏ। ସମସ୍ତଙ୍କ ଦୃଷ୍ଟି ରହେ ମହାପ୍ରଭୁଙ୍କ ଦିବ୍ୟ ରୂପ ଉପରେ। ଧୀରେ ଧୀରେ ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ବାହୁରେ ବାହୁବନ୍ଧ, ବକ୍ଷଦେଶରେ ହାର, ହାତରେ ଶଙ୍ଖ ଓ ଚକ୍ର ଶୋଭା ପାଇଥାଏ। ଏହା ସହିତ ସମଗ୍ର ପରିବେଶ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ଶ୍ରୀ ବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି ଏବଂ ଦେବୀ ସୁଭଦ୍ରା ମଙ୍ଗଳମୟୀ ଶକ୍ତିର ପ୍ରତୀକ ରୂପେ ଅଳଙ୍କୃତ ହୁଅନ୍ତି। ଏହି ସମୟରେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ନୀରବ ପ୍ରାର୍ଥନାରେ ଲୀନ ହୋଇଯାଆନ୍ତି। କାହାର ଆଖିରେ ଆନନ୍ଦାଶ୍ରୁ ତ କାହାର ହାତରେ ତୁଳସୀ ମାଳା, ଆଉ କାହାର ହୋଠରେ ଶ୍ରୀଜଗନ୍ନାଥଙ୍କ ନାମ। ଚାରିଆଡ଼େ ଘଣ୍ଟ, ଶଙ୍ଖ, ମୃଦଙ୍ଗ ଓ ଝାଞ୍ଜର ଧ୍ୱନି ପରିବେଶକୁ ଆଧ୍ୟାତ୍ମିକ ଆବେଶରେ ଭରିଦିଏ। ଭଜନ, କୀର୍ତ୍ତନ ଓ ହରିନାମରେ ସମଗ୍ର ଶ୍ରୀକ୍ଷେତ୍ର ମୁଖରିତ ହୋଇଉଠେ। ମନେହୁଏ ଯେମିତି ଦେବତା, ଋଷି, ମୁନି ଓ ସମସ୍ତ ସୃଷ୍ଟି ଏହି ଦିବ୍ୟ ମହୋତ୍ସବର ସାକ୍ଷୀ ହୋଇ ଉଠିଛନ୍ତି। ଏହି ପବିତ୍ର ଅବସର ଆମକୁ ଏହା ଶିକ୍ଷା ଦିଏ ଯେ ମହାପ୍ରଭୁ ସୁନାରେ ସଜିଥାନ୍ତି, କିନ୍ତୁ ସେ ଭକ୍ତଙ୍କୁ କେବେ ଧନ ସମ୍ପତ୍ତିରେ ବିଭେଦ କରନ୍ତି ନାହିଁ। ସେ ଦେଖନ୍ତି ମଣିଷ ହୃଦୟର ପବିତ୍ରତା, ନିଷ୍ଠା ଓ ଭକ୍ତି। ତ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଏକ ଗୀତ। କଥାଚିତ୍ର ମାଣିକ, କଣ୍ଠ ଏସ୍ ଜାନକୀ, ସଙ୍ଗୀତ ଉପେନ୍ଦ୍ର କୁମାର, ଗୀତ ନାରାୟଣ ପ୍ରସାଦ ସିଂ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଶ୍ରୀ ଜଗନ୍ନାଥଙ୍କ ସୁନାବେଶ କେବଳ ଗୋଟିଏ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଓଡ଼ିଶାର ଆତ୍ମା, ଓଡ଼ିଆ ଜାତିର ଗର୍ବ ଏବଂ ଭାରତୀୟ ସଂସ୍କୃତିର ଏକ ଉଜ୍ଜ୍ୱଳ ଅଧ୍ୟାୟ। ଶତାବ୍ଦୀ ପରେ ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ଏହି ପରମ୍ପରା ଆଜି ବି ସେହିପରି ଭକ୍ତି, ନିଷ୍ଠା ଓ ଗୌରବର ସହିତ ପାଳିତ ହୋଇଆସୁଛି। ପୁରୀର ବଡ଼ଦାଣ୍ଡରେ ସୁନାବେଶ ଦିନ ଯେଉଁ ଦୃଶ୍ୟ ସୃଷ୍ଟି ହୁଏ ତାହା ସତରେ ଅବର୍ଣ୍ଣନୀୟ। ଲକ୍ଷ ଲକ୍ଷ ଭକ୍ତ ହାତ ଯୋଡ଼ି ମହାପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରନ୍ତି। କାହାର ଆଖିରେ ଲୁହ ତ କାହାର ମୁହଁରେ ହସ ତ ଆଉ କାହାର ଓଠରେ ପ୍ରାର୍ଥନା। ସେହି ମୁହୂର୍ତ୍ତରେ ଧନୀ ଗରିବ, ଛୋଟ ବଡ଼, ଜାତି ଧର୍ମର ସମସ୍ତ ଭେଦଭାବ ଲୁପ୍ତ ହୋଇଯାଏ। ସମସ୍ତେ କେବଳ ଭକ୍ତ ଆଉ ସମ୍ମୁଖରେ ଜଗତର ନାଥ ଶ୍ରୀ ଜଗନ୍ନାଥ। ସୁନାବେଶ ଆମକୁ ଏକ ମହାନ ଶିକ୍ଷା ଦେଇଥାଏ ଯେ ଜୀବନରେ ଧନ, ପଦ, ପ୍ରତିଷ୍ଠା ଓ ଐଶ୍ୱର୍ଯ୍ୟ ଯେତେ ବଡ଼ ହେଉ ନା କାହିଁକି, ଯଦି ମଣିଷର ହୃଦୟରେ ଦୟା, ସତ୍ୟ, ନମ୍ରତା ଓ ଭକ୍ତି ନଥାଏ ତେବେ ସେହି ଜୀବନ ଅସମ୍ପୂର୍ଣ୍ଣ। ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ବାହ୍ୟ ସମ୍ପଦ ନୁହେଁ, ଆଭ୍ୟନ୍ତରୀଣ ସମ୍ପଦ ଗଢ଼ିବାକୁ ଆମକୁ ପ୍ରେରଣା ଦେଇଥାଏ। ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ଲୋକ ପରମ୍ପରାରେ ମଧ୍ୟ ସୁନାବେଶର ବିଶେଷ ସ୍ଥାନ ରହିଛି। ଅନେକ କବି, ସାଧକ ଓ ଭଜନକାର ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ନେଇ ଅସଂଖ୍ୟ କବିତା, ଜଣାଣ, ଭଜନ ଓ ଗୀତ ରଚନା କରିଛନ୍ତି। ଆଜି ମଧ୍ୟ ସେଗୁଡ଼ିକ ଶୁଣିଲେ ମନ ଭକ୍ତିରେ ଭରିଯାଏ। ସୁନାର ଅର୍ଥ ସ୍ୱର୍ଣ୍ଣ ଏବଂ ବେଶର ଅର୍ଥ ଅଳଙ୍କାର ବା ସଜ୍ଜା। କିନ୍ତୁ ଏହି ସୁନାବେଶର ପ୍ରକୃତ ଅର୍ଥ କେବଳ ସୁନା ପିନ୍ଧାଇବା ନୁହେଁ, ଏହା ଭକ୍ତଙ୍କ ପାଇଁ ଏକ ଦିବ୍ୟ ବାର୍ତ୍ତା ଯେ ସମଗ୍ର ସୃଷ୍ଟିରେ ସମସ୍ତ ଐଶ୍ୱର୍ଯ୍ୟର ପ୍ରକୃତ ଅଧିକାରୀ ହେଉଛନ୍ତି ପରମବ୍ରହ୍ମ ଶ୍ରୀ ଜଗନ୍ନାଥ। ଶ୍ରୀକ୍ଷେତ୍ର ପୁରୀକୁ ଭାରତର ଚାରିଧାମ ମଧ୍ୟରୁ ଗୋଟିଏ ପବିତ୍ର ଧାମ ବୋଲି କୁହାଯାଏ। ଏଠାରେ ମହାପ୍ରଭୁଙ୍କ ଲୀଳା କେବଳ ମନ୍ଦିର ମଧ୍ୟରେ ସୀମିତ ନୁହେଁ, ଏହା ସାରା ବିଶ୍ୱରେ ବର୍ଣ୍ଣନୀୟ। ତ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଶେଷ ଗୀତଟିଏ ଶୁଣିବା। କଥାଚିତ୍ର ଜଗା ହାତରେ ପଘା, କଣ୍ଠ ଅନୁରାଧା, ଅକ୍ଷୟ ମହାନ୍ତି ଓ ସାଥୀମାନେ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତ ଶ୍ରୀ ସାନନ୍ଦ ଦାସ କାନୁନଗୋ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ ଆସନ୍ତୁ ଶେଷରେ ମହାପ୍ରଭୁଙ୍କ ଚରଣରେ ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା। ହେ ନୀଳାଚଳ ନାଥ, ହେ ପତିତ ପାବନ ଶ୍ରୀଜଗନ୍ନାଥ, ଆମ ହୃଦୟରୁ ଅହଙ୍କାର, ଈର୍ଷା ଓ ଦ୍ୱେଷକୁ ଦୂର କର। ସତ୍ୟ, ଧର୍ମ, ପ୍ରେମ ଓ ସେବାର ପଥରେ ଚାଲିବାର ଶକ୍ତି ପ୍ରଦାନ କର। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଦ୍ବୁଦ୍ଧି ଦିଅ। ତୁମର ଅସୀମ କୃପା ସଦା ହିଁ ବିଶ୍ୱ ଉପରେ ବର୍ଷିତ ହେଉ। ଏହା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କ ଠାରୁ ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁସୁମ ମିଶ୍ର। ନମସ୍କାର।

ପ୍ରଥମେ ଚଳିତ ଅଧିବେଶନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତି 6:10 ଧାରାବାହିକ ଉଲଗୁଲାନର ତୃତୀୟ ଭାଗ ଶୁଣିବେ। ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଜିଲ୍ଲା ହେଲେ ରାତି 7:25, ରାତି 7:30 ପ୍ରାୟତ କାର୍ଯ୍ୟକ୍ରମ ବନାନୀ ରିଲେ କରିବୁ ଆକାଶବାଣୀ କଟକରୁ। ରାତି 8:15 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶାସ୍ତ୍ରୀୟ ସଙ୍ଗୀତ ରାତି 8:30, ଏଥିରେ ଶୁଣିବେ ପଣ୍ଡିତ ଯଶରାଜଙ୍କ କଣ୍ଠ ସଙ୍ଗୀତ ରାଗ ଭବାନୀ ବହାର। ତାଙ୍କ ସହିତ ତବଲା ସଙ୍ଗତ କରିଛନ୍ତି କେଦାର ପଣ୍ଡିତ, ହାରମୋନିୟମ ଅପ୍ପା ଜଲଗାଓଁକର। ସ୍ପଟଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:15। ରାତି 8:00 ଇସ୍ ସପ୍ତାହ ସଂସଦ ମେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ରିଲେ କରିବୁ ଆକାଶବାଣୀ କଟକରୁ। ଇଏ ଥିଲା ଚଳିତ ଅଧିବେଶନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଦିନ 11:00 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ସହ ଭାବ ବିନିମୟର କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ରିଲେ କରିବୁ ଆକାଶବାଣୀ କଟକରୁ। ଆଗାମୀକାଲି 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଦାନ୍ତ ପୋକ ଖାଏ କାହିଁକି, କହିବେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ଏଟିକିଲି ମିଟିକିଲି 7:30 ଜୀବ ଜଗତ, ଏ କ୍ରମରେ ଅକ୍ଟୋପସ୍ ସମ୍ପର୍କରେ ଆଲୋଚନା କରିବେ ଲକ୍ଷ୍ମୀ ମୁନା। 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକରୁ। ବିଷୟ ରହିଛି ଅଧରପଣା, ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବନଜା ମିଶ୍ର, ପ୍ରମୋଦ କୁମାର ବେହେରା ଏବଂ ମୀରା ତ୍ରିପାଠୀ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ 9:00। ଇଏ ଥିଲା ଆଗାମୀକାଲିର କେତେକ କାର୍ଯ୍ୟକ୍ରମର ସୂଚନା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରସାର କରୁଛୁ ଧାରାବାହିକ ଉଲଗୁଲାନ୍‌ର ତୃତୀୟ ଭାଗ। ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଶୁଣନ୍ତୁ ଧାରାବାହିକ ଉଲଗୁଲାନ୍‌ର ତୃତୀୟ ଭାଗ।
1: ଉଲଗୁଲାନ୍।

0: ସୁରେନ୍ଦ୍ର ସାଏ ପୁନରାୟ ବ୍ରିଟିଶ ଶାସନ ତଥା ସମ୍ବଲପୁର ରାଜାଙ୍କ ବିରୁଦ୍ଧରେ ବିପ୍ଳବ ଆରମ୍ଭ କରିବା ପରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମରେ ବିଦ୍ରୋହୀମାନଙ୍କର ମେଳିମାନ ଅନୁଷ୍ଠିତ ହେବାରେ ଲାଗିଲା। ବୁଢ଼ାରଜା, ଖିଣ୍ଡା, କୋଲାବିରା ଆଦି ଅଞ୍ଚଳରେ ସୁରେନ୍ଦ୍ର ସାଏ ନିଜେ ସମର୍ଥକମାନଙ୍କ ଗହଣରେ ଉପସ୍ଥିତ ରହି ବିପ୍ଳବର ରୂପରେଖ ସ୍ଥିର କଲେ। କୋଲାବିରା ଜମିଦାର କରୁଣାକର ନାୟକ, ଲଖନପୁର ଜମିଦାର କମଳ ସିଂ, ଘେସ ଜମିଦାର ମାଧୋ ସିଂ, ଭେଡ଼େନ ଜମିଦାର ମନୋହର ସିଂ ଆଦି ଆହୁରି ଅନେକ ଜମିଦାର ଗୌନ୍ତିଆମାନେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହରେ ଯୋଗ ଦେଇଥିଲେ। କ୍ୟାପ୍ଟେନ୍ ଲେ ଏହି ବିଦ୍ରୋହ ଦମନ କରିବା ପାଇଁ କଟକ, ମାନ୍ଦ୍ରାସ, ନାଗପୁର ଆଦି ସ୍ଥାନରୁ ଅଧିକରୁ ଅଧିକ ଫୌଜ ମଗାଇଥିଲେ। ବୁଢ଼ାରଜା, ଝରଘାଟି, ଖିଣ୍ଡା ଆଦି ଗ୍ରାମରେ ବିପ୍ଳବୀମାନଙ୍କ ସହିତ ଇଂରେଜ ସେନାଙ୍କର ସଂଘର୍ଷ ଘଟିଥିଲା। ଏହିସବୁ ସଂଘର୍ଷମାନଙ୍କରେ ଇଂରେଜ ସେନା ପକ୍ଷରୁ ଗୋଳାବାରୁଦ ବ୍ୟବହାର କରାଯାଇଥିଲା। କ୍ରମଶଃ ହଜାର ହଜାର ସଂଖ୍ୟାରେ ବିଦ୍ରୋହୀମାନେ ସୁରେନ୍ଦ୍ର ସାଏଙ୍କ ଉଲଗୁଲାନରେ ଯୋଗଦେଇ ବାରପାହାଡ଼, ବଡ଼ଘାଟି, ଗଡ଼ପାଟି ଆଦି ଘଞ୍ଚ ଜଙ୍ଗଲ ଭରା ପାର୍ବତ୍ୟ ଅଞ୍ଚଳମାନଙ୍କରେ ଶିବିରମାନ ସ୍ଥାପନ କଲେ। ଇଂରେଜ ସେନା ଏଭଳି ଦୁରୁହ ଅଞ୍ଚଳରେ ଦିନ ଦିନ ଧରି ସଂଘର୍ଷ କରୁଥିବାରୁ ଅଧିକାଂଶ ସୈନ୍ୟ ରୋଗଗ୍ରସ୍ତ ହୋଇପଡ଼ିଲେ। ସେମାନଙ୍କର ଚିକିତ୍ସା ପାଇଁ ଗଞ୍ଜାମରୁ ଦୁଇଜଣ ୟୁରୋପୀୟ ଡାକ୍ତର ଡକ୍ଟର ମୁର୍ ଓ ଡକ୍ଟର ହେନସନ୍ଙ୍କୁ କଡ଼ା ପ୍ରହରୀଙ୍କ ସହିତ ରେଡ଼ାଖୋଲ ବାଟ ଦେଇ ସମ୍ବଲପୁର ପଠାଯାଇଥିଲା।
1: ବୁଝିଲୁ ନା ଶ୍ରୀକୃଷ୍ଣ, ଆମର ରଜା ସୁନ୍ଦର ସାଏ ଆସିଲା ପରେ ଆନ୍ଦୋଳନଟା ଆହୁରି ତେଜିଛି। ମୁଁ ତ ଶୁଣିବାକୁ ପାଉଛି ଘେସ, କୋଲାବିରା, ଲଖନପୁର ସବୁଆଡ଼େ ଲୋକ ସୁନ୍ଦର ସାଏଙ୍କ ପଛରେ ମାତିଗଲେଣି।
2: ମାତିବେନି, କାହା ରଜା କି ସିଏ? ମା ସମ୍ବଲିଙ୍କର ଯୋଗ୍ୟ ସନ୍ତାନ। ଏଥର ଦେଖିବା ଏ ଗୋରା ଲୋକ କେମିତି ଆମ ଉପରେ ଶାସନ କରିବେ। ସୁନ୍ଦର ସାଏଙ୍କ ପଛରେ ହଜାର ହଜାର ଜନତା, ଏ ଇଂରେଜ ଲୋକ ପଚାଶ ଷାଠିଏ ଫୌଜ ରଖି କ'ଣ ବା କରିପାରିବେ?
1: ଶୁଣ, ଏଇ ବାଟ ଦେଇ ସେ ଗୋରା ଡାକ୍ତର ଦୁଇଟା ଆସିବେ, ତାଙ୍କ ଫୌଜ ସବୁଙ୍କୁ ପରା ହଇଜା ଧରିଲେଣି।
2: ସେଥିପାଇଁ ତ ଏମାନଙ୍କୁ ମଗାଯାଇଛି, ଦେଖିବା କେମିତି ସମ୍ବଲପୁରକୁ ପଶିବେ। ଆମେ କ'ଣ ମୂର୍ଖ ଲୋକ, ଏତେ ସହଜରେ ତାଙ୍କୁ ଛାଡ଼ିଦେବୁ?
1: ରୋଗରେ ମରନ୍ତୁ ନା ସେ ଗୋରା ଫୌଜ, ଆମ ରଜାଙ୍କୁ ତ ସୁବିଧା। ସମ୍ବଲପୁରରେ ଯେତେ କମ୍ ଗୋରା ଫୌଜ ରହିବେ ଆମ ଆନ୍ଦୋଳନ ସେତେ ଶୀଘ୍ର ସଫଳ ହେବ।
2: ତୁ ଯାହା ପଛେ କହ ମଧୁ, ଆମ ସୁନ୍ଦର ରଜା ଲୋକ ଭଳିଆ ଲୋକଟେ, ତା ମୁହଁରୁ କଥା ବାହାରିଲେ ଲୋକେ ପାଗଳଙ୍କ ଭଳି ତାଙ୍କ ସହିତ ମେଳି ବାନ୍ଧି ପକାଉଛନ୍ତି।
3: ସେମାନେ ଆସିଗଲେ ବୋଧୁଏ, ଆମ ବନ୍ଧୁକଧାରୀ ପାଇକ ସଜାଗ ଅଛନ୍ତି ତ?
2: ହଁ, ସମସ୍ତେ ବୁଦାଗଛ ମୂଳରେ ଛପି ରହିଛନ୍ତି।
3: ସେମାନେ ଯେମିତି ଆମ ସାମ୍ନାକୁ ଆସିବେ, ପ୍ରଥମେ ଆମେ ସଭିଏ ତାକୁ ଘେରାଉ କରିଦେଲେ ଆଉ କେହି ବୁଚୁଡ଼ି ପାରିବେ ନାହିଁ।
2: ଏ ପାଲିଙ୍ଗବାଲା ମାନେ କୁଆଡ଼େ ଗଲା ତୁମ ଡାକ୍ତର? କହୁଛ ନା ମାରିବୁ ଗୁଳି?
1: ଓ ପାଲିଙ୍କିରେ ବସି ଡାକ୍ତର ସାହେବ ପାରିଧିରେ ବାହାରିଛନ୍ତି ପରା। ଏ ପାଲିଙ୍କି ଓହ୍ଲାଅ, ଓହ୍ଲେଇବ ନା ଗୁଳି ଚଳେଇବୁ।
2: ଦେଖ, ତୁମମାନଙ୍କ ସହିତ ଆମର କୌଣସି ଶତ୍ରୁତା ନାହିଁ, ଆମକୁ ସେ ଦୁଇଟା ଗୋରା ଡାକ୍ତର ଦରକାର। ତାଙ୍କୁ ଛାଡ଼ି ଦିଅ, ନଚେତ ସମସ୍ତଙ୍କୁ ଗୁଳି କରି ମାରିଦେବୁ।
4: ନୋ ନୋ ନୋ, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଲିଭ୍ ମି। ମୋତେ ମୋତେ କାହିଁକି ମାରୁଛ? ହ୍ୱାଟ ଇଜ୍ ମାଇ ଫଲ୍ଟ? ପ୍ଲିଜ୍ ପ୍ଲିଜ୍ ସେଭ୍ ମି।
1: ଆରେ, ଏ କ'ଣ ଜଣେ ଗୋରା ଲୋକ? ଆମର ଧାରଣା ଥିଲା ଦୁଇ ଜଣ ଡାକ୍ତର ଆସୁଥିଲେ ବୋଲି, ବୋଧ ହୁଏ ଆର ଜଣକ ଲୁଚି ପଳେଇଛି। ପାଇକମାନେ ମଶାଲ ଜାଳି ତାକୁ ଖୋଜ, ଆର ଜଣକ କେଉଁଠି ଲୁଚିଛି ତାକୁ ଶୀଘ୍ର ବାହାର କର।
2: ଆର ଜଣକ ନିଶ୍ଚୟ ଡେଇଁ ପଳେଇଛି, ୟାକୁ ଗୁଳିରେ ନୁହେଁ ତରବାରିରେ ହତ୍ୟା କଲେ ଯାଇ ମୋ ମନ ଶାନ୍ତ ହେବ।
4: ପ୍ଲିଜ୍ ପ୍ଲିଜ୍ ଲିଭ୍ ମି ପ୍ଲିଜ୍। ହ୍ୱାଟ ଡୁ ୟୁ ୱାଣ୍ଟ? ଯାହା ଦରକାର ନେଇଯାଅ ନା, ନେଇଯାଅ। ମୋଠୁ କ'ଣ ଚାହୁଁଛ ତମେ? ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଡୋଣ୍ଟ କିଲ୍ ମି।
1: ଇଂରାଜୀ କହୁଛୁ, କ'ଣ ଦରକାର ବୋଲି ପଚାରୁଛୁ? ଆମକୁ ତୋର ଲାସ୍ ଦରକାର, ଲାସ୍। ଆମକୁ ଚିହ୍ନିନୁ, ଆମେ ସୁନ୍ଦର ସାଏ ରଜାର ଲୋକ। ଅନ୍ୟାୟ କରିଛ ତମେ, ସମ୍ବଲପୁର ଗାଦି ମାଡ଼ି ବସିଛ,
2: ଆମ ରଜାଙ୍କୁ ଧୋକା ଦେଇଛ, ଆମ ଉପରେ ଶାସନ କରୁଛ ବିଦେଶରୁ।

0: ଆମ ମାଟିରେ ଆମ ଉପରେ ନାଲି ଆଖି ଦେଖାଇବା ପାଇଁ ତମେ କିଏ ହ? ଏଇ ଦେଖୁଛୁ ନା ତରବାରି, ଏଇ ତରବାରିରେ ଏଇ ତରବାରି
1: ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଡୋଣ୍ଟ କିଲ୍ ମି ପ୍ଲିଜ୍
0: ଏଇ ତରବାରିରେ
1: ପ୍ଲିଜ୍
2: ପାଇକ ଭାଇମାନେ ସେ ଆର ଜଣକୁ ଶୀଘ୍ର ଖୋଜି ବାହାର କର, କାହାରିକୁ ଛାଡ଼ ନାହିଁ।

0: ବୈରୀ ବୈରୀ ହାତୀ କୁଞ୍ଜ, ତୁମମାନେ ହେଉଛ ମୋର ସୁଯୋଗ୍ୟ ପୁତ୍ର। ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କର ଆମେ ସହଯୋଗୀ। ଆମ ଦେହରେ ପ୍ରତ୍ୟେକ ରକ୍ତବିନ୍ଦୁରେ ଭରି ରହିଛି ଦେଶଭକ୍ତର ଭାବନା। ବେନ୍ଦ୍ରାମାନେ ଆମ ଅଞ୍ଚଳରେ କେବଳ ନୁହେଁ, ସାରା ଭାରତ ବସ୍ତ୍ର ଶତ୍ରୁ। ବିଦେଶରୁ ବ୍ୟବସାୟ କରିବା ପାଇଁ ଆସି ଆଜି ଆମକୁ ଶାସନ କରୁଛନ୍ତି, ଆମର ଧନରତ୍ନ ଲୁଟି ନେଉଛନ୍ତି, ଗରିବ ପ୍ରଜାମାନଙ୍କ ଉପରେ ଅଧିକ ଖଜଣା ଭାର ଲଦି ଦେଉଛନ୍ତି। ସମ୍ବଲପୁର ରାଜଗାଦୀର ପ୍ରକୃତ ଦାବିଦାର ସୁରେନ୍ଦ୍ର ସାଏଙ୍କୁ ତାଙ୍କ ନ୍ୟାଯ୍ୟ ଦାବିରୁ ବଞ୍ଚିତ କରିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟାୟରେ ସୁରେନ୍ଦ୍ର ସାଏ ତାଙ୍କ ଭାଇ ଉଦନ୍ତ ସାଏ ଓ କାକା ବଳରାମ ସିଂଙ୍କୁ 17 ବର୍ଷ ଧରି ହଜାରୀବାଗ ଜେଲ୍ରେ ଅନ୍ଧାର କୋଠରୀ ମଧ୍ୟରେ ଛଡ଼ିବାକୁ ଦିଆଗଲା। ଆଜି ଆମର ଦେଶର ସ୍ୱାଧୀନତା ପାଇଁ ସେହି ହଜାରୀବାଗ ଜେଲ୍ରୁ ହିଁ ସଂଗ୍ରାମ କରିବାର ଆହ୍ୱାନ ଆସିଛି। ସୁରେନ୍ଦ୍ର ସାଏଙ୍କୁ ଆମ ନେତା ଭାବରେ ଆମେ ଫେରିପାଇଛୁ। ତାଙ୍କରି ନିର୍ଦ୍ଦେଶରେ ଏହି ସିଙ୍ଗଡ଼ା ଘାଟି ଓ ନିଶା ଘାଟିର ଦାୟିତ୍ୱ ଆମରି ଉପରେ। ଆମ ସହିତ ଅଛନ୍ତି ଶତାଧିକ ପାଇକ। ମୋର ଇଚ୍ଛା ତୁମେ ସେହି ପାଇକମାନଙ୍କୁ ଯଥାସ୍ଥାନରେ ନିୟୋଜିତ କରି ନାଗପୁର ପଟୁ ଆସୁଥିବା ଗୋରା ସିପାହୀମାନଙ୍କର ପ୍ରତିରୋଧ କର।
1: ତୁମେ ଚିନ୍ତା କର ନାହିଁ ବାପା, ଆକ୍ରମଣର ପ୍ରତିଟି ମୁହୂର୍ତ୍ତକୁ ସମ୍ମୁଖୀନ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହି ସିଙ୍ଗଡ଼ା ଘାଟିର ପ୍ରତ୍ୟେକ ଶିଖର ଅଞ୍ଚଳରେ ଆମର ଯୋଦ୍ଧା ପାଇକମାନେ ଅସ୍ତ୍ରଶସ୍ତ୍ର ସହିତ ଲୁଚି ରହିଛନ୍ତି। ଖଣ୍ଡା ଧନୁଷର ସହିତ କେତେକ ବନ୍ଧୁକଧାରୀ ପାଇକ ମଧ୍ୟ ଯଥାସ୍ଥାନରେ ରହି ରାସ୍ତା ଆଡ଼କୁ ନଜର ରଖିଛନ୍ତି।
2: କୁଞ୍ଜଲ ଠିକ୍ କହିଛନ୍ତି ବାପା, ଆମେ ସମସ୍ତେ ତୁମ ଭଳି ଜଣେ ଜଣେ ଯୋଦ୍ଧା ବୀର ପୁଅମାନେ। ଘେସ୍ର ଜମିଦାର ମାଧୁ ସିଂ ଭାବରେ ତୁମେ ଯେଭଳି ଅଞ୍ଚଳର ଲୋକପ୍ରିୟ ନେତା, ଆମେ ମଧ୍ୟ ସେହି ଯୋଦ୍ଧା, ସେହି ବୀରଙ୍କ 4 ବୀର ପୁତ୍ର। ତୁମକୁ ନେଇ ଆମେ ଗର୍ବ କରୁ ବାପା। ଭାଇ ଐରୀ ଓ ବୈରୀ ମଧ୍ୟ ଆମ ସଙ୍ଗରେ ଅଛନ୍ତି। ବିପ୍ଳବୀ ସୁରେନ୍ଦ୍ର ସାଏଙ୍କର ପ୍ରତିଟି ଆଦେଶକୁ ପାଳନ କରିବା ଆମର କର୍ତ୍ତବ୍ୟ। ହେଇ ଦେଖ ବାପା, ଆମ ପାଇକମାନେ କିଭଳି ଧନୁ ତୀର ତରବାରୀ ଧରି ତୁମ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି। ତୁମେ ନିର୍ଦ୍ଦେଶ ଦେବାକ୍ଷଣି ଗୋଟାଏ ପରେ ଗୋଟାଏ ପାଇକ ଦଳ ରାସ୍ତା ଉପରକୁ ତୀର ନିକ୍ଷେପ କରିଦେବେ।
1: ଆଉ ମଧ୍ୟ ପ୍ରତ୍ୟେକ ବଡ଼ ବଡ଼ ଗଛମାନଙ୍କରେ ଶିଆଳି ଲତାରେ ପଥର ଖଣ୍ଡମାନ ଝୁଲେଇ ଦିଆଯାଇଛି। ପାହାଡ଼ ତଳ ରାସ୍ତା ଦେଇ ଶତ୍ରୁ ସୈନ୍ୟ ପ୍ରବେଶ କଲା ମାତ୍ରେ ସେମାନେ ସେହି ଲତା ସବୁକୁ ତତ୍କ୍ଷଣାତ୍ ଛିଣ୍ଡାଇ ପକାଇବେ। ବଡ଼ ବଡ଼ ପଥର ଖଣ୍ଡ ସବୁ ପାହାଡ଼ ତଳକୁ ଗଡ଼ି ଗଡ଼ି ଯାଇ ରାସ୍ତାରେ ଗଦା ହେବା ସଙ୍ଗେ ସଙ୍ଗେ ପାହାଡ଼ ଉପରକୁ ଆକ୍ରମଣ କରୁଥିବା ଇଂରେଜ ସୈନ୍ୟମାନଙ୍କୁ ମଧ୍ୟ ଦଳି ଚକଟି ପକାଇବେ।
3: ଭାଇ,
1: ସବୁ ପ୍ରକାର ଲଢ଼େଇ ପାଇଁ ତୁ ପ୍ରସ୍ତୁତ ଅଛୁ ତ?
3: ହଁ ଭାଇ, ମୁଁ ଆଉ ବୈରୀ ନିଶାଘାଟିକୁ ଯାଉଛୁ। ଏଇ ସିଙ୍ଗଡ଼ା ଘାଟି ଅତିକ୍ରମ କରିବା ପାଇଁ ଇଂରେଜମାନେ କେବେ ହେ ଦୁଃସାହସ କରିବେ ନାହିଁ। ଯଦି ବା କରନ୍ତି, ନିଶାଘାଟି ପହଞ୍ଚିଲା କ୍ଷଣି ଆମ ପାଇକମାନେ ସେମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେବେ। ଏ ସମ୍ବନ୍ଧରେ ମୁଁ ଆଉ ବୈରୀ ଆଗରୁ ଯୋଜନା ପ୍ରସ୍ତୁତ କରିସାରିଛୁ।
4: ଆମ ଯୋଜନା ଅନୁସାରେ ଏଇ ସିଙ୍ଗଡ଼ା ଘାଟି ଠାରେ ସେମାନଙ୍କୁ ପ୍ରଥମେ ବାଧା ଦିଆଯିବ। ବାପା ମାଧୋ ସିଂ ସେହି ଯୋଜନା କରିସାରିଛନ୍ତି। କୌଣସି କାରଣରୁ ନିଶାଘାଟି ଆଡ଼କୁ ଆଗମନ କଲେ ଆମ ପାଇକମାନେ ସେମାନଙ୍କ ଉପରେ ତୀରବୃଷ୍ଟି କରିବେ। ଅନ୍ୟ ଦଳେ ପାଇକ ତାଙ୍କୁ ପଛପଟୁ ଘେରିଯାଇ ପାଲଟା ଆକ୍ରମଣ କରିବେ। ମୁଁ କଥା ଦେଉଛି ବାପା, ଜୀବନ ଗଲେ ଯାଉ ପଛେ ଗୋରାମାନଙ୍କୁ ଆମ ଅଞ୍ଚଳରେ ପଶିବାକୁ ଦିଆଯିବ ନାହିଁ।
0: ଖୁସି ହେଲି ବୈରୀ, ତୋର ଆଉ ଯୁଦ୍ଧ କୌଶଳ ଶୁଣି। ତଥାପି ଆମକୁ ସତର୍କତାର ସହିତ ଲଢ଼େଇ କରିବା ପାଇଁ ପଡ଼ିବ, କାରଣ ଏ ଲଢ଼େଇ ଖାଲି ଘେସ୍ ବା ସମ୍ବଲପୁର ଲଢ଼େଇ ନୁହେଁ, ସାରା ଦେଶ ପାଇଁ ଏ ଲଢ଼େଇ। ଆଗକୁ ଆହୁରି ସଂଗ୍ରାମ କରିବାର ଅଛି। ମୁଁ ହୁଏତ ଏତେ ବର୍ଷ ଏ ଜୀବନ ଧରି ବଞ୍ଚିନଥିବି, ହେଲେ ତୁମମାନେ ମୋର ସୁଯୋଗ୍ୟ ପୁତ୍ର ଭାବରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ

0: ଏ ଲଢ଼େଇର ଭାଗିଦାର ହେବ ବୋଲି ମୁଁ ଆଶା କରୁଛି। ଏ ମାଟି, ଏହି ନଦୀ, ଏହି ପାହାଡ଼, ଏହି ଡଙ୍ଗର, ଏସବୁ ଏସବୁ ଆମର ନିଜର ସମ୍ପତ୍ତି, ଆମ ଦେଶର ସମ୍ପତ୍ତି। ଗୋରା କବଳରୁ ଏଗୁଡ଼ିକ ରକ୍ଷା କରିବା ଆମର ଆମର ପରମ କର୍ତ୍ତବ୍ୟ।
1: ବାପା, ମୋତେ ଲାଗୁଛି ଶତ୍ରୁ ଆସିଗଲେ। ଓଏରି ବୈରି, ତୁମେ ଦୁହେଁ ତୁରନ୍ତ ନିଶାଘାଟି ପଳ, ସେଠାରେ ଲୁଚି ଛପି ରହିଥାଅ। ହାତୀ, ତୁ ଯା, ବାପାଙ୍କର ନିର୍ଦ୍ଦେଶ ପାଇଲା ମାତ୍ରେ ସେହି ବନ୍ଧୁକଧାରୀ ପାଇକମାନଙ୍କୁ ଗୁଳି ଫୁଟାଇବାର ଆଦେଶ ଦେବୁ।
0: କୁଞ୍ଜର, ମୋର ମନେ ହେଉଛି ସୁରେନ୍ଦ୍ର ସାୟାମକୁ ନାଗପୁର ପଟୁ ଯେଉଁ ଇଂରେଜ ସେନା ଆସିବାର ସୂଚନା ଦେଇଥିଲେ ତାହା ତା ବୋଧେ ସତ। ନଚେତ୍ ନଚେତ୍ ଏହି ସମୟରେ ଆମ ପଟକୁ ଗୁଳି ଚାଳନ କରିବାର ଏହି ଘନ ଜଙ୍ଗଲ ମଧ୍ୟରେ ଅକି ଆସିବ। ତୁ ତୁ ସେଇ ପାହାଡ଼ ଟିପିକୁ ଯାଇ ତଳକୁ ଟିକେ ଲକ୍ଷ୍ୟ କର।
1: ହଁ ହଁ, ଯାଉଛି।
0: ହାତୀ, ତୁ ସଦଳ ବଳେ ପ୍ରସ୍ତୁତ ହୋଇ ରହିଛୁ ତ?
2: ହଁ ବାପା, ମୁଁ ପ୍ରସ୍ତୁତ।
1: ବାପା, ତମର ଅନୁମାନ ଠିକ। ଇଂରେଜ ସୈନ୍ୟମାନେ ଦଳ ଦଳ ହୋଇ ପାହାଡ଼ ଉପରକୁ ଉଠି ଆସୁଛନ୍ତି, ରହି ରହି ଗୁଳି ଫୁଟାଉଛନ୍ତି।
0: ଆଉ ଡେରି କାହିଁକି? ହାତୀ, ପାଇକମାନଙ୍କୁ ଆଦେଶ ଦିଏ, ଗୋରା ସିପାହୀମାନଙ୍କୁ ପ୍ରଥମେ ଲକ୍ଷ୍ୟ କରି ଗୁଳି ମାରନ୍ତୁ। କୁଞ୍ଚଲ, ଶିଆଳି ଲତା ସବୁ କାଟିଦେବା ପାଇଁ ପାଇକମାନଙ୍କୁ ଆଦେଶ ଦିଅ। କେହି ଜଣେ ବି ଶତ୍ରୁ ସୈନ୍ୟ ଯେପରି ଏ ପାହାଡ଼ ଚଢ଼ି ଆସିବାର ଦୁଃସାହସ ନ କରନ୍ତୁ।
3: ବନ୍ଧୁକଧାରୀ ପାଇକ ବୃନ୍ଦ, ଜମିଦାରଙ୍କ ଆଦେଶ, ଶତ୍ରୁକୁ ଲକ୍ଷ୍ୟ କରି ଗୁଳି ଫୁଟାଅ। ତୀରନ୍ଦାଜ ପାଇକମାନେ ତଳକୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରେ ତୀର ଛୁଟାଅ। କେହି ଜଣେ ବି ଗୋରା ସୈନ୍ୟ ଯେଭଳି ଉପରକୁ ଚଢ଼ିବାର ଦୁଃସାହସ ନ କରେ।
4: ପାଇକ ଭାଇମାନେ, ଗଛମାନଙ୍କରେ ଝୁଲୁଥିବା ପଥର ଖଣ୍ଡ ସବୁ ତଳକୁ ଗଡ଼େଇ ଦିଅ। ବନ୍ଧା ହୋଇଥିବା ଲତା ସବୁକୁ ଛିଣ୍ଡାଇ ଦିଅ। ନିଜକୁ ପଥର କାନ୍ଥ ପଛପଟେ ସୁରକ୍ଷିତ କରି ରଖ।

0: ଶେଷକୁଞ୍ଜଲ ଶତ୍ରୁମାନେ କିପରି ଛତ୍ରଭଙ୍ଗ ଦେଉଛନ୍ତି, ଯାହା ଯାହା ମନେ ହେଉଛି ଆମର ସମସ୍ତ ଯୋଜନା ସଫଳ ହେଇଛି।
1: ବାପା ବାପା ତମେ ଚିନ୍ତା କର ନାହିଁ, ଏମାନେ ଆମ ହାତରୁ ବଞ୍ଚି ପାରିବେ ନାହିଁ। ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ମାରିବ। ଏଠୁ ଆଗକୁ ଗଲେ ନିଶା ଘାଟି ପଟରୁ ଐରିଓ ବୈରୀ ମଧ୍ୟ ତାଙ୍କ ପାଇକ ମାନଙ୍କ ସହ ଏମାନଙ୍କ ଉପରକୁ କୁଦି ପଡ଼ିବେ।
2: ଭାଇ ତଳକୁ ଅନାଅ, ପଥର ଖଣ୍ଡମାନ ଗୋଡ଼ି ଗୁଡ଼ି ଯାଇ କେମିତି ଶତ୍ରୁମାନଙ୍କୁ ମାଡ଼ି ଦୋଳି ପକଉଛି। ପ୍ରଚଣ୍ଡ ତୀର ମାଡ଼ରେ ଗୋଟା ଗୋଟା ଗୋରାସଣ୍ଡ ଟଳି ପଡୁଛନ୍ତି।
1: ହଁ ହଁ ଦେଖିପାରୁଛି, ହେଲେ ତୁ ନିଜ ଜୀବନକୁ ସୁରକ୍ଷିତ କରି ରଖ, ସବୁବେଳେ ପଥର କାନ୍ଥ ପଛପଟେ ରହି ଯୁଦ୍ଧ ଚାଳନା କର।
0: ଆମର ଜନ୍ମଭୂମି ଆମର ମାତୃଭୂମିକୁ ଆସି ଏଇମାନେ ପୁଣି ଆମ ଉପରେ କ୍ଷମତା ଜାହିର କରିବେ? ଆମ ପାଖରେ କ'ଣ ପୌରୁଷ ନାହିଁ? ଆମ ଦେହରେ କ'ଣ ଧଳା ରକ୍ତ ପ୍ରବାହିତ ହେଉଛି? ଆହୁରି ଜୋରଦାର କରି ଲଢ଼ାଇ କର, ଶହ ଶହ ତୀର ନିକ୍ଷେପ କର।
1: ଦେଖ ବାପା, ଗୋଟା ଗୋଟା କରି ପ୍ରାୟ ସବୁ ସୈନ୍ୟ ଟଳି ପଡ଼ିଲେଣି ପାହାଡ଼ ଦେହରେ। ଆମେ ଜୟ ଲାଭ କରିଛୁ ବାପା, ଆମର ବିଜୟ ହୋଇଛି। ହେ ପାଇକ ଭାଇମାନେ, ତୀର ନିକ୍ଷେପ କରିବା ବନ୍ଦ କରିଦିଅ, ଆଉ ଶତ୍ରୁମାନଙ୍କ ପଟୁ ଗୁଳି ଫୁଟୁ ନାହିଁ କି ଗୁଳି ଫୁଟେଇବା ଲୋକ ବି ନାହାନ୍ତି।
3: ବାପା ଭାଇ ଆମର ବିଜୟ ହୋଇଛି, ଭାଇ ଆମର ଯୋଜନା ସଫଳ ହୋଇଛି। ଯେତେ ଶତ୍ରୁ ସୈନ୍ୟ ବନ୍ଧୁକ ଧରି ଗୁଳି ଫୁଟାଇ ପାହାଡ଼ ଉପରକୁ ଉଠି ଆମ ନିକଟକୁ ଆସିବାର ପ୍ରୟାସ କରୁଥିଲେ, ଆମ ପଥର ଓ ତୀର ମାଡ଼ରେ ତାଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ଯାଇଛି। ଶତ୍ରୁପକ୍ଷ ଶତ୍ରୁଭଙ୍ଗ ଦେଇଛନ୍ତି।
0: ସାବାସ ସାବାସ ହାତି ସାବାସ କୁଞ୍ଜଲ, ତମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ବହୁତ ଖୁସି, ବହୁତ ଖୁସି।
4: ଜମିଦାର ମାଧୋ ସିଂହ
5: ଜୟ,
4: ବୀର କୁଞ୍ଜଲ ସିଂହ
5: ଜୟ,
4: ଭାଇ ହାତୀ ସିଂହ
5: ଜୟ,
4: ବୀର ସୁରେନ୍ଦ୍ର ସାହକି
5: ଜୟ।
0: ଭାଇମାନେ ଏ ଲଢ଼େଇ କେବଳ ଆରମ୍ଭ ମାତ୍ର, ଏ ବିଜୟରେ ଅତିଶୟ ଆହ୍ଲାଦିତ ନ ହୋଇ ବରଂ ପରବର୍ତ୍ତୀ ଯୁଦ୍ଧ ପ୍ରସ୍ତୁତି ପାଇଁ ଯୋଜନା କରିବା। ଶତ୍ରୁପକ୍ଷର ମରି ପଡ଼ିଥିବା ସୈନିକମାନଙ୍କର ବନ୍ଧୁକ ଗୋଳା ବାରୁଦ ସଂଗ୍ରହ କରି ଆମର ଅକ୍ତିଆରକୁ ନେଇ ଆସିବା। ଆମର ଏଇ ବିଜୟ ଇଂରେଜ ଶାସକମାନଙ୍କୁ ନିଶ୍ଚୟ ତାଗିଦ କରିଦେବ। ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ପରିଚାଳିତ ଏଇ ମହାନ ଉଲଗୁଲାନକୁ ସଫଳତା ଶୀର୍ଷ ସ୍ଥାନକୁ ନେଇ ପହଞ୍ଚାଇ ଦେବ, ଏହି ମୋର ବିଶ୍ୱାସ ଅଛି। ମୋ ସହିତ ସମସ୍ତେ ଏକ ସ୍ୱରରେ କହ, ଜୟ ସୁରେନ୍ଦ୍ର ସାଏଙ୍କର
5: ଜୟ।

0: ଆମ ବିପ୍ଳବର ତରିକା ବଦଳିବାକୁ ପଡ଼ିବ ସୁରେନ୍ଦ୍ର ସାଏ, ନଚେତ୍ ତୁଚ୍ଛାଠାରେ ଅନେକ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି।
1: ଇଂରେଜ ସେନାଙ୍କ ପାଖରେ ଆଧୁନିକ ବନ୍ଧୁକ ପ୍ରଚୁର ଗୋଳା ବାରୁଦ ଅଛି, ଆମେ ଆମର ଧନୁସର ତରବାରୀରେ ତାଙ୍କ ସହିତ ମୁକାବିଲା କରିବା କେମିତି?
2: ଝରଘାଟି ସଂଘର୍ଷରେ କୁଲାବିରା ଗର୍ତ୍ତିଆ କର୍ଣ୍ଣ ନାୟକଙ୍କ ସବୁ ପାଇକମାନେ ଆଖି ପିଛୁଳାକି ଛିନ୍ନ ଛତ୍ର ହୋଇଗଲେ। ପ୍ରଚଣ୍ଡ ଗୋଳା ବାରୁଦ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତାହତ ହେଲେ। ସେହି ସୁଯୋଗରେ କୁଲାବିରା ଆଉ ଖିଣ୍ଡା ଗାଁ ଉପରେ ଅତର୍କିତ ଆକ୍ରମଣ କରି ଦୁଇଟି ଯାକ ଗାଁକୁ ଧ୍ୱସ୍ତ ବିଧ୍ୱସ୍ତ କରି ପକାଇଲେ। କ'ଣ କଲେ ସେମାନଙ୍କ ଆକ୍ରମଣକୁ ପ୍ରତିହତ କରାଯାଇପାରିବ? ସେମାନଙ୍କ ଶିବିର ଉପରକୁ ଅତର୍କିତ ଆକ୍ରମଣ କରି ଧ୍ୱଂସ କରାଯାଇପାରିବ, ତାହାର ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ପାଇଁ ତ ସୁରେନ୍ଦ୍ର ସାଏ ଏହି ବୈଠକ ଡାକିଛନ୍ତି।
3: ହଁ କୁଞ୍ଜଲ, ତମେ ଠିକ୍ କହିଛ, ଆମକୁ ଆମର ବିଦ୍ରୋହର ଧାରା ବଦଳାଇବାକୁ ପଡ଼ିବ, ନଚେତ୍ ଏଇ ଅଇଁଠା ଚଟା ଇଂରେଜ ସୈନ୍ୟମାନଙ୍କର ମୁକାବିଲା ଆମେ କରିପାରିବା ନାହିଁ। ଆଉ ଏ ଦିଗରେ ଆମ ଅଞ୍ଚଳର ଏଇ ବଣ ପାହାଡ଼ ଘେରା ପ୍ରକୃତି ଆମର ଯଥେଷ୍ଟ ସହାୟକ ହେବ ବୋଲି ମୁଁ ମନେ କରୁଛି। କ'ଣ କହୁଛ ଗୋବିନ୍ଦ ସିଂ? ତୁମେ ତ ସୋନାଖାନ ଜମିଦାର ପୁତ୍ର, ପୁଣି ବୀରମାଟି ଘେସ ଜମିଦାର ପୁତ୍ରଙ୍କର ଜାମାତା।
4: ହଁ ସୁରେନ୍ଦ୍ର ସାଏ, ମୁଁ ଚାହେଁ ପ୍ରତିଶୋଧ। ମୋର ପିତା ନାରାୟଣ ସିଂଙ୍କୁ ସ୍ପଷ୍ଟ ଦିବାଲୋକରେ ରାୟପୁରଠାରେ ଶତ୍ରୁପକ୍ଷ ହତ୍ୟା କରି ପକାଇଲେ। ସୋନାଖାନ ଅଞ୍ଚଳକୁ ନିଆଁ ଲଗାଇ ଜାଳିପୋଡ଼ି ଛାରଖାର କରି ଦିଆଗଲା। କ୍ଷେତରେ ହସୁଥିବା ଫସଲରେ ମଧ୍ୟ ନିଆଁ ଲଗାଇ ଦିଆଗଲା। ଆମ ସୋନାଖାନ ଜମିଦାରୀକୁ ଅନ୍ୟାୟ ଭାବରେ ମୋତେ ନ ପଚାରି ଦେଉରୀ ଜମିଦାର ମହାରାଜ ସାହେବକୁ ଦେଇ ଦିଆଗଲା, ସବୁଥିରୁ ବଞ୍ଚିତ କରାଗଲା। ସବୁ ଧନ ସମ୍ପତ୍ତି ଥାଇ ମଧ୍ୟ ମୁଁ ନିଶ୍ୱ ହେଲେ ଆଉ ନୁହେଁ ସୁରେନ୍ଦ୍ର ସାଏ, ଆଉ ନୁହେଁ, ଏ ଅନ୍ୟାୟ ଆଉ ବରଦାସ୍ତ କରିପାରିବି ନାହିଁ। ମୁଁ ଚାହେଁ ପ୍ରତିଶୋଧ, ମୋର ପିତାକୁ ହତ୍ୟା କରିବାର ପ୍ରତିଶୋଧ, ମୋର ଜମିଦାରୀ ଲୁଟି ନେଇଯିବା ଘଟଣାର ବିରୋଧରେ ମୁଁ ସଂଗ୍ରାମ କରିବି। ତୁମେ ଏ ଠିକଣା ସମୟରେ ଆସିଛ ସୁରେନ୍ଦ୍ର ସାଏ, ତୁମେ ତ ଆମର କେବଳ ନେତା ନୁହ, ତୁମେ ଆମର ରାଜା। ତୁମର ଆଦେଶ ପାଇବା କ୍ଷଣି ଆମର ତରବାରୀ ଚାଲିବ।
3: ନା ନା ନା, ତମେ ଭୁଲ କହୁଛ ଗୋବିନ୍ଦ ସିଂ, ତୁମେ ଭୁଲ କହୁଛ। ତୁମ ପିତାଙ୍କ ହତ୍ୟାର ତୁମେ ପ୍ରତିଶୋଧ ନେବ, ତୁମ ଜମିଦାରୀ ମହାରାଜ ସାଏଙ୍କ ହାତକୁ ଅନାୟାସରେ ଚାଲିଗଲା ବୋଲି ତୁମେ ତାଙ୍କୁ ହତ୍ୟା କରିବ ବୋଲି ପ୍ରତିଜ୍ଞା କରିଛ। କିନ୍ତୁ ବାସ୍ତବରେ ସେମାନେ ଆମର ଶତ୍ରୁ ନୁହନ୍ତି, ଆମର ଅସଲ ଶତ୍ରୁ ସେଇମାନେ ଯେଉଁମାନେ ବିଦେଶରୁ ଆସି ଆମ ଉପରେ ଶାସନ ଚଳେଇଛନ୍ତି, ଆମର ଖଜଣା ଲୁଟି ନେଉଛନ୍ତି। ଆମର ରାଜା ଜମିଦାର ଗୌତିଆମାନଙ୍କ ମଧ୍ୟରେ ମତଭେଦ ମତାନ୍ତର ସୃଷ୍ଟି କରି ଆମକୁ ଆମରି ବିରୁଦ୍ଧରେ ଲଢ଼େଇ କରିବାକୁ ବାଧ୍ୟ କରୁଛନ୍ତି। ସେଇ କୋରା ଫିରିଙ୍ଗିମାନେ ହିଁ ଆମର ବୈରୀ, ଆମର ଲଢ଼େଇ ତାଙ୍କ ବିରୁଦ୍ଧରେ। ତାଙ୍କ ବିରୁଦ୍ଧରେ ଯେଉଁ ଜମିଦାର ଗର୍ତ୍ତିଆମାନେ ସାମାନ୍ୟ ଲୋୱର ବଶବର୍ତ୍ତୀ ହୋଇ ଇଂରେଜମାନଙ୍କ ସହିତ ହାତ ମିଳେଇଛନ୍ତି, ସେଇମାନେ ହିଁ ଆମର ଅସଲ ସତ୍ୟ। ଆମେ ଆମର ସୀମିତ ସମ୍ବଳ ମଧ୍ୟରେ କିଭଳି ଭାବରେ ସେମାନଙ୍କ ସହିତ ଲଢ଼ିପାରିବା, ସେଇ ଉପାୟ ଖୋଜି ବାହାର କରିବା ଏବେ ଆମର ପ୍ରଧାନ କାର୍ଯ୍ୟ।
0: ଲଖନପୁର ଜମିଦାରୀ ପକ୍ଷରୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ସୁରେନ୍ଦ୍ର ସାଏ, ଆମକୁ ତମେ ଯେଉଁ ଆଦେଶ ଦେବ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମୁଁ ପ୍ରତିଜ୍ଞା କରୁଛି। ମାଟି ମାଆର ସୁରକ୍ଷା ପାଇଁ ଯଦି ଆମକୁ ପ୍ରାଣବଳି ଦେବା ପାଇଁ ପଡ଼େ, ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ।
5: ବ୍ରିଟିଶ ସରକାରଙ୍କ ପକ୍ଷରୁ ସମ୍ବଲପୁରଠାରେ ମାନ୍ଦ୍ରାଜ ରାମଗଡ଼ କଟକ ଅଞ୍ଚଳରୁ ଅନେକ ସେନାବାହିନୀ ଠୋଳ କରାଯାଉଛି। ଆମର ଗତିବିଧିକୁ ଲକ୍ଷ୍ୟ କରିବା ପାଇଁ କ୍ୟାପ୍ଟେନ୍ ଲେ ଗାଙ୍ଗପୁର ବାମଣ୍ଡା ରେଢ଼ାକୋଲ ରାୟଗଡ଼ ରତନପୁର ବରପାଲି ଆଦି ଅଞ୍ଚଳରେ ଗୁପ୍ତଚରମାନଙ୍କୁ ନିଯୁକ୍ତି ଦେଇଛି। ବୌଦ୍ଧ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ ଆଉ ସୁବେଦାର ରାୟ ରୂପ ସିଂ ଇଂରେଜମାନଙ୍କୁ ଏ ଦିଗରେ ସହାୟତା କରୁଛନ୍ତି।
4: ଦେଉରୀ ଜମିଦାର ମହାରାଜ ସାଏ ମଧ୍ୟ ବ୍ରିଟିଶମାନଙ୍କୁ ସାହାଯ୍ୟ କରୁଛି। ପାହାଡ଼ ସିଂ ଆଉ ରାଜୀ ଘଷିଆ ଏ ଦୁହେଁ ମୋର ଅତି ବିଶ୍ୱସ୍ତ ଲୋକ, ଏ ଦୁହେଁ ତ ତୁମକୁ ମହାରାଜ ସାଏଙ୍କର କାର୍ଯ୍ୟକଳାପ ସମ୍ବନ୍ଧରେ ସଠିକ୍ ଖବର ଦେଉଥିବେ। ଉଦନ୍ତ ସାଏ, ମହାରାଜ ସାଏଙ୍କୁ ଏବେ ଇଂରେଜ ସୈନ୍ୟ ସୁରକ୍ଷା ପ୍ରଦାନ କରୁଛନ୍ତି।
3: ସବୁ ଜାଣିଛି ଗୋବିନ୍ଦ ସିଂ, ମୁଁ ସବୁ ଜାଣିଛି। ଆମ ଚତୁଃପାର୍ଶ୍ୱରେ ଶତ୍ରୁମାନେ ଆମକୁ ଘେରି ରହିଛନ୍ତି, ସେ କଥା ମଧ୍ୟ ଜାଣିଛି। ସେଇଥିପାଇଁ ତ ମୁଁ କହୁଛି, ପ୍ରଥମେ ଆମେ ସେଇମାନଙ୍କ ଉପରେ ଆକ୍ରମଣ କରିବା ଯେଉଁମାନେ କି ଇଂରେଜ ସରକାରକୁ ଭିତରେ ଭିତରେ ସମର୍ଥନ କରୁଛନ୍ତି। ଆମେ ସେମାନଙ୍କ ଗାଁଗୁଡ଼ିକୁ ଧ୍ୱଂସ କରିଦେଇ ସେହି ଗାଁଗୁଡ଼ିକରୁ ଆମ ପାଇକମାନଙ୍କ ପାଇଁ ଖାଦ୍ୟଶସ୍ୟ ସଂଗ୍ରହ କରିବା। ଏହି କାର୍ଯ୍ୟରେ ଆମକୁ ଇଂରେଜ ସୈନ୍ୟମାନଙ୍କ ତରଫରୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେବା ପାଇଁ ପଡ଼ିବ। ସେଇଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ଥିବା ଦରକାର। କେବଳ ଦେଉରୀ ନୁହେଁ, ରାୟପୁରର ଡିଗ୍ରୋଡ଼ା, ବୃନ୍ଦାବନ ଭଳି ଆହୁରି ଅନେକ ଗାଁ ଅଛି ଯେଉଁମାନେ ଇଂରେଜ ସରକାରକୁ ଅବାଧ ସମର୍ଥନ ଜଣାଉଛନ୍ତି। ତାଙ୍କ ବିରୁଦ୍ଧରେ ମଧ୍ୟ ଲଢ଼େଇ କରି ସେମାନଙ୍କୁ ଜବତ କରିବାକୁ ପଡ଼ିବ। ଅବଶ୍ୟ ଏତେଗୁଡ଼ିଏ ଅଞ୍ଚଳକୁ ଏକସଙ୍ଗେ ଆକ୍ରମଣ କରିବା ସମ୍ଭବ ନୁହେଁ, ତେଣୁ ଆମକୁ ଭାଗ ଭାଗ ହୋଇ ଗୋଟିଏ ଗୋଟିଏ ଘାଟିର ଦାୟିତ୍ୱ ବହନ କରିବାକୁ ପଡ଼ିବ।
1: ବେଶ, ଏଇଟା ଠିକ୍ କଥା। କିଏ କିଏ କେଉଁ କେଉଁ ଘାଟିର ଦାୟିତ୍ୱ ନେବେ ଏଇଟି ନିଷ୍ପତ୍ତି ହୋଇଯାଉ।
5: ଏକା ସାଙ୍ଗରେ ହଜାର ହଜାର ବିଦ୍ରୋହୀ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା କରିବା ଅସମ୍ଭବ। ଆମର ବିଦ୍ରୋହକୁ ଦମନ କରିବା ପାଇଁ ସୁଯୋଗ ମିଳିଯାଇପାରେ।
2: ପାହାଡ଼ ପର୍ବତର ଶିଖରମାନଙ୍କରେ ଆମେ ଏଭଳି ଶିବିରମାନ ସ୍ଥାପନ କରିବା, ଇଂରେଜ ସୈନ୍ୟ ତାର ଟେର ମଧ୍ୟ ପାଇପାରିବେ ନାହିଁ।
3: ତୁମେ ଠିକ୍ କହୁଛ କୁଞ୍ଜଲ। ଏଇ ଦେଖ, ଏବେ ଆମେ ବାର ପାହାଡ଼ ଦୁର୍ଗରେ, ଆମର ଏଠାକାର ଅବସ୍ଥିତି ନେଇ କେହି କିଛି ଜାଣିନାହାନ୍ତି। ସମ୍ବଲପୁରକୁ ବ୍ରିଟିଶ ସୈନ୍ୟ ପ୍ରବେଶ କରିବା ତିନୋଟି ମୁଖ୍ୟ ପଥ ରହିଛି। ନାଗପୁର ସମ୍ବଲପୁର ରାସ୍ତା ମଝିରେ ଥିବା ସିଂହୋଡ଼ା, ରାଞ୍ଚି ସମ୍ବଲପୁର ରାସ୍ତାର ଝରଘାଟି ଓ ବରଘାଟି, ଏବଂ କଟକ ସମ୍ବଲପୁର ରାସ୍ତାରେ ରେଢ଼ାଖୋଲର ଘଞ୍ଚ ଅରଣ୍ୟାଞ୍ଚଳ। ଏଇ ତିନୋଟି ସ୍ଥାନରେ ଆମେ ଆମର ପାଇକମାନଙ୍କୁ ନେଇ ଶିବିର ସ୍ଥାପନ କରିବା। ଅବଶ୍ୟ ପ୍ରତ୍ୟେକ ଶିବିର ଜଣେ ଦୁଇଜଣ ଅଭିଜ୍ଞ ଯୋଦ୍ଧାଙ୍କ ଅଧୀନରେ ରହିବ। ଏଇ ପଥ ଦେଇ ଇଂରେଜ ସେନା ସମ୍ବଲପୁର ପ୍ରବେଶ କରିବା ବେଳେ ସେମାନଙ୍କ ପଥରୋଧ କରିବାକୁ ପଡ଼ିବ, ଅତର୍କିତ ଆକ୍ରମଣ କରିବାକୁ ପଡ଼ିବ। ତେବେ ଯାଇ ବ୍ରିଟିଶ ସରକାର ବୁଝିବ, ଶାସନ ତ ଦୂରର କଥା, ସମ୍ବଲପୁରର ମାଟିରେ ପାଦ ଦେବା ପାଇଁ କେତେ ରକ୍ତ ଦେବାକୁ ପଡ଼େ।
1: ତାହେଲେ ଆମ ପିତା ଜମିଦାର ମାଧୋ ସିଂଙ୍କ ନେତୃତ୍ୱରେ ଆମେ ଯେତେ ଭାଇମାନେ ଆଉ ଜୁଇଁ ଗୋବିନ୍ଦ ସିଂ ସିଂହୁଡ଼ା ଘାଟିର ଦାୟିତ୍ୱରେ ରହିଲେ ଭଲ ହୁଅନ୍ତା।
3: ହଁ, ମୁଁ ଠିକ୍ ସେୟା ହିଁ ଭାବୁଥିଲି। ଆଉ ଉଦନ୍ତ
5: ଦାଦା,
3: ତୁ ଝରଘାଟି ଦାୟିତ୍ୱରେ ରହ।
5: ହଁ,
3: ରାଞ୍ଚି ପଟୁ ଇଂରେଜ ସେନାଙ୍କର ଗତିବିଧି ଲକ୍ଷ୍ୟ କରି ଆକ୍ରମଣ କରିବୁ। ଆଉ ଛବିଳ, ସେ କିଛି ପାଇକଙ୍କ ସହ କୁଦପାଲି ଯାଉ। ଶୁଣିଛି କ୍ୟାପ୍ଟେନ୍ ଡାୟାର ସହିତ କିଛି ସ୍ୱଦେଶୀ ଶତ୍ରୁ ସୈନ୍ୟ ଆମ ଘୁମସର ସେନାଙ୍କ ସହିତ ମିଶି ଆମକୁ ଖୋଜୁଛନ୍ତି। ଛବିଳ, ସେଇଠି ସେମାନଙ୍କ ମୁକାବିଲା କରୁ।
5: ହଁ ଦାଦା,
3: ମୁଁ ସମସ୍ତଙ୍କ ସହ ଯୋଗସୂତ୍ର ରଖିଥିବି। ହେଲେ ଗୋଟେ କଥା ମନେ ରଖ, ଇଂରେଜ ସେନାଙ୍କ ପାଖରେ ପ୍ରଚୁର ବନ୍ଧୁକ ଗୋଳା ବାରୁଦ ରହିଛି, ଆମର ତରବାରି ଓ ଧନୁସର ତା ଆଗରେ ତୁଚ୍ଛ। ତେଣୁ ଲୁଚି ଛପି ଅତର୍କିତ ଆକ୍ରମଣ କରିବା ଆମର ଲକ୍ଷ୍ୟ ହେବା ଉଚିତ। ଆଉ ଯେଉଁ ଯେଉଁ ଘାଟିରେ ଆମର ଶିବିର ରହିବ, ସେଇ ଦ୍ୱାରଗୁଡ଼ିକୁ ବଡ଼ ବଡ଼ ପଥର ଦ୍ୱାରା ଅବରୁଦ୍ଧ କରିବାକୁ ପଡ଼ିବ। ପୁଣି ପାହାଡ଼ ଉପରେ ଥାଇ ଶିଆଳି ଲତାରେ ବଡ଼ ବଡ଼ ପଥରଖଣ୍ଡମାନ ଗଛରେ ଝୁଲେଇ ରଖିବ। ଶତ୍ରୁ ସୈନ୍ୟ ଆସିବା କ୍ଷଣି ଏହି ଲତାଗୁଡ଼ିକ କାଟିଦେବ, ଯାହାଫଳରେ ପଥର ଦ୍ୱାରା ରାସ୍ତା ଅବରୋଧ ହେବା ସଙ୍ଗେ ସଙ୍ଗେ ଆଘାତ ପାଇ ଶତ୍ରୁ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହେବେ। ଏହା ହେବ ଆମର ଲଢ଼େଇର ମୁଖ୍ୟଧାରା। ହେଲେ ତା ଆଗରୁ ସୋନାଖାନ ଜମିଦାର ଗୋବିନ୍ଦ ସିଂଙ୍କର ପ୍ରତିଶୋଧକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। କୁଞ୍ଜଲ, ହାତୀ,
1: ହଁ,
3: ତୁମେମାନେ ଗୋବିନ୍ଦ ସିଂଙ୍କ ସହିତ ଯାଅ, ଦେଉରୀ ଜମିଦାରକୁ ଜବତ କର।
4: ଓ, ମୁଁ ବହୁତ ଖୁସି ସୁରେନ୍ଦ୍ର ସାହେବ।

ଶୁଣୁଥିଲେ ଧାରାବାହିକ ଓଲଗୋଲ୍ୟାଣ୍ଡର ତୃତୀୟ ଭାଗ। ରଚନା ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ବିଷୟର ବିଶେଷଜ୍ଞ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ନାଟ୍ୟାଂଶେ ମାନଭଞ୍ଜନ ହୋତା, ପ୍ରଦୀପ କୁମାର ପଣ୍ଡା, ଅଶୋକ କୁମାର ମିଶ୍ର, କରୁଣାକର ଶତପଥୀ, ପ୍ରଦ୍ୟୁମ୍ନ ଦାସ, ରାମଚନ୍ଦ୍ର ସାହୁ, ସତ୍ୟନାରାୟଣ ବେହେରା, ସୁରଥ ନାୟକ, ପ୍ରଶାନ୍ତ ମହାରଣା, ଜୀବର୍ଦ୍ଧନ ବାରିକ, ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ହେମନ୍ତ ମହାପାତ୍ର। ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରିବୁ ଆକାଶବାଣୀ କଟକରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ର ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। ତିନି ରଥରେ ରଥାରୂଢ଼ ଦାରୁ ଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜ୍ଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜ୍ଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ନୟାଗଡ଼ ପୁରୁଣା ରାଜବାଟୀଠାରେ ଜିଲ୍ଲାସ୍ତରୀୟ ମନ୍ କି ବାତ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପରଶୁରାମ ସ୍ୱାଇଁ ଯୋଗଦେଇ ମନ୍ କି ବାତ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରରେ ଜନଜାଗରଣ ସୃଷ୍ଟି ଉପରେ ଆଲୋଚନା କରିଥିଲେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତ ମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ, ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନାକୁ ସମ୍ମାନ କରନ୍ତି। ଗଣତନ୍ତ୍ରର ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ଯୁବପିଢ଼ି ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ମନ୍ତ୍ରୀ ପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ଜନସାଧାରଣ ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନ୍ତ୍ରୀପଦରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରୁଥିବା ନିଷ୍ପତ୍ତି ତାଙ୍କୁ ଉଚ୍ଚ ନୀତି ଆଦର୍ଶର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି, ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି, ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସ୍ଥିତ ତମିଆ ପଞ୍ଚାୟତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ 130 କୋଟି ବ୍ୟୟରେ ନିର୍ମିତ ନୂତନ ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଏହି ପଦକ୍ଷେପ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବ। ଆଗାମୀ ପିଢ଼ିକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ଏହା ନିରନ୍ତର ପ୍ରେରଣା ଯୋଗାଇବ। ପରେ ଉପମୁଖ୍ୟମନ୍ତ୍ରୀ ଭଇଁସାଠାରେ ଆଉ ଏକ ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି, ଜିଲେଟିନ୍, ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପର୍ବର ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉଛି ସୁନାବେଶ। ଏହାକୁ ରାଜାଧିରାଜ ବା ବଡ଼ ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ। ବାହୁଡ଼ା ଯାତ୍ରା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ସିଂହଦ୍ୱାରଠାରେ ରଥ ଉପରେ ବିରାଜମାନ ତିନି ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ଅଲୌକିକ ଏବଂ ପବିତ୍ର ଅନୁଭୂତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ସୁନାବେଶ 5 ଥର ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟା ଦଶମୀ ବା ଦଶହରା ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜୀଉମାନଙ୍କର ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ 2 ଘଣ୍ଟା ସମୟ ବିନିମୟରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏବେ ଭକ୍ତମାନେ ବଡ଼ଦାଣ୍ଡ ଉପରେ ଠାକୁରଙ୍କର ଏହି ବେଶ ଦେଖୁଛନ୍ତି। ରାତି ପ୍ରାୟ 11 ପର୍ଯ୍ୟନ୍ତ ବେଶ ଦର୍ଶନ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଆ ଜାତିର ପରାମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। 1211-1238 ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ 1435-1466 ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେକରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗ ଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ 2 ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗ ଭୀମଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ମନେହୁଏ। ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ, 1460 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହାତୀରେ ବିପୁଳ ଧନରତ୍ନ ଧରି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଶିଳାଲେଖରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ରାଜଗୁରୁ ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ସୁନାବେଶରେ ପ୍ରାୟ 138 ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜୀଉ। ତଥ୍ୟ ଅନୁସାରେ ବଡ଼ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାରଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖିମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 17 ପ୍ରକାର ଅଳଙ୍କାର ସହ ହଳ ଓ ମୂଷଳ ଆୟୁଧ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣଗୁଡ଼ିକ ହେଲା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଗଡ଼ି ଓ ସେବତୀମାଳି। କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 16 ପ୍ରକାର ଅଳଙ୍କାର ସହ ଆୟୁଧ, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ। ପରିଶେଷରେ ଏତିକି କୁହାଯାଇପାରେ, ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ କେବଳ ସୁବର୍ଣ୍ଣର ଶୋଭା ନୁହଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଏବଂ ସାର୍ବଜନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନାବେଶ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁକନ୍ୟା ଜେନା।
3: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ରଥ ଉପରେ ସୁନା ଭେଷଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ନୟାଷ୍ଟାନୁ ମୂଲ ହେଉଛେ ସର୍ବଭାରତୀୟ ଜୁନିୟର ରେଙ୍କିଂ ଟୁର୍ଣ୍ଣାମେଣ୍ଟ। ଆଉର୍ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣ୍ଡିନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟ ଆଇବା ଚାରି ଦିନ ତକ ଲାଗି ରହିବା ବର୍ଷା। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ସିଂହଦ୍ୱାର ଆଗାଡ଼େ ତିନି ରଥଥି ଚତୁର୍ଦ୍ଧା ମୂର୍ତ୍ତି ସୁନା ଭେଷଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ସୁନା ଭେଷ ସଞ୍ଜର 5:10 ମୁଲ୍ ହେଇଥିବାର ବେଳେ ରାତିର 11 ତକ ଚାଲ୍ବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ଅଷାଢ଼ ମାସର ଉଜ୍ଜଲ ପଖର ପବିତ୍ର ଶ୍ରୀହରି ଶୟନ ଏକାଦଶୀ ତିଥିନ ମହାପୁରୁମାନଙ୍କର ସୁନା ଭେଷ ହେସି। ଇ ଭେଷଥି ପ୍ରଭୁ ଶ୍ରୀ ବଳଭଦ୍ର ଶ୍ରୀ ଜଗନ୍ନାଥ ଆର୍ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଞ୍ଜା ହେଇଥିବାର 138 ପ୍ରକାରର ସୁନା ଅଳଙ୍କାରଥି ସଜାଯାଇଛି। ଇ ବାବଦେ ଶୁଣନ୍ ଗୋଟେ ରିପୋର୍ଟ।
1: ରତ୍ନବେଦିକେ ଯିବାର ଆଗନୁ ରଥ ଉପରେ ମହାପୁରୁମାନେ ମହଣ ମହଣ ସୁନାଥି ବେଶ ହେଇକିରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ମହାପ୍ରଭୁମାନଙ୍କର ଇ ରାଜରାଜେଶ୍ୱର ବେଶକେ ଦେଖବାର୍ ଲାଗି ବଡ଼ଦାଣ୍ଡନ ଜବର ଭିଡ଼ ହେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଉ ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି, ବାଗିର ଅଳଙ୍କାର ପିନ୍ଧାଯାଇଛି। ତିନି ରଥନ ମହାପ୍ରଭୁମାନଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ ପ୍ରମୁଖ ସୁନାବେଶ ଲାଗି କରସନ୍। ସନ୍ଧ୍ୟା ଆଳତି ନୀତି ଶେଷ ହେବାର ଉତରୁ ଉପରବେଲା 5 ମହାପ୍ରଭୁମାନଙ୍କର ସୁନାବେଶ ମୂଲ ହୋଇଛି। କାର୍ଯ୍ୟନିର୍ଘଣ୍ଟ ଅନୁସାରେ ରାତି 11 ତକ ଶ୍ରୀଜୀଉମାନଙ୍କ ନୁ ଅଳଙ୍କାର ସବୁ ବାହାର କରାଯିବାର ଉତାରୁ ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ ହେବା। ଏତା ଋତୁରୁ ଶୟନ ଠାକୁର ବିଜେ କରିବେ। ହରିଶୟନ ନୀତି ଉତରୁ ରାତ୍ର ପହୁଡ଼ ନୀତି ହେବା। ସୁରକ୍ଷାକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫ ସବୁ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୃଣାଳିନୀ ସାହୁ।
0: ବୌଦ୍ଧଠାରେ ତିନି ମହାପ୍ରଭୁଙ୍କର ସୁନାବେଶ ହୋଇଛି। ସୁନାବେଶ ଦେଖିବା ଲାଗି ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ମହାପ୍ରଭୁ ଜଗନ୍ନାଥଙ୍କର ପତିତ ପାବନ ରୂପେ ରଥ ଉପରେ ଅଧର୍ପଣା ନୀତିକାନ୍ତି ଅନୁଷ୍ଠିତ ହେଉଛି। ସିଆଡ଼େ ଦେବଗଡ଼ନ ଆଜି ବାହୁଡ଼ା ଯାତ୍ରା ହେଉଛି। ଗଲାକାଲ ନୀତିକାନ୍ତି ଉତ୍ରୁ ମହାପ୍ରଭୁମାନଙ୍କୁ ପହଣ୍ଡି କରାଯାଇକରି ରଥ ଘିଚା ହୋଇଥିଲା। ଆଜ ଆର୍ ଆଇବାକାଲ ଦୁଇ ଦିନ ତକ ରଥ ଘିଚା ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଉପରବେଲା ଆଭାସୀ ଜରିଏ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମଟି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 400 ଜଣ ଯୁଆନ ପ୍ରତିଯୋଗୀ ପ୍ରତିନିଧିତ୍ୱ କରିକରି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗଲା ମାସ 4-30 ତକ ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର 74 ଗାଁକେ ନେଇକରି ହୋଇଥିଲା। ସାରା ଦେଶ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଏ ପ୍ରତିଯୋଗୀମାନଙ୍କୁ ବଛା ଯାଇଥିଲା। 300,000 ନୁ ଏତକା ଯୁଆନ ପ୍ରତିଯୋଗୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାଥି ଭାଗ ନେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳନୁ ଇସ୍ତଫା ଦେଇଛନ୍। ଇ ବାବଦେ ସାମାଜିକ ଗଣମାଧ୍ୟମଥି ଶ୍ରୀ ପ୍ରଧାନ କହିଛନ୍, ତାଙ୍କର ଜୀବନ ଛାତ୍ର, ଶିକ୍ଷକ ଆଉ ଶିକ୍ଷାର୍ଥୀ ସଂସ୍କାର ଲାଗି ସମର୍ପିତ ରହିଥିବା। ଗୋଟିଏ ସଶକ୍ତ, ସାମଗ୍ରିକ ଆଉ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଲଦୁଆଏ। ସେ ଦେଶର ଯୁଆନ ପିଢ଼ିଙ୍କର ଆକାଂକ୍ଷା, ଭାବନାକେ ସମ୍ମାନ କରସନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ତାଙ୍କୁ ଦେଶ ସେବା କରବାର୍ ଲାଗି ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍। ଖୋର୍ଦ୍ଧା ଗଙ୍ଗାପଡ଼ା ପାଖର ସଡ଼କ ଦୁର୍ଘଟଣାଥି ବାପା ଆଉ ଝିର ଜୀବନ ଯାଇଥିବାର ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିକରି ସେମାନଙ୍କର ପରିବାରର ଲୋକଙ୍କୁ ସମବେଦନା ଜଣାଇଛନ୍। ଇତାର ସହିତ ସେମାନଙ୍କର ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ 400,000 ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍। ରାଜ୍ୟ ସରକାରଙ୍କର ଅଧୀନତି କାମ କରୁଥିବା ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କି ଦେଶ ବାହାରକେ ବୁଲିଯିବାରକେ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କମ୍ସେ କମ୍ 21 ଦିନ ଆଗରୁ ଛୁଟି ଲାଗି ଆବେଦନ କରବାରକେ ହେବା। ଜରୁରୀକାଳୀନ ପରିସ୍ଥିତିକେ ଛାଡ଼ିଦେଲେ ଅଲଗା ସମୟାତି ଭିଲ୍ ମୁଖ୍ୟାଳୟ ଛାଡ଼ବାର ଲାଗି ଏହି ନିୟମ ଲାଗୁ ହେବା ବୋଲି ଅର୍ଥ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପାୟନକେ ଅଧିକା ଗତିଶୀଲ କରବାର ଆଉ ବ୍ୟବସାୟ କରବାର ସୁଗମତାକେ ବରକସ କରବା ଲାଗି ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷ ଆଉ ଗୃହ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱରରେ ହୋଇଥିବା ବୈଠକଟି ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ଭିନ୍ ଭିନ୍ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରମୁଖ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, କ୍ଷୁଦ୍ର, ଲଘୁ ଆଉ ମଧ୍ୟମ ସଂଗଠନ ଆଉ ଆଞ୍ଚଳିକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇକରି ସେମାନଙ୍କର ଭିନ୍ ଭିନ୍ ସମସ୍ୟା ଜଣାବାର ସହାୟତେ ବହୁତ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫରୁ ଭିନ୍ ଭିନ୍ ସ୍ତରଥି ବରିଷ୍ଠ ବୃତ୍ତିଗତ ପଦବୀ ଲାଗି ନିଯୁକ୍ତି ବାବଦ ବିଜ୍ଞପ୍ତି ଜାରି ହୋଇଛି। ସେନ୍ତା କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ଜରିଏ ଭିଲ୍ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ଲାଗି ପ୍ରକ୍ରିୟା ମୂଲିଛି। NTA ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜାତୀୟ ପରୀକ୍ଷଣ ସଂସ୍ଥାକେ ଅଧିକା ବରକସ କରିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରଫେସର କେ ରାଧାକ୍ରିଷ୍ଣଙ୍କର ଅଧ୍ୟକ୍ଷତାତେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଆଧାରଥି ଇଟାକେ କାର୍ଯ୍ୟକାରୀ କରାଯାଉଛି ବୋଲି NTA ତରଫରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ଲାଗି ବିଜ୍ଞପ୍ତି କୁହାଯାଇଛି। ଭବିଷ୍ୟତ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ଲାଗି ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି NTA କହିଛି। ସିଆଡ଼େ ସଂସ୍କାରମୂଳକ ପଦକ୍ଷେପ ହିସାବରେ 47 ଜଣ ଅଧିକାରୀଙ୍କୁ NTA ତରଫରୁ ଚାକିରିନୁ ବାହାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀ ଏହି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରନ ଆଜିଠାନୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ମୂଲ ହେଉଛି। 5 ଦିନ ତକ ହେବାରକେ ଥିବାର ପ୍ରତିଯୋଗିତାଥି 1500 ଅଧିକା ଖେଳାଳି, କର୍ମଚାରୀ ଆଉ ଅଲଗା ଅଧିକାରୀ ସାମିଲ ହୋଇଛନ୍। ଏହି ପ୍ରତିଯୋଗିତାଥି ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ଜୁନିୟର ଦଲ October 5-17 ତକ ଇଜିପ୍ଟର କାଇରୋନ ହେବାରକେ ଥିବା ବିଶ୍ୱ ଜୁନିୟର ଚାମ୍ପିୟନସିପ୍ଟି ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟଥି ଓଡ଼ିଶାନୁ ବାଳକ ସିଙ୍ଗଲ୍ସ 27 ଜଣ, ବାଳିକା ସିଙ୍ଗଲ୍ସ 13 ଜଣ, ବାଳକ ଡବଲ୍ସ 12 ଜଣ, ବାଳିକା ଡବଲ୍ସ 5 ଜଣ ଆଉ ମିକ୍ସ ଡବଲ୍ସ 11 ଯୋଡ଼ି ଭାଗ ନେଉଛନ୍। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାଥି ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋରଗୋହିଁ ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ଥି କାଂସ୍ୟ ପଦକ ହାସଲ କରିଛନ୍। ସେନ୍ତା ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭିଲ୍ କାଂସ୍ୟ ପଦକ ପାଇଛନ୍। ମୁଷ୍ଟିଯୁଦ୍ଧତି ଯଦୁମଣି ସିଂ 55 କେଜି ପୁରୁଷ ବର୍ଗକେ ଉନ୍ନୀତ ହୋଇଛନ୍। ଲନ୍ ବାୱେଲ୍ସଥି ମହିଳା ଯୋଡ଼ି ରୂପାରାଣୀ ତିର୍କି ଆଉ ପିଙ୍କି ସିଂ ଗ୍ରୁପ୍ ବି ରମେଶଥି ଦକ୍ଷିଣ ଆଫ୍ରିକା ଯୋଡ଼ିକେ ହରେଇକରି ପରବର୍ତ୍ତୀ ପର୍ଯ୍ୟାୟକେ ଯାଇଥିବାର ବେଳେ ପୁରୁଷ ଏକକଥି ପୁତୁଲ ସୋନୱାଲ ଜିତିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ଆଜି ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲି କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଆଉ କେନ୍ଦୁଝର ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା 18 ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ଜବର ନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 4 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.19 ଫୁଟ ରହିଥିଲା। ଇ ସମୟଥି ଜଲଭଣ୍ଡାରୁ 12 ଗେଟ୍ ଦେଇକରି ଫି ସେକେଣ୍ଡଥି 151,369 ଘନଫୁଟ ପାଏନ୍ ଛଡ଼ାଯାଉଥିବାର ବେଳେ 215,564 ଘନଫୁଟ ପାଏନ୍ ଜଲଭଣ୍ଡାରକେ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ ଶ୍ରୀକ୍ଷେତ୍ର ପୁରୀନ ରଥ ଉପରେ ସୁନା ଭେଷତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରର ଆଜିଠାନୁ ମୂଲ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ। ଆଉ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟ ଆଇବା 4 ଦିନ ତକ ଲାଗି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଭିତରେ ଗଢି ଉଠିଛି ଭିତର କନିକା ଜାତୀୟ ଉଦ୍ୟାନ ଠାରୁ ଆରମ୍ଭ କରି ନନ୍ଦନ କାନନ ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ। ଆହୁରି ମଧ୍ୟ ଗଢି ଉଠିଛି ସାତକୋଶିଆ ଅଭୟାରଣ୍ୟ ଠାରୁ ଆରମ୍ଭ କରି ଭିତର କନିକା ଅଭୟାରଣ୍ୟ ଯାଏ। ସବୁଠାରେ ଚାଲିଛି ବନ୍ୟଜନ୍ତୁ ମାନଙ୍କର ଉନ୍ନତି ତଥା ସୁରକ୍ଷା ପାଇଁ ପଦକ୍ଷେପ। ଆମ ରାଜ୍ୟର ଜଙ୍ଗଲରେ ମୁଖ୍ୟତଃ ବାଘ ଭାଲୁ ବାରହା ହାତୀ ହରିଣ ଠାରୁ ଆରମ୍ଭ କରି ଏମିତି ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାଆନ୍ତି। ଓଡ଼ିଶାର ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ସରୀସୃପ ସ୍ତନ୍ୟପାୟୀ ପ୍ରାଣୀ ଉଭୟଚର ପ୍ରାଣୀ ତଥା ତିନୋଟି ପ୍ରଜାତିର କୁମ୍ଭୀର ଦେଖାଯାଆନ୍ତି। ମାତ୍ର ବଡ଼ ଦୁଃଖର କଥା ହେଉଛି ଯେ ଏହି ବନ୍ୟଜନ୍ତୁମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି, ଯାହା ପ୍ରତ୍ୟକ୍ଷ ଭାବରେ ଆମ ପରିବେଶ ତଥା ପ୍ରାକୃତିକ ପର୍ଯ୍ୟାବରଣ ପାଇଁ ବିପଦ ସୃଷ୍ଟି କରିଛି। ବନ୍ୟପ୍ରାଣୀ ହେଉଛନ୍ତି ଆମ ପରିବେଶର ଗୋଟିଏ ଅଙ୍ଗ, ତେଣୁ ଆମେ ଯଦି ଆମ ଜଙ୍ଗଲକୁ ସୁରକ୍ଷିତ ରଖିପାରିବା ତାହେଲେ ନିଶ୍ଚିତ ଭାବରେ ଆମ ବନ୍ୟପ୍ରାଣୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ଏଥିପାଇଁ ଯେତେ ପ୍ରକଳ୍ପ ବା ଯୋଜନା ହେଲେ ସୁଦ୍ଧା ଜନସାଧାରଣଙ୍କର ସକ୍ରିୟ ସହଯୋଗ ତଥା ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ତଥା ସୁରକ୍ଷାକୁ ଗୁରୁତ୍ୱ ଦେବା ଉଚିତ। ତା ଛଡ଼ା ସେମାନଙ୍କର ଆବାସ ସ୍ଥଳୀକୁ ସୁରକ୍ଷା ଦେବା ସହିତ ବିଭିନ୍ନ ବନଖଣ୍ଡ ଏବଂ ବନାଞ୍ଚଳ ସ୍ତରରେ ଜନସଚେତନତା ସୃଷ୍ଟି କରିବା ନିହାତି ଦରକାର। ଫଳରେ ଆମ ଦେଶରେ ତଥା ଆମ ରାଜ୍ୟରେ ଯେମିତି ବାଘ ସଂଖ୍ୟା କମିବାରେ ଲାଗିଛି, ସମୟ ଆସିବ ଏମାନଙ୍କୁ ଦେଖିବା ସାତ ସପନ ହୋଇଯିବ। ତେଣୁ ଏବେଠାରୁ ସତର୍କ ହେବା, ସଚେତନ ହେବା, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ହାତ ବଢ଼େଇବା, ଏସବୁ କହିବାର ଅର୍ଥ ହେଲା, ଶ୍ରୋତାବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବ୍ୟାଘ୍ର ପ୍ରକଳ୍ପ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି ଭୁବନେଶ୍ୱର ସ୍ଥିତ ଘାଟିକିଆ ଫରେଷ୍ଟ ଟ୍ରେନିଂ ସ୍କୁଲର ଡାଇରେକ୍ଟର ଅମିତା ଦାସ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ତେବେ ଆସନ୍ତୁ ଶୁଣିବା ଆଲୋଚନା ବ୍ୟାଘ୍ର ପ୍ରକଳ୍ପ।
1: ମ୍ୟାଡମ୍ ନମସ୍କାର, ଆଜିର ବନାନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜିର ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବ୍ୟାଘ୍ର ପ୍ରକଳ୍ପ, ଏହି ବିଷୟରେ ଆମେ ଆଲୋଚନା କରିବା। ତେବେ ମ୍ୟାଡମ୍, ଆମେ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମର ବାଘ ଓଡ଼ିଶାରେ ହଉ ବା ଭାରତରେ ହଉ ସଂଖ୍ୟା କେତେ ଅଛି? ଆମ ଭାରତର ସଂଖ୍ୟା କେତେ, ଓଡ଼ିଶାରେ କେତେ ସଂଖ୍ୟା ଅଛି?
2: ବାଘର ସଂଖ୍ୟା ଭାରତରେ ପ୍ରାୟ 3,300 ଅଛନ୍ତି, ଓଡ଼ିଶାରେ 28 ବାଘ ଅଛନ୍ତି ବୋଲି କୁହାଯାଉଛି।
1: କି କି ପ୍ରକାର ବାଘ?
2: ଧଳା ବାଘ, କଳା ବାଘ, ମହାବଳ ବାଘ, କଲରା ପତରିଆ ବାଘ, ଏସବୁ ଅଛନ୍ତି। ସେଥିରୁ ଧଳା ବାଘ କେବଳ ଓଡ଼ିଶାର ନନ୍ଦନକାନନରେ ହିଁ ଅଛନ୍ତି। ରୟାଲ ବେଙ୍ଗଲ ଟାଇଗର ହଉଛନ୍ତି ପୃଥିବୀର ସବୁଠୁ ସୁନ୍ଦର ବାଘ ଭିତରେ ଗଣାଯିବେ।
1: ଆଚ୍ଛା ଆଚ୍ଛା,
2: ଶିମିଳିପାଳରେ ମହାବଳ ବାଘ ଅଛନ୍ତି, ଚିତା ବାଘ ଅଛନ୍ତି।
1: ଏଇ ବାଘ ମାନେ ସବୁ ଆମର ଜଙ୍ଗଲରେ ରହିବା ଦ୍ୱାରା କଣ ଆମର ଉପକାର ଆସୁଛି?
2: ଆମର ଖାଦ୍ୟ ଶୃଙ୍ଖଳ ବିଷୟରେ ସମସ୍ତେ ଆମେ ଜାଣିଛେ, ଘାସ କି ଗଛଲତା ସବୁ ଖାଦ୍ୟ ସୃଷ୍ଟି କରନ୍ତି, ତାପରେ ତାକୁ ତୃଣଭୋଜୀ ପ୍ରାଣୀ ମାନେ ଖାଆନ୍ତି, ତାକୁ ତାପରେ ବାଘ ଖାଇଥାଏ। ତୃଣଭୋଜୀ ମାନଙ୍କ ସଂଖ୍ୟା ହ୍ରାସ କରେଇବାରେ ମୁଖ୍ୟ ଭୂମିକା ହଉଛି ବାଘର। ବାଘ ଯଦି ସଂଖ୍ୟା ଲୋପ ପାଇଯିବ, ତୃଣଭୋଜୀଙ୍କ ସଂଖ୍ୟା ବହୁତ ବଢିଯିବ। ଯୋଉ ଜଙ୍ଗଲରେ ବାଘ ରହିବେନି ସେଠି ହରିଣ ସଂଖ୍ୟା ଠେକୁଆ ମାନଙ୍କ ସଂଖ୍ୟା ସବୁ ବହୁତ ବଢିଯିବେ। ସେମାନେ କଣ କରିବେ ନା, ସବୁ ଘାସ ଆଉ ଦରକାରୀ ମୂଲ୍ୟବାନ ଗଛ ମାନଙ୍କର ଚାରାକୁ ଖାଇଯିବେ। ଏତେ ସଂଖ୍ୟାରେ ସେମାନେ ଖାଇବେ ଯେ ଆଉ ନୂଆ ଗଛ ଆସିବେନି, ଜଙ୍ଗଲ ଘାସ ଶୂନ୍ୟ ଆଉ ବୁଦା ଜାତୀୟ ଉଦ୍ଭିଦ ମୂଲ୍ୟବାନ ଗଛ ସବୁ ଲୋପ ପାଇବାରେ ଲାଗିଯିବେ। ସେମାନେ ଲୋପ ପାଇଲେ କଣ ହବ ନା, ତାପରେ ପକ୍ଷୀ କୀଟ ପତଙ୍ଗ ସିଏ ଆଉ କିଛି ଖାଇବାକୁ ପାଇବେନି। ପକ୍ଷୀ କୀଟ ପତଙ୍ଗ ନ ରହିଲେ କଣ ହବ ନା, ବୀଜ ବିକ୍ଷେପ ହବନି କି ଆଉ ନୂଆ ଗଛ ଜଙ୍ଗଲରେ ଆସିବେ ନାହିଁ। ଯୋଉ ତୃଣଭୋଜୀ ପ୍ରାଣୀ ମାନଙ୍କ ସଂଖ୍ୟା ଯେତେବେଳେ ବୃଦ୍ଧି ପାଇଯିବ, ଘାସ ଗଛ ସବୁ ଲୋପ କରିଦେବେ। ହରିଣ ମାନଙ୍କର ପ୍ରଜନନ କ୍ଷମତା ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବଢିଗଲେ କଣ ହବ ନା, ଗଛ ନଷ୍ଟ ହବ। ଗଛ ନଷ୍ଟ ହେଲେ ଅମ୍ଳଜାନର ପରିମାଣ ହ୍ରାସ ପାଇବ, ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବ। ଗଛ ହ୍ରାସ ପାଇବାର କଣ ଖରାପ ପ୍ରଭାବ ଆମେ ଏବେ ଯାଏ ସମସ୍ତେ ଅନୁଭବ କରିଆସୁଛେ। ତାପରେ ପୁଣି ଘାସ ନଷ୍ଟ ହେଲେ ବି ମୃତ୍ତିକା କ୍ଷୟ ହବ, ପୁଣି ମାଟିର ଜଳଧାରଣ କ୍ଷମତା ବି ହ୍ରାସ ପାଇବ। କାରଣ ବର୍ଷା ହେଲା ମାନେ ଘାସ କି ଛୋଟ ଗଛ ସବୁ ପାଣିକୁ ଅଟକେଇ ରଖନ୍ତି, ମାଟିକୁ ଧୀରେ ଧୀରେ ସେ ପାଣିଟା ପଶିକିରି ଭୂସ୍ଥଳ ଜଳସ୍ତରକୁ ସେ ବୃଦ୍ଧି କରିଥାଏ। କିନ୍ତୁ ଯଦି ତୃଣଭୋଜୀ ପ୍ରାଣୀ ସବୁ ଘାସ ଖାଇଥିବେ, ମୃତ୍ତିକାର ଜଳଧାରଣ କ୍ଷମତା ବି କମିବ। ସେମିତିରେ ଯୋଉ ବର୍ଷା ଜଳ ସହିତ ମାଟି ସବୁ ଉପର ସ୍ତରର ଧୋଇ ହୋଇଯାଇକି ନଦୀ ନାଳର କ୍ଷମତା ବି ହ୍ରାସ କରିବ। ଆମେ ପ୍ରତିଦିନ ଦେଖୁଛେ କିଛି ନା କିଛି ପ୍ରାକୃତିକ ଦୁର୍ବ୍ୟବହାର ଲାଗି ରହୁଛି ଜଙ୍ଗଲ ନଷ୍ଟ ହେବା ଦ୍ୱାରା। ତେଣୁ ବାଘ ହଉଛି ଆମ ଇକୋସିଷ୍ଟମର ବା ଆମ ପରିବେଶର ସବୁଠୁ ଖାଦ୍ୟ ଶୃଙ୍ଖଳାର ଶୀର୍ଷରେ ଥିବା ଜୀବ, ଯିଏ ନ ରହିଲେ ବାକି ଖାଦ୍ୟ ଶୃଙ୍ଖଳା ବିଶୃଙ୍ଖଳିତ ହେଇଯିବ।
1: ତାହେଲେ କହିବାକୁ ଗଲେ ଆମର ବାଘ ଯୋଗୁଁ ପରିବେଶ ସନ୍ତୁଳିତ ରହୁ।

0: ଇକୋଲୋଜିକାଲ ବାଲାନ୍ସ କହୁଛନ୍ତି?
1: ବାଲାନ୍ସ ରହୁଛି, ପରିବେଶର
0: ଆଚ୍ଛା
1: ସନ୍ତୁଳନ ରହିବାରେ ବାଘର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ଖାଇ ସାରିଲା ପରେ ଜଙ୍ଗଲ ଯେତେବେଳେ କମିଯିବ, ତାଙ୍କ ତୃଣ ସବୁ କମିଯିବ, ସେମାନେ କଣ କରିବେ ନା ଚାଷ କ୍ଷେତ ମୁହାଁ ହେବେ। ଚାଷ କ୍ଷେତ ମୁହାଁ ହେଲେ କଣ ହବ, ଚାଷୀର ଖାଦ୍ୟ ବି ନଷ୍ଟ ହବ, ଆମ ବାଡି ବଗିଚାକୁ ବି ସେମାନେ ନଷ୍ଟ କରିଦେବେ, ତେଣୁ ଆମ ଖାଦ୍ୟ ଭାବ ଦେଖାଯିବ।
0: ଆମର ମଣିଷ ସମାଜ ପାଇଁ ବାଘର ମଧ୍ୟ ଉପକାର ରହିଛି। ଗୋଟେ ଆମର ଯଦି ପରିବେଶରେ ଆମେ ରହିବା, ପରସ୍ପର ଉପରେ ନିର୍ଭରଶୀଳ ହେଇକି ରହିବା,
1: ଶୃଙ୍ଖଳ ସମସ୍ତେ ସମସ୍ତଙ୍କ ଉପରେ ଡାଇରେକ୍ଟ କି ଇନଡାଇରେକ୍ଟଲି ପ୍ରଭାବିତ ହୁଅନ୍ତି।
0: ତେଣୁ ଆମ ଓଡ଼ିଶାରେ କେତୋଟି ପ୍ରକଳ୍ପ ଅଛି?
1: ଆମର ଓଡ଼ିଶାରେ ଅଛି ଶିମିଳିପାଳ ଆଉ ସାତକୋଶିଆ। ଆପଣ ଶୁଣିଥିବେ ସାତକୋଶିଆରେ ସୁନ୍ଦରୀ ଛଡା ହେଇଥିଲା, ସୁନ୍ଦରୀ ଛଡା ହେବା ଯୋଗୁଁ ଜନସାଧାରଣ ବହୁତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
0: ଆଚ୍ଛା,
1: ଆହୁରି ପ୍ରପୋଜ ଟାଇଗର ରିଜର୍ଭ ଦୁଇଟା ଅଛି, ଗୋଟେ ହଉଛି ଦେବ୍ରିଗଡ଼ ଆଉ ଗୋଟେ ହଉଛି ସୁନାବେଡ଼ା।
0: ତେବେ ଏଇ ଯେ ଆମର ପ୍ରକଳ୍ପ କହିଲେ ରହିଛି ଓଡ଼ିଶାରେ ରହିଛି, ତାର କାର୍ଯ୍ୟକାରୀ କେମିତି, ତାର ରେଖାବେଖା କେମିତି କଣ କରାଯାଉଛି?
1: ଏଇ ପ୍ରକଳ୍ପ ପାଇଁ ଗୋଟେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ସେଣ୍ଟରରେ ଅଛି। ବାଘ ପ୍ରକଳ୍ପ ପରିଚାଳନା ପାଇଁ ସମସ୍ତ ପ୍ଲାନ ଠୁ ଅର୍ଥ ସବୁ ରାଜ୍ୟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ରୁ ଆଣି ଆମକୁ ପ୍ରଶିକ୍ଷଣ ଦେଇକି ସେ ପ୍ରୋଜେକ୍ଟ ପାଇଁ କାର୍ଯ୍ୟ କରିଥାନ୍ତି।
0: ବାଘ ପ୍ରକଳ୍ପ ରହିଛି ଓଡ଼ିଶାରେ କେବେଠୁ ଆରମ୍ଭ ହେଇଥିଲା, ତାର କିଛି ଇତିହାସ ଅଛି?
1: ଭାରତ ସରକାର ଏହାକୁ 1963 ମସିହାରେ ଆରମ୍ଭ କରିଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ ସେଟା ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଥମ ଜିମ୍ କର୍ବେଟ ନ୍ୟାସନାଲ ପାର୍କ, ଆପଣ ନାଁ ଶୁଣିଥିବେ ଉତ୍ତରାଖଣ୍ଡର, ସେଇଟାକୁ ପ୍ରଥମ ପ୍ରୋଜେକ୍ଟ ହିସାବରେ ନେଇଥିଲେ। ଡକ୍ଟର କୈଳାସ ସାଂଖିଲା ବୋଲି ଜଣେ ବ୍ୟକ୍ତି ପ୍ରଥମ ପ୍ରୋଜେକ୍ଟ ଡାଇରେକ୍ଟର ହେଇଥିଲେ, ତାଙ୍କୁ ସେଇଥିପାଇଁ ଟାଇଗର ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି ଆଖ୍ୟା ଦିଆଯାଇଛି। 1963 ମସିହାରେ ସେଇଟା ପ୍ରଥମେ କାର୍ଯ୍ୟକାରୀ ହେଇଥିଲା। ବର୍ତ୍ତମାନ ପ୍ରାୟ ଭାରତରେ 53 ଟାଇଗର ରିଜର୍ଭ ଅଛି। ମଧ୍ୟପ୍ରଦେଶରେ ଭାରତର ଏକ ତୃତୀୟାଂଶ ବାଘ ଅଛନ୍ତି। ସେ ଯୋଉ ବାଘ ଗଣନା କାର୍ଯ୍ୟ ପ୍ରତି 2 ବର୍ଷରେ ଚାଲିଛି, ସେତେବେଳେ ହଉନଥିଲି, ଯେତେବେଳେ ରାଜରାଜୁଡ଼ା ଶାସନ ଥିଲା ସେମାନେ ବାଘମାନଙ୍କୁ ମାରିବା ତାଙ୍କର ଗୋଟେ ଗର୍ବର ବିଷୟ ଥିଲା, ତାଙ୍କ ଟ୍ରଫିବା ତାଙ୍କର ଗୋଟେ ସଉକ ଥିଲା। ସେଥିପାଇଁ ବାଘ ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହଉଛି ରାଜରାଜୁଡ଼ା ମାନଙ୍କ ସଉକ।
0: ଆଉ ଏବେ ହ୍ରାସ ହେବାର କାରଣ ସବୁ କଣ ରହିଛି?
1: ଆପଣ ଜାଣିଥିବେ ସୁନ୍ଦରୀ ମଣିଷକୁ ମାରିଦେଲା ବୋଲି ରୁମର ହେଲା, ତେଣୁ ସୁନ୍ଦରୀକୁ ମାରିବା ପାଇଁ ସେମାନେ ସବୁ ଚେଷ୍ଟା ଚଲେଇଲେ। ମାନେ ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସବୁବେଳେ ରାଗି ରହିଛି, ଇଏ ଆପଣଙ୍କର ଯଦି କିଏ ରିଲେଟିଭ ଯଦି ବାଘ ଦ୍ଵାରା ଆକ୍ରମଣର ଶିକାର ହେଇ ମରିଯିବେ, ତାପରେ ଲୋକଟି କ୍ଷୁବ୍ଧ ହେଇକି ସିଏ ଚାହିଁବ ବାଘଟା କେମିତି ମାରିବୁ ଆମେ, ସେ ଗାଁବାସୀ ସବୁବେଳେ ଚେଷ୍ଟା କରିବେ ସେ ବାଘ ମରିଯାଉ, ତେଣୁ ତାକୁ ଇଲେକ୍ଟ୍ରୋକୁସନ କରନ୍ତୁ, ନହେଲେ ତୀର ଦ୍ଵାରା ମାରନ୍ତୁ, ନହେଲେ ବନ୍ଧୁକ ମାରନ୍ତୁ, କେମିତି ହେଲେ ମାରିବାକୁ ବି ଚେଷ୍ଟା କରିବେ। ତାପରେ ଆପଣ ଜାଣିଥିବେ ବାଘର ଦାନ୍ତ ବି ବହୁତ ମୂଲ୍ୟବାନ, ବାଘର ଚମଡା ବି ବହୁତ ମୂଲ୍ୟବାନ, ସେଥିପାଇଁ ଶିକାର ମୁଖ୍ୟ କାରଣ ବାଘର। ତାପରେ ତା ପାଖ ବି ଦିନକୁ ଦିନ ନଷ୍ଟ ହଉଛି, ଜଙ୍ଗଲ କ୍ଷୟ ହେଇକା ଯାଉଛି। ଆପଣ 10 ବର୍ଷ ତଳେ ଦେଖିଥିବା ଜଙ୍ଗଲ ତାର ଆୟତନ ବହୁତ କମ୍ରେ ପହଞ୍ଚିଗଲାଣି। ତ ବାଘ ରହିବ, ବାଘର ଗୋଟେ ଟେରିଟୋରି ଅଛି, ସେ ଗୋଟେ ଜୋନ୍ ରେ ତା ଏରିଆ କରିଥାଏ, ତା ନିଜ ପରିବେଶ ସନ୍ତୁଳିତ ନ ରହିଲେ ମାନେ ଭଲ ନ ରହିଲେ ସେ ଧୀରେ ଧୀରେ ଲୋପ ପାଇଯାଉଛି।
0: ଆପଣ କହିଲେ ଆମର ଓଡ଼ିଶାରେ ଏତିକି ସବୁ ବାଘ ଅଛନ୍ତି, ଆପଣ ତାକୁ ଗଣନା କେମିତି କରୁଛନ୍ତି?
1: ହଁ, ବାଘ ଗଣନା ଗୋଟେ ପଗ୍ ଇମ୍ପ୍ରେସନ କାର୍ଡ ବୋଲି ଗୋଟେ ଜିନିଷ ଅଛି, ମାନେ ବାଘର ପାଦ ଚିହ୍ନକୁ ହ୍ୱାଇଟ୍ ସିମେଣ୍ଟରେ ଛାଞ୍ଚ କରାଯାଏ, ଛାଞ୍ଚ କରିକି ଆଣିକି ସେଥିରେ ଟେକ୍ନିସିଆନ ମାନେ ଯୋଉମାନେ ସେ ବିଷୟରେ ଜ୍ଞାନ ଆହରଣ କରିଛନ୍ତି ସିଏ ଚିହ୍ନିକିରି ତାକୁ ଗଣନା କରନ୍ତି। ଏବେ ଆଉ ଟିକେ ଟେକ୍ନୋଲୋଜି ଆଉ ଟିକେ ଭଲ ହେଇଗଲାଣି, ଯୋଉଥିରେ କି କ୍ୟାମେରା ଟ୍ରାପିଂ ମେଥଡ୍ରେ ବାଘମାନଙ୍କ ଫଟୋ, ରାତିରେ ସେମାନେ ପାଣି ଜାଗାକୁ ଯିବେ, ସଲ୍ଟ ଲିକ୍ ଗୋଟେ ଅଛି ପାଣି ପିଇସାରେ ସେମାନେ ଗୋଟେ ଲୁଣି ମାଟି ଖାଆନ୍ତି ତାଙ୍କ ଖାଦ୍ୟ ଖାଇ, ସେ ଜାଗା ଗୁଡାକରେ ସବୁ ଖଞ୍ଜା ହେଇଥାଏ, ଯୋଉଠି କି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୁଏ। ଯେମିତି ଦୁଇଟା ମଣିଷର ମୁହଁ ସମାନ ନୁହେଁ, ସେମିତି ବାଘର ଗାର ସମାନ ନୁହେଁ, ବାଘର ଗାର ଦେଖିକି ସେମାନେ ଚିହ୍ନନ୍ତି ଇଏ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ବାଘର ଗାରର ପ୍ୟାଟର୍ନ ସମସ୍ତଙ୍କର ସମାନ ନୁହେଁ, ସମସ୍ତଙ୍କର ଅଲଗା ଅଲଗା।
0: ଆଚ୍ଛା, ଆପଣ ଯୋଉ କହିଲେ ଆମର ଇକୋଲୋଜିକାଲ ବାଲାନ୍ସ କୁ ସନ୍ତୁଳିତ କରିବା ପାଇଁ ବାଘର ଆବଶ୍ୟକତା ରହୁଛି, ବାଘ ତ ଏକ ମାଂସାଶୀ ପ୍ରାଣୀ, ସେ ଖାଦ୍ୟ ଖାଇବାର କଣ ନିୟମ ସେମିତି କିଛି ଅଛି, କେତେ ଦିନ ଥରେ ଖାଇବା?
1: ମାନଙ୍କର ଗୋଟେ ଭଲ ଗୁଣ ଅଛି, ଆମର ଯେମିତି ଲୋଭ ଥାଇକିରି ଆହୁରି ଆକୁମୁଲେଟ କରିବା, ଆହୁରି ସଞ୍ଚୟ କରିବା, ଆହୁରି ଖାଇବା, ବାଘର ଥରେ ପେଟ ପୁରିଲେ ସେ ଆଉ ଛୁଇଁବନି ଆହାର, ମାନେ ଭୋକ ନ ହବା ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା,
1: ତେଣୁ ଗୋଟେ ଶିକାରକୁ ସେ ଦିନ ଦିନ ଧରି ଖାଇଥାଏ।
0: ଆମର ଯୋଉ ବ୍ୟାଘ୍ର ପ୍ରକଳ୍ପ ରହିଛି ତାହାର ଭବିଷ୍ୟତ କଣ ଅଛି?
1: ଆମର ଗୋଟେ ସଂସ୍ଥା ଅଛି NTCA ବୋଲି, ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି, ନ୍ୟାସନାଲ ବୋର୍ଡ ଅଫ ୱାଇଲ୍ଡ ଲାଇଫ ର ନିର୍ଦ୍ଦେଶରେ NTCA ସବୁବେଳେ କାମ କରିଥାଏ, ଯିଏକି ବିଭିନ୍ନ ବାଘ ପ୍ରକଳ୍ପ ପାଇଁ ଯାହା ଯାହା ପ୍ରୟୋଜନ ସେ ସଂସ୍ଥା ପ୍ଲାନିଂରେ ଥାନ୍ତି। ଆମର ଓଡ଼ିଶାର ଜଣେ କର୍ମୀ ଡକ୍ଟର ଅନୁପ ନାୟକ ବୋଲି ବହୁତ କାମ କରିଥିଲେ, ଏବେ ଯୋଉ ଜୁନୋ ନ୍ୟାସନାଲ ପାର୍କ କୁ ଆସିଛନ୍ତି ଚିତା ଆଫ୍ରିକା ନାମ୍ବିଆରୁ, ଏଇଟା ତାଙ୍କ ଅବଦାନ, ତାଙ୍କ ମାନସପତ୍ର, ସେତେବେଳେ ସିଏ ଏଇ ପ୍ଲାନିଂଟା କରିଥିଲେ। ଏଇଟା ହଉଛି ୱାର୍ଲଡରେ ପ୍ରଥମ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ।
0: ଆଚ୍ଛା ଆଚ୍ଛା, ପ୍ରକୃତି ତାଙ୍କୁ ତ ଦେଇଛି ଶିକାର କରିବାର ଶୈଳୀ, ସେ ଶିକାର କରିକି ଆନନ୍ଦରେ ଖାଆନ୍ତି, କିନ୍ତୁ ପ୍ରକୃତି ମାଧ୍ୟମରେ ତାକୁ ଆମେ ଖାଦ୍ୟ

0: ବା ସେ ଖାଦ୍ୟ ଖାଇକି କଣ ସନ୍ତୁଷ୍ଟ ହୁଅନ୍ତି?
1: ଟାଇଗର ପ୍ରୋଜେକ୍ଟ ଗୁଡାକରେ ଆମେ ତାଙ୍କୁ ଖାଇବାକୁ ଦଉନେ, ସେମାନେ ନେଚରରେ ହିଁ ବଢୁଛନ୍ତି, ପ୍ରାକୃତିକ
0: ଆଚ୍ଛା
1: ପରିବେଶରେ ବଢୁଛନ୍ତି। କିନ୍ତୁ ଆପଣ ଯୋଉ ଜୁ କଥା କହୁନାହାନ୍ତି, ସେଗୁଡା ଜୁରେ ଘଟେ। ଆମେ ତାଙ୍କୁ ମାଂସ ଦଉ, ସିଏ ଖାଇବେ। ନନ୍ଦନକାନନ ଜୁର କଥା କହୁଛି, ସୋମବାର ତାଙ୍କୁ ବିଲକୁଲ କିଛି ଖାଇବାକୁ ଦିଆଯାଏ ନାହିଁ, ତାଙ୍କୁ ଫାଷ୍ଟିଂ କରାଯାଏ। କିନ୍ତୁ ଆପଣ ଜାଣିଥିବେ, ନେଚରରେ ବଢୁଥିବା ବାଘଟେ ବଞ୍ଚେ 12 ବର୍ଷ, ତାର ଆୟୁ ହେଉଛି 8 ବର୍ଷ। ଜୁରେ ବଢେଇବା ତାଙ୍କୁ, ତାଙ୍କ ଆୟୁଷ ହେଇଯାଏ 20 ବର୍ଷ। ଜୁରେ ଭଲରେ ଅଛନ୍ତି ସେମାନେ।
0: ଆଚ୍ଛା, ସେ ଯୋଉ ପ୍ରକଳ୍ପରେ ତାଙ୍କୁ କଣ ପର୍ଯ୍ୟାପ୍ତ ପରିମାଣରେ ତାଙ୍କର ଖାଦ୍ୟ ମିଳେ?
1: ହଁ, ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ହୁଏ, କାରଣ ମାନେ ଯୋଉଟା ପ୍ରୋଜେକ୍ଟ ଟାଇଗର ହବ, ସେ ପ୍ରକଳ୍ପର ତାର କୋର୍ ଏରିଆ ଅଛି, କୋର୍ ଏରିଆରେ କୌଣସି ଆକ୍ଟିଭିଟି ହବନି। ସେଠି ଯେତେ ବାୟୋଡାଇଭର୍ସିଟି, ଜୈବ ବିବିଧତା, ଯାହା ଜୀବଜନ୍ତୁ ଅଛନ୍ତି ସେମାନେ ସେମିତି ରହିବେ। ଯଦି କୌଣସି ଗ୍ରାମବାସୀ ସେଠି ଭିତରେ ଅଛନ୍ତି ସେ କୋର୍ ଏରିଆରେ, ପ୍ରଥମ ପ୍ରୋଜେକ୍ଟର କାମ ହେଲା ସେମାନଙ୍କୁ ରିଲୋକେଟ୍ କରିବା, ସେଠୁ ଉଠେଇ ନେଇକି ପୁନର୍ବସତି ଆଉ ଗୋଟେ ଜାଗାରେ ସ୍ଥାପିତ କରିବା। ମଣିଷର ଇଣ୍ଟରଫେରେନ୍ସ କିଛି ରହିବନି, ତେଣୁ ନେଚରରେ ଯୋଉ ଆନିମଲ୍ ସବୁ ଥିଲେ ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ। ତା ଫଳରେ ବାଘ ବି ରହିବ, ତୃଣଭୋଜୀ ପ୍ରାଣୀ ବି ରହିବେ, ସମସ୍ତେ ରହିବେ।
0: ଆଚ୍ଛା, ଚିତା ରହିଲା ଜଙ୍ଗଲ ଆମ ଓଡ଼ିଶାରେ କଣ ରହିଛି କି? ଆମେ ଯାହା ଶୁଣିଛୁ ସେ ଗୋଟେ ମାଇଲି ମାଇଲି ବାଟେ ଭ୍ରମଣ କରେ।
1: ଚିତା ହଉଛି ସବୁଠୁ ଫାଷ୍ଟେଷ୍ଟ ଆନିମଲ, ସବୁଠୁ ଜୋରେ ଦ୍ରୁତ ଗତିରେ ଦୌଡି ପାରେ। ସମସ୍ତଙ୍କ ଅବଗତି ନିମନ୍ତେ କହୁଛି ଯେ ସବୁଠୁ ବେଶୀ ଜଙ୍ଗଲ ଅଛି ଆମର ଗଜପତି ଜିଲ୍ଲାରେ, ଯେତିକିଟା ଡିଷ୍ଟ୍ରିକ୍ଟ ଅଛି ସବୁଠୁ ବେଶୀ ଜଙ୍ଗଲ ଅଛି ଗଜପତି ଜିଲ୍ଲାରେ, କିନ୍ତୁ ସବୁଠୁ କମ୍ ଜଙ୍ଗଲ ଅଛି ଭଦ୍ରକର ଶିମିଳିପାଳ ପରିବେଶ, ଦେବ୍ରିଗଡ଼ର ପରିବେଶ, ଏସବୁ ବହୁତ ମାନେ ଭଲ ବାଘ ପାଇଁ। ଆପଣ ତ ଭାତକୋଷିଆର କଥା ଶୁଣିଥିଲେ, ସେଠି ତ ବାଘ ଛଡ଼ା ହେଇଥିଲା।
0: ନାଇଁ, ଆପଣ ଯୋଉ କହିଲେ ବାଘ ଆଉ ମଣିଷ ଯୋଉ ସଂଘର୍ଷ ହଉଛି, ତାର କାରଣ ହେଲା ଯେ ବାଘ ମାନଙ୍କ ଖାଦ୍ୟ ପାଉନାହାନ୍ତି ଜଙ୍ଗଲରେ, ସେଥିପାଇଁ ଜନବସ୍ତରୀ ପଳେଇ ଆସୁଛନ୍ତି। ଆପଣ କହୁଛନ୍ତି ଯୋଉ ପ୍ରକଳ୍ପ ଅଛି ସେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ରହୁଛି, ବାହାରେ ପଳେଇ ଆସୁଛନ୍ତି?
1: ପ୍ରକଳ୍ପ ଭିତରେ ବାଘ ମାନେ ସାଧାରଣତଃ ବାହାରକୁ ଆସି ଆକ୍ରମଣ କରନ୍ତିନି, ବେଳେବେଳେ ନର ଖାଦକ ହେଇଯାଏ, ମାନେ ଥରେ ମଣିଷର ସ୍ୱାଦ ଯଦି ସେ ଚାଖିଦିଏ ମଣିଷ ମାରିବାକୁ ଚେଷ୍ଟା କରେ। କିନ୍ତୁ ସେ ଘଟଣା ସବୁ ବର୍ତ୍ତମାନ ଅକ୍ୱଚିତ ଘଟୁଛି, କିନ୍ତୁ ଜୀବଜନ୍ତୁ ଖାଇବାର ଆପଣ ଶୁଣୁଛନ୍ତି ବା ପାଖ ଗାଁକୁ ଆସି ଗାଈ ଖାଇଦେବା, ବାଛୁରୀ ଖାଇଦେବା କି ଛେଳି ଖାଇଦେବା, ଏ ଘଟଣା ଘଟେ ଯେତେବେଳେ ଜଙ୍ଗଲରେ ତାକୁ ଖାଦ୍ୟ ମିଳେନି ବା ତାକୁ ସେ ଖାଦ୍ୟ ସବୁବେଳେ ଯଦି ଭଲ ନ ଲାଗିଥାଏ ସେ ହୁଏତ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।
0: ଆଚ୍ଛା, ଆମେ ଶୁଣିଛୁ ଯେ ବାଘ ହଉ ବା ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ଜଙ୍ଗଲରେ, ସେ ହଠାତ୍ ମଣିଷକୁ ଆକ୍ରମଣ କରନ୍ତିନି, ସେ ଗୋଟେ କଣ ଭୟ ଭିତରେ ହେଇକି ଆକ୍ରମଣ କରିପକାନ୍ତି?
1: ପ୍ରତି ବିପଦ ଆସିଲେ କି ସେ
0: ତେବେ ସେଇ ପରିସ୍ଥିତିରେ ଯଦି ମଣିଷଟିଏ ବାଘ ଟିକେ ସମାସମୀ ହେଇଯାନ୍ତି, ବାଘ ଠାରୁ ରକ୍ଷା ପାଇବା ପାଇଁ ସେ ମଣିଷଟି କଣ କରିବ?
1: ସେଇ ସମୟରେ ବାଘର କେମିତିଆ ମନସ୍ତତ୍ଵ ଥିବ ତା ଉପରେ ନିର୍ଭର କରୁଛି। ଆପଣ ଛିଡ଼ା ହେବେ, ବାଘକୁ ଅବଜର୍ଭ କରିବେ, ବାଘ କିଛି ସମୟ ଯଦି ଆପଣଙ୍କୁ ଆକ୍ରମଣ ନକଲେ ଆପଣ ପଛେ ପଛେ ପଳେଇ ଆସିବେ।
0: ସେଇଟା ହିଁ ଆମେ ଶୁଣିଥିଲୁ,
1: ବହୁତ ସମୟରେ ଭିଡିଓ ଭାଇରାଲ ହବାର ଦେଖିଥିବେ, ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି, ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ, ବାଘ ବି ଠିଆ ହେଇଯିବ, କିଛି ସମୟ ପରେ ବାଘ ତାର ବାଟ ମୁଣ୍ଡରେ ଚାଲିଯାଉଛି।
0: ହେଇଗଲେ ସେ ଜାଣିବ ଯେ ନା ଇଏ ମୋର କିଛି କ୍ଷତି କରିବନି, ସେଥିପାଇଁ ସେ ବି ଆଉ କ୍ଷତି ନ କରିକି ପଳେଇବ। ମାନେ ଚିର ନିଶ୍ଚିତ ନୁହଁ। ଆଉ ଆମର ଓଡିଶାରେ କଣ ସ୍ଥିତି ରହିଛି କୁହନ୍ତି ପ୍ରକଳ୍ପ ସବୁ ଗୁଡାକର?
1: ଆପଣ ଡକ୍ଟର ସରୋଜ ରାଜ ଚୌଧୁରୀଙ୍କ ନାଁ ଶୁଣିଥିବେ, ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ। ଖଇରୀ ବାଘର କଥା ଶୁଣିଥିବେ, ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ, ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି। ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବେଶୀ ପ୍ରସିଦ୍ଧ, ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ।
0: ଆଚ୍ଛା,
1: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ।
0: ଓଡିଶାରେ କଣ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି?
1: ଆମର ତ ଦିଟା ପ୍ରକଳ୍ପ ଅଛି, ଗୋଟେ ସାତକୋଶିଆ, ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ, ଆଉ ଗୋଟେ ଦେବ୍ରିଗଡ଼, ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ରିଜର୍ଭ ପାଇଁ ପ୍ରୟାସ ଜାରି ରହିଛି।
0: ଆଚ୍ଛା, ତାଙ୍କ ସେଠି ଅଛି ବାଘ ପ୍ରକଳ୍ପରେ
1: ବାଘ ଦେଖା ହେଇଛି, କ୍ୟାମେରା ଟ୍ରାପିଂରେ ଦେଖା ହେଇଛି ବାଘ ଦେବ୍ରିଗଡ଼। କିନ୍ତୁ ଭାରତର କେତେଟା ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିମ୍ କର୍ବେଟ୍, ଯୋଉଟା ଉତ୍ତରାଖଣ୍ଡରେ ଅଛି, କାହ୍ନା ନ୍ୟାସନାଲ ପାର୍କର ନାଁ ଶୁଣିଥିବେ, କାହ୍ନା ନ୍ୟାସନାଲ ପାର୍କ ମଧ୍ୟପ୍ରଦେଶରେ ଆକ୍ଚୁଆଲି ସବୁଠୁ ଅଧିକା ବାଘ ଅଛନ୍ତି ମଧ୍ୟପ୍ରଦେଶରେ। ତାପରେ ସୁନ୍ଦରବନର ବାଘ, ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ଯୋଉ ଅଛି ମାଙ୍ଗ୍ରୋଭ, ମାନେ ସୁନ୍ଦରବନ ଭିତରେ ସେ ବାଘ ମାନେ ଅଛନ୍ତି, ରୟାଲ ବେଙ୍ଗଲ ଟାଇଗର, ଯାହାର ସୌନ୍ଦର୍ଯ୍ୟ ମୂଲ୍ୟବୋଧ ସବୁଠୁ ସ୍ୱତନ୍ତ୍ର, ସେଥିପାଇଁ ତାକୁ ଆମର ଜାତୀୟ ପଶୁ ବୋଲି ଡିକ୍ଲେୟାର କରାହେଇଛି। ସେମିତି ଆମର ନନ୍ଦନକାନନ ଧଳା ବାଘ ପାଇଁ ବି ପ୍ରସିଦ୍ଧ, ଯୋଉଟାକି ପୃଥିବୀରେ ନାହାନ୍ତି। ପୁଣି ଆହୁରି ବହୁତ ସାରା ନ୍ୟାସନାଲ ପାର୍କ ଅଛି, ବାନ୍ଦିପୁର ନ୍ୟାସନାଲ ପାର୍କ କର୍ଣ୍ଣାଟକରେ, ମାନସ, ଦୁଦ୍ୱା, ପେରିଆ, ଏମିତି ସବୁ ନ୍ୟାସନାଲ ପାର୍କ ଅଛି, ମାନେ ଟାଇଗର ରିଜର୍ଭ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ଏମାନେ।
0: ଆମର ଧଳା ବାଘକୁ ପ୍ରୋଜେକ୍ଟ ମାନେ ଅଛି କି?
1: ଧଳା ବାଘ ସିଏ ଗୋଟେ ହାଇବ୍ରିଡ ଭେରାଇଟି, ମାନେ ତାକୁ ପୋଷା କରି କରାହେଇନି, ସିଏ ଆପେ ଆପେ ମାନେ ସୃଷ୍ଟି ହେଇଛନ୍ତି।

0: ତାହେଲେ ଆମେ ବାଘ୍ର ପ୍ରକୋପ ଏଥିପାଇଁ କରିବା ଯେ ଯେହେତୁ ସିଧାସଳଖ ଭାବରେ ହଉ ବା ପ୍ରତ୍ୟେକ ହଉ ବା ପରୋକ୍ଷ ଭାବରେ ପରୋକ୍ଷରେ ବି ମଣିଷ ସମାଜର ସେ ଉପକାର ଆସୁଛି ଆଉ ଇକୋଲୋଜିକାଲ ବାଲାନ୍ସ ସେ ରଖୁଛି ମାନେ ପରିବେଶକୁ ସନ୍ତୁଳିତ ସେ ରଖୁଛି ସେଥିପାଇଁ
1: ସନ୍ତୁଳନ ହିଁ ରହିବ ସଂଖ୍ୟା ହ୍ରାସ ପାଇବ ଜଙ୍ଗଲ ବି ସୁରକ୍ଷା ପାଇବ ଜଙ୍ଗଲର ମାନେ କରନ୍ତୁ ଅଘୋଷିତ ସେମାନେ ହଉଛି ରକ୍ଷକ
0: ଆମର ଛୋଟ ଭାଇ ଭଉଣୀ ଶୁଣୁଛନ୍ତି ତାଙ୍କୁ କଣ ବାର୍ତ୍ତା ଦେବେ
1: ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସଂଘର୍ଷ ରହୁଛି ବୋଲି ସବୁବେଳେ ତାଙ୍କ ସଂଖ୍ୟା ହ୍ରାସ ପାଉଛି ମାନେ ତାଙ୍କୁ ଆମେ ମାରିଦଉଛେ ମଣିଷ ବି ବହୁତ ସଂଖ୍ୟାରେ ମରୁଛନ୍ତି ସେଇଟା ବି ଦୁଃଖଦ ଖବର ଯୋଉ ଗାଁର ଲୋକ ମରିଥିବେ ଯାହାର ପରିବାର ଲୋକ ମରିଥିବେ ସେମାନେ ନିଶ୍ଚିତ ଭାବରେ କ୍ଷୟକ୍ଷତିର ସାମ୍ନା କରୁଛନ୍ତି ତେଣୁ ଯେତେବେଳେ ବାଘ ହଉଛି ସୃଷ୍ଟିର ଅନ୍ୟତମ ଆକର୍ଷଣ ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି ଆଉ ସେଇଥିପାଇଁ ତା ସୌନ୍ଦର୍ଯ୍ୟ ପାଇଁ ହିଁ ଆମେ ତାକୁ ଜାତୀୟ ପଶୁ କରୁଛେ ତେଣୁ ତାର ସଂରକ୍ଷଣ ପାଇଁ ଆମେ ସମସ୍ତେ ସହଯୋଗ କରିବା
0: ଯୋଉ ବାଘ ପ୍ରକଳ୍ପକୁ ପର୍ଯ୍ୟଟନ ସ୍ଥଳୀ କରାଯାଇପାରିବ କି ନାହିଁ
1: ହଁ ପର୍ଯ୍ୟଟନ ସ୍ଥଳୀ ନା ସବୁ ଟାଇଗର ପ୍ରୋଜେକ୍ଟ ଗୁଡାକ ପର୍ଯ୍ୟଟକଙ୍କ ପାଇଁ କରାହେଇଛି ବ୍ୟବସ୍ଥା କରାହେଇଛି
0: ଆଚ୍ଛା
1: ପର୍ଯ୍ୟଟନରୁ ବହୁତ ଆର୍ଥିକ ଲାଭ ହେଇପାରିବ
0: ତାହେଲେ ଏ ଦିଗରେ ମଧ୍ୟ ବାଘ ପ୍ରକଳ୍ପ ଆମର ଯୋଉ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମାନେ ଆବଶ୍ୟକତା ରହିଛି
1: ସୌନ୍ଦର୍ଯ୍ୟ ମୂଲ୍ୟବୋଧ ପ୍ରାକୃତିକ ପରିବେଶ ସନ୍ତୁଳନ ପ୍ଲସ ଅର୍ଥନୈତିକ ମୂଲ୍ୟବୋଧ ବାଘର ସବୁ ରହିଛି ତେଣୁ ଆମେ ବାଘର ସଂରକ୍ଷଣ କରିବା ଉଚିତ
0: ଆଚ୍ଛା ତ ଆପଣ ତ କହିଲେ ଏଇ କାରଣ ହେତୁ ସବୁ କମି କମି ଯାଉଛି ସଂଖ୍ୟା ବଢେଇବା ପାଇଁ କେମିତି କଣ ପଦକ୍ଷେପ ନିଆଯାଇପାରିବ
1: ଦି ପ୍ରକାର କନଜରଭେସନ ତାଙ୍କର କରାହଉଛି ଇନସିଟୁ କନଜରଭେସନ ନା ଏକ୍ସିଟୁ କନଜରଭେସନ ଯେଉଁଠି ଅଛନ୍ତି ବାଘ ଯୋଉ ପରିବେଶରେ ଅଛନ୍ତି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମେ ଯଦି ଚେଷ୍ଟା କରିବା ସେଇଟାକୁ ଇନସିଟୁ କନଜରଭେସନ କରାଯାଏ ନାହିଁ ତ ଏକ୍ସିଟୁ ମାନେ ଆମେ ଆଣିକି ଜୁରେ ତାଙ୍କ ବ୍ରିଡିଂ କରିକି ତାଙ୍କ ସଂଖ୍ୟା ବୃଦ୍ଧି କରିବା ଏମିତି ପ୍ରଚେଷ୍ଟା ଚାଲି ରହିଛି
0: ହଁ ଆପଣ ଆଉ କଣ କହିବେ କୁହନ୍ତୁ ଏଇ ବାଘ ସମ୍ପର୍କରେ କଣ ଭଲ ଜିନିଷ ଜାଣିଛନ୍ତି
1: ମୁଁ ନନ୍ଦନକାନନରେ କିଛି ଦିନ କାର୍ଯ୍ୟ କରିଛି ମୁଁ ବାଘର ମାନେ ଛୋଟ ବାଘର ବିହେଭିଅର ଦେଖିଛି ଛୋଟ ବାଘ ମାନଙ୍କ ବ୍ୟବହାର ଅତି ମଧୁର ମାନେ ଆପଣ ଯଦି ଛୁଆ ବାଘ ମାନଙ୍କ ସହିତ କେବେ ମିଶିବେ ମାନେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ବିଲେଇ ଛୁଆ ଯେମିତି ଦେହରେ ଘସୁଛନ୍ତି ବାଘ ଛୁଆ ବି ସବୁବେଳେ ଚେଷ୍ଟା କରେ ମଣିଷ ମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବା ପାଇଁ ସେମାନେ ଭାରି
0: ଆକର୍ଷଣୀୟ
1: ସେମାନେ ମାଂସ ହେଇଗଲା ପରେ ମାଂସ ଖାଆନ୍ତି ପିଲାଦିନରୁ କିନ୍ତୁ ଛୋଟ ଦିନେ ସେମାନେ ଯେତେବେଳେ ଯାଇ ସେ କିଛି ଜାଣିନଥାନ୍ତି ହିଂସା ସେତେବେଳେ ପୁରା ପୁରା ଆପଣ ବିଲେଇ ଛୁଆର ବ୍ୟବହାର ସେଇ ମାନେ ସମାନ ଫ୍ୟାମିଲିର ନା ଗୋଟିଏ ବାଘ ଆଉ ବିଲେଇ ଗୋଟେ ପରିବାରର ସେମାନଙ୍କ ବ୍ୟବହାର ସେମିତି ପୁରା ମଣିଷକୁ ଭାରି ଭଲ ପାଆନ୍ତି ସେମାନେ ଜୀବଜନ୍ତୁଙ୍କ ସହିତ ଜୋରେ କାମ କଲାବେଳେ ତାଙ୍କର ବ୍ୟବହାର ବହୁତ ଆଶ୍ଚର୍ଯ୍ୟଜନକ ଆପଣ ଜାଣିଛନ୍ତି ଜଳହସ୍ତି ଗୋଟେ ଅଛି ତାଙ୍କର ମାନେ ପୁରୁଷ ଶାବକ ଜନ୍ମ ହେଲା ତାକୁ ମାରିଦେବେ ତାଙ୍କ ଜଳହସ୍ତିରେ ସେମିତି ଆମର ସିମ୍ପାଞ୍ଜିର ଛୁଆ ହେଲେ ମେଲ୍ ହେଲେ ତାଙ୍କୁ ଅଲଗା କରିଦିଆଯାଏ କାରଣ ପୁରୁଷଟା ସବୁବେଳେ ତାକୁ ମାରିଦେବାକୁ ଚେଷ୍ଟା କରେ ମେଲ୍ ଚାଇଲ୍ଡ ସବୁବେଳେ ମାରିଦେବ ତାଙ୍କ ଆନିମଲ୍ ବିହେଭିଅର ସବୁବେଳେ ଅଲଗା ତେଣୁ ଆମର ସିମ୍ପାଞ୍ଜି କେସ୍ରେ କାଢି ନିଆଯାଏ ଜୋରେ ସିମ୍ପାଞ୍ଜି ତାକୁ ଅଲଗା କରିଦିଆଯାଏ ସାଧାରଣତଃ ଜୁର ଅଧିକାରୀ ମାନେ ଅଲଗା କରିଦିଅନ୍ତି ତାକୁ ଆନିମଲ୍ କିପର ମା ବାପା ଭଳିଆ ବଢା ଆଉ ତା ବ୍ୟବହାର ଦେଖିବେ ଆପଣ ମଣିଷ ଛୁଆର ବ୍ୟବହାର ଯାହା ପୁରା ପୁରୀ ସମାନ ବ୍ୟବହାର ହଉଛି ସିମ୍ପାଞ୍ଜି ଛୁଆର ମାନେ ସେ ଆନିମଲ୍ କିପର ସାଙ୍ଗରେ ପୁରା ସେମିତି ମା କାଖରେ ଝୁଲିଲା ଭଳିଆ ଝୁଲୁଥାଏ ସବୁ
0: ତାମାନେ ଆମେ ଜାଣିବା ଯେ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ପରସ୍ପର ଉପରେ ନିର୍ଭର ମଧ୍ୟ କରିବାର
1: ଆବଶ୍ୟକତା
0: ଆଉ ଧନ୍ୟବାଦ ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ ଆଉ ଆଶା କରୁଛୁ ଆମର ଯୋଉ ଛୋଟ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ ରହୁଛୁ ନମସ୍କାର।

ଏତେବେଳେ ଯାଏଁ ଆକାଶବାଣୀ ଦିଲ୍ଲୀରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: चिठी पाई तेबे आपण जणिथिबा धन्यवाद संपृक्त व्यक्तिविशेषंकु आमे एई कार्यक्रम जरिया रे जणि दउछु।
1: परवर्ती चिठीटी मो हाथ रे रहिछि लेखिछन्ति जिल्ला शिक्षा ओ प्रशिक्षण प्रतिष्ठान संबलपुर रु चित्तरंजन बारिक। से लेखिछन्ति महाशय निवेदनर कारण एक जे गत 16 तारीख दिन पुरीठारे महाप्रभु श्रीजगन्नाथंकर रथजात्रार प्रत्यक्षदर्शी धारावरणी मन मध्यरे आणिथिला भाबावेग। राति 10:00 प्रचार करिथिले गीतिनाट्य श्रीगुंडीचा। एही कार्यक्रमगुडिक शुणी बहुत भल लागिला। अंशग्रहण करिथिबा समस्त कलाकार तथा धारावरणी प्रदान करिथिबा समस्त उद्घोषकमानंकु मोर आंतरिक धन्यवाद जणाइदेबे। पुणि से लेखिछन्ति घर संसार कार्यक्रमर प्रगति कार्यक्रमरे नारी शिक्षा संपर्करे आलोचनाटि प्रचार करिथिले। आलोचनाटिरु नारी शिक्षार विभिन्न दिग उपरे अनेक कथा जाणिहेला। आलोचिका कौशल्या प्रधानकु मोर आंतरिक धन्यवाद जणाइदेबे।
0: निश्चित भाव श्रोताबंधु आपण जणिथिबा धन्यवाद एठी संपृक्त व्यक्तिविशेषंकु एही कार्यक्रम जरिया रे जणाइ दउछु। आशा करुछु जे परवर्ती समय रे मध्ये आपण कार्यक्रम सब शुणिबे एवं चिठी देबे। धन्यवाद आपनकु मध्ये आपनकर ए चिठी पई।
1: परवर्ती चिठीटी रहिछि मो हातरे दानीपाली बिनका सुवर्णपुर रु लेखिछन्ति चक्रधर दानी। से लेखिछन्ति आज्ञा आपणक केन्द्र रु चिठी पाइछु कार्यक्रम प्रचार करुछन्ति प्रति शनिवार 12:00 समय रे एवं तार पुनः प्रसारण करुछन्ति राति 8:15 रे। उक्त कार्यक्रमरे चिठीमानंकु आपण संपूर्ण भाबरे न पढ़ी उत्तर देउछन्ति। गत 2 हेब मोर 2 चिठी एपरि होइछि तेणु चिठी पढ़ला बेले एथि प्रति ध्यान देबे एवं चिठीगुड़िक जेपरि संपूर्ण भाबरे पढ़ी उत्तर देबे। से पुणि लेखिछन्ति लाइव फोन इन कार्यक्रम मानंकु श्रोतामाने निजर श्रोता संग मानंकु डेडिकेट करिबा संगे संगे निजर बंधु बांधव मानंकु जदि डेडिकेट करन्ते तेबे से माने रेडियो सुनिबाकु उत्साहित होन्ते एवं आमर रेडियो परिवार वृद्धि पांता। तेणु श्रोतामाननकु मोर अनुरोध से माने सांगमाननक सहित बंधु बांधव मानंकु मध्य गीत डेडिकेट करन्तु। से पुणि लेखिछन्ति गत जुलाई 16 तारीख श्रीगुंडीचा घोषयात्रा उपलक्षे कटक आकाशवाणी केन्द्ररु सीधा सड़क धारावरणी प्रचार कले ताहा खूब उपादेय होइपारिछि। कारण एही धारावरणीरु अनेक गुड़िए शिक्षा मिलिला एवं किंवदंती तथा अजणा कथा जाणिहेला। तापरे लेखिछन्ति प्रतिदिन सकाळ 8:30 रे श्रीक्षेत्र माधुरी प्रचार करुछन्ति। एही कार्यक्रमरु मध्य अनेक गुड़िए शिक्षा मिलिपारुछि।
0: धन्यवाद श्रोता बंधु आपणकर ए चिठी पई। आपण देखिले तो आजिरो चिठी केमिति संपूर्ण भाव पढ़ागला। तो जेतेबेले जो कथा लेखुछन्ति सेही कथाकु जदि अन्य हिसाबरे जदि आमे पढ़ुछु एवं तार उत्तर आम पाखरु जाउछि ताहले सेथिरे किछि असुविधा नाही। आजिरो चिठी देखन्तु जे संपूर्ण भाव पढ़ागला। से जहाँ भी हो कहारी चिठीकु आकाशवाणी केबे भी हतादर करे नाही, समस्त सम्मान दिए एवं चिठीकु मध्ये आमे सम्मान देउ। सबुबेले आमे चिठी पढ़ु। केतेबेले जदि से प्रकारर त्रुटि घटिछि ताहले भविष्यतरे आहुरी केमिति न घटिबो से दिगरे आमे यत्नवान हेबु। धन्यवाद आपणकर ए चिठी पई पुणि थरे। हेले आपण जो कथा लेखिछन्ति जे कार्यक्रम सबु आम केन्द्ररु जहाँ प्रसारित होइछि आपणकु भल लागिछि जानि आमे मध्ये खुशी। आपण जणैथिबा धन्यवाद एठी संपृक्त व्यक्तिविशेषंकु जणै दउछु।
1: परवर्ती चिठीटी मो हातरे रहिछि सत्यभामा आउ लिंगराज मेहर रेमंडा बरगड़ लेखिछन्ति। से लेखिछन्ति महाशय प्रणाम ग्रहण करिबे। जुलाई 18 तारीख स्वरलिपि रे उपस्थापिका विष्णुप्रिया बारिक देइथिबा भजन गुड़िक बहुत सुंदर लागिला, सेगुड़िक बहुत श्रुतिमधुर थिला। जुलाई 19 तारीख वंदना कार्यक्रम रे देवकी पोथाल कंठरे नाही मोर पुण्य डोरी रे कालिया बहुत भल लागिथिला। से पुणि लेखिछन्ति आजिर भावना कार्यक्रम रे जी साई कृष्णा संतुष्टि उपरे जेउ अनुचिंता प्रकट करिथिले ताहा बेस प्रासंगिक मने हेउथिला। तापरे पुणि लेखिछन्ति घर संसारर प्रगति कार्यक्रम रे दिलेश्वरी खेतिंक साक्षात्कार बेस प्रेरणादायक थिला। से दिनर उपस्थापिका विश्वभारती मिश्रंकु से आंतरिक धन्यवाद जणैछन्ति। घरोई हिंसा ओ अशिक्षा उपरे आधारित कृषि संसारे प्रचारित संगीत रूपक घात शिक्षणीय ओ मनोरंजन धर्मी होइथिला। ଗତ 21 ତାରିଖ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସ୍ମୃତିରେଖା ହୋତାଙ୍କର ମୋବାଇଲ ଓ ଲ୍ୟାପଟପ୍ ଯୋଗୁଁ ବଢ଼ୁଥିବା ବେକ ବ୍ୟଥାର କାରଣ ଓ ପ୍ରତିକାର ବିଷୟରେ ଅନେକ ଉପାଦେୟ କଥା କହିଲେ। ତେଣୁ ଆଲୋଚିକାଙ୍କୁ ଧନ୍ୟବାଦ ଜଣାଇଦେବାକୁ ସେ କହିଛନ୍ତି। ସେ ପୁଣି ଲେଖିଛନ୍ତି, ଜୁଲାଇ 21 ତାରିଖ ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମରେ ଶତାବ୍ଦୀ ବହିଦାରଙ୍କର ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରତିକାରରୁ ଅନେକ କଥା ଜାଣିହେଲା।
0: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଯେ ଆପଣ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ବୋଲି ଆପଣ ଉଲ୍ଲେଖ କରିଛନ୍ତି ଆପଣଙ୍କର ଚିଠିରେ। ଆମେ ମଧ୍ୟ ଖୁସି ଆପଣଙ୍କର ଏହି ଚିଠି ପାଇଁ। ଭବିଷ୍ୟତରେ ଆମେ ମଧ୍ୟ ଆଶା କରିବୁ ଯେ କାର୍ଯ୍ୟକ୍ରମ ଶୁଣିବେ ଏବଂ ଏଭଳିଆ ଗୋଟିଏ ଗୋଟିଏ ଚିଠି ଦେଉଥିବେ। ଆପଣମାନଙ୍କର ଏ ପ୍ରକାରର ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ। ତେବେ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟି ମୋ ହାତରେ ଅଛି, ଲେଖିଛନ୍ତି ଝୁଲୋପାଲି ବରପାଲି ବରଗଡ଼ରୁ ମାମୁନି ମେହେର, ମହିମା ମେହେର, ଅଭି ମେହେର, ତପନ ମେହେର, ସ୍ୱସ୍ତିକା ମେହେର ଏବଂ ଓମ୍ ମେହେର, ସେମାନେ ଲେଖିଛନ୍ତି। କାର୍ଯ୍ୟକ୍ରମର ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଦେବେ। ସେମାନେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ଉପସ୍ଥାପିକା ଆମର ନମସ୍କାର ଗ୍ରହଣ କରିବେ। ଗତ 3 ତାରିଖ ଆଜିର ଭାବନା ଥିଲା ପରିବାର ଉପରେ ଆଧାରିତ ଏବଂ ଉପସ୍ଥାପନା କରିଥିଲେ ଶିବାନୀ ଲାଲ। କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଥିଲା, ସେଥିପାଇଁ ଶିବାନୀ ଲାଲ୍ଙ୍କୁ ଆମର ଧନ୍ୟବାଦ ଜଣାଇଦେବେ। ତାପରେ ସେ ଲେଖିଛନ୍ତି, ପ୍ରତି ସୋମବାର କୃଷି ସଂସାରରେ ଡାଏଲ ନମ୍ବର କୃଷି ସଂସାର, ଏଥିରେ ଅନେକ ଶ୍ରୋତାମାନଙ୍କ ସମ୍ପର୍କରେ ଜାଣି ହେଉଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଗତ 16 ତାରିଖ କୃଷି ସଂସାରରେ ପ୍ରଚାର କରିଥିଲେ ବହୁସ୍ତରୀୟ ପଦ୍ଧତିରେ ଚାଷବାସ, ଏହା ଖୁବ୍ ଶିକ୍ଷଣୀୟ ଥିଲା, ଏଥିପାଇଁ କୃଷି ସଂସାର ବିଭାଗର କର୍ମକର୍ତ୍ତାମାନଙ୍କୁ ଆମର ଧନ୍ୟବାଦ ଜଣାଇଦେବେ। ପୁଣି ସେ ଲେଖିଛନ୍ତି, ଆପଣଙ୍କ ଅନୁରୋଧରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମକୁ ସେ ଅନେକ ଥର ଗୀତ ଅନୁରୋଧ କରି ଆସୁଛନ୍ତି, କିନ୍ତୁ ସେ ଅନୁରୋଧ କରୁଥିବା ଗୀତ ସେଥିରେ ସ୍ଥାନ ପାଇପାରୁନାହିଁ। ଆମେ ଋତୁ ଅନୁସାରେ ଗୀତ ଅନୁରୋଧ କରିଥାଉଁ, ଏଥିର ଉତ୍ତର ଦେବେ ବୋଲି ଆମର ଆଶା।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଚିଠି ପାଇଁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଯାହା ପ୍ରସାରିତ ହେଉଛି ଆପଣଙ୍କୁ ଭଲ ଲାଗୁଛି ଜାଣି ଆମେ ମଧ୍ୟ ଖୁସି। ଚିଠି ଦେଇଛନ୍ତି ସେଥିପାଇଁ ମଧ୍ୟ ଆମେ ଖୁସି। କାର୍ଯ୍ୟକ୍ରମ ଶୁଣିକି ଭବିଷ୍ୟତରେ ଏଭଳି ମଧ୍ୟ ଆପଣ ଚିଠି ଦେବେ ବୋଲି ଆମେ ଆଶା କରୁଛୁ। ଏବଂ ଆପଣ ଆଉ ଗୋଟିଏ କଥା ଲେଖିଛନ୍ତି ଯେ ଆପଣଙ୍କ ଅନୁରୋଧରେ ସମ୍ବଲପୁରୀ ଗୀତ ବିଭାଗକୁ ଆପଣ ଆପଣଙ୍କର ଅନୁରୋଧର ଗୀତ ଲେଖିକି ପଠାଉଛନ୍ତି, କିନ୍ତୁ ତାହା ପ୍ରସାରିତ ହୋଇପାରୁନାହିଁ। ତେବେ ସେଭଳିଆ ତ ହେବା କଥା ନୁହେଁ ଶ୍ରୋତା ବନ୍ଧୁ, ଯଦି ସେ ପ୍ରକାରର ହୋଇଛି ତେବେ ଆମେ ତାକୁ ଦେଖିବୁ ଯେ କାହିଁକି ଏଭଳିଆ ହେଉଛି। ତ ଆମେ ତେବେ ଶ୍ରୋତା ବନ୍ଧୁ ଆପଣ ଯେଉଁ ଅନୁରୋଧର ଗୀତ ପଠାଉଛନ୍ତି, ଯଦି ଭବିଷ୍ୟତରେ ଆପଣଙ୍କର ଆହୁରି ଅନୁରୋଧ ଆସେ ନିଶ୍ଚିତ ଭାବରେ ଆପଣଙ୍କର ମନପସନ୍ଦର ଗୀତ ଆପଣ ସେହି କାର୍ଯ୍ୟକ୍ରମରେ ଶୁଣିପାରିବେ। ଆମେ ଆଶା କରୁଛୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଆପଣଙ୍କର ମନପସନ୍ଦର ଗୀତ ଲେଖିକି ପଠାଇବେ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ଏବେ ମୋ ହାତରେ କାର୍ଯ୍ୟକ୍ରମର ଶେଷ ଚିଠି, ଲେଖିଛନ୍ତି ଡୁମାଲ ଗ୍ରାମରୁ ମନୋଜ କୁମାର ପଟେଲ, ପୋଷ୍ଟ ଉଦିତ ନାରାୟଣପୁର, କଳାହାଣ୍ଡି। ସେ ଲେଖିଛନ୍ତି, ସର୍ବପ୍ରଥମେ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିବା ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ଗତ 17 ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା 5ଟାରେ ପ୍ରସାରିତ ଲୋକଗୀତ କାର୍ଯ୍ୟକ୍ରମ ଶୁଣୁଥିଲି। କଳାକାରଙ୍କ ଦ୍ୱାରା ପରିବେଷିତ ସଂକୀର୍ତ୍ତନ ଶୁଣିଲି, ବହୁତ ଭଲ ଲାଗିଥିଲା। କିନ୍ତୁ କାର୍ଯ୍ୟକ୍ରମ ଶେଷରେ ସଂକୀର୍ତ୍ତନ ନ ବଜାଇ 2ଟି ଭଜନ ପ୍ରସାରଣ କରିଥିଲେ। ଯଦିବା ସେହି ସମୟ ଲୋକଗୀତ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଶେଷ ସମୟରେ 2ଟି ଭଜନ କାହିଁକି ପ୍ରସାରଣ କଲେ? ତେଣୁ ସେଦିନର ସନ୍ଧ୍ୟ ଅଧିବେଶନରେ ଯେଉଁ ଉଦ୍ଘୋଷିକା ଥିଲେ ଆଗକୁ ଏପରି ଭୁଲ ନ ହୁଏ ତାଙ୍କୁ ସେଥିପାଇଁ ସଜାଗ କରିଦେବେ। ଗତ ଶନିବାର ଓ ରବିବାର ଦିନର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ସେହିଦିନର କର୍ମକର୍ତ୍ତା ଉପସ୍ଥାପକ ଉପସ୍ଥାପିକାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ଆମେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଶ୍ରୋତା ବନ୍ଧୁ ଏଥିପାଇଁ ଯେ ଆପଣ ଚିଠି ଖଣ୍ଡିଆ ଦେଇଛନ୍ତି କାର୍ଯ୍ୟକ୍ରମ ସବୁ ଶୁଣିକି। କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ତାହା ମଧ୍ୟ ଆପଣ ଉଲ୍ଲେଖ କରିଛନ୍ତି। ଏବଂ ଯେଉଁ କଥା ଗୋଟିଏ ଆପଣ ଲେଖିଛନ୍ତି ଯେ ସଂକୀର୍ତ୍ତନ ପରେ ପରେ 2ଟି ଭଜନ ପ୍ରସାରିତ ହୋଇଥିଲା, ଯାହାକି ସଂକୀର୍ତ୍ତନ କାର୍ଯ୍ୟକ୍ରମର ସେହି ସମୟ ଥିଲା ବୋଲି, ଏ ପ୍ରକାରର ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ ଶ୍ରୋତାବନ୍ଧୁ। ଭବିଷ୍ୟତରେ କିଭଳି ଭାବରେ ଏହା ନ ଘଟେ ସେଥିପାଇଁ ଆମେ ଯତ୍ନବାନ ହେବୁ ଏବଂ ସୁନ୍ଦର ଭାବରେ ସୁଚାରୁ ରୂପରେ କିଭଳି ଭାବରେ ଆମେ କାର୍ଯ୍ୟକ୍ରମ ଉପସ୍ଥାପନ କରିପାରିବୁ ସେ ଦିଗରେ ମଧ୍ୟ ଆମେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର।

0: ଏଇ ଚିଠି ପାଇଁ। ତେବେ ମମତା, ଆପଣ ଯାହା କହୁଥିଲେ ଯେ ଏଥିଲା ଏଇ କାର୍ଯ୍ୟକ୍ରମର ଶେଷ ଚିଠି, ତାହେଲେ କାର୍ଯ୍ୟକ୍ରମକୁ ଏଠି ରଖିବା।
1: କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆମର ଶ୍ରୋତାମାନଙ୍କୁ ଆମର ଠିକଣାଟି ଆଉଥରେ କହି ରଖୁଛୁ। ଆପଣଙ୍କ ଚିଠି ପାଇଛୁ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର କଚେରୀ ରୋଡ୍ ପିନ୍ 768001। ତା ସହିତ ଆପଣମାନେ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ଏତଦ୍ବ୍ୟତୀତ ଆମର ଇମେଲ ଆଡ୍ରେସ୍ଟି ହେଲା duty room AIR sambalpur@gmail.com।
0: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଉପସ୍ଥାପନା ମମତା ପଣ୍ଡା ଓ ସନ୍ତୋଷ ପିଂ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଯଶରାଜଙ୍କ କଣ୍ଠରେ କାଫି ଥାଡ଼ରୁ ଉତ୍ପନ୍ନ ପ୍ରକୃତି ସହିତ ଆନନ୍ଦ ଉଲ୍ଲାସର ଭାବକୁ ପ୍ରକାଶ କରୁଥିବା ରାଗ ବହାର ଅଙ୍ଗର ଏକ ମିଶ୍ରିତ ରୂପ। ଖୁବ୍ ସୁନ୍ଦର ଏବଂ ଦୁର୍ଲଭ ଶାସ୍ତ୍ରୀୟ ରାଗ ଭବାନୀ ବହାର। ତବଲା ସଙ୍ଗତ କରିଛନ୍ତି କେଦାର ପଣ୍ଡିତ। ହାରମୋନିୟମ୍ରେ ଅଛନ୍ତି ଆପା ଜଲଗାଓଁକର।

0: ଏତେବେଳେ ପର୍ଯ୍ୟନ୍ତ ଆକାଶବାଣୀ ଦିଲ୍ଲୀରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ କଟକରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପବିତ୍ର ଦାସିଆ, ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

0: ମହିମା ଶୁଣିଲେ ଜୀବ ମୁଖ୍ୟ ଲାଭ କରେ।
1: ତମକୁ ନେହୁରାଉଛି ଗୋସେଇ, ସେ ନାଥଙ୍କର ମହିମା ଶୁଣିବାକୁ ଭାରି ମନ ହଉଛି, ସେଇ କଥା ଟିକେ କହିବା ବନ୍ଧୁ।
0: ଆରେ ସବୁଦିନ ପରା ପୁରାଣ ପଢି ସେଇ ପ୍ରଭୁଙ୍କ ମହିମା ଶୁଣୁଛି ତତେ।
1: ଯେତେ ଶୁଣିଲେ ବି ମନ ବୁଝୁନି, ଆହୁରି ଶୁଣିବାକୁ ଇଚ୍ଛା ହଉଛି।
0: ହଁ ହଉଥିବ ହଉଥିବ, ଏହା ହିଁ ଉତ୍ତମ ଭକ୍ତର ଲକ୍ଷଣ।
1: ଗୋସେଇ ଡେରି ନ କରି ମହିମା ଟିକେ ବଖାଣିବା ହୁଅନ୍ତୁ।
0: କରୁଛି କରୁଛି ଦାସେ। ବ୍ରହ୍ମା ହେଲେ ଚତୁର୍ମୁଖ, ଶିବ ହେଲେ ପଞ୍ଚମୁଖ, କାର୍ତ୍ତିକ ଷଡ଼ମୁଖ, ଆଉ ଐରାଜ ବାସୁକି ସହସ୍ର ମୁଖରେ ଯାହାଙ୍କର ମହିମା ବର୍ଣ୍ଣନା କରିବାକୁ ସମର୍ଥ ହେଇନାହାନ୍ତି, ସେଇ ଦିବ୍ୟ ମହିମା ବର୍ଣ୍ଣନା କରିବାକୁ ମୁଁ କଣ ସମର୍ଥ ହେଇପାରିବି।
1: ତଥାପି ଦି ଚାରିପଦ ଠାକୁରଙ୍କ କଥା ଏ ବାଉରୀ କାନରେ ପକାନ୍ତୁ ଗୋସେଇ।
0: ହଉ ହଉ ହଉ ହେଲା, ଶୁଣ ଶୁଣ ଦାସିଆ,

0: ଦେଖୁଛ
1: ଗୋସେଇ
0: ନ
1: ଗୋସେଇ
0: ଆରେ କଣ
1: ଠାକୁର ଠାକୁରଙ୍କ ଚକା ଆଖି ଦେଖିବାକୁ ଭାରି ସୁନ୍ଦର ନା ଗୋସେଇ
0: ଆରେ ହଁ ରେ ଦାସିଆ ଜଗତର ସମସ୍ତ ସୌନ୍ଦର୍ଯ୍ୟ ସେଇ ଆଖି ଦୁଇଟିରେ ସତେ ଯେମିତି ଠୁଳ ହେଇ ରହିଛି ଠୁଳ ହେଇ ରହିଛି ସମସ୍ତଙ୍କୁ ବଶୀଭୂତ କରିବାର ଯାଦୁକରୀ ଭାବ ଚକା ଚକା ସେଇ ଆଖି ଦୁଇଟିକୁ ପାଖରୁ ଦେଖିଲେ ଯେତିକି ସୁନ୍ଦର ଦୂରରୁ ଦେଖିଲେ ତାଠାରୁ ଆହୁରି ସୁନ୍ଦର କଟିରେ ପୀତବସନ କଣ୍ଠରେ କୌସ୍ତୁଭ ମଣି ଚନ୍ଦନ ବିଲୋପିତ ଶ୍ରୀଅଙ୍ଗ ରଙ୍ଗ ଅଧରର ମନ୍ଦ ମନ୍ଦ ହସ ଦେଖିଲେ ବୈକୁଣ୍ଠ ପ୍ରାପ୍ତି ହୁଏ ଜୀବ ଉଦ୍ଧାର ହୁଏ
1: ସେସବୁ ମତେ ଶୁଣେଇ କିଛି ଲାଭ ନାହିଁ ମୁଁ ନିଚ ବାହୁରି କୂଳରେ ଜନ୍ମ ମୁଁ ଅଛବ ମୁଁ ଅଛୁଆ ମନ୍ଦିରକୁ ଯିବା ବାଟରେ ସମାଜ ମୋ ପାଇଁ ଯେଉଁ କଣ୍ଟା ବିଛେଇଛି ସେ କଣ୍ଟା ଉପରେ ଚାଲି ମୁଁ ଠାକୁରଙ୍କ ପାଖକୁ କେବେ ବି ଯାଇପାରିବିନି କେବେ ବି ଦେଖିପାରିବିନି ଜୀବ ଉଦ୍ଧାର ନହିଁ ଏମିତି ରହିଯିବ ଏମିତି ରହିଯିବ ଖୁସି
0: ଆରେ ତୁ ବ୍ୟସ୍ତ ହନା ବ୍ୟସ୍ତ ହନା ଦାସିଆ ତୁ ଏମିତି ବ୍ୟସ୍ତ ହନା ତୋର ଭକ୍ତିଭାବ ତୋ ଆଖିରୁ ଝରି ଆସୁଥିବା ଭକ୍ତିଭରା ଲୁହ ଦେଖି ମତେ ଯେମିତି କିଏ କହିଦଉଛି ତୁ ଠାକୁରଙ୍କୁ ନିଶ୍ଚୟ ଦେଖିପାରିବୁ ତୁ ନିଶ୍ଚୟ ମୁକ୍ତି ପାଇପାରିବୁ
1: କେମିତି କେମିତି ଖୁସି କୁହନ୍ତୁ କୁହନ୍ତୁ କେମିତି
0: କହୁଛି ସେଇ ସୌଭାଗ୍ୟକ୍ରମେ ଆଜି ପରା ପବିତ୍ର ରଥଯାତ୍ରା ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତ କରତା ଜଗନ୍ନାଥ ବାମନ ରୂପରେ ବିଜେ ହେବେ ଶାସ୍ତ୍ର କହେ ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ ଜୀବ ଉଦ୍ଧାର ହୁଏ
1: ଖୁସି ରଥର ମହିମା ଟିକେ କହିବା ହୁଅନ୍ତୁ
0: ହଉ ହଉ କହୁଛି ବଳଭଦ୍ର ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ତାଳଧ୍ୱଜ ଦେବୀ ସୁଭଦ୍ରା ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ଦେବଦଳନ ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ନନ୍ଦିଘୋଷ ପୁଣି

0: ଏହି ପରକାରେ ଅଟେ ସେ ରଥ ମାହାତ୍ମ୍ୟ ଛୁଆଁ ଛୁଆଁ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଆରେ
1: ଆରେ ଜୟ ପ୍ରଭୁ ଜଗନ୍ନାଥଙ୍କର।
0: କଣ ଏ ଦାସିଆ, ଆରେ ଶୁଣ ଶୁଣ ଶୁଣ, ଆରେ ଏମିତି ପାଗଳ ଭଳି ଦୌଡ଼ୁଛୁ କାହିଁକି? ଆରେ ଶୁଣୁ, କୁଆଡେ ଯାଉଛୁ? ଶୁଣୁ,
2: ମୁଁ ପୁରସ୍ତମ ଯାଉଛି, କଣ
0: ହେଲା?
2: ରଥ ଉପରେ ଠାକୁରଙ୍କୁ ଦେଖିବାକୁ ଯାଉଛି, ରଥ ଦୌଡ଼ି ଭିଡ଼ିବାକୁ ଯାଉଛି। ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ?

0: ମୋ ହୃଦୟରେ ଜ୍ଞାନ ଦୀପ ଜାଳି ମୋତେ ଉଦ୍ଧାର କରି ତୋର ପତିତ ପାବନ ମାନା ଉଡ଼ଉଥିବୁ। ଆସ ଗୋସାଇ, ଏଥର ଘରକୁ ଫେରିଯିବା।
1: ଗହଳି ଭିତରେ ରହିଗଲନି।
2: ଓହୋ, ତୁ ଯୋଉ ଯାତ୍ରା କଥା କହୁଛୁ, ଇଏ ସେ ଯାତ୍ରା ନୁହେଁ ବା।
1: ଆଉ
2: ଆମ ଭଳି ପାପି ତାପି ମାନଙ୍କୁ ତାରିବା ପାଇଁ, ନିଚ ଅଧମ ମାନଙ୍କୁ ନିସ୍ତାରିବା ପାଇଁ ଏଇଟା ହଉଛି ମୁକ୍ତିର ଯାତ୍ରା।
1: ସତରେ?
2: ଜଗନ୍ନାଥ ନିଜେ ପରା ସେ ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ, ଧାଇଁ ଆସ, ରଥ ଉପରେ ମୋର ବାମନ ରୂପ ଦେଖ, ନେତ୍ର ପବିତ୍ର କରିଯାଅ।
3: ହଇ, ତମର କଣ ହେଇଛି? ଏମିତି ତ ତୁମେ କେବେ ଗପନି, ଇଏ ପାଗଳଙ୍କ ପରିକା କଣ କହୁଛ, ମୁଁ କିଛି ବୁଝିପାରୁନି।
2: ତୁ କାହିଁ ଏସବୁ ବୁଝିବୁ, ତାଙ୍କର ଦୟା ନହେଲେ ତାଙ୍କ କଥା କିଏ ବା ବୁଝିବ।
3: ହେଇଟି, ତମକୁ କିଏ କିମିଆ କରିଦେଇଛି ନା କଣ, ଆଉ ତମେ କାହିଁକି ଅଲଗା ଅଲଗା ନାଗୁଛ, ଆଉ ଇଆଡୁ ସିଆଡୁ ଗପୁଛ।
2: କେହି କିଛି କରନ୍ତିନି ରମା, ସବୁ କଲାବାଲା ପରା ସେଇ ଏକା ଜଗନ୍ନାଥ।
3: ଆଲୋ ଆଲୋ, ଇଏ ତମ ସାଙ୍ଗରେ ଗପି ଗପି ମୋ ମୁଣ୍ଡଟା ବିଗିଡି ଗଲାଣି, ଦିକୋଷ ବାଟ ଚାଲି ଚାଲି ଆଇଲଣି, ଏତେବେଳେ ଯାଇ ଖାଇବାକୁ ନ ଦେଇ ଗପୁଛି। ହେଇଟି, ତମେ ଯାଅ, ଗୋଡ ହାତ ଧୋଇ ଆସିବ, ମୁଁ ଖାଇବାକୁ ଆଣୁଛି।
2: ଏ ଖାଇବା କଥା ପରା ମୁଁ ପୁରା ପୁରି ଭୁଲି ଯାଇଛି। ଏଇ ଶୁଣ, ମୁଁ ଧୋଇଦେ ହେଇକି ଆସିଛି, ମ ଖାଇବାକୁ ବାଢ।
3: ମଲା, ଆଣିବି କଣ ବା, ଇଏ ପଢା କୁଡା କରି ପରା ଏଇଠି ରଖିଛି, ବସ।
2: ଦିଅ ଦିଅ ଦିଅ। ଇଏ କଣ, ଇଏ କଣ ରମା,
3: ଏ କଣ ହେଲା, ଏମିତି ବୋକାଙ୍କ ଭଳିଆ କଣ ପଚାରୁଛ ମ। ହେଇଟି, ତମେ ଠାକୁର ଦେଖି ଯାଇଥିଲ ତ, ସେଇଥିପାଇଁ ନୂଆ ହାଣ୍ଡିରେ ପେଜ ଯାଉ କରିଛି, ଆଉ ଯାଉ ଉପରେ ଥୁଆ ହେଇଛି ଶାଗ, ଦେଖିପାରୁନ?
2: ଦେଖୁଛି ଦେଖୁଛି ରମା, ଦେଖୁଛି, ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥଙ୍କ ପରି ପରିପୂର୍ଣ୍ଣ ହାଣ୍ଡି, ଜଗନ୍ନାଥଙ୍କ ରଙ୍ଗ ଅଧର ପରି ହାଣ୍ଡିର ଫନ୍ଦ, ଥଳା ପଦ୍ମଠାରୁ ଆହୁରି ସୁନ୍ଦର ଚକା ନହନର ଆଖି ପତା ଭଳି ପେଜ ଯାଉ, ଆଉ ତା ଭିତରେ ପ୍ରଭୁଙ୍କର କଳା କଳା ଡୋଳା ଭଳି ଶାଗ। ରମା, ତମେ ତମେ ମୋତେ ଠାକୁରଙ୍କୁ ଖାଇବାକୁ ପରଷି ଦେଇଛ।
3: ହେ ଭଗବାନ, ମୁଁ ଏବେ କଣ କରିବି, ଇଏ ପୁରସ୍ ତମରୁ ଫେରି ଏମିତି ମେତେ ତେମେ ତେମେ ଡାକୁଛନ୍ତି, ଖାଇବା ଦରବ ଦେଖି ଏମିତି କଣ କହୁଛନ୍ତି, ମୁଁ କିଛି ଜାଣିପାରୁନି।
2: ମୁଁ ଠିକ କହୁଛି ରମା, ମୁଁ ଠିକ କହୁଛି, ମୋ ଆଗରେ ବସିଥିବା କାଳିଆ ଠାକୁରକୁ ମୁଁ ଠିକ ଚିହ୍ନି ପାରିଛି। ହେ ପ୍ରଭୁ, ହସିମୁ ତୁମର ଦୟା, ଅପାର ତୁମର କରୁଣା, ପ୍ରଭୁ ଅପାର ତୁମର କରୁଣା। ଜଗନ୍ନାଥ ଜଗନ୍ନାଥ ଜଗତର ତୁମେ ନାଥ, ତୁମ ଚରଣେ ମୋର ମାଥ।
3: ଏମିତି ଗୀତ ବୋଲି ନାଚୁଛନ୍ତି କାହିଁକି, ମୁଁ ଏଇନେ କଣ କରିବି। ହେ ପଣ୍ଡା ଗୋସେଇ, ହେ ନନ୍ଦ ସାନ୍ତେ, ହେ ପତିଆ ପଣି, କିଏ କୋଉଠି ଅଛ, ଧାଇଁ ଆସ ଧାଇଁ ଆସ, ଏମିତି କଣ ହଉଛନ୍ତି। ଦେଖି ଘରକୁ ଆଇଲେ ଇଆଡୁ ସିଆଡୁ କେତେ କଣ ଗପି ଖାଇବାକୁ ମାଗିଲେ, ଆଉ ଏଇସବୁ ଖାଇବା ଦରବ ଦେଖିଲା ପରଠୁ ମନକୁ ମନ କଣ ସବୁ କହି ଗୀତ ବୋଲି ଏମିତି ନାଚୁଛନ୍ତି।
4: ଆରେ ତୋର କଣ ହେଇଛି, ଶୁଣେ, ଏମିତି ନାଚୁଛୁ କାହିଁକି?
3: ଯେତେରାରେ ତାଙ୍କୁ କିଏ ଗୁଣି କରିଦେଇଛି ଗୋସେଇ, ସେ ପୁରା ପାଗଳ ହେଇଯାଇଛନ୍ତି, ମୁଁ ନେହୁରା ହଉଛି ଗୋସେଇ, ତାଙ୍କୁ ଟିକେ ଠାକୁରଙ୍କ ନାମ ପଡି ଛାଡି ଦିଅନ୍ତୁ, ନହେଲେ ମୋ ସଂସାର ଉଚ୍ଛନ ହେଇଯିବ, ମୋର ସବୁ ସରିଯିବ ଗୋସେଇ।
4: ଆରେ ଖାଇବାକୁ ବଢା ହେଇଛି ପରା, ଓ ଦାସିଆ, ଆରେ ଖାଇବାକୁ ବଢା ହେଇଛି ପରା, ନ ଖାଇ ଏମିତି ନାଚୁଛୁ କାହିଁକି, ଶୁଣେ, ଗୀତ ବୋଲୁଛୁ
2: ପୁରାଣ ଗୋସେଇ।
4: କଣ ହେଲା,
2: ଖାଇବାକୁ କଣ ବଢା ହେଇଛି ଦେଖିଲେଣି?
4: ହଁ, କଣ
2: ଇଏ ଇଏ ମତେ।

0: କୋଡ଼ିଏ ବରଷ ହେଲା ବା ହେଇ ଘରକୁ ଆଇଲିଣି, ହେଲେ ଏପର୍ଯ୍ୟନ୍ତ ମୋ କୋଳ ପୁରିଲାନି। ଗାଁ ଲୋକେ କହୁଛନ୍ତି ମୋ ଘରେ ଆଣ୍ଠୁ କୋଡ଼ି, ମୋ ମୁହଁ ଚାହିଁଲେ ଅନୁକୂଳ ନାହିଁ। କେତେ ସହିବି ପ୍ରଭୁ, ଏସବୁ ମୁଁ କେମିତି ସହିବି?
1: କାନ୍ଦନି ମାମା, ଆଖିରୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କଣ ଓଲଟ ପାଲଟ କରିହବ?
0: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କଣ କରିବେ? ସେ କଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
1: ଜଗନ୍ନାଥ ସବୁ ଦେଖୁଛନ୍ତି ରମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ଚିନ୍ତାମଣି, ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ ହେଇଯିବ, କେତେ ଶାନ୍ତି ପାଇବ।
0: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ, ଭକତ ଭକତ କହି କେତେ ଲୋକ ତମକୁ ଖାତିରି କରୁଛନ୍ତି, ତମଠୁ ଠାକୁରଙ୍କ କଥା କାନ ଡେରି ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଟାରେ ମୁଁ ଏକା ଘାଣ୍ଟି କେମିତି ସଡ଼ୁଛି, ସେ କଥା ତମେ ଜମା ବୁଝିପାରିବନି।
1: ଘର ସଂସାର ପୁଅ ଝିଅ ସବୁ ସବୁ ଅସାର, ସବୁ ମିଛ ରମା। ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମ।

0: ମତେ ଡାକି ଦେଇ ଗଭୀର ନିଦ୍ରାରେ ଶୋଇଯାଇଛୁ ନା? ରେ ଦାସିଆ, ଉଠ, ମୁଁ ପରା ଆସିଛି।
1: କିଏ କିଏ ଏତେ ଡାକୁଛ?
0: କଣ ଏବେ ବି ନିଦ ଭାଙ୍ଗୁନି?

0: Ινδρόποδο.
1: ସବୁପଦ ଠାରୁ ଶ୍ରେଷ୍ଠ ଇନ୍ଦ୍ରପଦ ତୋର ମନକୁ ପାଉନି?
0: ଠାକୁରେ, ଇନ୍ଦ୍ର ଯୋଉ ପଦକୁ ଧ୍ୟାନ କରୁଛନ୍ତି, ଚଉରାଅଶୀ କାଠି ଗଙ୍ଗା ଜଳରେ ଯୋଉ ପାଦ ଧୋଇବାକୁ ବ୍ରହ୍ମା ସମର୍ଥ ହେଲେ ନାହିଁ, ଯୋଉ ପାଦ ଧୋଇ ତ ଜଳ ନ ପାଇପାରି ଦେବଦେବ ମହାଦେବ ଚିନ୍ତାଗ୍ରସ୍ତ, ସେଇ ପାଦ ଯାହା କୁଡ଼ିଆରେ ପଡ଼ିଛି ତାକୁ ଇନ୍ଦ୍ର ପଦରେ ଲୋଭ ଦେଖାଉଛ ଠାକୁର?
1: ହଉ ହେଲା, ଇନ୍ଦ୍ରପଦ ଯଦି ମନକୁ ନ ପାଉଛି ତାହେଲେ କୁବେର ସମ୍ପଦ
0: ତୁଚ୍ଛ। ତୋ ଦର୍ଶନ ପାଇ ମୁଁ ଯୋଉ ସମ୍ପଦ ଲାଭ କରିଛି ତା ତୁଳନାରେ କୁବେର ସମ୍ପଦ ଅତି ତୁଚ୍ଛ।
1: ତୋର ତ ସନ୍ତାନ ନାହିଁ, ସନ୍ତାନଟିଏ ପାଇବା ପାଇଁ ଧର୍ମପତ୍ନୀ ତୋର ସବୁବେଳେ ବ୍ୟସ୍ତ। ମୃତ୍ୟୁ ପରେ ପିଣ୍ଡ ଦେବା ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ହେବାକୁ ସମସ୍ତେ ପୁତ୍ର କାମନା କରନ୍ତି, ତୁ ସେଇ ବର ମାଗିପାରୁ?
0: କଣ କହିଲ? ପିଣ୍ଡ ପାଣି ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ମୁଁ ତତେ ପୁତ୍ର ସମ୍ପଦ ମାଗିବି? ତୁ ତୁ ଏଡ଼େ କପଟିଆ ଠାକୁର, ହଇରେ ତୋର ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନୁ କହ।
1: ଓ, ତୁ ତାହେଲେ କିଛି ବର ମାଗିବୁନି?
0: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
1: ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ତୁ ଯୋଉ ବର ମାଗିବୁ ମୁଁ ନିଶ୍ଚୟ ଦେବି।
0: ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ। ଆଉ ଗୋଟିଏ ବର ଦେବୁନି ଜଗା?
1: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?
0: ଯେତେବେଳେ ତତେ ଯୋଉ ରୂପରେ ଚିନ୍ତା କରିବି ମୋତେ ମୋତେ ସେଇ ରୂପରେ ଦର୍ଶନ ଦଉଥିବୁ।
1: ତଥାସ୍ତୁ, ଧନ୍ୟ ଦାସିଆ, ଧନ୍ୟ ତୋର ଭକ୍ତି। ଏଇ ଦୁଇଟି ବର ସହିତ ତତେ ଆଉ ଗୋଟିଏ ବର ଚାଖି ଦଉଛି, ତୁ ଭକ୍ତିଭାବ ସହିତ ଯେତେବେଳେ ଯୋଉ ଦ୍ରବ୍ୟ ପଠାଇବୁ ମୁଁ ତାକୁ ସାଦରେ ଗ୍ରହଣ କରିବି।
0: କେତେବେଳୁ ଆସିଲୁଣି, ତୋର ବଡ଼ ସିଙ୍ଗାର ବେଶ ସରିଲାଣି, ରାତି ଭୋଗ ଖାଇ ଆସିଛୁ ନା ସେମିତି ପଳେଇ ଆସିଛୁ?
1: ଆରେ ରାତି ଭୋଗ ଆଉ ଖାଇଲି କେତେବେଳେ? ବଡ଼ ପଣ୍ଡା ଚଳୁ ଲଗାଇ ଭୋଗ କରୁଥିଲେ, ହେଲେ ମୁଁ ତୋ ପାଖକୁ ଚାଲି ଆସିଲି।

0: ମଣିମାଙ୍କର ଜୟ ହଉ, ଦୋଷ ମାର୍ଜନ କରିବା ହଉ ମଣିମା, ବଡ଼ପଣ୍ଡାଙ୍କ ଚଳୁରେ ଜଗନ୍ନାଥଙ୍କ ଦର୍ଶନ ମିଳୁନି, ସେଇଥିପାଇଁ ଏତେବେଳ ଯାଏ ବଡ଼ସିଂହାର ଭୋଗ।
1: ବନ୍ଦ କର, ବନ୍ଦ କର ମନ୍ଦିର ପରିଚର, ବନ୍ଦ କର। ପଣ୍ଡା ପଡ଼ିଆରୀମାନଙ୍କ ନୀତିରେ ନିଶ୍ଚୟ କିଛି ଅନୀତି ଘଟିଛି, ସେଇଥିପାଇଁ, କେବଳ ସେଇଥିପାଇଁ ବଡ଼ପଣ୍ଡାଙ୍କ ଚଳୁରେ ଠାକୁରଙ୍କର ଦର୍ଶନ ମିଳୁନି। ତମେ ତମେ ଆସିପାର ପରିଚାରକ।
0: ଜୟ ଆଜ୍ଞା ମଣିମା।
1: ହେ ଲକ୍ଷ୍ମୀପତି, ହତମ ଗଜପତିର ଗତି ମୁକ୍ତିଦାତା, ଜଗତପତି ହେ ଜଗନ୍ନାଥ, କୁଶ ଶଯ୍ୟରେ ଶୋଇ ତୋର ପାଦ ପଦ୍ମରେ ଶରଣ ପଶୁଛି ପ୍ରଭୁ। କ୍ଷମା ଗୁଣରେ ସବୁ ଦୋଷ ମାର୍ଜନା କରି କହ ଦୟାସାଗର, ମୋତେ କହ କାହିଁକି କାହିଁକି ଅଘଟଣ, ତା ନହେଲେ ମୁଁ ଆତ୍ମାହୁତି ଦେବି, ଏ ପ୍ରାଣ ବିସର୍ଜନ କରିବି, କଳଙ୍କିତ ହେବ ତୋର ଶରଣ ରକ୍ଷଣ ନାମ, ଦୁନିଆରୁ ସବୁଦିନ ପାଇ ତୋରି ସେବକ ପ୍ରତାପ ରୁଦ୍ରଦେବର ନାଁ ଲୋପ ପାଇଯିବ। କହ କହ ଜଗନ୍ନାଥ, କାହିଁକି କାହିଁକି ଚଳୁରେ ତୋର ଦର୍ଶନ ମିଳୁନି, କହ କହ ଜଗନ୍ନାଥ କହ।
0: ବ୍ୟସ୍ତ ହେବାର କିଛି ନାହିଁ ଗଜପତି, ବଡ଼ପଣ୍ଡା ଚଳୁ କଲାବେଳେ ମୁଁ ରତ୍ନସିଂହାସନରେ ନଥିଲି।
1: ରତ୍ନ ସିଂହାସନ ଶୂନ୍ୟ କରି ପୂର୍ଣ୍ଣ ବ୍ରହ୍ମ କୁଆଡ଼େ ବିଜେ କରିଥିଲେ ପ୍ରଭୁ।
2: ପର ଅପର ମୋର ନାହିଁ, ଭାବିଲା ଭୃତ୍ୟ ସଙ୍ଗେ ଧାଇଁ, ବାଉରୀ କୂଳେ ତାର ଜନ୍ମ, ବାଲିଗାଁ ଦାସ ବୋଲି ନାମ, ତାର ମନ୍ଦିରେ ଥିଲି ମୁହିଁ, ଭକତ ଭାବେ ବନ୍ଧା ହୋଇ।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳ ହେଇ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳ ଯାଏ ଶୋଇଥବ?
1: ଉଠୁଛି ଉଠୁଛି।
0: କାଇଁ ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, କାଲି ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନରେ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି ଯେ ସବୁବେଳେ ଖାଲି ଠାକୁର ଠାକୁର ହଉଛ? ହେଲେ ଠାକୁରଙ୍କର କଣ କିଛି କାମ ନାହିଁ? ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲାନି ଯେ ରାତିରେ ତମକୁ ସ୍ୱପ୍ନ ନେଇବାକୁ ଚାଲି ଆଇଲେ?
1: ନା, ତମେ ସେ କଥା ବୁଝିପାରିବନି ରମା। ସତରେ କାଲି ରାତିରେ ଠାକୁର?
0: ଓହୋ, କହିଲି ପରେ ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଛାଡ଼ିଲଣି। ସେଇ ଯୋଉ ଦି ଖଣ୍ଡ ଲୁଗା ଅଛି ସେଇଥିରୁ ଖଣ୍ଡେ ନେଇଯାଅ, କାହାକୁ ବିକି କୋଉଠି ଆଣିଲେ ଚୁଲି ଜଳିବ। ହେଇଟି, ଖାଲି ପେଟରେ ଦାନା ନ ପଡ଼ିଲେ ଠାକୁର ନାମ ଜପିବାକୁ ବଳ ଆସିବନି କି ଭୋକ ଦାଉରେ ଆଖିକି ଠାକୁର କଣ କେହି ବି ଦେଖାଯିବେନି। ହଁ,
1: କଥାରେ କହନ୍ତି ବାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ। ସବୁଦିନ କୁଆଡେ କୋଟିଏ ଯିବ ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ ରହିବାର ଯୋଗ ପଡିବ ରହିବା, ସେଥିପାଇଁ ଭାବିବାର କଣ ଅଛି?
0: ହେଇ, ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାଓନି। ଏଇ ଲୁଗା ନିଅ, ହେଇ ଭଲ ଲୋକ ଦେଖିକିରି ଦବ, ଯେମିତି କୋଉଡ଼ି ମିଳିବ।
1: ହଁ, ମୁଁ ସେ ପହରାଜପୁର ରମାକାନ୍ତ ଗୋସାଇଙ୍କ ଘରକୁ ଯାଉଛି, ସେ କହିଥିଲେ ଲୁଗା ପାଇଁ ଯାଉଛି।
0: ଝଟି ଆସିବ।
1: ହଁ ହଁ। ହୋଳି କି ହଉଛି ସାନ୍ତେ?
2: ହେରେ ଦାସିଆ, ରେ ସକାଳୁ ସକାଳୁ ଇଆଡ଼େ କୁଆଡ଼େ?
1: ଇଏ ଲୁଗା ପାଇଁ କହିଥିଲେ ପରା ଆଣିଛି।
2: ସେଇଦିନ ତତେ କହିଥିଲି, ଆଜି ସରିକି ମନେ ପଡ଼ିଲା?
1: କଣ କରିବି ସାନ୍ତେ, ଯେତେବେଳେ ଯାହା ଯୋଗ
2: ନା। ହଉ ବାପା, ଯାହା କହିଲୁ ଦାସିଆ।
1: ସାନ୍ତେ, ଆପଣଙ୍କ ଏଇ ଗଛରେ ଯୋଉ ନଡ଼ିଆଟି ଫଳିଛି ନା, ଠାକୁରଙ୍କୁ ଲାଗିଗଲା ଭଳି ହେଇଛି। ସାନ୍ତେ, ମତେ ଏଇ ନଡ଼ିଆଟି ଦିଅନ୍ତେନି।
2: ଆରେ ବାପା, ମୋର କିଛି ଆପତ୍ତି ନଥିଲା ଯେ, ହେଲେ ଗଛର ପହିଲି ଫଳଟା।
1: ଆପଣ ମୂଲ ପାଇଁ କିଛି ଭାବନ୍ତୁନି, ଯାହା କହିବେ ମୁଁ ଦେବା ପାଇଁ ରାଜି ଅଛି।
2: ମୂଲଟା ଟିକେ ଅଧିକା ହେଇଯିବ ବାପା, ସେଇଥିପାଇଁ।
1: କୁହନ୍ତୁ କୁହନ୍ତୁ ସାନ୍ତେ, କହୁନାହାନ୍ତି, କୁହନ୍ତୁ କେତେ ଦେବି। ଆଉ ଡେରି କରନ୍ତୁନି, ଦୟାକରି ମତେ ଟିକେ ନଡ଼ିଆଟି ଦିଅନ୍ତୁ। ଆପଣଙ୍କ ପାଖକୁ ଆସିଲା ବେଳେ ମାଧବ ଗୋସାଇଁ ପୁରସ୍ତମ ବାହାରିଥିଲେ, ତାଙ୍କରି ହାତରେ ପଠେଇଦେବି ବୋଲି ଭାବୁଛି, ଡେରି ହେଲେ ସେ ଚାଲିଯିବେ।
2: ଜଗନ୍ନାଥଙ୍କ ପାଖକୁ ଫଳଟା ପଠେଇବାକୁ ତୋର ଯଦି ଏତେ ଆଗ୍ରହ, ଆଉ ଡେରି କରିବା ଭଲ ନୁହେଁ ବାପ। ବୁଝିଲୁ ଦାସିଆ, ଏଇ ଲୁଗା ଖଣ୍ଡିକ ଦେଇଦେଇ ନଡ଼ିଆଟା ତୁ ନେଇଯିବୁ ଆଉ।
1: ନିଅନ୍ତୁ ସାନ୍ତେ, ଏ ଲୁଗା ରଖନ୍ତୁ, ମତେ ନଡ଼ିଆ ଦିଅନ୍ତୁ।
2: ଆରେ ବାପା, ମୁଁ ଦେବି କଣ, ଗଛରେ ଚଢି ତୁ ନଡ଼ିଆ ନେଇଯିବୁ ନା ଆଉ, ତୋଳିବା ପାଇଁ ପୁଣି ମୁଁ ଆଉ ଘର ଖୋଜିବି।
1: ହଉ ସାନ୍ତେ, ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

0: ଆମ୍ବ ପଣସ ପଇଡ ନଡ଼ିଆ କଦଳୀ ଘିଅ ଦୁଧ ଦହି ଛେନା ଆଉ ନବା ତ ଆଉ କଣ?
1: ଆପଣ ଏତେ ଦରବ ନଉଛନ୍ତି, ମୋର ଗୋଟେ ଛୋଟିଆ ଦରବ ନେଇଯିବିନି?
0: ଆରେ ଦଉନୁ, ମୁଁ କଣ ନାହିଁ କରୁଛି?
1: ନିଅ ଗୋସେଇ, ଗୋସେଇ ଏ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ କହିବେ, ବାଲିଗ୍ରାମ ଦାସ ପଠେଇଛି, ସେ ଯଦି ହାତ ବଢେଇ ତମ ହାତରୁ ନେବେ ତ ଦବ, ନହେଲେ ମତେ ଆଣି ଦେଇଦବ।
0: ହଉ ହଉ, ହେଲା ଦେ, ଦେଶୀ ଫଳ ଦେ।

0: ଚଉଷଠି ଭକ୍ତଗଣଙ୍କ ସହ ଜଗନ୍ନାଥ ବଳରାମ ଅଚ୍ୟୁତ ଅନନ୍ତ ଯଶବନ୍ତ ଏହି ପଞ୍ଚସଖା ମୋ ଭକ୍ତି ଆଉ ଜ୍ଞାନ ପରୀକ୍ଷା କରିବା ପାଇଁ ଆସୁଛନ୍ତି। ତୁ ମୋତେ ଉଦ୍ଧାର କର ଜଗନ୍ନାଥ, ତୁ ମୋତେ ସଙ୍କଟ ସାଗରରୁ ପାରିବା ପାଇଁ ଶକ୍ତି ଦେ।
1: ଦାସିଆ, ଏ ଦାସିଆ,
0: ତୁ ଏ ଅଧମ ପାଖକୁ ସତରେ ଆସିଛୁ ଠାକୁର?
1: ତୁ ମୋତେ ଭକ୍ତି ଭାବରେ ଡାକିଲୁ ପରା, ନ ଆସି ମୁଁ କଣ ରହିପାରିଥାନ୍ତି? ଭକ୍ତର ଡାକ ଶୁଣି ନ ଆସିଲେ ମୋତେ କାହିଁକି କୋଉ ଭକ୍ତ ଡାକିବ କହିଲୁ? ମୋତେ କାହିଁକି କିଏ ଭକ୍ତର ଭଗବାନ ବୋଲି କହିବ?
0: ହେ ଭାବଗ୍ରହୀ ଜଗନ୍ନାଥ, ଯୋଉ ସଙ୍କଟରେ ପଡ଼ି ତତେ ଡାକୁଛି ସେ କଥା ତତେ ଅଗୋଚର ନଥିବ। ମୋର ବିଶ୍ୱାସ ଅଛି ଏକା ତୁ ମୋତେ ଅପମାନରୁ ପାରି କରିପାରିବୁ।
1: ତୋର ଅପମାନ ମୋ ପାଇଁ କଣ ଅପମାନ ନୁହେଁ
0: ଜଗନ୍ନାଥ?
1: ତୋର ବର୍ତ୍ତମାନର ସଙ୍କଟ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। କାଲି ପଞ୍ଚସଖା ମୋତେ ଧ୍ୟାନ ଓ ଯୋଗ ବଳରେ ନୀଳଚକ୍ରରେ ଲୁଚାଇ ତୋର ମନ ବିଡ଼ିବା ପାଇଁ ଏଠାକୁ ଆସିବେ। ତତେ ଯାହା ଭଲ ଦ୍ରବ୍ୟ ମିଳିବ ସଂଗ୍ରହ କରି ସେମାନଙ୍କର ଚର୍ଚ୍ଚା କରିବ। ପଞ୍ଚସଖା ଗଣ ତୋ ହୃଦୟରେ ପ୍ରେମ ରୂପାଙ୍ଗ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ। ସେମାନେ କ୍ଲିଂ ସିଂ ଏବଂ ଓଙ୍ଗର ବିଚାର ଜାଣିବାକୁ ଚାହିଁବେ। ଶିଶୁ ଅନନ୍ତ ଅନାଦି ସୂର୍ଯ୍ୟ ବିଚାର, ଯଶବନ୍ତ ରାଧା ଅର୍ଥ, ଏ ବିଷୟରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ। କିନ୍ତୁ ସବୁ ପ୍ରଶ୍ନ ଶୁଣି ଶ୍ରୀଜଗନ୍ନାଥ ଏକାକ୍ଷର ବ୍ରହ୍ମ ବୋଲି ତୁ ଉତ୍ତର ଦେବ। ଚଉଷଠି ଭକ୍ତଗଣଙ୍କ ସହ ପଞ୍ଚସଖାମାନେ ତୋର ଏଇ ଉତ୍ତର ଶୁଣି ତୋ ଭକ୍ତି ଓ ଜ୍ଞାନର ପ୍ରଶଂସା କରିବେ।

0: ଗଣପତି ମହାଭକ୍ତକୁ ଛୋଟ ମନେ କରି ଏପରି ପରୀକ୍ଷା କରିଥିବାରୁ ଆମ୍ଭେମାନେ ଘୋର ଲଜ୍ଜିତ। ଏହି ପରୀକ୍ଷାର ସ୍ଥଳୀ ଜନମୁଖରେ ମହାଖଳା ରୂପେ ପ୍ରସିଦ୍ଧି ଲାଭ କରିବ। ଯୁଗେ ଯୁଗେ ପ୍ରସିଦ୍ଧ ଭକ୍ତ ଭାବେ ତୁମେ ଜନସମାଜରେ ପୂଜିତ ହେବ। ତୁମ ମଥାରେ ଶାଢ଼ୀ ବାନ୍ଧି ତୁମ୍ଭଙ୍କୁ ଶ୍ରେଷ୍ଠ ଭକ୍ତ ରୂପେ ଆମେମାନେ ସମ୍ବର୍ଦ୍ଧିତ କରୁଛୁ।
1: ମୁଁ ଏତେ ପ୍ରଶଂସା ପାଇବା ପାଇଁ ଜମାରୁ ଯୋଗ୍ୟ ନୁହେଁ। ମୁଁ ଆପଣମାନଙ୍କର ଚରଣର ଦାସ। ଯୁଗେ ଯୁଗେ ସେଇ ଚରଣ ଦାସ ହିଁ ରହିବାକୁ ମୋତେ କଲ୍ୟାଣ କରନ୍ତୁ। ମୋର ଆଉ କିଛି ଲୋଡ଼ା ନାହିଁ, କିଛି ଲୋଡ଼ା ନାହିଁ।
0: ଶୁଣ ଦାସିଆ, ଜଗନ୍ନାଥ ଦାସ ତୁମକୁ ଗୁପ୍ତ ଭାବେ ରାଧା ପ୍ରେମ ରୂପା ଭକ୍ତି ତତ୍ତ୍ୱ ଶିକ୍ଷା ଦେବା ପାଇଁ ଆଗ୍ରହୀ। ତୁମର କିଛି ଆପତ୍ତି ନଥିଲେ?
1: ଇଏ ତ ମୋ ପାଇଁ ପରମ ସୌଭାଗ୍ୟ। ଜଗନ୍ନାଥ ମହାପ୍ରଭୁଙ୍କର ଅଶେଷ କରୁଣାର ସଙ୍କେତ। ଆସନ୍ତୁ ଦାସିଆ, ଆପଣ ଆପଣ ନିଜେ ଗୁପ୍ତସ୍ଥାନ ନିରୂପଣ କରି ମୋତେ ଏହି ମହାଶିକ୍ଷା ଦାନ କରନ୍ତୁ।
2: ଜୟ ପରମ ଭକ୍ତ ଦାସିଆ।

0: ଏ ବଡ ପାଣ୍ଡେ, ଏ ସିଂହ ଦ୍ୱାରା ଆଜି ଏତେ ଗହଳି କାହିଁକି?
1: ଗହଳି ମଣି ଜାଣିପାରୁନୁ? ଆରେ ବଢିଆ, ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମତେ କହିଲୁ? ବୁଝିଲୁ ବଣିଆ, ସେ ଠାକୁର ଯେମିତି ଅଦ୍ଭୁତ, ତାଙ୍କର ମହିମା ସେମିତି ଅଦ୍ଭୁତ। ତା ନହେଲେ ବାଲିକା ଦାସିଆ ବାହୁରି ପଠେଇଥିବା ନଡ଼ିଆ ସେ କଣ ହାତ ବଢି ନେଇଥାନ୍ତେ?
0: ଖାଲି କଣ ସେତିକି? ତେମେ ମାରେ କହିଲାଣି, ମୋର ମନେ ପଡ଼ିଲା, ପଞ୍ଚସଖା ଭକ୍ତମାନେ ଆଜି ସେ ଦାସିଆ ବାହୁରିକୁ ପରୀକ୍ଷା କରିବାକୁ ତା ଗାଁକୁ ଯାଇଥିଲେ। ତାକୁ ଗୁଡ଼େଇ ତୋଡ଼େଇ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡ଼େ ସବୁ ପ୍ରଶ୍ନର ଉତ୍ତର ଦେଇ ଏମାନଙ୍କୁ ତାଟକା କରିଦେଲା। ଆଉ ବୁଝିଲ, ସେ ତା ମୁଣ୍ଡରେ ଶାଢ଼ୀ ବାନ୍ଧି ଫେରିଛନ୍ତି।
1: ଆରେ କାଳିଆ କାଳିଆ କେତେବେଳେ କାହାକୁ କରୁଣା କରେ ସେ କଥା ତା ଛଡ଼ା କିଏ ଜାଣିବ କହିଲୁ? କରୁଣା ଭଳି ଢାଳିଲା ବେଳେ ସେ କଣ ଜାତି ଅଜାତି କିଛି ଦେଖେ? ଅପାର କରୁଣା ତାର ରେ, ଅପାର କରୁଣା, ବୁଝିଲୁ?
0: ଗୋଟେ ଆମ୍ବ ନ ଦେଖିଲା ଭଳିଆ ସେମିତି ଗୋଟେ ହାଉଳି କାଇ ଖାଉଛ? ରୁହ ରୁହ ରୁହ,
2: ଆମ୍ବ ମାଲେ, ଆମ୍ବ ମାଲେ,
0: ଏଣିକି ଆସିବା ହେଉ।
1: ଆରେ ମଣି, ଏ ଆମ୍ବ କଣ ବିକିବାକୁ ଆଣିଛୁ?
3: ନାଇଁ ଆଜ୍ଞା, ମୁଁ ଏ ଠାକୁରଙ୍କୁ ଦବାକୁ ଆଣିଛି।
1: ଆରେ ଆରେ କୋଉ ଠାକୁର କୋଉ ମଣି ଭାଇନ?
3: ମୁଁ ତ ସେଇ କାଳିଆ ଠାକୁରକୁ ଜାଣିଛି, ତାରି ପାଇଁ ଆଜ୍ଞା ଆଣିଛି।
1: ବୁଝିଲ ସାନ ମଣି, ମଳୁ କହୁଥିଲା କାକର ପାଣି, ବୈଦ କହିଲା ଦେ ତୋରାଇ, ଦେ ମଣି ଆଣି ଦେ ଦେ ଦେ, ମୁଁ ସେ କାଳିଆକୁ ଲାଇକ୍ କରିଦେବି।
0: ମତେ ଦେ ମତେ ଦେ, ମୁଁ ଦେଇଦେବି।
1: ଚୁପ୍ ଚୁପ୍ ଚୁପ୍ ଚୁପ୍, ଦେବି ଝାମେ ଯେ ଏକାଥର ବହୁତ ଚୁପ୍ କରିଦେ। ଆରେ ମୁଁ ବଡ ପଣ୍ଡା, ଆମ ମୁଁ ନେବିନି ଆଉ କି ନବ ରେ? ଆମ ମୁଁ ନେଇ ବଡ ପଣ୍ଡା, ମୁଁ
2: ହାତ ଦେଲେ ମତେ
1: ହାତ ମାରୁନା।
3: ହେ ଭଗବାନ, ହେ ଭଗବାନ, ହେ ଜଗନ୍ନାଥ, ତୋରି ପାଇଁ ଆମ୍ବ ଆଣିଥିଲି, ତୋ ଫଳ ତୁ ନେଇଯା ଠାକୁର, ତୁ ନେଇଯା।
0: ବଡ ପଣ୍ଡେ, କଣ ଏ ଗୋଟେ ଗୋଟିଏ ଆମ୍ବ ଗୁଡା କେମିତି ଶୂନ୍ୟ ଉଡି ଯାଉଛି?
1: ଆରେ ଭଳି ମୁଁ ତ ତାଟକା ହେଇଗଲି, ଆଉ ଚାହୁଁ ଚାହୁଁ ଟୋକେଇଟା ଆମ୍ବ ଶୂନ୍ୟରେ ଉଡିଗଲା। ଆରେ ଇଏ ତ ଅଦ୍ଭୁତ ଦୃଶ୍ୟ, ଆରେ ଜଗନ୍ନାଥ କଣ ସତରେ ଆମ୍ବ ଗୁଡା ଉହାନ କରିଦେଲେ?
0: ସତେ ହେ, ଏ ଯାଦୁ ବିଦ୍ୟା ଭଳିଆ ଲାଗୁଛି। ଏ ଲୋକଟା ବୋଧେ କାଉରି କାମେ କାମ ସାଚି କଣ? ଆଉ ପଣ୍ଡେ, ମୁଁ ଏଇ ଠିଆ ହେଇଛି, ତମେ ଗଲ ଗଲ ଗଲ ଠାକୁରଙ୍କ ସିଂହାସନ ଟିକେ ବୁଲି ଆଇଲ, ସତକ ବିଷୟ ଜଣା ପଡ଼ିଯିବ।
1: ଆଉ ମୁଁ ଯାଇକି ଚକ୍ର ମାରିକି
0: ଗଲ।
1: ସେଦିନ ନଡ଼ିଆ ନେଇଥିଲା ଭଳି ଜଗନ୍ନାଥ ନିଜେ ଆମ୍ବ ଗ୍ରହଣ କରିଛନ୍ତି। କିଏ ତୁମେ ମହାପୁରୁଷ, କିଏ ତୁମେ ମହାପୁରୁଷ, ଦୟାକରି ତୁମର ପରିଚୟ ପ୍ରକାଶ କର ମହାପୁରୁଷ।
3: ମୁଁ ବାଲିଗାଁର ଦାସିଆ ବାଉରି।
0: ବାଲିଗାଁ।

0: ସେଇ ପରମ ଭକ୍ତ
1: ପରମ ଭକ୍ତ
2: ଦାସିଆ ବାହୁରି
3: ତୁମ ମାନଙ୍କୁ ହୀନ ଦାସିଆ ବାହୁରି ଓଳିକି ହଉଛି ସାଆନ୍ତେ
1: ନା ନା ବଣି ନା ନିଜକୁ ଏତେ ହୀନ ମନେ କରୁନାହିଁ ତମେ ଆମ ସମସ୍ତଙ୍କର ନବଶ୍ୟ ତୋ ଦୋଷ ରହିଲା ଜଗତେ ପରମ ପଦ ମିଳୁ ତତେ ନେ ମଣି ନେ ନେ ଜଗନ୍ନାଥଙ୍କ ଧନ୍ଦାବଳ ନେ ଇ ତୁଳସୀ ନେ ଇ ଆଳତୀ ନେ ଆଳତୀ ନେ ବାପା ଆଳତୀ ନେ
3: ଜୟ ଜଗନ୍ନାଥଙ୍କର ଜୟ
4: ଜୟ ଜଗନ୍ନାଥଙ୍କର।

0: ରମା
1: ରମା ରମା ନିଅ ଠାକୁରଙ୍କ ତୁଳସୀ ପାଅ, ଆଉ ଏ ଧଣ୍ଡା ମାଳଟା ନେଇ ତନ୍ତଶାଳାରେ ଟାଙ୍ଗି ଦିଅ।
2: ତେମେ କଣ
1: ଜଗନ୍ନାଥଙ୍କ ପାଇଁ ଆମ୍ବ ଦିଟା ନେଇ କ୍ଷେତ୍ରକୁ ଯାଇଥିଲି।
2: ତେମେ ଖାଲି ଏଇଆ କରୁଥାଅ।
1: କିଏ କଣ ନିଜ ଇଚ୍ଛାରେ କିଛି କରେ? ସବୁ ସେ ଜଗନ୍ନାଥ କରାନ୍ତି କରନ୍ତି, ସେଇଥିପାଇଁ ପରା ତାଙ୍କ ନାଁ ଇଚ୍ଛାମୟ।
2: ଆସିଲ ଖାଇବ?
1: ତମରାଣ ଖାଇ କହୁଛି, କ୍ଷେତ୍ରରେ ପହଞ୍ଚିଲା ବେଳେ ଭାରି ଭୋକ ହଉଥିଲା, ହେଲେ ପାଦୁକା ଟିକେ ପାଇଦେଲାରୁ ସବୁ ଭୋକ କୁଆଡେ ଉଭେଇ ଗଲା।
2: ଏଇ ତେମେ କେମିତି ଠାକୁରଙ୍କୁ ଜପ କରୁଛ, ତାଙ୍କୁ କେମିତି ଡାକୁଛ, ମତେ ଟିକେ ଶିଖେଇ ଦିଅନ୍ତନି। ମୋର କାଇଁ ସେସବୁ କରିବାକୁ ଭାରି ମନ ହଉଛି।
1: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା? ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡ଼ି ଦିଅ। ତାଙ୍କର କରୁଣା ହେଲେ ହୁଏତ ସେ ତମ ଡାକ ଶୁଣି ପାରନ୍ତି।
2: ତମକୁ ବାହାରେ କିଏ ଡାକୁଛନ୍ତି?
1: ହଁ ହଉ, ମୁଁ ଦେଖୁଛି। ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କ'ଣ କୁହନ୍ତୁ ଗୋସେଇଁ, ମୁଁ ଆପଣଙ୍କର କି ସେବାରେ ଲାଗିପାରିବି?
3: ଆରେ ନା ନା, ସେମିତି କିଛି କାମ ନାହିଁ ମ, ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?
1: ଆପଣ କ'ଣ ପାଗଳ ହେଲେ ଗୋସେଇଁ? ଆପଣ ପରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କ'ଣ ଏ ବାଉରି ଘରୁ ଭୋଜନ କରିବେ?
3: ହଁ, ସେଥିରେ କ୍ଷତି କ'ଣ ଅଛି? କେହ ତମକୁ ମୋତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହେଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ ହେଉଛି। ତେଣୁ ମୁଁ କିପରି ବଡ଼ ଜାତି ହେଲି ଆଉ ତମେ ଛୋଟ ଜାତି ହେଲା? ବିଚାରହୀନ ବିବେକହୀନ ଜ୍ଞାନହୀନ ମଣିଷ ସିନା ଜାତି ଅଜାତି ବାଛୁଛି, ହେଲେ ଭଗବାନଙ୍କ ପାଖରେ ସେସବୁର ଭେଦଭାବ ନାହିଁ। ଭଗବାନ ରାମଚନ୍ଦ୍ର ସବରୀ ହାତରୁ, ନାଇଁ ନାଇଁ ମାନେ ଖାଲି ହାତରୁ ନୁହେଁ, ସବରୀ ଅଇଁଠା ଖାଇବା କଥା ତମେ କ'ଣ ପୁରାଣରୁ ଶୁଣିନ?
1: ଶୁଣିଛି ଯେ, ଯେତେ ହେଲେ ଆପଣ ବ୍ରାହ୍ମଣ ଉଚ୍ଚ ଜାତି।
3: ମୋତେ ସେମିତି ଜମା ଭାବ ନାହିଁ ମ, ମୋର ଜାତି ଗୋତ୍ର ବାଛ ବିଚାର କିଛି ନାହିଁ। ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ। ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
1: ଆପଣ ଯେତେ କହିଲେ ବି ମୁଁ ଆଜ୍ଞା ଛୋଟ ଜାତି ବାଉରୀ।
3: ଓହୋ, ବାଉରୀ ବାଉରୀ ବାଉରୀ, ବୁଝିଲ ଦାସିଆ, ତମେ ଏ ଜନ୍ମରେ ସିନା ବାଉରୀ ଘରେ ଜନ୍ମ ହେଇଛ, ପୂର୍ବରୁ କିନ୍ତୁ ବ୍ରାହ୍ମଣ ଥିଲ।
1: ବ୍ରାହ୍ମଣ ଥିଲି?
3: ହଁ, ତମେ ପ୍ରଥମ ତିନି ଜନ୍ମରେ ଶୂଦ୍ର ଓ ତାପରେ ତିନି ଜନ୍ମରେ ବ୍ରାହ୍ମଣ ଥିଲ।
1: ହେଲେ ଆପଣ ଏସବୁ?
3: ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ମୋତେ ଗୋଚର।
1: ମୋର ପରଜନ୍ମ ବୃତ୍ତାନ୍ତ ଦୟାକରି କୁହନ୍ତୁ ଗୋସେଇଁ।
3: ହଁ, ତୁମେ ଏହା ପରେ ଭଣ୍ଡୁ ଗରିବ ଓ ପୁଣି ଥରେ ଗରିବ ନାମରେ ଜନ୍ମ ହେବ। ସେଇ ଜନ୍ମରେ ତୁମ ପିତାଙ୍କ ନାମ ବିଷ୍ଣୁଦାସ ଓ ମାତାଙ୍କ ନାମ ଲଳିତା ହେବ।
1: ଲୋକେ ଏସବୁ ଜମା ବିଶ୍ୱାସ କରିବେନି, ଆପଣ ଲେଖନୀ ସଞ୍ଚା ଧରିଛନ୍ତି, ଦୟାକରି ନିଜେ ଏଟାକୁ ଲେଖି ଦିଅନ୍ତେନି।
3: ଠିକ୍ ଅଛି ଠିକ୍ ଅଛି, ହଉ ଲେଖିଦେଉଛି।
1: କ'ଣ ଲେଖା ହେଲା ପଢି ଶୁଣେଇ ଦିଅନ୍ତୁ ଗୋସେଇଁ।
3: ହଉ ଶୁଣ ଭକ୍ତ ଦାସ, ଶୁଣ। ଲେଖନୀ ସଞ୍ଚା କରେ ଧରି ଆଗତ ଲେଖନ୍ତି ଶ୍ରୀହରି, ଲେଖିଲେ ପ୍ରଭୁ ପିତବାସ, ଶରଣ ବାଲି ଗାଞ୍ଜେ ଦାସ।
1: କ'ଣ କହିଲେ କ'ଣ କହିଲେ? ପ୍ରଭୁ ପିତବାସ, ଠାକୁର ତୁ ତୁ ତାହେଲେ ବ୍ରାହ୍ମଣ ବେଶରେ?
3: କ'ଣ ତଥାପି ସନ୍ଦେହ ହେଉଛି?

ଶୁଣିଲେ ନାଟକ ପବିତ୍ର ଦାସିଆ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗଜପତି ପ୍ରତାପ ରୁଦ୍ର ଦେବ, ନିର୍ମଳ କୁମାର କାନୁଙ୍ଗ, ପୁରାଣ ପଣ୍ଡା ଜଗନ୍ନାଥ ଦାସ, ଅନ୍ୟ ଜଣେ ପଣ୍ଡା ଆଲୋକ କୁମାର ମହାନ୍ତି, ବଡ଼ ପଣ୍ଡା ରାମଚନ୍ଦ୍ର ପ୍ରତିହାରୀ, ମନ୍ଦିର ପରିଚାଳକ ଶୁଭ୍ରାଂଶୁ ରଞ୍ଜନ ଦାସ, ରମାକାନ୍ତ, ଜୟକୃଷ୍ଣ ମିଶ୍ର, ମାଧବ ଗୋସେଇଁ, କିଶୋର ମହାନ୍ତି, ବଳରାମ ଦାସ, ମାୟାଧର ସାହୁ, ଶ୍ରୀଜଗନ୍ନାଥ, ନାରାୟଣ ମହାନ୍ତି, ଦାସିଆ ବାଉରୀ, ଅଶ୍ରୁମୋଚନ ମହାନ୍ତି ଏବଂ ରମା ନିହାରବାଳା ପଟ୍ଟନାୟକ। ଶ୍ଳୋକ ଆବୃତ୍ତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଲଟରନେଟ୍ ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3ଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଅପରାହ୍ନ 4ଟାରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ସନ୍ଧ୍ୟା ଜ୍ୟୋତି, ଏଥିରେ ମନୋଜ କୁମାର ମହାନ୍ତିଙ୍କ ସହ ସାକ୍ଷାତକାର। ଯୁବବାଣୀ ସନ୍ଧ୍ୟା 5:30 କ୍ୟାମ୍ପସ କାର୍ଯ୍ୟକ୍ରମରେ ଶୁଣିବେ ମୁରା କଲେଜ ମୁରା। ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା, ଏଥିରେ ଓଡ଼ିଆ ଭାଷାର ଗୀତ ଶିକ୍ଷା ଦିଆଯିବ। ସନ୍ଧ୍ୟା 6:30 ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲ ରିଲେକରିବୁ ଆକାଶବାଣୀ କଟକରୁ। କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30, ଏଥିରେ ପ୍ରଚାର କରିବୁ ସଙ୍ଗୀତ ରୂପକ ଝି ରତନ, ରଚନା ମିତ୍ରଭାନୁ ଗନ୍ତିଆ, ପ୍ରଯୋଜନା ସନ୍ତୋଷ ପିଂ ଏବଂ ରନ୍ଦୀପ ପ୍ରଧାନ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଇଏ ଥିଲା ଆଗାମୀକାଲିର କେତେକ କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ସମ୍ବଲପୁର, ସମୟ ରାତି 11:10। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53 ଆରମ୍ଭ କରିବୁ ଆଗାମୀକାଲିର ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।